ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶତାବ୍ଦ, ଆଷାଢ଼ 24 ଦିନ, 2026 ମସିହା ଜୁଲାଇ ମାସର 6 ତାରିଖ। ଆପଣଙ୍କୁ ଶୁଭେଚ୍ଛା, ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min, 7 sec, ମାଙ୍ଗଳିକ

পতিত পাবন বালা তুমর পতিত মানঙ্কু কর উধার শিবির কেশরী।

ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ଅଣସ୍ତରୀତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରି ପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର ତାହା ତାର ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ ଏବଂ ଶେଷରେ ଏମିତି ହୁଏ ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚିଏ ତେସାମ ଉଦାର ଚରିତା ନାମ ତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ ମୁଁ କିଏ, ମୁଁ ଯେବେ କେବଳ ମୋ ପାଇଁ ତ ମୁଁ କ'ଣ। ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ ତ କେବେ ଶୁଣିବି। ମୁଁ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇ ଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: କଲରା ଓଡ଼ିଶାର ଏକ ପ୍ରମୁଖ ଲୋକପ୍ରିୟ ପନିପରିବା। ଏହାର ସ୍ୱାଦ ପିତା ହେଲେ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ଫସ୍ଫରସ୍ ଓ ଆଇରନ୍ ରହିଥାଏ। ବିଶେଷ କରି ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ କଲରା ଏକ ମହୁଷଧି ସଦୃଶ। ବର୍ଷସାରା ବଜାରରେ ଏହାର ଚାହିଦା ରହୁଥିବାରୁ ବୈଜ୍ଞାନିକ ପଦ୍ଧତିରେ କଲରା ଚାଷ କଲେ ଚାଷୀମାନେ ଅଳ୍ପ ଦିନରେ ଅଧିକ ଲାଭବାନ ହୋଇପାରିବେ। କଲରା ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଅଧିକ କାକର ଓ ଶୀତ ଏହି ଚାଷ ପାଇଁ ଅନୁକୂଳ ନୁହେଁ। ବିଶେଷ କରି ଗଛର ବୃଦ୍ଧି ଓ ଭଲ ଅମଳ ପାଇଁ ତାପମାତ୍ରା ଠିକ୍ ରହିବା ସବୁଠାରୁ ଉତ୍ତମ। ମୃତ୍ତିକା ସମ୍ବନ୍ଧରେ କହିବାକୁ ଗଲେ ଜଳ ନିଷ୍କାସନର ସୁବିଧା ଥିବା ଦରସା ଓ ବାଲିଆ ଦରସା ମାଟି କଲରା ଚାଷ ପାଇଁ ସର୍ବୋତ୍କୃଷ୍ଟ। ମାଟିର ଅମ୍ଳତା ବା ପିହେ ଛାର 6.0-7.0 ମଧ୍ୟରେ ରହିବା ଆବଶ୍ୟକ। ନଦୀ କୁଳିଆ ପଟୁ ମାଟିରେ କଲରା ଚାଷ ବହୁତ ଭଲ ଭାବରେ ହୋଇଥାଏ। ଓଡ଼ିଶାରେ କଲରାକୁ ପ୍ରମୁଖ ଭାବେ 3 ଋତୁରେ ଚାଷ କରାଯାଏ। ଖରିଫ ଚାଷ ଜୁନ୍ ଜୁଲାଇ ମାସରେ, ରବି ଚାଷ ଅକ୍ଟୋବର ନଭେମ୍ବର ମାସରେ, ଗ୍ରୀଷ୍ମ ଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ। ଅଧିକ ଅମଳ ପାଇଁ ସ୍ଥାନୀୟ କିସମ ଅପେକ୍ଷା ଉନ୍ନତ ଓ ଶଙ୍କର କିସମର ବିହନ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣା ସମ୍ପର୍କରେ ଜାଣିବା ଆବଶ୍ୟକ। ପ୍ରଥମେ ଜମିକୁ 3-4 ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା ଓ ସମତୁଲ କରିବା। ଶେଷ ଚାଷ ସମୟରେ ଏକର ପ୍ରତି 8-10 ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ଭଲ ଭାବେ ମିଶାଇବା ଉଚିତ। ବିହନର ପରିମାଣ ଏକର ପ୍ରତି ପ୍ରାୟ 1 kg 500-2 kg ଉନ୍ନତ ବିହନ ଆବଶ୍ୟକ ହୋଇଥାଏ। ଜମିରେ 2 ବ୍ୟବଧାନରେ ନାଳି ପ୍ରସ୍ତୁତ କରାଯାଏ। ସେହି ନାଳି ଦୁଇ ପାଖରେ 60-75 cm ଦୂରତାରେ ମଞ୍ଜି ପତାଯାଏ। ମଞ୍ଜି ପତିବା ପୂର୍ବରୁ ତାକୁ କାର୍ବେଣ୍ଡାଜିମ୍ ଦ୍ୱାରା ବିଶୋଧନ କରିବା ଜରୁରୀ, ଯାହାଫଳରେ ଗଛକୁ ମୂଳ ସଢ଼ା ରୋଗରୁ ରକ୍ଷା କରାଯାଇପାରିବ। କଲରା ଗଛର ଦ୍ରୁତ ବୃଦ୍ଧି ପାଇଁ ସୁଷମ ସାର ପ୍ରୟୋଗ ଆବଶ୍ୟକ। ଗ୍ରୀଷ୍ମ ଋତୁରେ କଲରା ଚାଷ ପାଇଁ ନିୟମିତ ଜଳସେଚନ ଆବଶ୍ୟକ। ମାଟିରେ ଆର୍ଦ୍ରତା ଦେଖି 5-7 ବ୍ୟବଧାନରେ ପାଣି ମଡ଼ାଇବା ଉଚିତ। ବର୍ଷାଦିନେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ, କିନ୍ତୁ ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ମଞ୍ଜି ଗଜା ହେବାର 20-25 ପରେ ପ୍ରଥମେ କଡ଼ା ଖୋସା କରି ଗଛଗୁଡ଼ିକ ସଫା କରିବା ଉଚିତ। ଗଛ ବଢ଼ିବା ସମୟରେ ମୂଳକୁ ନରମ ରଖିବା ପାଇଁ ହାଲୁକା ଭାବରେ ମାଟି ଚଢ଼ାଇବା ଦରକାର। କଲରା ଏକ ଲତାଜାତୀୟ ଫସଲ ହୋଇଥିବାରୁ ବର୍ଷାଦିନେ ଗଛକୁ ମାଟିରେ ମାଡ଼ିବାକୁ ଦେଲେ ଫଳ ସଢ଼ିଯିବାର ଆଶଙ୍କା ଥାଏ। ତେଣୁ ବାଉଁଶ ଓ ପ୍ଲାଷ୍ଟିକ୍ ଦଉଡ଼ି ସାହାଯ୍ୟରେ ମାଣ୍ଡୁଆ ବା ଚାଳି ବା ପ୍ୟାଣ୍ଡାଲ ସିଷ୍ଟମ ତିଆରି କରି ଲତା ଉପରକୁ ଉଠାଇଲେ ଫଳର ଆକାର ଭଲ ହୁଏ ଓ ପୋକର ଆକ୍ରମଣ ମଧ୍ୟ କମ୍ ହୋଇଥାଏ, ଏବଂ ତା ସହିତ ଅମଳ ପ୍ରାୟ 2-3 ବୃଦ୍ଧି ପାଇଥାଏ। କଲରା ଚାଷରେ କିଛି ପ୍ରମୁଖ ରୋଗ ପୋକ ଦେଖାଯାଆନ୍ତି, ଯାହାର ସଠିକ୍ ସମୟରେ ପ୍ରତିକାର ନ କଲେ କ୍ଷତି ହେବାର ସମ୍ଭାବନା ରହିଥାଏ। ବିହନ ବୁଣିବାର 55-60 ମଧ୍ୟରେ କଲରା ଫଳିବା ଆରମ୍ଭ ହୁଏ। ପ୍ରତି 3-4 ବ୍ୟବଧାନରେ କଅଁଳ ଅବସ୍ଥାରେ ଫଳ ତଳିବା ଉଚିତ। ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଏକର ପ୍ରତି 40-60 ପର୍ଯ୍ୟନ୍ତ କଲରା ଅମଳ କରାଯାଇପାରିବ। କଲରା ଚାଷ ଓଡ଼ିଶାର ଚାଷୀମାନଙ୍କ ପାଇଁ ଏକ ଅର୍ଥକାରୀ ଫସଲ। ସ୍ୱଳ୍ପ ଅବଧି ଏବଂ ବଜାରରେ 12 ଚାହିଦା ଯୋଗୁଁ ଉପଯୁକ୍ତ ଯତ୍ନ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କଲେ ଏହା ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ମୋ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ, ଜୁଲାଇ ମାସର 8 ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ।

ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁଲାଇ ମାସର 7 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3ଟାରୁ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘର ହେଲା 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଙ୍ଗଳା ମାଣ୍ଡ୍ରା ଏବଂ ସାଥୀ।

କୋରାପୁଟ ଜିଲ୍ଲାର ଖଇରପୁଟରୁ ପାହାଡ଼ ପରେ ପାହାଡ଼ ଡେଇଁ ଦୁର୍ଗମ ଘାଟି ରାସ୍ତାରେ 13 କିଲୋମିଟର ଗଲାପରେ ପଡ଼େ ମୁଦୁଲିପଡ଼ା ଗାଁ। ମୁଦୁଲିପଡ଼ା ଭଳି ଦାନ୍ତିପଡ଼ା ଓ ଆହୁରି ଅନେକ ଗାଁ ଏହି ବଣ୍ଡା ପର୍ବତମାଳାର ରୁକ୍ଷ ଟାଙ୍ଗରା ଦେହରେ ବିକ୍ଷିପ୍ତ ଭାବରେ ଅବସ୍ଥିତ। ଏହି ବୈଚିତ୍ର୍ୟମୟ ପ୍ରକୃତି କୂଳରେ ଲାଳିତ ପାଳିତ ବଣ୍ଡା ସମ୍ପ୍ରଦାୟ। ବଣ୍ଡାମାନଙ୍କର ଜୀବନ ସଙ୍ଗୀତ ମୁଖର। ବର୍ଷର ବିଭିନ୍ନ ସମୟରେ ଏମାନେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ପୌଷ ମାସରେ ପୌଷ ପର୍ବ, ସଲପ ନିଶାରେ ମାତାଲ ହୋଇ ବଣ୍ଡା ପୁରୁଷ ଓ ସ୍ତ୍ରୀ ଗୀତ ଗାଇ ନାଚି ନାଚି ନିଜକୁ ହଜେଇ ଦିଅନ୍ତି।

ପୌଷ ମାସ ପରେ ଆସେ ମାଘ। ଏହି ସମୟରେ ଅମଳ କରି ଆଣିଥିବା ଧାନକୁ ମଳେଇଥାନ୍ତି। ଗୋଟିଏ ସ୍ଥାନରେ ଧାନକୁ ଗଦା କରି ତା ଉପରେ ମାଣ ଏବଂ ଢୋଲା ରଖାଯାଏ। ଗାଁର ନାୟକ ବୀରୁ ଅର୍ଥାତ୍ ପାଟଖଣ୍ଡା ଦେବତାଙ୍କୁ ନମସ୍କାର ଜଣାଇ ପୂଜା କାମ ସାରିଥାଏ। ସେହିଦିନ ରାତିରେ ଆଖପାଖ ଗାଁରୁ ବଣ୍ଡା ସ୍ତ୍ରୀ ଓ ପୁରୁଷମାନେ ସମବେତ ହୋଇ ନାଚ ଓ ଗୀତର ସୁଅ ଛୁଟେଇଥାନ୍ତି।

ଚୈତ୍ର ମାସରେ ବଣ୍ଡା ପୁରୁଷମାନେ ଧନୁସର ଟାଙ୍ଗିଆ ଓ ଟାଙ୍ଗି ଧରି ଶିକାର କରିବାକୁ ଯାଇଥାନ୍ତି। ଏହି ସମୟରେ ସେମାନେ କୌଣସି ବିଲବାଡ଼ି କାମ କରନ୍ତି ନାହିଁ। ବଣ୍ଡା ପୁରୁଷମାନେ ଶିକାର କରି ଫେରିଲା ବେଳେ ଏହି ଗୀତ ଗାଇଥାନ୍ତି।

0: रूस देशस्य रोमन सफ्यूलिनम पराजित्य पुरुषेकल क्रीडायाः प्रागुपान्त्य चक्रे स्थानं सुरक्षितम्। इतः परम् असौ फेलिक्स नगरे उत डेविवोचिस इत्यनेन सह क्रीडां करिष्यति इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବର୍ଣ୍ଣବିଭା ବର୍ଣ୍ଣାଳୀରେ ଶୁଣିବେ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅଭିନେତ୍ରୀ ମାଳବିକା ରାୟଙ୍କ ସହ ଅନ୍ତରଙ୍ଗ ଆଳାପ। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ ସକାଳ 8:30ରେ। ଏଥିରେ ପୁଷ୍ପାଳକ ସେବା ସମ୍ପର୍କରେ ବଳଭଦ୍ର ସିଂହାରୀଙ୍କ ସହ ସାକ୍ଷାତକାର ଶୁଣିବେ। ସକାଳ 8:45ରେ ରହିଛି ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ସସ୍ମିତା ବିଶ୍ୱାଳ ଏବଂ ସୋହମ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30ରେ ସପ୍ତଧାରାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ପୂର୍ବାହ୍ନ 10:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଦିନ 11:00 ଆକାଶବାଣୀ ଲାଇଭ। ଦିନ 12:00 ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 1:05। ଏଥିରେ ବଂଶୀରେ ଧୁନ୍ ଶୁଣିବେ ଶିଳ୍ପୀ ନରେନ୍ଦ୍ର କୁମାର ପଣ୍ଡା, ପରେ ସୀତାର ଏବଂ ବେହେଲାରେ ଧୁନ୍ ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ଦିନ 1:20ରେ ଗ୍ରାମୀଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ପ୍ରଥମେ ରହିଛି ଔଷଧୀୟ ବୃକ୍ଷର ମହତ୍ୱ ସମ୍ପର୍କରେ, ପରେ ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା କେମିତି ସମ୍ପର୍କରେ ଶାନ୍ତିଲତା ପାଢ଼ୀଙ୍କ ସହ ସାକ୍ଷାତକାର, ଶେଷରେ ଅନ୍ୟ ଏକ ସାକ୍ଷାତକାର ପ୍ରଜ୍ଞା ସୁଲଗ୍ନ ମହାପାତ୍ରଙ୍କ ସହିତ, କୁସଂସ୍କାର ଆଉ ଅନ୍ଧବିଶ୍ୱାସଠୁ ଦୂରେଇ ରହିବା କେମିତି ସମ୍ପର୍କରେ। ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ସମ୍ପାଦକରେ ରହିଛି ପୁସ୍ତକ ପଠନ ସମ୍ପର୍କରେ ଅଭିପ୍ସା ଦାସଙ୍କ ଆଲୋଚନା, ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତି ଜନ କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ସନ୍ଧ୍ୟା 6:20ରେ ରହିଛି ଧାରାବାହିକ ଶ୍ରୀମଦ୍ ଭାଗବତ। ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6:30ରେ। ରାତି 7:25ରେ ଜିଲ୍ଲା ହାଲଚାଲ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ ସିଏମ୍ସି ପରିବର୍ତ୍ତନ

0: ଦାୟିତ୍ୱ କେଏମ୍ସି ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉଁ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା ଦୁଇ ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବିବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହାଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି, କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାଣ୍ଟ ଶ୍ରେଣୀଭୁକ୍ତ କରିଥାଉଁ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତ ଭ୍ରମଣ ବା ସାୟମ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିବା।

0: ପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା।

ଶିକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର ଆନ୍ତର୍ଜାତିକ ସଂଗଠନ ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୁହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ୱେନ୍ରେ ଶହଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନିଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ୱେନ୍ରେ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0118-7171-7-2331-4444-2331-4481 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7ଟି ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା ଟି20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର

0: ଗୋଟିଏ ବଲ୍ରେ ତିନି ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଅଭିନେତ୍ରୀ ମାଳବିକା ରାୟକଙ୍କ ସହ ସାକ୍ଷାତକାର। ଉପସ୍ଥାପନା ଦମୟନ୍ତୀ ବୈକାର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନମସ୍କାର। ସୁରଭିର ଆଉ ଏକ ସୁନ୍ଦର ଅଧ୍ୟାୟକୁ ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣ ସମସ୍ତେ ଆଜିର ସୁରଭି ଭଳି ଫ୍ରେଶ୍ ଫ୍ରେଶ୍ କୁଲ୍ କୁଲ୍ ଥିବେ ନୁହଁ। ତ ଏବେ ଆପଣ ଭାବୁଛନ୍ତି ନା, ଆଜି ସୁରଭିର ଅତିଥି କିଏ? ହଁ, ଆଜି ଯିଏ ସୁରଭିର ଅତିଥି ଅଛନ୍ତି, ସେ ଏକାଧାରରେ ଜଣେ ପ୍ରାଧ୍ୟାପିକା, ଜଣେ ଅଭିନେତ୍ରୀ ଆଉ ଜଣେ ସର୍ବଗୁଣ ସମ୍ପନ୍ନା। ଏ ସର୍ବଗୁଣ ସମ୍ପନ୍ନା ପୁଣି କ'ଣ, ଏଇ କଥା ଆପଣ ଭାବୁଛନ୍ତି ନା? ହଁ, ଯେତେବେଳେ ପୁରା ସୁରଭି ଆପଣ ଶୁଣିବେ ତେବେ ସବୁ ଜାଣିବେ। ତ ଯିବା କଥାବାର୍ତ୍ତା ଆରମ୍ଭ କରିବା। ଆଜିର ଆମର ଅତିଥି ଜଣେ ପ୍ରାଧ୍ୟାପିକା, ଜଣେ ଅଭିନେତ୍ରୀ ଆଉ ଜଣେ ସର୍ବଗୁଣ ସମ୍ପନ୍ନା, ଡକ୍ଟର ମାଳବିକା ରାୟଙ୍କ ସହ। ମ୍ୟାମ୍, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ଜୟପୁରର ଏହି ସୁରଭି କାର୍ଯ୍ୟକ୍ରମକୁ। ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ। ତ ଯେତେବେଳେ ଆପଣଙ୍କ କଥା ମନକୁ ଆସିଲା, ହଠାତ୍ ମନେ ପଡ଼ିଗଲା ସର୍ବଗୁଣ ସମ୍ପନ୍ନ ଆୱାର୍ଡ ସମ୍ପର୍କରେ। ଆପଣ ଯେତେବେଳେ ବହୁତ ଛୋଟ ଥିଲେ, ଛୋଟ ଥିଲେ ମାନେ ୟୁନିଭର୍ସିଟିରେ ପଢୁଥିଲେ, ସେହି ସମୟରେ ଆପଣଙ୍କୁ ଏଇ ଆୱାର୍ଡଟା, ସର୍ବଗୁଣ ସମ୍ପନ୍ନ ଆୱାର୍ଡଟା ମିଳିଥିଲା। ସେହି ସମୟକୁ, ସେହି ସିଚୁଏସନକୁ ବର୍ତ୍ତମାନ ଆପଣ ଆମ ସାମ୍ନାରେ ଉପସ୍ଥାପନା କରନ୍ତୁ, କୁହନ୍ତୁ ଆମକୁ।
1: ସେଇଟା ମୌସୁମୀ କଲଚରାଲ ଆସୋସିଏସନ ଗୋଟେ ସଂସ୍ଥା, ଯାହାର ସଭାପତି ଥିଲେ ହରିକୃଷ୍ଣ ମାତାର ଏବଂ ତାର କାର୍ଯ୍ୟକାରୀ ସମ୍ପାଦକ ଥିଲେ ସେହି ସମୟର ପ୍ରଜାତନ୍ତ୍ରର ଶ୍ରୀ ହର୍ଷ ମିଶ୍ର। ସେମାନେ ଗୋଟେ ଅନୁଷ୍ଠାନ କରି, ମୁଁ ଏମ୍ଏ ପଢୁଥିଲି ଫିଫ୍ଥ ଇୟର, ସେତେବେଳେ ମୋତେ ବରହମପୁର ଡକେଇ ସମ୍ବର୍ଦ୍ଧନା କରିବେ ବୋଲି ଠିକ୍ କରିଥିଲେ। ମୁଁ ବଡ଼ ସଙ୍କୁଚିତ ଭାବରେ କହିଥିଲି ସର୍ବଗୁଣ ସମ୍ପନ୍ନା। ସେମାନେ 12 କାଟାଗୋରି ଦେଇଥିଲେ, ଯୋଉ ଯୋଉ ଯୋଉଟା ପାଇଁ ମୋତେ ସେମାନେ ଦେଉଛନ୍ତି, ତଥାପି ମୁଁ ଭାରି ସଙ୍କୋଚରେ କହିଥିଲି ମୋର ଯୋଗ୍ୟତା ନାହିଁ। ସେମାନେ ପୁଣି ଥରେ କହିଥିଲେ ଏଇ ଏଇ 12 ଗୁଣ ଏବଂ ପ୍ରତିଭା ଏବଂ କାର୍ଯ୍ୟକାରିତା ଯଦି ଚାହାର ଅଛି, ଅନ୍ୟ ଜଣଙ୍କୁ ବାହାର କରିଦିଅ, ଆମେ ସେହି ସଭାରେ ତାଙ୍କୁ ସମ୍ମାନିତ କରିବୁ। ତେଣୁ ମୁଁ ଆଉ କିଛି କହିପାରିନଥିଲି, ମୁଁ ନଯିବାରୁ ସେ ସଭାଟି କ୍ୟାନସଲ ହେଇଯାଇଥିଲା। ପୁଣି ଆଉଥରେ ସେମାନେ ସଭା ଡକେଇଲେ, ଆଉଥରେ ମୁଁ ଆସିଲି ଏବଂ ସେକାଳର ବୈଜ୍ଞାନିକ, ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ମୋତେ ସେତେବେଳେ ସମ୍ବର୍ଦ୍ଧନା ଦେଇ ପ୍ରକୃତରେ ବହୁତ ସମ୍ମାନିତ କରିଛନ୍ତି, ଯୋଉଟାକି ମୁହେଁ ମୁହେଁ ସେକାଳର ଲୋକ ଆଜି ପର୍ଯ୍ୟନ୍ତ ଘାରି ହେଉଛନ୍ତି, ସେଥିପାଇଁ ଆପଣମାନଙ୍କ କାନରେ ବି ପଡିଛି। ବହୁତ ପିଲାବେଳର କଥା, ପ୍ରାୟ 21-22 ବର୍ଷ ବୟସରେ।
0: ଆଜ୍ଞା ଆଜ୍ଞା, ଆପଣ ଆୱାର୍ଡ ସେହି ସମୟରେ ପାଇଥିଲେ ସର୍ବଗୁଣ ସମ୍ପନ୍ନା, ମାନେ ସବୁ ଗୁଣ ଆପଣଙ୍କ ପାଖରେ ଅଛି। ନାରୀଟିଏ ଯାହା ଶକ୍ତିକୁ ବୁଝାଏ, ଶକ୍ତି ମାନେ ଆମେ ଦେବୀଙ୍କୁ ବୁଝୁ, ମା ଦୁର୍ଗାଙ୍କୁ ବୁଝୁ, ତ ଆପଣ ନିଜକୁ କୋଉଠି ରିଜେମ୍ବୁଲ କରନ୍ତି? ଯେତେବେଳେ ଦେବୀଙ୍କର କଥା ଆସେ, ଦେବୀଙ୍କୁ ଆପଣ ପୂଜା କରନ୍ତି, ଦର୍ଶନ କରନ୍ତି,
1: ଯୋଉ କଥାଟି ପଚାରିଲେ ବହୁତ ଭଲ।

0: ଖାଲି ମୁଁ ନୁହେଁ, ସମସ୍ତଙ୍କ ଭିତରେ ସେଇ ଦେବୀ ଯଦି ରହିବେ ତେବେ ଜାଣିବେ ଯେ ସେ ପ୍ରକୃତ ନାରୀ।
1: ଆଜ୍ଞା,
0: ମୁଁ ସମସ୍ତଙ୍କ ଭିତରେ ସେଟା ଦେଖିପାରେ। କେହି କେହି ଝିଅ ବା କେହି କେହି ନାରୀ ନିଜକୁ ଆବିଷ୍କୃତ କରିପାରିନଥାନ୍ତି ବା ଚିହ୍ନି ନଥାନ୍ତି ବା ନିଜର ସେ ହୃଦୟକୁ ଉଦ୍ଘାଟନ କରିନଥାନ୍ତି। ନହେଲେ ପ୍ରତ୍ୟେକ ନାରୀ ଚରମ ଆଦର୍ଶ ସ୍ଥାନୀୟ ଭାବରେ ଯଦି ଦେଖୁ, ଦ କମ୍ପ୍ଲିଟ୍ ଓମେନ୍ ଇଜ୍ ଦୁର୍ଗା।
1: ଏକ୍ଜାକ୍ଟଲି,
0: କାରଣ ଗୋଟେ ନିଚ୍ଛକ ପୁରୁଷ ନିଚ୍ଛକ ନାରୀ ବୋଲି କେହି ଜାତି ନାହାନ୍ତି। କାହିଁକି ପଚାରିଲେ,
1: କାହିଁକି
0: କାହିଁକି ନା ପିତାମାତାଙ୍କ ପାଖରୁ ଜନ୍ମ ନେଇଛନ୍ତି, ପିତାଙ୍କର ଅଂଶ ନେଇଛନ୍ତି, ମାତାଙ୍କର ଅଂଶ ନେଇଛନ୍ତି। ତେଣୁ ନିଚ୍ଛକ ପୁରୁଷ ନିଚ୍ଛକ ନାରୀ ହେଲେ କେମିତି? ହେଲେ ଆପଣ କହିବେ ଯେ ତାହେଲେ ଏତେ କାହିଁ ବିଭେଦ ସେମାନଙ୍କ ଭିତରେ ଦେଖାଯାଉଛି? ବିଭେଦ ଏଥିପାଇଁ ଦେଖାଯାଉଛି ଯେ ସେମାନେ ନିଜକୁ ଜାଣିନାହାନ୍ତି, ନିଜକୁ ଚିହ୍ନି ନାହାନ୍ତି। ନିଜକୁ ଜଣେ ପୁରୁଷ ବା ନାରୀ ଭାବୁଛି କେତେବେଳେ, ଯେତେବେଳେ ସେ ଦର୍ପଣ ଆଗରେ ଠିଆ ହୋଇ ନିଜର ଯେଉଁ ପ୍ରତିକୃତି ଦେଖୁଛି ସେହି ଶରୀରର ଆକାରରେ ସେ କ୍ରୀତଦାସୀ ହୋଇଯାଉଛି। ଯେହେତୁ କଳେବର ମୋର ପୁରୁଷ, ମୁଁ ପୁରୁଷ ଏବଂ ପୁରୁଷ ଛାଞ୍ଚରେ ପଡ଼ିଯାଉଛନ୍ତି, ମୁଁ ଏୟା ହେବା ଉଚିତ, ଏୟା କରିବା ଉଚିତ, ଏୟା କରିବା ଉଚିତ ନୁହଁ, ପୁରୁଷ କାନ୍ଦିବା ଉଚିତ ନୁହଁ, ପୁରୁଷ ରୁକ୍ଷ ହେବା ଉଚିତ, ଦୃଢ଼ ହେବା ଉଚିତ ଇତ୍ୟାଦି ଇତ୍ୟାଦି। ନାରୀ ମଧ୍ୟ ନିଜ ଭିତରର ପୁରୁଷକୁ ଆବିଷ୍କାର କରିପାରୁନି, ଜାଣିପାରୁନି।
1: ନିଜ ଭିତର ପୁରୁଷକୁ ନାରୀ ଆବିଷ୍କାର କରିପାରୁନି।
0: ଏକ୍ଜାକ୍ଟଲି ମୁଁ ସେୟା କହୁଛି, ପୁରୁଷର ଶରୀର ନୁହେଁ, ପୁରୁଷ ଗୋଟେ ସତ୍ତା, ନାରୀ ଗୋଟେ ସତ୍ତା, ଏ ସତ୍ତା ହେଉଛି କମ୍ବିନେସନ ଅଫ୍ ଶକ୍ତି।
1: ଆଜ୍ଞା,
0: ତେଣୁ ମୁଁ ସେୟା କହିବାକୁ ଯାଉଛି ଯେ ଯେଉଁ ନାରୀ ଭିତରେ ପୁରୁଷଟିଏ ନାହିଁ ସେ କମ୍ପ୍ଲିଟ୍ ନାରୀ ନୁହଁ, ଯେଉଁ ନାରୀ ଭିତରେ ପୁରୁଷ ସତ୍ତାଟି ମିଶିକି ରହିନି ସେ ବି ପୂର୍ଣ୍ଣତମ ପୁରୁଷ ନୁହେଁ। କାରଣ ପ୍ରତ୍ୟେକ ସଦ୍ଗୁଣର ସମାରୋହର ହେଉଛି ମଣିଷ, ମାନବ। ତେଣୁ ଜଣଙ୍କ ଭିତରେ ସାହସ ଥିବ, ବୀର୍ଯ୍ୟ ଥିବ, ଶକ୍ତି ଥିବ, କେବଳ ଦୁଇଟି ଶରୀର ଭିନ୍ନ ଛଡ଼ା ନାରୀ ପୁରୁଷ ଭିତରେ କିଛି ବିଭେଦ ନାହିଁ। ନହେଲେ କଣ ନାରୀମାନେ ଯୁଦ୍ଧ କରିପାରିଥାନ୍ତି? ରାଣୀ ଲକ୍ଷ୍ମୀବାଈ ଝାନ୍ସି ହୋଇଥାନ୍ତେ?
1: ରାଣୀ ଲକ୍ଷ୍ମୀବାଈଙ୍କର ଅଳ୍ପ ସଂଖ୍ୟକ ଉଦାହରଣ ବର୍ତ୍ତମାନ ଆମେ ଦେଖୁଛୁ।
0: ସମାଜ ସେଇଭଳି ତାଙ୍କୁ ବୁଝେଇକିରି କରିଦେଇଛି, ସେମାନେ ନିଜେ ନିଜକୁ ସେମିତି ଶୁଆଇ ଦେଇଛନ୍ତି, ନିଜ ଭିତର ଆତ୍ମାକୁ ଜାଗ୍ରତ କରିନାହାନ୍ତି। ଆତ୍ମାର ଲିଙ୍ଗ ନାହିଁ।
1: ଆଜ୍ଞା,
0: ପୁରୁଷ ନାରୀ ଉପରେ ଯେଉଁ ଗୋଟେ ଉର୍ଦ୍ଧ ସ୍ତରରେ ଯେଉଁ ଗୋଟେ ୱାନ୍ ପିସ୍ ଅଛନ୍ତି, ତାଙ୍କୁ ଆପଣ ବ୍ରହ୍ମ କୁହନ୍ତୁ, ପରବ୍ରହ୍ମ କୁହନ୍ତୁ, ମୁଁ ସେସବୁ ଆଡ଼କୁ ଯିବିନି। ନାରୀ ପୁରୁଷ ଉର୍ଦ୍ଧରେ ଯେଉଁ ଗୋଟେ ସତ୍ତା ଅଛି, ସେ ଓନ୍ଲି ଶକ୍ତି, କେବଳ ଶକ୍ତିର ପ୍ରବାହ ସଂସାର ସାରା। ଆଉ ଶକ୍ତି ଭିତରେ ଶକ୍ତି ବି ଅଛି, ମୁଲାୟମ କୋମଳତା ବି ଅଛି, ଦୁଇଟା ଯାକ। ଯେଉଁ ପୁରୁଷ ବହୁତ ବଳିଷ୍ଠ ତାର ପରାକ୍ରମ ଦେଖେଇପାରେ, ସେ କରୁଣା କୋମଳ ବି ହେଇପାରେ। ଆପଣ ଦେଖିଛନ୍ତି ବୁଦ୍ଧଙ୍କୁ, ଆପଣ ଦେଖିଛନ୍ତି ଯୀଶୁଙ୍କୁ, ଦେଖୁଛନ୍ତି କୃଷ୍ଣଙ୍କୁ, ସେମାନେ କଣ ରୁକ୍ଷ? ସେମାନେ କଣ ନିଷ୍ଠୁର? ସେମାନେ କଣ ମହିଷାସୁର? ସେମିତି ନାରୀମାନଙ୍କୁ ବି ଦେଖିଛନ୍ତି, ଦ୍ରୌପଦୀଙ୍କୁ, ନାରୀ ଦେଖୁଛନ୍ତି ଦୁର୍ଗାକୁ, ଯିଏ ମହିଷାସୁର ମର୍ଦ୍ଦିନ କରିପାରିଲା। ତାହେଲେ ମୁଁ କାହିଁକି କହେ ସବୁ ନାରୀ ଭିତରେ ଦୁର୍ଗା ଅଛନ୍ତି? ଦୁର୍ଗାଙ୍କ ସୃଷ୍ଟି ମୋତେ କୁହନ୍ତୁ କେମିତି ହେଇଛି? ଦୁର୍ଗାରେ କାହିଁକି ଦରକାର ପଡ଼ିଲେ ମହିଷାସୁରକୁ ବା ଅସୁର ପ୍ରକୃତି ବା ପ୍ରବୃତ୍ତିକୁ ବଧ
1: କରିବା ପାଇଁ?
0: ଆପଣ ସେ କଳେବରଟାକୁ ଛାଡ଼ି ଦିଅନ୍ତୁ, ଅସୁର ପ୍ରକୃତି ପ୍ରବୃତ୍ତିକୁ ହୋଇପାରିଲା ନାହିଁ କୌଣସି ଦେବତା ଦ୍ୱାରା, କୌଣସି ଯୋଦ୍ଧାଙ୍କ ଦ୍ୱାରା। ସେମାନେ ସୃଷ୍ଟି କଲେ, କୋଉଠି ସୃଷ୍ଟି କଲେ? ପ୍ରତ୍ୟେକ ଦେବତା ନିଜ ତେଜ ବିକିରଣ କଲେ, ସେଇ ତେଜରୁ ଦୁର୍ଗା ତିଆରି ହେଲେ। ଶିବ ତାଙ୍କ ଶିବଙ୍କର ତେଜରେ ତାଙ୍କର ମୁଖଟି ତିଆରି ହେଲା, ସେମିତି ବ୍ରହ୍ମାଙ୍କ ତେଜରେ ଆଉ କଣ ତିଆରି ହେଲା? ବରୁଣଙ୍କ ତେଜରେ ତାଙ୍କର କଟି ତିଆରି ହେଲା, ଆଉ କାହାର ଚରଣ ତିଆରି ହେଲା? ଚନ୍ଦ୍ରଙ୍କ ତେଜରେ ତାଙ୍କର ବକ୍ଷ। ସବୁ ଦେବତା ପ୍ରଥମେ ତେଜପୁଞ୍ଜ, ସେ ତେଜପୁଞ୍ଜ ଆସିଲା କୋଉଠୁ? ଆପଣ ଯଦି ଶରୀର ବା କଳେବରଟି ବିଚାର କରିବେ, ଦେବତାମାନଙ୍କ ପାଖରୁ ଆସିଲା, କିନ୍ତୁ ଦେବତାମାନଙ୍କ ପାଖରେ ସେ ଶକ୍ତିପୁଞ୍ଜ ତାଙ୍କ ଭିତରେ ରହିଲା। ଏବଂ ଯେତେବେଳେ ସେ ପୂର୍ଣ୍ଣ ଶରୀରଟି ତିଆରି ହୋଇଗଲେ, ଅସ୍ତ୍ରଶସ୍ତ୍ର ଦେଲେ କି? ସେଇମାନେ ଶିବ, ବରୁଣ, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି। ତେଣୁ ତାଙ୍କୁ ଆପଣ ବିଶୁଦ୍ଧ ନାରୀ କହିପାରିବେନି, ମାନେ ଯୋଉ ଭାବରେ ମଣିଷ ଦେଖୁଛି।
1: ଆଜ୍ଞା ଆଜ୍ଞା,
0: ମଣିଷର ଦର୍ଶନ ଏବଂ ସୃଷ୍ଟିର ତତ୍ତ୍ୱ ଆକାଶ ପାତାଳର ତଫାତ।
1: ଆଜ୍ଞା, ତମେ ଟିକେ ଆଗରୁ ଆପଣ କହିଲେ ଯେ ନାରୀ ତାର ମନ ଭିତରର ପୁରୁଷକୁ ଜାଗ୍ରତ କରିବା ଉଚିତ। ଏଇ କଥାରୁ ଆଉ ଗୋଟେ କଥା ଆସୁଛି ମନକୁ ଯେ ବର୍ତ୍ତମାନ ଆପଣ ଲକ୍ଷ୍ୟ କରୁଥିବେ ପ୍ରତ୍ୟେକଟି ନାରୀ ପୁରୁଷର ସମତୁଲ୍ୟ ହେବା ପାଇଁ ଚେଷ୍ଟା କରୁଛନ୍ତି। ପୁରୁଷ ଭଳି ଡ୍ରେସଅପ୍ ହେଉଛନ୍ତି, ପୁରୁଷ ଭଳିଆ କଥା କହୁଛନ୍ତି, ଗାଡ଼ି ଚଲାଉଛନ୍ତି, ପୁରୁଷ ଭଳିଆ ଠାଣି ଚାହାଣି ସବୁ ତାଙ୍କର, ଯେମିତି ଗୋଟେ ପୁରୁଷ ପିଲା। ତ ଏଇଟାକୁ ଆପଣ ବିଲକୁଲ କହୁନଥିବେ ଯେ ଏଇଟା ହିଁ ହେଉଛି ନାରୀର ମନ ଭିତରର ପୁରୁଷ?
0: ସେଟା ସମ୍ପୂର୍ଣ୍ଣ ନିର୍ବୋଧତା। ନାରୀ ପୁରୁଷର ସମକକ୍ଷ ହେବା ମାନେ ନା ସେ ନାରୀତ୍ୱକୁ ପାଇବ ନା ସେ ପୁରୁଷତ୍ୱକୁ ପାଇବ।

ନିଜ ଆଇଡେଣ୍ଟିଟି, ନିଜ ପରିଚୟ ସବୁଦିନ ପାଇଁ ହରାଇ ବସିବ। କାରଣ ନାରୀ ହେଉଛି ମହାଶକ୍ତି, ଏ ନାରୀକୁ ଶକ୍ତି କୁହାଯାଇଛି। ଏଇଥିପାଇଁ ଦ କ୍ରିଏସନ୍, ଯାହା ସୃଷ୍ଟି କରେ ସେଇ ନାରୀ ସୃଷ୍ଟି କରିପାରେ, ସନ୍ତାନ ଜନ୍ମ ଦେଇପାରେ। ଯଦି ନାରୀ ନଥାନ୍ତା ସନ୍ତାନ ଜନ୍ମ ହେଇପାରିନଥାନ୍ତା, ସଂସାର ହେଇନଥାନ୍ତା, ପୁରୁଷ ଶକ୍ତି ନାହିଁ। ଏବଂ ତା ଭିତରେ ତାର ପୌରୁଷ ସହିତ, ତାର ଦମ୍ଭ ସହିତ, ଶକ୍ତି ସହିତ, ତାର କୋମଳତା, ତାର କରୁଣା, ତାର ଦୟା ଏବଂ ତାର ଧୈର୍ଯ୍ୟ, ତାର ସହିଷ୍ଣୁତା, ଏ ସବୁ କିଛି ମିଶିକିରି ସନ୍ତାନ ପ୍ରତିପାଳନ କରେ, ପରିବାର ପ୍ରତିପାଳନ କରେ, ତା ଉପରେ ସମାଜ, ଦେଶ।

0: ଅନେକ କୁହନ୍ତି ନାଇଁ ନାଇଁ ଆମର ତ ସୃଷ୍ଟିକର୍ତ୍ତା ବ୍ରହ୍ମା, ଆଉ ଦେବୀ କେମିତି ହେଲେ, ଜନନୀ କେମିତି ହେଲେ, କିନ୍ତୁ ପ୍ରକୃତ କଥା ହଉଛି ବ୍ରହ୍ମାଙ୍କ ଜନନୀ ବି ଦିବ୍ୟ ଶକ୍ତି। ତେଣୁ ସାରା ଫୋର୍ସରେ ଗୋଟେ ଶକ୍ତି ହଉଛି ମୂଳ, ଏବଂ ସେ ଶକ୍ତି ମାନେ ଆମେ ଭାବିଦେଉ କେବଳ ପୁରୁଷଙ୍କ ରହିବା ଦରକାର, ଆମ ରହିବା ଦରକାର ନୁହେଁ। କେତେ ଗୁଡ଼ିଏ ମନଗଢ଼ା ବିଭିନ୍ନ ସମୟରେ ସମାଜ ଭିତରକୁ ଅନେକ ଗୁଡ଼ିଏ ସେମିତି ଅପସଂସ୍କୃତି ବା ଭୁଲ ଧାରଣା ପଶି ଆସିଛି, ଯେଉଁଥିରେ ଏବଂ ନାରୀ ପୁରୁଷ ଜାଣି ଜାଣିକି ତାର କୀର୍ତ୍ତଦାସ କରୁଛନ୍ତି, ସେଇ ଛାଞ୍ଚରେ ପଡ଼ିଯାଉଛନ୍ତି, ଜୀବନସାରା ସେଇଥିରେ ଚାଲୁଛନ୍ତି, ତା କେବେ ନୁହଁ। କିନ୍ତୁ ଯେଉଁମାନେ ସଚେତନ, ତେଣୁ ତାହେଲେ ତ ସମାଜ ସବୁ ପ୍ରକାର ହେଇଥାନ୍ତା, ଗୋଟେ ଦୁର୍ଗାବତୀ କରି ବାହାରି ନଥାନ୍ତେ, କିରଣ ବେଦୀ ବାହାରି ପାରିନଥାନ୍ତେ। ଯେ ମୁଁ ପଢିଲା ବେଳେ ଗିରିବାଳା ପଟ୍ଟନାୟକ ସେତେବେଳେ ଗିରିବାଳାରେ ସେତେ ପ୍ରଥମ କରି ପାଇଲଟ ହେଲେ, ଯେତେବେଳେ ମୁଁ ପର୍ବତରଣ କରି ଯାଉଛନ୍ତି ଅଲରେଡି ଜଣେ ପାଇଲଟ ଅଛନ୍ତି। ଆମେ ଭାବୁ ଯେ ପୁରୁଷମାନେ କାନ୍ଦିବା ଉଚିତ ନୁହଁ, ମନ ଦୁଃଖ କରିବା ଉଚିତ ନୁହଁ, କୋମଳ ହେବା ଉଚିତ ନୁହଁ, କିନ୍ତୁ ତା ନୁହେଁ। ଯେଉଁ ପୁରୁଷ କୋମଳ ହେଇପାରେ, ଅଶ୍ରୁମୋଚନ କରିପାରେ, ସେ ବହୁତ ସମ୍ମାନ ଲାଭ କରେ। ଏବଂ ଯେଉଁ ନାରୀ ବିପଦରେ ସଂଘର୍ଷରେ ପଡିଲେ ବି କାତର ହୁଏ ନାହିଁ, ତାର ମହିମା ବଢିଯାଏ।
1: ବାହ, ବହୁତ ସୁନ୍ଦର କଥା, ଆପଣଙ୍କର ଏଇ କଥା ହିଁ ମନ କିଣି ନଉଛି।
2: ଜାଣିଛି।

0: ତମେ ନାଗ ଭାସ ବହୁତ ବର୍ଷ ତଳର ସିନେମା, ସିଏ ଓଡ଼ିଆ ସିନେମା, ତ ସେଇଠି ହର୍ସ ରାଇଡିଂ, ଘୋଡ଼ା ଚଢ଼ିବା, ବନ୍ଧୁକ ଚଲେଇବା, ମାନେ ଏତେ ବୋଲ୍ଡ ଆପଣ କେମିତି ହେଇଥିଲେ?
1: ଗୋଟେ ଧାରଣାକୁ ଆସିନି ଯେ ମୁଁ ବୋଲ୍ଡ ହେଉଛି ବୋଲି, ସ୍ୱାଭାବିକ, ବହୁତ ସହଜ। ଯେଉଁ ଭାବରେ ନୃତ୍ୟ କରୁଥିଲି, ଯେଉଁ ଭାବରେ ଗୀତ ଗାଉଥିଲି, ସେଇଭଳି ବନ୍ଧୁକ ଚାଳନା, ସେଇଭଳି ଘୋଡ଼ା ଚଢ଼ିବା, ଏଇଟା ଗୋଟେ ଚ୍ୟାଲେଞ୍ଜ ଭଳିଆ ଆସୁଥିଲା। ପ୍ରଥମ କରି ଘୋଡ଼ାରେ ବସିବା, ପ୍ରାକ୍ଟିସ୍ କରିବା, ଚ୍ୟାଲେଞ୍ଜ ଭଳିଆ ଆସୁଥିଲା। ଆଉ ବନ୍ଧୁକ ଚାଳନାରେ ଟାର୍ଗେଟ୍ ଫିକ୍ସ କରିବା, ଶିଖିବାର ବି ଗୋଟେ ଚ୍ୟାଲେଞ୍ଜ ଆସେନି, ଗୋଟେ ବହୁତ ଉତ୍ସାହ ଆସେନି, ଆଗ୍ରହ ଆସେନି ଯେ ଗୋଟେ ପରେ ଗୋଟେ ପାହାଚ ଆମେ ଉଠିଯିବା। ତେଣୁ ମତେ ବୋଲ୍ଡ କିଛି ଲାଗିନି, ମତେ ଭଲ ଲାଗିଛି ସେଗୁଡ଼ିକ।
0: ମ୍ୟାମ୍, ଆପଣଙ୍କର ସେତେବେଳେ ସିନେମାରେ କାମ କରିବାରେ ଯୋଉ ବୋଲ୍ଡନେସ୍ ଥିଲା, ଏବେ ବୋଲ୍ଡ କହିଲେ ଅଲଗା ମିନିଂ ଯାଉଛି। ଏବେ ଦେଖନ୍ତୁ, ଆପଣଙ୍କର ଛାତ୍ରର ଛାତ୍ରମାନେ ସିନେମାରେ ଅଭିନୟ କରୁଛନ୍ତି, ତ ତାଙ୍କ ପାଖରେ ଏଇ ବୋଲ୍ଡନେସ୍ଟା କେମିତି କ'ଣ?
1: ବୋଲ୍ଡନେସ୍ ଭିତରେ ସମ୍ପୂର୍ଣ୍ଣ ଭାବେ ଲାଳିତ ବିବର୍ଜିତ ହବ, ଲାବଣ୍ୟ ବିବର୍ଜିତ ହବ, ସୁମିଷ୍ଟତା ବିବର୍ଜିତ ହବ, ଇଏ କି ବୋଲ୍ଡନେସ୍? ସୀତା ବି ତ ବୋଲ୍ଡ ଥିଲେ, ଦ୍ରୌପଦୀ ବି ଥିଲେ, କିନ୍ତୁ ପରିବେଶ ପରିସ୍ଥିତି ଅନୁସାରେ ସେମାନେ ନିଜକୁ ସାଙ୍ଗେ ସାଙ୍ଗେ ଉଦ୍ଦୀପିତ କରିପାରୁଥିଲେ। ଦେଖ, ଯୋଉ ଦ୍ରୌପଦୀ ପଞ୍ଚ ପାଣ୍ଡବ ମାନେ ଯେତେବେଳେ ସ୍ତିମିତ ହେଇଯାଉଥିଲେ ଯୁଦ୍ଧ କରି, ଜଣେ ଦୁର୍ଯ୍ୟୋଧନର ଉରୁଭଙ୍ଗ କରିବେ, ଜଣେ ଦୁଃଶାସନ ରକ୍ତପାନ କରିବେ, ଏଇସବୁ ପ୍ରତିହିଂସାର ଅଗ୍ନିଟା ସବୁବେଳେ ଜଳାଇ ରଖୁଥିଲେ ଦ୍ରୌପଦୀ, ତାଙ୍କ କେଶ ମୁକୁଳା ରଖୁଥିଲେ। ଯେତେବେଳେ ସେମାନେ ସ୍ତିମିତ ହୋଇଯାଉଥିଲେ, ବଣରେ ଫଳମୂଳ ଖାଇ ଆରାମରେ ଶୋଇ ଝରଣା କୂଳରେ ରହି ଅତା ସ୍ତିମିତ ହୋଇଯାଉଥିଲେ, ଦ୍ରୌପଦୀ ହିଁ ଅଗ୍ନି ସଂଯୋଗ କରୁଥିଲେ ତାଙ୍କ ଭିତରେ। ମୋର ମୁକୁଳାକାଶ ଦେଖିପାରୁଛ କି ନାହିଁ, ଇଏ କେବେ ବନ୍ଦେ ନବ? ତା ମାନେ ତୁମେ କଣ ପ୍ରତିଶୋଧ ନେବା ଭୁଲି ଯାଉଛ, ରାଜ୍ୟ ନେବା ଭୁଲି ଯାଉଛ? ଏଭଳି ଯାହା କରୁଥିଲେ, ଯିଏ ପ୍ରତିଜ୍ଞା କରିଥିଲେ ଯେ ଦୁଃଶାସନର ରକ୍ତରେ ବେଣୀ ବନ୍ଧନ ନ ହେଲା ପାଇଁ ସେ ବେଣୀ ବାନ୍ଧିବେ ନାହିଁ, ଦୁର୍ଯ୍ୟୋଧନର ଉରୁଭଙ୍ଗ ହବା ଦରକାର। ସେଇ ପୁଣି କଣ, ତାଙ୍କେ ଯେତେବେଳେ ତାଙ୍କର ପଞ୍ଚପୁତ୍ରକୁ ଅଶ୍ୱତ୍ଥାମା ରାତ୍ରିର ନିରବିତା ଭିତରେ ଗୋପନରେ ଆସି ହତ୍ୟା କରି ଚାଲିଗଲା, ସେ ସମୟରେ ଯେତେବେଳେ ଶ୍ରୀକୃଷ୍ଣ ବାନ୍ଧି ଆସିଲେ ଅଶ୍ୱତ୍ଥାମା ପାଇଁ ବର୍ତ୍ତମାନ ଯାହା କରୁଛ କର, ତାକୁ ମାର, କାଟ, ବର୍ତ୍ତମାନ ପ୍ରତିଶୋଧ ନିଅ, ସେତେବେଳେ ଦ୍ରୌପଦୀ କଣ କହିଲେ, ନା ମୁଁ ତାକୁ କ୍ଷମା କରୁଛି, କାରଣ ମୁଁ ଜାଣେ ମାର ଶୋକ କଣ, ଅଶ୍ୱତ୍ଥାମାର ମାକୁ ସେ ଶୋକ ମୁଁ ଦେବି ନାହିଁ।
0: ଆହା,
1: ଏ ନାରୀର ଦିଟା ମୂର୍ତ୍ତି ନା ନାହିଁ? ତେଣୁ ଏକୁ ଆପଣ କଠୋର କହିପାରିବେନି କି କୋମଳ କହିପାରିବେନି, ଇଏ ହେଉଛି ଶକ୍ତିର ଦୁଇଟା ରୂପ, ଶାଶ୍ୱତ ଶକ୍ତି, ଯୋଉ ଚିରନ୍ତନ ଶକ୍ତି ଆମ ସୃଷ୍ଟି ତତ୍ତ୍ୱ ଭିତରେ ଅଛି, ସୃଷ୍ଟିକୁ କରିଛି, ଏହା ଭିତରେ ତାହା ଅଛି। ଯେମିତି ପାହାଡ ଅଚଳ, ସେ ତାକୁ ହଲେଇ ପାରିବେନି, ଛଳ ଛଳ ଝରଣା, ନଦୀ ବି ଅଛି, ତେଣୁ ସବୁ ତ

0: ସବଳ ଏବଂ ମାନେ ସ୍ଥୂଳ ଏବଂ ସୂକ୍ଷ୍ମ ମିଶିକିରି ଅଛି, ସେଇ ଶକ୍ତି ମଣିଷ ଭିତରେ ବି ଅଛି, ମାନେ ଯାହା ଅଛି ପିଣ୍ଡେ ତା ବ୍ରହ୍ମାଣ୍ଡେ ଆମ ଭିତରେ ତାହା ବି ଅଛି। ଆମେ କେତେ ତରଳ ହେଲେ, କେତେ ସାବଲୀଳ ହେଲେ, କେତେ ସହଜ ହେଲେ, ବଳେ ବଳେ ଆମେ ବୁଝିପାରିବା ଏଇ ସମୟରେ ଏଇଟା ଉଠିବା ଦରକାର, ସେଇ ସମୟଟା ଉଠିବା ଦରକାର। କାହା ସହିତ ପ୍ରତିଯୋଗିତା କରି, କାହାକୁ ଅନୁକରଣ କରି, କାହାକୁ ଅନୁସରଣ କରି, କାହା ଭଳି ହେବାକୁ ଚାହିଁଲେ ନିଜର ନିଜତ୍ୱ ନଷ୍ଟ ହୁଏ ଏବଂ ଉତ୍ତମ ଜିନିଷ ପାଇ ହୁଏ ନାହିଁ।
1: ତେବେ ଆପଣ କହିଲେ ଯେ ନାରୀ ସମାଜଠୁ ବି ଉର୍ଦ୍ଧ, ନାରୀକୁ ସମାଜ ଫଲୋ କରେ, କେତେ ଦୂର ଯୁକ୍ତିଯୁକ୍ତ ଏଇଟା?
0: ଏକଦମ ଠିକ କଥା, ଏକଦମ ଠିକ କଥା,
1: ଠିକ କଥା ନା? କିନ୍ତୁ ନାରୀ ଏବେ ପୁରୁଷର ସମତୁଲ୍ୟ ହେବା ପାଇଁ ଚାହୁଁଛି, ନାରୀ ପୁରୁଷର ସମାନତାର ସ୍ଲୋଗାନ ଦିଆଯାଉଛି, ଏଇଟା କେମିତି?
0: ସେ ନିର୍ବୋଧତା, ସେ ମୂର୍ଖତା ଯୋଉ ନାରୀ ଚେଷ୍ଟା କରୁଛନ୍ତି। କିନ୍ତୁ ଯେତେବେଳେ ନାରୀ ବହୁ ବର୍ଷ ଧରି ଆମେ ଜାଣୁ ବହୁ ଯୁଗ ଯୁଗ କାଳ ଧରି ତାକୁ ଅବଦମିତ କରି ରଖାଯାଇଥିଲା ତା ବି ପୁରୁଷର ଚାଲାକିରେ, କାରଣ ସେମାନେ ବୁଝିପାରୁଥିଲେ ଯେ ନାରୀର କେତେ ଶକ୍ତି, ଲାଳନ ପାଳନ କରି ଦଶ ପୂଜା ଭଳି ସବୁ ଘରର କାମ କରି ଅସୀମ ନିର୍ଯାତନା ସହି, ଦୁଃଖ ସହି, ତଥାପି ମଧୁର ହାସ୍ୟରେ କିଭଳି ଭାବରେ ତାର ସହିଷ୍ଣୁତା, ତାର ଶକ୍ତି, ତାର ତ୍ୟାଗ, ତାର ଧ୍ୟାନ, ଏଇଥିରେ ଜଣେ ବଳିଆନ ହୁଏ। ଆଉ କେଉଁଥିରେ ଶକ୍ତି ନୁହଁ, ଶକ୍ତି ହେଉଛି କେତେ ଜଣେ ସମ୍ଭାଳିପାରେ, କେତେ ଜଣେ ସହ୍ୟ କରିପାରେ, କେତେ ଦିନ ଜଣେ ଅପେକ୍ଷା କରିପାରେ, ତାହା ହେଉଛି ଶକ୍ତି। ଆଉ ଯେ କ୍ଷଣ କ୍ଷଣ କ୍ରୋଧ ପ୍ରକାଶ କରିପାରେ, ବିଦ୍ରୋହ କରେ, ସେଗୁଡ଼ା ଶକ୍ତି ନୁହଁ, ସେ ନପୁଂସକ କ୍ରୋଧ, ସେ କ୍ରୋଧର କୌଣସି ମୂଲ୍ୟ ନାହିଁ। ତେଣୁ ବହୁ କାଳ ପରେ ଯେତେବେଳେ ବିଗତ ଶତାବ୍ଦୀରେ ଆରମ୍ଭରେ ନାରୀମାନେ କହିଲେ ବାସ୍ ବହୁତ ହେଇଗଲା, ଏଥର ଆମେ ଆଉ ସେମିତି ଚୁପଚାପ ରହିବୁନି, ଆମର ଦାବି ଦରକାର, ଇତ୍ୟାଦି ଇତ୍ୟାଦି, ଯାହା ହଉ ଫ୍ରାନ୍ସରେ ପ୍ରଥମ ହେଇ ଆସିକି ସେମାନେ ସେଟା ହାସଲ କଲେ। ସେହି ଶତାବ୍ଦୀର ଆରମ୍ଭରେ ପ୍ରଥମେ ସେଇଆ ହେଇଥିଲା ଯେ ପ୍ରଥମତମ ନାରୀମାନେ ପୁରୁଷ ହେବାକୁ ଚେଷ୍ଟା କରୁଥିଲେ, ବାଳ କାଟି ଦେଇକରି କୋଟ ଟାଇ ପିନ୍ଧି ଏବଂ ପୁରୁଷ ଭଳି ହେବାକୁ ଚେଷ୍ଟା କରି, କିନ୍ତୁ ତା ଅତ୍ୟନ୍ତ ହାସ୍ୟାସ୍ପଦ କଥା। କିନ୍ତୁ ଯେତେବେଳେ ନାରୀକୁ ସମାଜ ବା ଦେଶ ସୁଯୋଗ ଏବଂ ସ୍ୱାଧୀନତା ଦେଲା, ଶିକ୍ଷା କ୍ଷେତ୍ରରେ, ରାଜନୀତି କ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ, ମହାକାଶ ଯାତ୍ରା କ୍ଷେତ୍ରରେ, ଏତେ କ୍ଷିପ୍ର ଗତିରେ ତାର ଅନ୍ତର ଆଉ ବାହାର ବିକଶିତ ହୋଇଗଲା, ଏତେ ଅଗ୍ରଗତି କରି ପକେଇଲା, ଯୋଉ ଅନୁସାରେ ସେ ଅଗ୍ରଗତି କରିପାରିଲା, ସେ ତାକୁ ସମାଜ ତାଳ ଦେଇ ତା ସହିତ ଚାଲିପାରିଲାନି, କାରଣ ପୁରୁଷର ମାନସିକତା ତା ସଙ୍ଗେ ଖାପ ଖାଇପାରିଲାନି। ପୁରୁଷ ରକ୍ଷଣଶୀଳ ନାରୀ କୋଉ କାଳେ ରକ୍ଷଣଶୀଳ ନଥିଲା କି ନାହିଁ? ଯଦି ଭାବୁଥିଲେ ନାରୀ ସେତେବେଳେ ନିର୍ଦ୍ଦନ୍ଦରେ ଏତେ ଦମନ, ଏତେ ଅତ୍ୟାଚାର ସହୁଥିଲା କେମିତି, ତା ତିତିକ୍ଷାରେ, ତା ସମ୍ବେଦନାରେ, ତାର ସହାନୁଭୂତିରେ, ଯିଏ ବୁଝୁନି ତାକୁ ବୁଝେଇବା ବ୍ୟର୍ଥ, ଯିଏ ବୁଝିପାରୁଛି ସହିବ ତ ସେ ନା, ବୁଦ୍ଧିମତୀ, ସେ ଜାଣିଥିଲା, ସେ ସହିଥିଲା ଯେ ଶକ୍ତି ତାର, ସେ ଯଦି ଟିକେ କାନ୍ଧ ହଲେଇ ଦେବ ପାହାଡ଼ ଚୁନା ହେଇଯିବ, ଘର ଚୁନା ହେଇଯିବ, ପରିବାର ଚୁନା ହେଇଯିବେ, ସନ୍ତାନ ବିଖିରି ଯିବେ ସବୁ। ତେଣୁ ପୁରୁଷମାନଙ୍କ ସେ ରକ୍ଷଣଶୀଳ ମନୋବୃତ୍ତି ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରୁନି। ସମାଜ ସିନା ନିଜେ ସ୍ୱାଧୀନତା ଦେଇଦେଲା, ସମାଜ ବି ସମ୍ପୂର୍ଣ୍ଣ ଭାବରେ ତା କରିପାରୁନି। ଦେଖୁନାହାନ୍ତି ଏତେ ବଡ଼ ବଡ଼ ପଦପଦବୀରେ ବସିଥିବା ରାଜନେତାମାନେ ମଧ୍ୟ କିଭଳି ପାଗଳ ଭଳି ପ୍ରଳାପ କରି କହୁଛନ୍ତି ନାରୀ ଏମିତି ବେଶ ପିନ୍ଧିବନି, ନାନ୍ତି ରାତିରେ କାହିଁ ଯାଉଛି, ସେ ଦିନବେଳା କାହିଁ ଯାଉନି, କୋଉ ବାନ୍ଧା ତା ଅମଳର ଚିନ୍ତାଧାରା? କିନ୍ତୁ ନାରୀ ପାଖରେ ତ ପୁରୁଷ, ଯିଏ ପ୍ରକୃତ ନାରୀ, ମୁଁ କହୁନି ଯେଉଁମାନେ ଗୋଟେ କେବଳ ନିଜର ଅହଙ୍କାର, ନିଜର ଉତ୍ତେଜନା, ନିଜର ଆକ୍ରମଣାତ୍ମକ ମନୋବୃତ୍ତି ନେଇ ନିଜର ସମସ୍ତ ସୌନ୍ଦର୍ଯ୍ୟ, ନାରୀର ଯେଉଁ ସମ୍ପଦଟି କାଳ କାଳ ଧରି ସିନ୍ଦୁକରେ ରତ୍ନ ଭଳି ସଞ୍ଚୟ ହୋଇ ରହିଥିଲା, ସେମାନେ ତାକୁ ରକ୍ଷା କରି ତା ସହିତ ଅଗ୍ରଗତି କରନ୍ତୁ, ତାକୁ ବିସର୍ଜନ ଦେଇ ନୁହଁ। ଯଦି ସେମାନେ ନାରୀତ୍ୱ ରଖି ନପାରିବେ, ନା ଦୁର୍ଗା ହୋଇପାରିବେ, ନା ନାରୀ ହୋଇପାରିବେ, ନା ଦେବୀ ହୋଇପାରିବେ, ନା ସ୍ତ୍ରୀ ହୋଇପାରିବେ, ନା ମା ହୋଇପାରିବେ, ସେ ସଞ୍ଚୟ ହେଉଛି ସବୁଠାରୁ ବଡ଼ ସଞ୍ଚୟ। ନିଜର ସେହି ହୃଦୟ ସମ୍ପଦକୁ, ଜଗନ୍ନାଥଙ୍କ ରତ୍ନ ଭଣ୍ଡାର କୋଠରୀ ଯେମିତି ବନ୍ଦ ଅଛି, ତା ମୁଦ ଖୋଲିବାକୁ ଡର ଲାଗେ, କାରଣ କଳନା କରି ହେବ ନାହିଁ ତାର ସମ୍ପତ୍ତି କେତେ। ସେହିଭଳି ନାରୀ ଯେଉଁ କୋଠ ସମ୍ପତ୍ତିକୁ ଜଗିକି ରଖିଥିବ ଯେତେ ଦିନ ଯାଏ, ସେ ପର୍ଯ୍ୟନ୍ତ ସୃଷ୍ଟି ସ୍ଥିତି ତିଷ୍ଠିବ। ଯେଉଁଦିନ ସେ ତାକୁ ହରେଇଦେବ ଯେ ସେ ଅଗ୍ରସର ହେବାକୁ ଚାହେଁ, ସେଦିନ ସମସ୍ତେ ନିଶ୍ଚୟ ହୋଇଯିବେ, ସୃଷ୍ଟି ବି।
1: ମ୍ୟାମ୍, ଯେତେବେଳେ ଆପଣଙ୍କ କଥା ପଢେ ସମସ୍ତେ କୁହନ୍ତି ଯେ ଆପଣ ମା ପରି ଆପଣଙ୍କ ଷ୍ଟୁଡେଣ୍ଟକୁ ଦେଖନ୍ତି, ବିହେଭ୍ କରନ୍ତି, ତାଙ୍କ କାନ ମୋଡିକି ଆପଣ ପାଠ ପଢାନ୍ତି।
0: କାନ ମୋଡିବାକୁ ମୋତେ ଆଦୌ ପଡିନାହିଁ।
1: ତାମାନେ ଆପଣଙ୍କୁ ବହୁତ ଡରନ୍ତି?
0: ଡରନ୍ତିନି।
1: ତାହେଲେ ଫ୍ରେଣ୍ଡଲି ବିହେଭ୍ ଦିଅନ୍ତି?
0: କିଛି ମୋତେ କରିବାକୁ ପଡେନି, ମୁଁ ରାସ୍ତାରେ ଚାଲି ଆସିଲି, କରିଡର

0: ଆସିଲେ କ୍ଲାସରେ ଠିଆ ହେଇଗଲେ ପିଲା ନିଶ୍ଚୁପ ହେଇଯାଆନ୍ତି ଆଉ ତାଙ୍କର ବେକ ମୁହଁ ଏପଟ ସେପଟ ହୁଏ ନାହିଁ, କାରଣ ମୋର ସମସ୍ତ ଶାସନ ସମସ୍ତ ସ୍ନେହ ଏଇଭଳି ସେହି ସମୟର ଚିତ୍ରଟି ଦେବାରେ ଯାଏ। ପାଠ ପଢ଼ାଇବାଟା ମୋର ଖାଲି ପୁସ୍ତକ ଭିତରେ ସୀମାବଦ୍ଧ ହୋଇ ରହେ ନାହିଁ, ସେଇ ଟପିକକୁ କେନ୍ଦ୍ର କରି ଗୋଟେ ଦିଗନ୍ତ ବ୍ୟାପି ଯାଏ। ସେଇ ଦିନଠୁ ଆଜିର କଥା, ମୁଁ 36 ବର୍ଷ ହେଲାଣି ଅଧ୍ୟାପକ ଚାକିରି ମୋର, ମୁଁ ସେଇ ଦିନଠୁ ପୁଅ ଝିଅମାନଙ୍କ ଭିତରେ ସେଇ ଜିନିଷ ସେ ଗୋଟେ ତାଙ୍କ ଆଗରେ ଗୋଟେ ଦିଗନ୍ତ ଖୋଲିଦିଏ, ସୃଷ୍ଟି ଖୋଲିଦିଏ, ଯେମିତି ସେମାନେ ଏଇ ସଂକୀର୍ଣ୍ଣତା ଭିତରେ ନ ରହନ୍ତୁ, ରକ୍ଷଣଶୀଳତା ଭିତରେ ନ ରହନ୍ତୁ, ନିଜେ ନିଜକୁ ଚିହ୍ନନ୍ତୁ। ସେମାନେ ତେଣୁ ନିଜେ କହନ୍ତି ଆରେ ମ୍ୟାଡାମ ତ ସବୁ କରୁଛନ୍ତି, କିନ୍ତୁ ତାଙ୍କ ଭିତରେ ତ ସେ ଦୁର୍ଦ୍ଦାନ୍ତପଣ ନାହିଁ, ତାଙ୍କ ଭିତରେ ତ ରୁକ୍ଷତାପଣ ନାହିଁ, ତ ହସି ହସି ଲୀଳା ଛଳରେ ଲଳିତ କୋମଳ ହେଇ ନା ସବୁ ଯେତିକି ଆସୁଛନ୍ତି, କାରଣ ଶକ୍ତିଟା ହିଁ ଦରକାର, ତାର ପ୍ରୌଢ଼ିଟା ନୁହଁ, ତାର ଅହଙ୍କାର ନୁହଁ, ସବୁ ଭାଙ୍ଗି ରୁଜି ଦେଲେ, ଏକୁ ମୁଁ ମାନେ ନାହିଁ କହିଦେଲେ ଜଣେ କିଛି ସୃଷ୍ଟି କରିପାରିବ ନାହିଁ, ତା ଉପରେ ଠିଆ ହେଇ ନବନିର୍ମାଣ ସେ କରିପାରେ।
1: ମ୍ୟାମ ଏଠି ଗୋଟେ ସମ୍ପୂର୍ଣ୍ଣ ସତ କଥା ଆପଣଙ୍କୁ କହିବି, ଆପଣଙ୍କୁ ଦେଖିଲେ ବହୁତ ଖୁସି ଲାଗେ, ଆପଣଙ୍କ କଥା ଭାବିଲେ ବହୁତ ବଢ଼ିଆ ଲାଗେ, କାହିଁକି ନା ଆପଣ ନିଜକୁ ନିଜେ ଆପଣ ପ୍ରମାଣିତ କରି ସାରିଛନ୍ତି ସମାଜ ଆଗରେ, ଆପଣ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ସଶକ୍ତ ନାରୀ, ତ ଆପଣ ରାଜନୀତିକୁ କାହିଁକି ଗଲେନି, ପସନ୍ଦ ନୁହେଁ କି?
0: ରାଜନୀତି କ୍ଷେତ୍ରରେ ମୋର କୌଣସି ଇଚ୍ଛା କୌଣସି ଲାଳସା କିଛି ବି ନଥିଲା। ରାଜନୀତି କାହିଁକି ଆସନ୍ତି? ସମାଜ ସେବା କରିବା ପାଇଁ। ମୁଁ ଯେଉଁ ସ୍ଥିତିରେ ଅଛି, ଏତେ ସୁନ୍ଦର ସ୍ଥିତିରେ ଅଛି, ମୁଁ ଛୋଟ ଛୋଟ 14-15 ବର୍ଷରୁ 25 ବର୍ଷର ପିଲାଙ୍କୁ ଗଢୁଛି, ଯେଉଁମାନେ ସମାଜ ତିଆରି କରିବେ, ଯେଉଁମାନେ ସମାଜର ମୂଳାଧାର, ଯେଉଁମାନେ ସମାଜର ମୂଳଦଣ୍ଡ, ଯେଉଁ ବିଚାର, ଯେଉଁ ସଂସ୍କାର, ଯେଉଁ ଶିକ୍ଷା ଆମେ ଅଧ୍ୟାପନ ବା ଶିକ୍ଷକମାନେ କ୍ରମାଗତ ଆମେ ଲାଭ କରୁ। ଆମେ ଚିରକାଳ ବିଦ୍ୟାର୍ଥୀ, ଆମେ କେବେ ହେଲେ ଶିକ୍ଷକ ହବ ଯିଏ ସବୁକାଳେ ବିଦ୍ୟାର୍ଥୀ ହବ। ତେଣୁ ମୁଁ ଜାଣେ ଯେ ମୋର ସମାଜ ସେବା ହେଉଛି, ମୁଁ ଯେଉଁ ବର୍ତ୍ତମାନର କର୍ତ୍ତବ୍ୟରେ ଠିଆ ହୋଇଛି ତା ଭିତରେ ମୁଁ 100% ସମାଜ ସେବା କରିଛି। ମୁଁ ଜାଣେ ସେ ଲକ୍ଷ ଲକ୍ଷ ଭିତରୁ ଯଦି 10-12 ଜଣ ବି ହେଇଥାନ୍ତି ତା ବି ଯଥେଷ୍ଟ। ତେଣୁ ମୋର ସମାଜ ସେବା, ରାଜନୀତିର କେବଳ ଜଣେ ଉଚ୍ଚ ପାହ୍ୟାକୁ ଗଲେ ସମାଜ ସେବା କରିପାରେ ସେଥିରେ ବିଶ୍ୱାସ କରି, ବର୍ତ୍ତମାନର ରାଜନୀତି ପ୍ରକୃତରେ ଯେଉଁ ସମୟରେ ରାଷ୍ଟ୍ରନୀତିଟା ଥିଲା, ରାଜନୀତିଟା ଥିଲା, ଯଦି ସେହି ସମୟରେ ରାଜନୀତି ହେଇଥାନ୍ତା ବା କେବେ ଭବିଷ୍ୟତରେ ହେବ, ଯେଉଁଠାରେ ନିଷ୍କାମ ଭାବରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ ଭାବରେ ମଣିଷର ସବୁଠୁ କ୍ଷୁଦ୍ର ମଣିଷ ପର୍ଯ୍ୟନ୍ତ ତାର ଦୁଃଖ ଦୁର୍ଦ୍ଦଶା ଦୂର କରିବା ସମ୍ଭବ ହୋଇପାରିବ, ଆମେ ଆସନରେ ବସିପାରିଲେ ସେଦିନ ମୁଁ ଲାଳାୟତ ହୋଇପାରେ, ଆଜି ତ କେବେ ବି ନୁହଁ।
1: ଆଜ୍ଞା, ତ ଯେତେବେଳେ ରକ୍ଷଣଶୀଳ କଥା ଏଠି ପଡୁଛି, 40 ବର୍ଷ ପଛକୁ ଆମେ ଫେରିବା, ଗୋଟେ ସମ୍ଭ୍ରାନ୍ତ ପରିବାରରୁ ଆପଣମାନେ ଆସିଥିଲେ, ଆପଣ ହେଲେ କି ମହେଶ୍ୱତା ମ୍ୟାମ୍ ହେଲେ, ସେତେବେଳେ ସିନେମାରେ ଆସିକି କାମ କରିବା ଗୋଟେ କାଠିକର ପାଠ ଥିଲା, ସାଧାରଣତଃ ସମ୍ଭ୍ରାନ୍ତ ପରିବାରର କେହି ଆସନ୍ତିନି, ଆପଣ ଠିକ୍ ଜାଣିଛନ୍ତି ଏ କଥା।
0: ସେହି ସମ୍ବନ୍ଧ ହେଇପାରିଲା, ସମାଜରେ ରକ୍ଷଣଶୀଳତା ଭରପୁର ହେଇକି ଥିଲା, ବହୁତ ଅଂଶରେ ଥିଲା। ଆମ ଘରେ ରକ୍ଷଣଶୀଳତା ନଥିଲା, କିନ୍ତୁ ଯେମିତି ଗୋଟେ ଗଭୀର ସଂସ୍କାର ଥିଲା, ଯୋଉ ସେ ସଂସ୍କାରଟା କୁସଂସ୍କାର ନୁହେଁ, ବହୁତ ପରେ ଆମେ ବୁଝିଲୁ ସେସବୁ। ଛୋଟ ପିଲାବେଳେ ଥିଲା ବାପା ମାଙ୍କ ଛାୟା ବୁଝିପାରୁନଥିଲୁ କେମିତି ଆମକୁ ଲାଳନ ପାଳନ କରୁଛନ୍ତି, ଆଉ ଯେତେ ଯେତେ ତାଙ୍କ ବୟସରେ ବର୍ତ୍ତମାନ ଆମେ ପହଞ୍ଚୁଛୁ ସେତେ ବୁଝିପାରୁଛୁ ଆରେ ଆରେ ଇଏ ଆମଠୁ ଆହୁରି ଆଗ ସମୟରେ ଥିଲେ, ମାନେ ଭାଲ୍ୟୁଜ ବହୁତ କିଛି ବୁଝିଥିଲେ। ତେଣୁ ଆମ ଘରେ ସଂସ୍କାର କୁସଂସ୍କାର ତ ନଥିଲା, ରକ୍ଷଣଶୀଳତା ନଥିଲା, କିନ୍ତୁ ଗୋଟେ ଦୃଢ଼ ଚରିତ୍ରବଳ ଆପେ ଆପେ ଖଞ୍ଜି ହେଇଯାଇଥିଲା, ଯୋଉଟାକୁ ନିଜକୁ ପ୍ରତିପାଦନ କରିବା ପାଇଁ ଗୋଟେ ଲକ୍ଷଣ ରେଖା ଡେଇଁବା ପାଇଁ କିଛି ଆବଶ୍ୟକତା କେତେବେଳେ ନଥିଲା, କେବେ କାହିଁକି ଦରକାର ପଡ଼ିବ।
1: ଆଜ୍ଞା ଆଜ୍ଞା,
0: ଅନେକ ଆମ ଭଳି ପରିବାର ସୌଭାଗ୍ୟକୁ ସେମାନେ ରକ୍ଷଣଶୀଳତାରୁ ଏକଦମ ମୁକ୍ତ ଥିଲା, ଏତେ ସ୍ୱାଭାବିକ ଭାବରେ ମୁକ୍ତ ଥିଲେ, ଆମେ ଜାଣିପାରୁନଥିଲୁ ଯେ ଆମ ଘରର ଚାଲିଚଳନ ଭାବନା ଚିନ୍ତା ବିଚାର ବାପା ମାଙ୍କର ମୁକ୍ତ ମନ ଯେମିତି, ଆମେ ଭାବୁଥିଲୁ ସାରା ଦୁନିଆର ସେମିତି। ବହୁତ ବର୍ଷ ପରେ ଜାଣିଲୁ ନା ନା, ତା ଭିତରେ ଆକାଶ ପାତାଳ ତଫାତ ଅଛି। ତେଣୁ ଆମକୁ କୌଣସି ବିଷୟରେ ବାଧା ନିଷେଧ ଛାଡ଼ ଆମେ ପଛେଇ ଗଲେ, ମାନେ ବାପା ମାମା କ୍ଷୁର୍ଣ୍ଣ ହଉଥିଲେ ଯେ ଲାଳନ ପାଳନରେ ଆମର କଣ ଦୋଷ ରହିଗଲା ଯେ ସେ ଏତେ କୁଣ୍ଠିତ ହଉଛି ଏଟା କରିବା ପାଇଁ, ଏଟା ଯିବା ପାଇଁ। ତା ମାନେ ନିଜ ଭିତରର ଆତ୍ମବିକାଶର ପଥରେ ନିଜେ ନିଜେ ନିଜକୁ ଯେତେ ଗୁଣରେ ତମେ ବଢ଼େଇ ପାର ତାର ଅବାଧ ସୁଯୋଗ ଦେବାକୁ ସେମାନେ ପ୍ରସ୍ତୁତ, ଆମେ କେତେ ନେଇପାରିବୁ। ତେଣୁ ମହାଶ୍ୱତା ଗୋଟେ ଛୋଟ ବୟସରୁ ସିନେମା ଗଲାବେଳକୁ କିଛି ନଥିଲା, ମୁଁ ଗୋଟେ 16-17 ବର୍ଷରେ କିଛି ଜାଣିନି,

0: ପାହାଡ଼ ଚଢିବାକୁ ମାଉଣ୍ଟେନିୟରିଂ ପାଇଁ ପ୍ରସ୍ତାବ ଆସିଲା କଲେଜରେ, ମୁଁ ରାଜି ହେଇଗଲି। ବାପାଙ୍କୁ ପଚାରିଲି, ବାପା ଯିବି, ବାପା ବି କି ଜାନା, ହଁ ଯା, ମାମାଙ୍କ ପାଇଁ ହଁ ଯା।
1: ଆଜ୍ଞା, ବହୁତ ବଢିଆ। କିଛି ଗୋଟିଏ ପ୍ରତିବନ୍ଧକ ନଥିଲା, ଆପଣମାନେ ଫ୍ରିଲି କାମ କରୁଥିଲେ। ତ ମ୍ୟାମ୍, ଆପଣଙ୍କର ପ୍ରଥମ ପିକ୍ଚର ଏତେ ହିଟ୍ ହେବା ପରେ, ଆପଣଙ୍କର ଅଭିନୟ ଚମତ୍କାର ହେବା ପରେ ବି ପରବର୍ତ୍ତୀ ସମୟରେ ଆପଣଙ୍କର ପିକ୍ଚର ସଂଖ୍ୟା କେମିତି କମିଗଲା?
0: ପ୍ରଥମ କଥା, ଯେତେବେଳେ ମୁଁ ନାଚୁଥିଲି, ମୋର ପୂଜ୍ୟ ତିନି ଜଣ ନୃତ୍ୟ ଗୁରୁଙ୍କ ପାଖେ ଏବେ ପ୍ରଣାମ ଜଣାଉଛି। ପଙ୍କଜ ଚରଣ ଦାସ 5 ବର୍ଷ ବୟସରେ, କେଲୁ ସାର 8-9-10 ବର୍ଷ ବୟସରେ, ଦେବ ସାର, ଏମାନେ ଯେତେବେଳେ ମୋତେ ନୃତ୍ୟ ଶିକ୍ଷା ଦେଇଥିଲେ, ସେ ନୃତ୍ୟ ଭିତରେ ଭାବୁଥିଲି ଆଜୀବନ କେବଳ ନାଚିବି। ଏ କଥା ସତ, ସବୁଠୁ ମୋତେ ପ୍ରିୟ ସମୟ ଥିଲା ଯେତେବେଳେ ମୁଁ ନୃତ୍ୟ କରୁଥିଲି। ମାନେ ପରବର୍ତ୍ତରେ ବୁଝିଛି ମୁଖ୍ୟ କ'ଣ, ମୁଁ ସେଇ ମୁହୂର୍ତ୍ତରେ କେବଳ ଅନୁଭବ କରୁଥିଲି। ଏଭଳି ମୁକ୍ତି ଆଉ କୋଉଥିରେ କରିନି। କବିତା ଲେଖିଲେ, ଲେଖା ଲେଖିଲେ କି ଭାଷଣ ଦେଲା ପରେ ଆନନ୍ଦ ଲାଗୁଛି, କିନ୍ତୁ ଯୋଉ ଆନନ୍ଦ ମୁଁ ନୃତ୍ୟରେ ପାଉଥିଲି ଆଜି ପର୍ଯ୍ୟନ୍ତ ସେ ଆନନ୍ଦ ମୁଁ ଆଉ କୋଉଠି ପାଇନି। ଯେତେବେଳେ ସଙ୍ଗୀତରେ ଥିଲେ ମୋତେ ଜୀବନ ସାରା ଏଇଥିରେ କାଟିଦେବି, ଯେତେବେଳେ ଲେଖାଲେଖି କରିବାକୁ ବସିଥିଲେ ମୁଁ କହିଲି ନା ନା ନା, ଜୀବନ ସାରା ଖାଲି ଏଇଠି ବସିବି, ଟେବୁଲ ଚେୟାର ଆଉ କିଛି କରିବିନି। ଯେତେବେଳେ ଅଧ୍ୟାପନା କଲି ଦେଖିଲେ ସେଥିରେ ବି ଭାସିଗଲି। ଏସବୁ ଭିତରେ ସିନେମାଟା ଧସେଇକି ପଶିଛି। ମ୍ୟାଟ୍ରିକ ପାସ୍ କରିନଥିଲି, ସେଇ କାଳରୁ ଓଡ଼ିଆ ଫିଲ୍ମ ଲାଇନ ଲାଗିଲା ମୋ ଘରେ ଯେ ମୋର ଏମ୍ଏ ପଢ଼ିଲା ପର୍ଯ୍ୟନ୍ତ ପ୍ରତ୍ୟେକ ଫିଲ୍ମ, କିନ୍ତୁ ମୋତେ କାହିଁ ସେତେବେଳେ ଆକର୍ଷିତ ହେଉନଥିଲି ମୁଁ ସିନେମା ପ୍ରତି, କାରଣ ଗଭୀର ଭାବରେ ମୁଁ ଏସବୁରେ ବ୍ୟସ୍ତ ଥିଲି, ଏକାଡେମିକ୍ସରେ ବ୍ୟସ୍ତ ଥିଲି। ତାପରେ ମୋତେ ଏତେ, ମୁଁ ଯଦି ନୃତ୍ୟକୁ ଯାଇଥାନ୍ତି, ସଙ୍ଗୀତକୁ ଯାଇଥାନ୍ତି, ଏ ଯୋଉ ସାହିତ୍ୟଟାକୁ ମୁଁ ବହୁତ ଝୁରିଥାନ୍ତି, କାରଣ ଗୋଟେ ପଠନ ପ୍ରିୟତା, ପଢ଼ିବାର ଆନନ୍ଦ ଆଉ ରୁଚି ଏପର୍ଯ୍ୟନ୍ତ ଅଛି, ଯେଉଁଥିପାଇଁ ମୁଁ ଏତେ ବହିର୍ମୁଖୀ ଭାବରେ ଡିଆଡିଂ କରିପାରିନଥାନ୍ତି। ମୁଁ ଦେଖୁଛି ଯେଉଁମାନେ ଓଡ଼ିଶୀ, ଯେଉଁମାନେ କ୍ଲାସିକାଲ ନାଚୁଛନ୍ତି, ସେମାନେ ଠିକ୍ ଭାବରେ ସେ ସଙ୍ଗୀତ ବୁଝୁନାହାନ୍ତି, ସେ ସାଂସ୍କୃତି ଜାଣୁନାହାନ୍ତି, ତେଣୁ ସେ ନବରସର ଭାବକୁ ବି ଫୁଟେଇ ପାରୁନାହାନ୍ତି। ମୁଁ ଯେଉଁଭଳି ଏତେ ଛୋଟ ବୟସରୁ ବି ଭାବଟା ଫୁଟେଇ ପାରୁଥିଲି, କାରଣ ସେତିକି ତୁମେ ଗୋଟେ ଗ୍ରନ୍ଥ ଭିତରେ, ଶାସ୍ତ୍ର ଭିତରେ, ସାହିତ୍ୟ ଭିତରେ, ଶିକ୍ଷା ଭିତରେ ଗଭୀରକୁ ଗଲେ ସେଇଟା ଶାଣିତ ହୋଇ ବାହାରିବ। ମୁଁ ସବୁବେଳେ ମିସ୍ କରିଥାନ୍ତି ମୋର ସାହିତ୍ୟକୁ ଆଉ ମୋର ଅଧ୍ୟାପନାକୁ, ବିଶେଷ କରି ବହି ପଢା।
1: ଆଚ୍ଛା ମ୍ୟାମ, ଆପଣଙ୍କ ପୁଅ ବୁଦ୍ଧାଦିତ୍ୟ ବର୍ତ୍ତମାନ ଓଲିଉଡ୍ର ଜଣେ ସୁପର ଡୁପର ହିରୋ, ତାଙ୍କୁ ଯେତେବେଳେ 7 ମାସ ହୋଇଥିଲା, ଆପଣ ତାଙ୍କୁ ପିକ୍ଚରରେ ଜବରଦସ୍ତ ଇଣ୍ଟ୍ରୋଡ୍ୟୁସ୍ କରାଇଥିଲେ, ଆପଣ ନିଜେ ସେ ପିକ୍ଚରରେ ରୋଲ୍ କରିଥିଲେ।
0: ଇଣ୍ଟ୍ରୋଡ୍ୟୁସ୍ କରିନି, ଭ୍ରାନ୍ତ ଧାରଣା ଶୁଣ, ମୋର ଗୋଟିଏ ଛୋଟ ପିଲା ଦରକାର ଥିଲା, ସେ ଯୋଉ ଛୋଟ ପିଲାଟିକୁ ପ୍ରଡ୍ୟୁସର ଡାଇରେକ୍ଟର ଆଣିଥିଲେ, ସେ ବିଚାରି ଏତେ କନ୍ଦା କଟା କଲା, ଏମିତି ସେମିତି କଲା, ତାକୁ ଘରେ ସେ ସୁଟିଂ ବନ୍ଦ ହେଇଯିବ। ସେଠୁ ବସନ୍ତ ନାୟକ ଦେଖିଥିଲେ, ପୁଅଟି ଘରେ ଅଛି, ଯେ ମ୍ୟାଡମ୍ ଇଏ ସିନା ଅନ୍ୟର ପିଲା, ସେ ରହିପାରୁନି, ଆପଣ କୁହନ୍ତୁ। ସେତେବେଳେ ବୁଦ୍ଧାଦିତ୍ୟକୁ ବହୁତ ଜ୍ୱର ବି ହେଇଥାଏ, ସେଠୁ ତାକୁ ଗାଡି ପଠେଇ ଆୟା ସହିତ ତାକୁ ଆଣିଲେ, ସେ କିଛି ବୁଝିପାରୁନି, ବଲ ବଲ କରି ଚାହିଁଛି। ଭାବନ୍ତୁ ଗୋଟେ ମା ଆସି ସିନେମା କରିଛି, ପୁଅ ଏକା ଜ୍ୱରରେ ଶୋଇ, ସେତେବେଳେ ଯେତେବେଳେ ଥିଲା ସେ କିଛି ବୁଝିପାରୁନି। ତାପରେ ତାକୁ ଅଛି, ଆପଣ ଦେଖିଥିବେ ଟପରେ, ତାକୁ ଟପ ପାଣିରେ ତାକୁ ବସି ଗାଧେଇ, ଇଏ କେବଳ ଗୋଟେ ଯାହାକୁ କହନ୍ତି ଯୋଗାଯୋଗ, ଏଥିରେ କୌଣସି ପ୍ଲାନିଂ ମୋଟେ ନାହିଁ।
1: ମ୍ୟାମ୍, ଆପଣଙ୍କ ଯୋଉ ମେଣ୍ଟାଲିଟି, ଆପଣଙ୍କ ଯୋଉ ଚିନ୍ତାଧାରା, ଆକୁ ନେଇକି ଆପଣଙ୍କ ପରିବାର କେତେ ସପୋର୍ଟ କରନ୍ତି?
0: ସପୋର୍ଟ ମାନେ ଆମେ ତିନି ଜଣ ଯାକ ଏକାକାର, ଆମେ ବାପା ମା ପୁଅ, ଆମର ମନୋଭାବ ଚିନ୍ତାଧାରା ପ୍ରତ୍ୟେକ ଭଗବାନଙ୍କ କୃପାରୁ କୋଉଠି ସାମାନ୍ୟ କିଛି ନାହିଁ ଟାଚୁଡ୍। ଯାହା ମୋର ଭାବନା ଆଉ ଚିନ୍ତା ଆପଣ ଦେଖୁଛନ୍ତି, ପିଲାବେଳୁ ବୃଦ୍ଧା ସେଇ ଭାବରେ ବଢ଼ିଛି, ତେଣୁ ତାର ସେମିତି ଗୋଟେ ମୁକ୍ତ ମନୋଭାବ, ଏବଂ ମୋର ସ୍ୱାମୀ ବି ସେମିତି, ସେ ବେଶୀ ବେଶୀ ଅଭିଭୂତ ହୁଅନ୍ତି ଯଦି ମୁଁ ଏଇଭଳି କୁହେ ବା ଏଇଭଳି କାହାକୁ କୁହେ ସେମାନଙ୍କୁ, ଯେତେବେଳେ ତାକୁ ଦେଖିଲେ ଏତେ ବର୍ଷ ଭିତରେ ତ ଆମ ଭିତରେ ସେ ସହଯୋଗଟା ଖାଲି ନୁହଁ, ସେମାନେ ଗ୍ରହଣ କରିନିଅନ୍ତୁ ସବୁ କଥାଟାକୁ, ଏବଂ 100% ବିଶ୍ୱାସ କରନ୍ତି। ବିରୋଧ କଥା ତ ଅଲଗା କଥା, ଅବିଶ୍ୱାସ ବି କରିପାରନ୍ତି ନାହିଁ।
1: ଆଉ ଗୋଟେ କଥା ଆସୁଛି ଯେ ଦି ଭଉଣୀ ମହାଶ୍ୱେତା ମ୍ୟାମ୍, ଆଉ ଆପଣଙ୍କ ଭିତରେ କେତେବେଳେ ସିନେମାକୁ ନେଇକି ଚର୍ଚ୍ଚା ହେଇଛି, କିଛି ଆର୍ଗ୍ୟୁମେଣ୍ଟ ହେଇଛି, ଫାଇଟିଂ ହେଇଛି?
0: ଆରେ ବାପରେ ବାପରେ, ମହାଶ୍ୱେତା ମୋଠୁ ଏତେ ସାନ, ମୁଁ ତାକୁ ଝିଅ ଭଳି ପାଳନ କରିଛି, ଯେହେତୁ ଝିଅ ଭଳି ତାକୁ ପାଳନ କରିଥିଲି, ମୋ ନିଜର ସନ୍ତାନ ହେଲାବେଳେ ମୋତେ ଲାଗିଲାନି ଯେ ମୁଁ ନୂଆକିରି ମା ହେଇଛି, ତେଣୁ ଆଜି ପର୍ଯ୍ୟନ୍ତ ସେ ବି ମୋ ସାଙ୍ଗରେ ଗୋଟେ ଅଭିନ୍ନ ସତ୍ତା, ଅଭିନ୍ନ ସତ୍ତା ଏକବାରେ।
1: ଆଜ୍ଞା, ବହୁତ ବଢିଆ କଥା। ତ ମ୍ୟାମ୍, ଏତେ ସମୟ ଆପଣ ଆଜି ଦେଇଛନ୍ତି ଆକାଶବାଣୀ ଜୟପୁରର ଏହି ସୁରଭି କାର୍ଯ୍ୟକ୍ରମକୁ, କେବଳ ଆପଣଙ୍କୁ ଧନ୍ୟବାଦଟିଏ ହିଁ ଦଉଛୁ ଏଠି, ସେ ପୁଣି ହୃଦୟରୁ।
0: ମୁଁ ବି ଆପଣଙ୍କ ସାଙ୍ଗରେ ଏତେ ସୁନ୍ଦର ଖୋଲାଖୋଲି କଥାବାର୍ତ୍ତା କରିବାର ସୁଯୋଗ ପାଇ ନିଜକୁ ବହୁତ ଧନ୍ୟ ମନେ କରୁଛି, ଯେ ଏଇ ଯୁଗର ପିଲା କିନ୍ତୁ ଏତେ ସୁନ୍ଦର ଭାବରେ ଆପଣ କରୁଛନ୍ତି, ବହୁତ ଭଲ ଲାଗିଲା ମୋତେ, ଏତେ ସ୍ୱାଭାବିକ ଭାବରେ।

ଶୁଣିଲେ ବର୍ଣ୍ଣାଳୀକ୍ରମରେ ସୁରଭି। ଆଜି ଏଥିରେ ଶୁଣିଲେ ଅଭିନେତ୍ରୀ ଡକ୍ଟର ମାଳବିକା ରାୟଙ୍କ ସହ ସାକ୍ଷାତକାର। ଉପସ୍ଥାପନା କଲେ ଦମୟନ୍ତୀ ବୈକାର, ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଜୁଲାଇ ମାସର 8 ତାରିଖ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଘରଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଜୁଲାଇ ମାସର 7 ତାରିଖ ଅର୍ଥାତ୍ ମଙ୍ଗଳବାର 3:00 to 3:40 ମଧ୍ୟରେ ଫୋନ୍ କରିବାକୁ ଅନୁରୋଧ। ଆମ ଫୋନ୍ ନମ୍ଘର ହେଲା 0685423069। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ସକାଳ 8 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତୀ ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ, ସେ ଆସିଲେ ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲେ। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦ୍ୱାର ପାଖରେ ଆପଣଙ୍କର ଭିତରଛ, ଅଖଣ୍ଡ, ପ୍ରତିହାରି, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟଦ୍ୱାର ଖୋଲେ। ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତାପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକିରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମାନେ କରିଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବ୍ୟସ୍ତ ହୋଇଯାଇଥିବ, ତାକୁ ଭିତର ମହାପ୍ରଭୁ ସଜାଡ଼ କରନ୍ତି। କଲାପରେ ଜୟବେଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବେଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଗଡ଼ାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ, ସେ ବଡ଼ସିଂହାର ବିଷକୁ ମୈଲମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମୈସମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ କିଣିଥାନ୍ତି, ତାକୁ ମୈଲମ କରି ତଡ଼ପୁତରି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ। ତଡ଼ପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରକୁ ଯାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଠ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଇଁ ବାରପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନବାର ଅନୁସାରେ ଏସବୁ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଡ଼ା ପୂଜା ହୋଇ ପୂଜାମଣ୍ଡମାନେ ତାକୁ କରନ୍ତି। ଦ୍ୱାରପଡ଼ା ପରେ ଧୂପ ବଲ୍ଲଭ, ବଲ୍ଲଭ ପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି, ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧି।

ପରଜଙ୍କର ଯେମିତି ଥିବେ ତାକୁ ବାହାର କରନ୍ତି। ଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଇଏ ଯାଉଛି। ଦ୍ୱିପହର ଧୂପ ସରିଲା ପରେ ପୂର୍ଣ୍ଣିମାରେ ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଧୂପ ବେଶ ହୁଏ। ସନ୍ଧ୍ୟା ଧୂପ ବେଶରେ ସେମିତି ପାଟ ପିନ୍ଧନ୍ତି, ପାଟ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି, ହୋଇକରି ସିଙ୍ଗାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି, ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି, ତାପରେ ସନ୍ଧ୍ୟା ଧୂପ ହୁଏ।

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତୀରେ ବେଶ ହୋଇଥିବ ତାକୁ ମୟଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବେ, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନ ନେଇକି କରନ୍ତି। ପ୍ରତ୍ୟହ ଜଗନ୍ନାଥଙ୍କର ଚନ୍ଦନ ଲାଗିବେ, ଚନ୍ଦନ ଲାଗି ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିହାରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନ ଲାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି, ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜେ ହୁଏ। ପଲଙ୍କ ବିଜେ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି। ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତାପରେ ପହୁଡ଼ ଆଳତୀ କରାଯାଏ। କଲା ପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଜୟଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ। ଆଳତୀ କରାଯାଇ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ, ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ, ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ, ବେଶ କାର୍ଯ୍ୟ, ଧୂପ ପରେ ବେଶ, ଦ୍ୱିପହର ଧୂପ ପରେ ବେଶ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ବେଶ, ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଁରିକି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମଇଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ, ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜବୋଧାଣ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜବୋଧାଣ ବେଶ କରନ୍ତି। ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ, ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ। ବେଶ

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବିଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି 18 ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି 8 ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳା ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବିଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ 100 ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହୀତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ କ୍ରମରେ ପୁଷ୍ପାଳକ ସେବା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଦୁଇଟି ହୃଦୟ ଆଲବମ୍ର ଗୀତ। ଶିଳ୍ପୀ ହେଲେ ଅଭିଜିତ ଏବଂ ନିବେଦିତା। ପଞ୍ଚାନନଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ

0: ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣଙ୍କ ସ୍ୱପ୍ନ, ବିଶ୍ୱାସ ଆଉ ଅପେକ୍ଷା ମଜବୁତ ହୁଏ ଚେଟିନାଡ ସୁପର ଗ୍ରେଡ୍ ସିମେଣ୍ଟରୁ। ଆପଣଙ୍କ କଂକ୍ରିଟର ଆବଶ୍ୟକତା ପାଇଁ ସବୁଠାରୁ ପ୍ରଥମ ଚଏସ୍ ଚେଟିନାଡ ସିମେଣ୍ଟ।
2: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ବନହରିଣୀ ଆଲବମ୍ର ଗୀତ। ଡକ୍ଟର ନିର୍ମଳ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦିଲ୍ ଆଲବମ୍ର ଗୀତ, ଶିଳ୍ପୀ ହେଲେ ଉଦିତ ନାରାୟଣ, ସୌମେନ୍ଦ୍ର ମିଶ୍ର।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ରାଜ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ ସମୀରଙ୍କ ଗୀତ। ସଙ୍ଗୀତ ନଦୀମ ଶ୍ରବଣ।

ଶୁଣୁଛନ୍ତି ଦିଲ୍ କା ରିସ୍ତା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶୁଣୁଥିଲେ ମେହୁନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ସନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଥିଲେ ଜାଭେଦ ଅଖ୍ତର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନ୍ନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ। ଏଥର ଶୁଣନ୍ତୁ ହାଁ ମେନେ ଭି ପିଆର କିଆ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶୁଣିଲେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ସପ୍ତଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଜାଭେଦ ଅଲ୍ଲୀ, ଡକ୍ଟର ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ଏଥର ଶୁଣନ୍ତୁ ଚାନ୍ଦନା ତମେ ତାରା ଚଳଚ୍ଚିତ୍ରର ଗୀତ। ବସନ୍ତରା ସାମଲଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏଥର ବାବୁଲ ସୁପ୍ରିୟ ଏବଂ ସାଧନା ସରଗମଙ୍କ କଣ୍ଠରେ ଶୁଣନ୍ତୁ କଥା ଦେଇଥିଲି ମା'କୁ ଚଳଚ୍ଚିତ୍ରର ଗୀତ। ଗୀତ ରଚନା ନିଜମ, ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣ ଚନ୍ଦ୍ର।

ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଗୁଡ୍ଲି ରଥ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଜୁଲାଇ ମାସର 8 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ। ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁଲାଇ ମାସର 7 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘର ହେଲା 0685423069। ଏହି ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଦିନ 12:00 ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 1:05। ଏଥିରେ ବଂଶୀରେ ଧୁନ୍ ଶୁଣିବେ, ଶିଳ୍ପୀ ହେଲେ ନରେନ୍ଦ୍ର କୁମାର ପଣ୍ଡା। ପରେ ସିତାର ଏବଂ ବେହେଲାରେ ଧୁନ୍ ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ଦିନ 1:20 ପ୍ରଚାର କରିବ ଗ୍ରାମୀଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ପ୍ରଥମେ ରହିଛି ଔଷଧୀୟ ବୃକ୍ଷର ମହତ୍ୱ ସମ୍ପର୍କରେ, ପରେ ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା କେମିତି ସମ୍ପର୍କରେ ଶାନ୍ତିଲତା ପାଢ଼ୀଙ୍କ ସହିତ ସାକ୍ଷାତକାର। ଶେଷରେ ଅନ୍ୟ ଏକ ସାକ୍ଷାତକାର ପ୍ରଜ୍ଞା ସୁଲଗ୍ନା ମହାପାତ୍ରଙ୍କ ସହିତ କୁସଂସ୍କାର ଆଉ ଅନ୍ଧବିଶ୍ୱାସଠୁ ଦୂରେଇ ରହିବା କେମିତି ସମ୍ପର୍କରେ। ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ରହିଛି ପୁସ୍ତକ ପଠନ ସମ୍ପର୍କରେ ଅଭିବସା ଦାସଙ୍କ ଆଲୋଚନା, ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ। ଶେଷରେ ଜଳାତଙ୍କ ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ଲକ୍ଷ୍ମୀ ନୃସିଂହ ପଣ୍ଡାଙ୍କ ସହ ସାକ୍ଷାତକାର। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଗୃହପାଳିତ ପଶୁପକ୍ଷୀର ଯତ୍ନ ସମ୍ପର୍କରେ, ଭେଟଘାଟରେ ଶୁଣିବେ ଜଳାତଙ୍କ ରୋଗ କାଇକେନି ହେସି ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ସନ୍ଧ୍ୟା 6:20 ରହିଛି ଧାରାବାହିକ ଶ୍ରୀମଦ୍ ଭାଗବତ। କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55 ଏବଂ ରାତି 7:25। ଜିଲ୍ଲା ହାଲଚାଲରେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ଶୁଣିବେ, ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ରହିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଆଲୋଚନା ଜଳବାୟୁ ପରିବର୍ତ୍ତନର କାରଣ, ଆଲୋଚକ ସ୍ୱାଗତ କୁମାର ହୋତା, ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ପଲ୍ଲୀ ଗୀତ, ଶିଳ୍ପୀମାନେ ହେଲେ କୁନ୍ତି ବେହେରା, ପ୍ରଭୁରାମ ତ୍ରିପାଠୀ ଏବଂ ସେବାରାଣୀ ମହାପାତ୍ର। ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ରାତି 8:30 ଉସ୍ତାଦ ସାବ୍ରି ଖାଙ୍କ ସାରଙ୍ଗୀ ବାଦନ ଶୁଣିବେ। ଗୀତିନାଟ୍ୟ ସୁଦାମା ଦାରିଦ୍ର୍ୟ ଭଞ୍ଜନ ପ୍ରଚାର କରିବୁ ରାତି 9:30। ରଚନା ବାଳକୃଷ୍ଣ ମହାନ୍ତି, ବେତାର ନାଟ୍ୟ ରୂପାନ୍ତର ପ୍ରେମଚାନ୍ଦ ପଟ୍ଟନାୟକ, ପ୍ରଯୋଜନା ଉଦୟଶଙ୍କର ଜାନି, ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ। ରାତି 10:30 ଶୁଣିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ। ଏଥର ଶୁଣନ୍ତୁ ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ରର ଗୀତ। ବସନ୍ତରା ସାମଲଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ବିନୋଦ ରାଥୋଡ ଏବଂ ପାମେଲା ଜେନ।

ଏଥିରେ ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କିକି। ଗୀତ ରଚନା ସାଇଦ୍ ଗଦ୍ରି। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ୟେ ଦିଲ୍ ଆଶିକାନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କୁଚ୍ କୁଚ୍ ହୋତା ହେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଅଲକା ୟାଗ୍ନିକ ଏବଂ କବିତା କୃଷ୍ଣମୂର୍ତ୍ତି। ସମୀରଙ୍କ ଗୀତ, ସଙ୍ଗୀତ ଯତୀନ ଲଲିତ।

ଆଜିର ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର। ଆଜି ଆମେ କିଛି କଥା ହେବା, ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଶୁଣିବା। ହଁ ଶ୍ରୋତା ବନ୍ଧୁ, ଭଗବାନଙ୍କର ଏହି ସୁନ୍ଦର ସୃଷ୍ଟିରେ ସୁଖ ଦୁଃଖ, ହସ କାନ୍ଦ ସବୁକିଛି ଆମେ ଅନୁଭବ କରୁଛୁ। କେତେବେଳେ ଅଧିକ ଖୁସିରେ ଆତ୍ମହରା ହୋଇଯାଉଛୁ ତ ପୁଣି କେତେବେଳେ ଦୁଃଖରେ ମିରମାଣ ହୋଇ ଅସ୍ଥିର ହୋଇପଡ଼ୁଛୁ। କେତେବେଳେ ପ୍ରକୃତିର ସୁନ୍ଦର ବାତାବରଣରେ ନିଜକୁ ହଜାଇ ଦେଉଛୁ ତ କେତେବେଳେ ପରିବେଶର ତାଣ୍ଡବ ଲୀଳାରେ ଭୟଭୀତ ହୋଇପଡ଼ୁଛୁ। କିନ୍ତୁ ସତକଥା କହିବାକୁ ଗଲେ ଏ ସଂସାର ରୂପକ ରଙ୍ଗମଞ୍ଚରେ ଆମେ ସବୁ କେବଳ ଜଣେ ଜଣେ କଳାକାର। ସବୁକିଛି ପ୍ରଭୁଙ୍କର ଇଙ୍ଗିତରେ ପରିଚାଳିତ। ସେଇଥିପାଇଁ ତ ଯାହା ହେଉଛି, ଯାହା ହେବ, ଆଉ ଯାହା ହୋଇସାରିଛି, କେବଳ ନିଜର ନିଜର କର୍ତ୍ତବ୍ୟ ପାଳନ କରୁଛୁ ଆମେ। ସେଥିପାଇଁ ଆମେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ। ଆଉ ଭଗବାନଙ୍କର ସୁନ୍ଦର

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆମେ ଅଧିକରୁ ଅଧିକ ବୃକ୍ଷରୋପଣ କରି ଆମ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିପାରିବା। ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ରୋକାଯାଇ ପାରିଲେ ଠିକ୍ ସମୟରେ ବର୍ଷା ହେବ, ଖରାଦିନେ ହେଉଥିବା ଅତ୍ୟଧିକ ଗରମରୁ ଲୋକମାନେ ରକ୍ଷା ପାଇପାରିବେ। ଏସବୁ କରିବା ଦ୍ୱାରା ପରିବେଶ ସୁରକ୍ଷା ତଥା ମାନବ କଲ୍ୟାଣରେ ସାହାଯ୍ୟ ହୋଇପାରିବ। ଯଦି ଆମେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ଓ ତା'ର ଠିକ୍ ଭାବରେ ରକ୍ଷଣାବେକ୍ଷଣ କରିବା, ତାହେଲେ ଆମ ପୃଥିବୀ ହସି ଉଠିବ, ଆମ ପ୍ରକୃତି ସବୁଜିମାରେ ପୂରି ଉଠିବ। ବର୍ଷାର ଆଗମନ ସହ ସୃଷ୍ଟି ହେବ ଏକ ସୁନ୍ଦର ଓ ସୁସ୍ଥ ଦୁନିଆ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ବନ ମହୋତ୍ସବ ସପ୍ତାହ ପାଳନ କରିବା ଅର୍ଥ ଆମେ ଚିର ସବୁଜ ଶସ୍ୟ ଶ୍ୟାମଳା ପୃଥିବୀ ମାତାକୁ ଭଲ ପାଉଛୁ ଆଉ ସମ୍ମାନ ମଧ୍ୟ କରୁଛୁ। ପୃଥିବୀ ଯେପରି ମା ପରି ତାର ଫଳ ଫୁଲ ପତ୍ର ଡାଳ ଗଛ ସବୁକିଛି ଆମ ପାଇଁ ସାଇତି ରଖିଛି, ଆମେ ତାହା ସବୁ ବ୍ୟବହାର କରି ଅନେକ ଲାଭ ଉଠାଇ ପାରୁଛୁ। ଠିକ୍ ସେହିପରି ଆମେମାନେ ସମସ୍ତେ ବୃକ୍ଷରୋପଣ କରି ପୃଥିବୀ ମାକୁ ସବୁବେଳେ ସବୁଜମୟୀ କରି ରଖିବା, ତାହେଲେ ଏହି ଧରଣୀ ରାଣୀ ଅବିଚଳିତ ଭାବରେ ହସି ଉଠିବ, ମେଘମଲ୍ଲହର ଖୁସିରେ ଗାଇ ଉଠିବ, କହିବ ତାର ହୃଦୟର କଥା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପୂର୍ବେ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ଲୋକମାନେ ବିଭିନ୍ନ ପ୍ରକାରର ଗଛକୁ ଦେବଦେବୀଙ୍କ ବାସସ୍ଥାନ ରୂପେ ପୂଜା କରିଆସୁଥିଲେ। ଏବେ ବି ସେ ପରମ୍ପରା ରହିଛି। ଏବେ ମଧ୍ୟ ଆମେ ବର, ଅସ୍ତ, ଅଁଳା, ବେଲ, ନିମ୍ବ ଇତ୍ୟାଦି ଉପକାରୀ ଗଛଗୁଡ଼ିକୁ ପୂଜା କରିଆସୁଛୁ। ଏସବୁର ମହତ୍ ଉଦ୍ଦେଶ୍ୟ ହେଲା ଆମେ ସମସ୍ତେ ଗଛର ଉପକାର ବିଷୟରେ ଅବଗତ। ସେଇଥିପାଇଁ ତ ଆଜିର ବନ ମହୋତ୍ସବ ସଫଳତାର ରୂପ ନେଇପାରିଛି। ପ୍ରତିବର୍ଷ ଜନସାଧାରଣ ସଚେତନ ହୋଇ ଗଛ ଲଗାଉଛନ୍ତି ଏବଂ ତା'ର ଯତ୍ନ ମଧ୍ୟ ନେଉଛନ୍ତି। ଠିକ୍ ସମୟରେ ବର୍ଷାର ଆଗମନ ପାଇଁ ସମସ୍ତେ ଚେଷ୍ଟା ମଧ୍ୟ କରୁଛନ୍ତି।

ଆଜିର ବନ ମହୋତ୍ସବ ସପ୍ତାହରେ ସମସ୍ତ ବୟସର ଲୋକମାନଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ଭାଗ ନେବାକୁ ଏବଂ ପରିବେଶ ସଂରକ୍ଷଣର ଏହି ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିବା ନିହାତି ଆବଶ୍ୟକ। ମୋଟ ଉପରେ କହିବାକୁ ଗଲେ ପରିବେଶ ସଂରକ୍ଷଣ ତଥା ନିରନ୍ତର ବିକାଶ ପାଇଁ ଭାରତର ପ୍ରତିବଦ୍ଧତା ସହିତ ବନ ମହୋତ୍ସବର ଉଦ୍ଦେଶ୍ୟ ସମନ୍ୱିତ ହୋଇଛି ଏବଂ ଏହି ମୂଲ୍ୟବୋଧ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରାଯାଉଛି। ଏହି ବନ ମହୋତ୍ସବର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଲୋଗାନ ମଧ୍ୟ ଦିଆଯାଉଛି, ଯେପରିକି ଦୁନିଆକୁ ବଞ୍ଚାଇବାକୁ ଚାହୁଁଛନ୍ତି କି ତେବେ ଏକ ବୃକ୍ଷରୋପଣ କରନ୍ତୁ। ଆସନ୍ତାକାଲିର ଉନ୍ନତି ପାଇଁ ଆଜି ଏକ ଗଛ ଲଗାନ୍ତୁ, ଜୀବନ ରକ୍ଷା କରନ୍ତୁ। ଗଛ ନାହିଁ ତ ଜୀବନ ନାହିଁ। ପ୍ରକୃତିର ସୁରକ୍ଷା ପାଇଁ ଆମେ ଏହି ସ୍ଲୋଗାନଗୁଡ଼ିକ ପାଳନ କରିବା ନିହାତି ଆବଶ୍ୟକ।

ବନ ମହୋତ୍ସବ ସପ୍ତାହ ପାଳନ କରି ନିଜ ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିବା ସମସ୍ତଙ୍କର କର୍ତ୍ତବ୍ୟ। ନିଜର ଘର ଚାରିପାଖରେ, ବିଦ୍ୟାଳୟ, କଲେଜ ଏବଂ ଅଫିସର ପରିସରରେ ଗଛଗୁଡ଼ିକ ଲଗାନ୍ତୁ। ଲୋକମାନଙ୍କୁ ବୃକ୍ଷର ମହନୀୟତା ବିଷୟରେ ସଚେତନତା ସୃଷ୍ଟି କରାନ୍ତୁ। ଦେଖିବେ ସମସ୍ତେ ନିଶ୍ଚୟ ଜାଗରିତ ହେବେ ଏବଂ ବୃକ୍ଷ ଲଗାଇବେ। ହଁ, ଯଦି ଆପଣ କେବେ କାହାର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେଉଛନ୍ତି, ତେବେ ତାଙ୍କୁ ଗଛଟିଏ ଉପହାର ଦିଅନ୍ତୁ। ସେ ମଧ୍ୟ ଆପଣଙ୍କର କୌଣସି ଉତ୍ସବରେ ଆପଣଙ୍କୁ ବୃକ୍ଷଟିଏ ଉପହାର ଦେବେ ବୋଲି କୁହନ୍ତୁ। ଏପରି କଲେ ପୃଥିବୀ ମା ନିଶ୍ଚୟ ହସି ଉଠିବ ଆଉ ଆମେ ସମସ୍ତେ ହସ ଖୁସିରେ ବସବାସ କରିପାରିବା। ଏସବୁ କରିବା ଦ୍ୱାରା ବନ, ଲତା, ପ୍ରକୃତି ମଧ୍ୟ ହସି ଉଠିବ। ବର୍ଷାରାଣୀର ସ୍ୱାଗତ ମଧ୍ୟ ପ୍ରକୃତି କରିବ। ବର୍ଷାରାଣୀ ସୁନ୍ଦର ମନମୋହକ ରୂପ ଧରି ଚାଲିଆସିବ ପୃଥିବୀକୁ, ସମସ୍ତଙ୍କୁ ହଜାଇ ଦେବ, ଭିଜାଇ ଦେବ।

ପୃଥିବୀର ସମସ୍ତେ ନିଜ ନିଜ ମାଆକୁ ବହୁତ ଭଲ ପାଆନ୍ତି। ଆମେ ସେମିତି ନିଜ ମାଆକୁ ବହୁତ ଭଲ ପାଉ। ଯଦି ସେମିତି ପୃଥିବୀ ମାଆକୁ ଭଲ ପାଇବା ଆଉ ମାଆଙ୍କର ନାମରେ ଗୋଟିଏ ଗଛଟିଏ ଲଗାଇବା, ଏକ ପେଡ଼ ମା କେ ନାମ ଅଭିଯାନକୁ ସଫଳ କରିବା, ତାହେଲେ ଆମ ପୃଥିବୀ ମା ହସି ଉଠିବ। ଶୁଦ୍ଧ ସ୍ୱଚ୍ଛ ବାତାବରଣ ପ୍ରତିଫଳିତ ହେବ, ସମସ୍ତେ ଆନନ୍ଦ ଅନୁଭବ କରିବେ। ହଁ ଶ୍ରୋତା ବନ୍ଧୁ, ଆଜିଠୁ ଗଛ ଲଗାଇବା ଆରମ୍ଭ କରିବା ଓ ଧରଣୀ ରାଣୀକୁ ସବୁଜିମାରେ ଭରିଦେବା, ନା କ'ଣ କହୁଛନ୍ତି? ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଆଉ ଏକ ଦିନ କିଛି ନୂଆ କଥା ନେଇ ଆପଣମାନଙ୍କ ନିକଟରେ ପହଞ୍ଚିବାର ପ୍ରତିଶ୍ରୁତି ଦେଇ ରହୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା। ନମସ୍କାର।

ଶୁଣିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି କାର୍ଯ୍ୟକ୍ରମଟିକୁ ଶୁଣାଇବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ବିଶେଷ କରି ବର୍ଷା ଦିନ ନାଇଁ
1: ସକାଳୁ ଉଠିଲେ ମାନେ ମୁଁ କହୁଛି ପାଞ୍ଚ କପ୍ ଚା ଚାରି କପ୍ ଚାରି ଗ୍ଲାସ୍ ପାଣି ମୁଁ ପିଏ ତାପରେ ଯାହା ଖାଇବା କଥା ଖାଏ
0: ଆରେ ବା ପାଞ୍ଚ କପ୍ ଚା ଚାରି ଗ୍ଲାସ୍ ପାଣି ପାଣିଟା କେମିତି କମିଗଲା ଚା ଠୁ
1: କମିଗଲା ମାନେ ପାଣିଟା ଅଧଘଣ୍ଟା କି ପଇଁଚାଳିଶ ମିନିଟ ପରେ ଟିକେ ଖାଏ ପିଏ କିନ୍ତୁ ଚାଟା ଯେତେବେଳେ ମିଳିଲା କାହିଁକି ଆମ ଘରେ ଚାଟା ସବୁବେଳେ ଯେତେବେଳେ ଦେଖିବେ ଗ୍ୟାସ ଉପରେ ସସ୍ପେନ୍ଡରେ ଥୁଆହେଇଥିବ ଚା ହିଁ ପିଇବ
0: ଆମ
1: ପରିବାରରେ ଯେତେ ଲୋକ ସମସ୍ତଙ୍କର ମାନେ ମୁଁ ଏଇଟା କହୁନି ସମସ୍ତଙ୍କର ଚା ପିଇବ ଏତେ ଅଭ୍ୟାସ କମି ପାରୁନି
0: ବା ତ ଠିକ ଅଛି ନା ବର୍ଷା ଦିନ ଚା ପିଇ ନିଅନ୍ତୁ ନିଜକୁ ଫ୍ରେଶ ରଖନ୍ତୁ ସବିତା ଆଜି ମାନେ ଆମେ ସମଗ୍ର ପୃଥିବୀ ବର୍ତ୍ତମାନ ମନାଉଛି ବନ ମହୋତ୍ସବ ଆମେ କଣ କରୁଛେ ଆମେ କଣ କରୁଛେ ପୃଥିବୀ ଯାକର ଲୋକ ବନ ମହୋତ୍ସବ ପାଳନ କରୁଛନ୍ତି ଆମେ କଣ କରୁଛେ
1: ମ୍ୟାଡାମ ଦେଖନ୍ତୁ ବନ ମହୋତ୍ସବ ସକାଶେ ସମସ୍ତେ ଚଳଚଞ୍ଚଳ କାହିଁକି ନା ଆଜିକାଲି ପରିବେଶ ଆଉ ପାଣିପାଗ ସବୁ ବଦଳି ଯାଉଛି ଆମ ମାନଙ୍କ ସକାଶେ ସେଥିପାଇଁ ସରକାର ଯେତିକି ଚେଷ୍ଟା କରୁଛନ୍ତି ଆମ ଜନସାଧାରଣ ମାନେ ବି ଚେତିକିରି ଚେତନା ପଶିକି ତାଙ୍କଠି ତାଙ୍କ ପଛେ ପଛେ ଅଛନ୍ତି
0: ଆଜ୍ଞା
1: ବହୁତ ଲୋକ ଅଛନ୍ତି ଆଉ ମ୍ୟାଡାମ ମୁଁ ସତ କଥା କହୁଛି ମୁଁ ଏଇ ବନ ମହୋତ୍ସବରେ ମୁଁ ଗୋଟିଏ ଗଛ ଲଗାଏ ଆଜି ନୁହେଁ ସାତ ବର୍ଷ ହେଲା ଆଗରୁ ଏଗୁଡା ସବୁ ମୋ ମୁଣ୍ଡରେ ପଶୁନଥିଲା ଆଉ ମୁଁ ପ୍ରତିବର୍ଷ ଗୋଟିଏ ଗଛ ହିଁ ପୋତେ
0: ଆଜ୍ଞା ଆଜ୍ଞା ତ କୋଉ ଗଛ ଆପଣ ଲଗାନ୍ତି ଗୋଟେ ଫୁଲ ଗଛଟିଏ ଛୋଟଟିଏ ଲଗେଇଦେଲେ ହବନି
1: ଫୁଲ ଗଛ ତ ପ୍ରବଳ ଅଛି ବଡ ଗଛ ଲଗେଇଲେ କିଏ ଫଳଟେ ଖାଇବ ଆମେ ବି ଖାଇବା ସେଥିପାଇଁ ମୁଁ ଲଗାଏ ବେଲ ଗଛ ଲଗାଏ ଆମ୍ବ ଗଛ ଲଗାଏ ପଣସ ଗଛ ଲଗାଏ ଆଉ ଯେମିତି କାଠ ଗଛ ବି ଲଗେଇଛି
0: ହଁ ଛୋଟବେଳେ ଆମେ ଗୋଟେ ପଢୁଥିଲେ ଆମର ବହିରେ ଥିଲା ଗଛ ଲଗେଇବା କାହା ପାଇଁ
1: ଆଜ୍ଞା ଗୋଟେ ବୁଢା ପଚିଦେବ ତାକୁ ଜଣେ କହିବ ହଁ ମୋର ମନେ ଅଛି ସେ ଗପଟା ଟିକେ ଟିକେ
0: ଆମର ଆଗାମୀ ପିଢି ହିଁ ଖାଇବେ ଫଳ
1: ପଚାରୁଛନ୍ତି ତମକୁ ଏତେ ବର୍ଷ ହେଲାଣି ତମେ ଗଛ ଲଗଉଛ କାହିଁକି ବୁଢା ମଉସା ଜଣ କହୁଛନ୍ତି ଗଛ କଣ ଲଗଉଛି ମୁଁ ଖାଇବି ମୋର ପୁଅ ନାତି ତାଙ୍କର ମୁଁ ଲଗେଇଥିଲି ମୋ ବାପା କି ଅଜା କି ତାଙ୍କ ବାପା ଲଗେଇଥିଲି ଏଇଟା ବଢିଆ ମାନେ ଭଲ କଥାଟେ ସମସ୍ତେ ଚିନ୍ତା କରିବା କଥା ବନ ମହୋତ୍ସବରେ ସମସ୍ତେ ଗଛ ଲଗେଇବା କଥା ଖାଲି ରଖିବାନି ଆଉ ଗଛକୁ ଯତ୍ନ ନେଇକିରି ତାକୁ ଉପରକୁ କରିଦେବ ତାପରେ ଆମ କାମ ସରିବ
0: ଆଜ୍ଞା ଏବେ ଏଇ କାର୍ଯ୍ୟକ୍ରମରେ ମୁଁ କହୁଛି ଟିକେ ଆଗରୁ ଆମର ଉପସ୍ଥାପିକା ଜଣକ କହୁଥିଲେ ଗଛ କେମିତି ଲଗେଇବି

0: ହେଇଥିଲେ କହିଛି ଗୁଆ ଗଛ ବି ଦେଇଥିଲେ ମୁଁ ପଚାରିଲି ଯେତେବେଳେ ମୁଁ କହିଲେ ଇଏ ସବୁ ସଂସ୍କାରରୁ ମିଳିଥିଲା ଆମେ ପୋତି ଦେଇଛୁ
1: ବହୁତ ବଢିଆ ବହୁତ ବଢିଆ ତ ମାନେ ଡାଇରେକ୍ଟ ହଉ କି ଇନଡାଇରେକ୍ଟ ହଉ ସମସ୍ତେ ବର୍ତ୍ତମାନ କହିଲେଣି ଜାଣିଲେଣି ହୃଦୟଙ୍ଗମ କଲେଣି ଯେ ଗଛଟି ଆମ ପାଇଁ କେତେ ଜରୁରୀ ହଁ ତ ବହୁତ ବହୁତ ଧନ୍ୟବାଦ ସବିତା ଆପଣ ଚା ପିଇବା କଣ୍ଟିନ୍ୟୁ କରନ୍ତୁ ଆମେ ଗୀତ ଶୁଣୁଛୁ ଆପଣଙ୍କୁ
0: ରଖୁଛି ନମସ୍କାର
1: ନମସ୍କାର

0: ତାଙ୍କର ରେଗୁଲାର ପ୍ରୋଗ୍ରାମ ଅଛି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
0: ସିଜନ ଦାଉ ସେ ମାନେ ଆମର ଯୁବବାଣୀ କାର୍ଯ୍ୟକ୍ରମ ବହୁତ ଉପସ୍ଥାପନ ବହୁତ ବଢିଆ ହଉଛି।
1: ଆଜ୍ଞା,
0: ଆପଣ ମ୍ୟାଡମ ସେ ଆପଣଙ୍କ ନାଁଟା ଟିକେ କୁହନ୍ତୁ।
1: ମୋ ନାଁ ମୁଁ ମୂଳରୁ କହିଛି, ଆପଣ ଶୁଣନ୍ତୁ ଜାଣିପାରିବେ। ଧନ୍ୟବାଦ।
0: ସେ ଟାଇଟଲ ଟା

0: ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଆଜ୍ଞା କୁହନ୍ତୁ।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଛି।
0: ଆପଣ ସବୁବେଳେ ଆଇସ୍କ୍ରିମ ବେପାର କରନ୍ତି, ଗଛ କେତେବେଳେ ଲଗାନ୍ତି?
1: ମୁଁ ତ ଗାଁରେ ଲଗେଇଛି ଆମର ଲେମ୍ବୁ ଗଛ, ଆଉ ମୋର ଡାଇବେଟିସ ଅଛି, ଏବେ ନେଇକି ଲଗେଇଥିଲି ଆମର ସେ ଜାମୁକୁଳି ଗଛ ଲଗେଇଥିଲି 2-3 ଖଣ୍ଡେ, ଆଉ ଏମିତି ସବୁ ଲଗେଇଥାଏ ଯେ ଫୁଲ ଗଛ ମଧ୍ୟ ଲଗେଇଛି 2-3 ପ୍ରକାର ମନ୍ଦାର ଗଛ।
0: ଆଚ୍ଛା, ଡାଇବେଟିସ ଅଛି ବୋଲି ଆପଣ ଜାମୁକୁଳି ଗଛ ଲଗେଇଛନ୍ତି?
1: ଜଣ କହିଲେ ଜାମୁକୋଳି ବହୁତ ଔଷଧୀୟ, ତାର ପତ୍ର, ତା ଛେଲି, ତା କୋଳି, ତେଣୁ ମୁଁ 2-2 ଖଣ୍ଡ ଗଛ କିଣି ଆଣିଲି। ଆମର ଚାରା ବିକ୍ରି ହଉଛି ଜଙ୍ଗଲ ଡିପାର୍ଟମେଣ୍ଟରୁ, ଟଙ୍କା ଦେଲେ ଗଛ ଗୁଡା, ସେଠୁ ମୁଁ ଆଣିକି ଲଗେଇଛି ବାରିପଟେ।
0: ଆଚ୍ଛା, ତା ମାନେ ଆପଣ ଆମ୍ବ ଗଛ ବିଲକୁଲ ବି ଲଗେଇବେନି ତାହେଲେ? ଆମ୍ବ ଖାଇଲେ ଡାଇବେଟିସ ବଢେ, ଆପଣ ଆମ୍ବ ଗଛ ଲଗେଇବେନି? ସେଇଆ କୁହନ୍ତୁ, ଆମ୍ବ ଗଛ ଲଗାନ୍ତୁ, ଅଶ୍ୱସ୍ତ ଗଛ ଲଗାନ୍ତୁ, ବର ଗଛ ଲଗାନ୍ତୁ, ନିମ୍ବ ଗଛ ଲଗାନ୍ତୁ, ଯୋଉଟା ଆମକୁ ଅକ୍ସିଜେନ ବେଶୀ ମିଳିବ, ସେଇ ଗଛ ଗୁଡାକୁ ବର୍ତ୍ତମାନ ପ୍ରାଧାନ୍ୟ ଦିଅନ୍ତୁ। ଅର୍ଜୁନ ଗଛ ଲଗାନ୍ତୁ।
1: ଆଉ ଆଜି ଡକ୍ଟର ମାଳବୀ ଗାରାୟଙ୍କର ଆଜି ସୁରଭିରେ ଶୁଣିଥିଲି, ବହୁତ ସାକ୍ଷାତକାର ବହୁତ ଭଲ ଲାଗିଲା।
0: ଆଜ୍ଞା ଧନ୍ୟବାଦ।
1: ଥରେ ମଧ୍ୟ ଦେଖା ହେଇଥିଲି, ମୋର କଥା ହଉଥିଲି ମଧ୍ୟ ମାଳବୀ ଗାରାୟ ମ୍ୟାଡମ ହାତରେ, କଟକ ଥର ପ୍ରୋଗ୍ରାମ ଦେଖା ହେଇଥିଲି ମଧ୍ୟ, ବହୁତ ବଢିଆ ଲୋକ।
0: ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ। ଆପଣ ଶୁଣୁଛନ୍ତି ଆଉ ଏଇ ମାନେ କାର୍ଯ୍ୟକ୍ରମରେ ମତାମତ ଦେଉଛନ୍ତି। ତ ନାରାୟଣ, ଆପଣଙ୍କର ଯୋଉ ଗାଁରେ ଏମିତି ବନ ମହୋତ୍ସବ କେମିତି ପାଳନ କରାଯାଏ, କଣ କଣ ହୁଏ କୁହନ୍ତୁ ଆମ ଶ୍ରୋତାମାନଙ୍କୁ।
1: ଆମର ବନ ମହୋତ୍ସବ କେବଳ ସେଇ ଫରେଷ୍ଟ ଡିପାର୍ଟମେଣ୍ଟରେ ହିଁ ପାଳନ କରନ୍ତି, ଲୋକମାନେ କେହି ପାଳନ କରନ୍ତିନି। ଲୋକମାନେ ସତର୍କ କେବେ, ଲୋକମାନେ କେହି ଜାଣନ୍ତିନି ଯେ ବନ ମହୋତ୍ସବ କେବେ କ'ଣ ହୁଏ।
0: ଆଜ୍ଞା,
1: କେବଳ ଫରେଷ୍ଟ ତାଙ୍କ ଡିପାର୍ଟମେଣ୍ଟରେ ଆମର ସେଠି ଯାହା କିଛି ପାଳନ ହୁଏ ମୁଁ ଜାଣିଛି, ନହେଲେ ଆମର ଗାଁ ଲୋକ କେହି କରନ୍ତି ନାହିଁ।
0: ଆପଣଙ୍କର ଆଗ୍ରହ ଅଛି?
1: ହଁ, ଆଗ୍ରହ ତ ଅଛି, କିନ୍ତୁ ମାନେ ସାମିଲ ହେବାଟା ମାନେ ତାଙ୍କର ଗଭର୍ଣ୍ଣମେଣ୍ଟ
0: ଆଗ୍ରହ, ଯେତେବେଳେ ଆଗ୍ରହ ଆସିବ ଆପଣ ସେଇ ସଭା ସମିତି ମାନଙ୍କରେ ସାମିଲ ହେବେ, ସେମାନଙ୍କ ସହିତ ମିଶିକି ଗଛ ଲଗେଇବେ, ଏଇଟା ସବୁ ମାନେ ଆପଣଙ୍କ ଠାରୁ ହିଁ ଆରମ୍ଭ କରନ୍ତୁ। ଅନ୍ୟ ଶ୍ରୋତାମାନେ ଆପଣଙ୍କ କଥା ଶୁଣିକି, ଆପଣଙ୍କର କାମ ଦେଖିକି ସେମାନେ ବି ପ୍ରେରଣା ପାଇବେ। ଆମେ ହିଁ ବାହାରିବା, ଆମେ ହିଁ ଆଗେ ବାହାରିବା, ଅଣ୍ଟା ଭିଡ଼ିବା। ହଁ, ବହୁତ ବହୁତ ଧନ୍ୟବାଦ କଲ୍ କରିଛନ୍ତି।
1: ହଉ, ନମସ୍କାର।
0: ହଁ।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
2: ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ କ୍ରିଷ୍ଣା ରାଓ।
0: ଆଚ୍ଛା, ବହୁତ ଦିନ ପରେ ଆପଣ କଲ୍ କଲେ।
2: ହଁ, ବହୁତ ଦିନ ପରେ।
0: ଏଲ କ୍ରିଷ୍ଣା ରାଓ ଭୁଲି ଯାଇଥିଲେ କି?
2: ନାଇଁ ଭୁଲି ନାଇଁ, କାମର ବ୍ୟସ୍ତ ହେନ୍ତା ଟିକେ ଥିଲେ ଆଉ।
0: ହଁ, କେମିତି ଆପଣ ଆପଣ ଲାଇଭ ଫୋନିଂ କୁ ପ୍ରଥମ ଥର ଫୋନ କରୁଛନ୍ତି?
2: ନାଇଁ, ଲାଇଭ ଫୋନ ରେ ବି ଆଗ ଫୋନ କରିଥିଲେ, ଆଗ ତ ମଙ୍ଗଳବାର ଥିଲା ବୋଧେ, ଏବେ ଚେଞ୍ଜ କରିଛନ୍।
0: ମଙ୍ଗଳବାର ଦିନ ଆଗରେ ଥିଲା, ହଁ, ଏବେ କେବଳ ଶୁକ୍ରବାର ଦିନ, ଏ ସୋମବାର ଦିନ ହିଁ ଯାଉଛି। ହଁ, କଣ ସବୁ ଖବର
2: ପତ୍ର ମ୍ୟାଡାମ? ଚିଠି ପତ୍ର ଆରମ୍ଭ କରିଛନ୍ତି କି ନାଇଁ?
0: ଚିଠି ପତ୍ର ଆରମ୍ଭ ହେଇଛି, ଚିଠି ପତ୍ର
2: ଅନୁରୋଧରେ।
0: ହଁ, ସେଇଟା ରବିବାର ଦିନ ବାଜୁଛି ସନ୍ଧ୍ୟା ବେଳକୁ, ହେଲା। ତ ନାଇଁ, ଆଜି ଆମେ ଅନ୍ୟ କଥା ହଉଛେ, ଅନ୍ୟ ବିଷୟରେ କଥା ହଉଛେ। ତ କୁହନ୍ତୁ, ବଲାଙ୍ଗୀରରେ ଆପଣ ଥରେ ପ୍ରାଞ୍ଜଳ ଭାବରେ ଆମ ସହିତ ଆଲୋଚନା କରୁଥିଲେ, ଯାହା ଆମର ମନେ ଅଛି, ଯେ ଗଛ ଲଗେଇବାକୁ ନେଇ ସହର ଭିତରେ।

0: ଗଛ ତ ଇଏ ମୁଇଁ ଗତ ବର୍ଷ ମ୍ୟାଡମ୍ ଆମର ଦୁକାନ ସାଇଡ୍ରେ ସ୍କୁଲ ବାଡ଼ା ଅଛି
1: ଆଜ୍ଞା,
0: ବାଉଣ୍ଡ୍ରି ସେ ବାଉଣ୍ଡ୍ରିରେ ମୁଇଁ 5 ଆମ ଗଛ ଲଗେଇଛି ମ୍ୟାଡମ୍।
1: ଲଗେଇଛି
0: ହଁ, ବୋଲେ ଯେନ୍ଟାକି ଆମ ଆମ ଖାଇ ସାରିଲା ପରେ ଆମେ ଯେନ୍ ବାହାରେ ଫିକି ଦଉଛୁ ସେଟା ଗୋଟେ ଜାଗାରେ ମୁଇଁ ଦେଇଥିଲି, ସେ ଗଛ ହେଲା ପରେ ସେ ବାଡ଼ା ତରେ ତରେ ପୁରା ଦେଇଛେ। ଆଉ ଏ ବର୍ଷ ମଝିରେ ଖରାଦିନେ ବି ମଝିରେ ମଝିରେ ଯାଇକରି ପାଣି ଦଉଥିଲି,
1: ଯେ
0: ତୁମର ଦୁକାନ ପାଖେ ଅଛି। ଆଉ ସେ ଗଛ ମାନେ ଏହାଦେ 2 ହେଲେ ନା ମ୍ୟାଡମ୍?
1: ଆଚ୍ଛା, 2 ମାନେ ଟିକେ ବଡ ହେଇଗଲାଣି ନାଇ କି?
0: ହଁ, ବଡ ହେଲାଣି।
1: ହଁ, ତ ବହୁତ ବଢିଆ। ଏ ବର୍ଷ କଣ ପ୍ଲାନ ଅଛି ଆପଣଙ୍କର?
0: ଏ ବର୍ଷ ବି ସେଇ ଆମର ଜାଗାରେ ଦେଇଛୁ, ଜାମ ଗଛ ବି ଦେଇଛି, ସେ ଜାମ ଗଛ ବି ହେଇଛି, ସେଟା ବି ଆଣିକି ସେ ପାଖରେ, ଯେହେତୁ ଖାଲି ଜାଗା ଅଛି, ଆଉ ଜଣେ ସେ ଏରିଆରେ ଟିକେ ବାଡ଼ା ଭଳିଆ ଦିଆ ହେଇଛି ତାର, ବୋଲେ ସେ ଭିତରକେ ଗାଈ ମାନେ ବି ନେଇଯିବାର, ବୋଲେ ହେନ୍ତା ଗଛ ଲଗାବାର। ମୋର ଗଛ ଉପରେ ଟିକେ ଭଲ ଆସେ ମ୍ୟାଡମ୍।
1: ବହୁତ ବଢିଆ, ମାନେ ବର୍ତ୍ତମାନ ସମସ୍ତେ ଆଗଭର ହବା
0: ନାଇଁ? ମୋର ହିସାବରେ ପ୍ରତ୍ୟେକ ନାଗରିକ, କାରଣ ଯେନ୍ ଆମେ ଯେନ୍ ଫଲମୂଲ ଖାଇକରି ବାହାରେ ଫିକି ଦଉଛୁ ସେଟା ଗୋଟେ ଜାଗାରେ ଦେଇକରି, ସେ ଗଛ ହେଲା ପରେ ଏନ୍ତା ବର୍ଷା ଦିନରେ ଗୋଟେ ଗୋଟେ ଜାଗାରେ ଯେନ୍ ଆପଣଙ୍କୁ ଭଲ ଲାଗ୍ବା, ଜଙ୍ଗଲ ଭିତରେ ହଉ କି ଯେନ୍ ନିଜର ଜାଗା ଅଛି ସେ ଜାଗାରେ ଦେଲେ, ଆମେ ନି ଖାଇଲେ ବି ଅନ୍ୟ ଲୋକର କାମରେ ଆସିବ ମ୍ୟାଡମ୍।
1: ଏକଦମ ସେ କଥା ଆମେ ଟିକେ ଆଗରୁ ହଉଥିଲେ, ତ ବଲାଙ୍ଗୀର ସହରରେ ବର୍ତ୍ତମାନ ବହୁତ ବର୍ଷା ହଉଛି, ଲଘୁଚାପ ବର୍ଷା ବହୁତ ହଉଛି ନା ବେହାଲ ହେଇଛି ବଲାଙ୍ଗୀର?
0: ଦେଖା ହଉଛି, କିନ୍ତୁ ଆମ ତ ଇନ ଅଛି ଏଥିରେ ଆମ ସାଇଡ ଏରିଆରେ ହଉଥିବା ରାୟଗଡା ହଉଥିବା, କିନ୍ତୁ ବଲାଙ୍ଗୀର ବର୍ଷା ହଉନି, କିନ୍ତୁ ପୁଟର ପୁଟର ହଉଛି। ଆଉ ଏ ପାଣିଟା ଅଧିକା ହେଇଯିବା ବୋଲି କହୁଛନ୍ତି ଚାଷୀ,
1: ଆଜ୍ଞା
0: ଧାନଟା ଖରାପ ହେଇଯିବା ବୋଲି କହୁଛନ୍ତି।
1: ଠିକ ଅଛି ନା, ସେଇଟା ଚାଷବାସ କଥା ଆପଣ କହୁଛନ୍ତି, କିନ୍ତୁ ଗଛ ଲଗେଇବା ପାଇଁ ଏଇଟା ଯଥେଷ୍ଟ, ଗଛଟିଏ ବଞ୍ଚିବା ପାଇଁ ଆପଣ ମାଟି ଖୋଳିକି ପୋତିବା ଭିତରେ ଗଛଟି ବଞ୍ଚିଯିବା ଭିତରେ ଏତିକି ବର୍ଷା ବହୁତ ଯଥେଷ୍ଟ। ହଁ, ତ ଆପଣ 5-6 ଆମ୍ବ ଗଛ ଲଗେଇଛନ୍ତି, ଆଉ କିଛି ଗଛ ଲଗାନ୍ତୁ, ବର ଗଛ ଲଗାନ୍ତୁ, ଅଶ୍ୱସ୍ତ ଗଛ ଲଗାନ୍ତୁ।
0: ଦେଖନ୍ତୁ ଆମର ରୋଡ ମଝିରେ ବି ଯେନ୍ ଆମର ଲୁହାର ଗେଟ୍ ଗୁଡାକ ଦିଆ ହଉଛି, ସେ ଜାଗାରେ ବି ଗୋଟେ ଗଛ ଲଗାଇବେ। ବବଲି ସାଇଡ୍ରେ ଯାଇଛି ସିଆଡେ, ବୁଝିଲେ କି? 2 ଫୁଟରେ ଗଛ ମାନେ ଦିଆ ହେଇଛି, ତା ମଝିରେ ଗୋଟେ ପାଇପ୍ ଟେ ନିଆ ହେଇଛି, ସେ ପାଇପ୍ରେ ସବୁ ସବୁ କଣା ମାନେ ଅଛି,
1: ଆଜ୍ଞା
0: ସେ ପାଣି ସେମାନେ ଛାଡୁଛନ୍ ସେ ଟାଇମ୍ରେ। ଆର୍ ସେ ଗଛ ମାନେ ରୋଡ୍ ର ମଝି, ଟ୍ରାଫିକ୍ ର ମଝି, ସେ କାରଣ ବାଡ଼ା ଭଳିଆ ଅଛି, ସେଟା ଆମର ଇଆଡ଼େ ବି ହେତେବେଲେ ଗଛର ଟାଉନ୍ ଭିତରେ ଯେହେତୁ ମ୍ୟାଡମ୍, ଆଉ ଜାଗା ଆଉ ଖାଲି ନାହିଁ, ସବୁ ବିଲ୍ଡିଂ କଂକ୍ରିଟ ବିଲ୍ଡିଂ, ବୋଲେ ସେ ଜାଗାରେ ଯଦି ଆମର ଟ୍ରାଫିକ ରୋଡ୍ ର ନିୟମ ଭାଗ ବାଡ଼ାର ଯୋଉ ଲୁହାର ଦିଆ ହଉଛି ସେ ଜାଗାରେ ସେଟା ଦେଲେ ବହୁତ ଭଲ ହେତା।
1: ବହୁତ ବଢିଆ, ଆପଣଙ୍କର ଟିକେ ପ୍ଲାନିଂ ଅଛି କେମିତି କଣ କଲେ ଗଛଟା ବଞ୍ଚିବ, ସହରଟା କେମିତି ଗ୍ରୀନିଜ ଆସିବ, ଗ୍ରୀନ ଦେଖାଯିବ, ଏସବୁ ପ୍ଲାନିଂ ଆପଣଙ୍କ ଭିତରେ ଅଛି, କିନ୍ତୁ ସମୟ ଆଉ ସୁବିଧା ଆପଣ ପାଉନାହାନ୍ତି ଏସବୁ କରିବା ପାଇଁ, ନାଇଁ?
0: ଏଟା ଯାହା କହିଲେ ପୁରା ଠିକ କଥା କହିଲେ ଆଜ୍ଞା। ସମସ୍ତ ଇଚ୍ଛା ଅଛି, କିନ୍ତୁ କରିବା ପାଇଁ ଲୋକ ଭଲ ନାହିଁ ଆଉ ସମୟ ନାହିଁ।
1: ଆଜ୍ଞା
0: ଆଜ୍ଞା, ଆପଣ ମଦ ପିଇବା କି 5 ଡାକିଲେ ଆସିବେ, କିନ୍ତୁ ଭଲ କାମ ଲେଖି ଆସିବେ।
1: ଏକଦମ ସତ କଥା କହିଛନ୍ତି, ବହୁତ ଭଲ ଲାଗିଲା ନୀଲୁ ଆପଣଙ୍କ ସହିତ କଥା ହେଇକି। ଆପଣଙ୍କ ନାଁଟା କଣ କହିଲେ?
0: ମୋର ନାଁ ହଉଛି ନୀଲୁ, ହଉଛି ଆଉ ଗୋଟେ ଶ୍ରୋତା
1: ସେଇ ବଲାଙ୍ଗୀର କହିଲେ ନୀଲୁ କଥା ମନେ ପଡେ, ଏଲ କ୍ରିଷ୍ଣା ରାଓ
0: ଆପଣଙ୍କୁ ଡକେଇଥିଲେ, ସେନକେ ଯାଇଥିଲେ, ସେ ମତେ ଭେଟିଥିଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଆପଣ ଏଲ କ୍ରିଷ୍ଣା ରାଓ, ଜଗନ୍ନାଥ ପଡ଼ାରେ ମୋର ଟେଲର ଦୋକାନ ଅଛି।
1: ଆଚ୍ଛା ଆଚ୍ଛା, ତ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ବାସ ଏମିତି ଆପଣ ଆପଣଙ୍କର ପାଖ ପଡ଼ିଶା ଯୋଉମାନେ ଆଗ୍ରହୀ ସେମାନଙ୍କୁ ଆପଣ ନେଇକି କୋଉଠି ଯଦି ଜାଗା ପାଉଛନ୍ତି ଗଛଟିଏ ଏ ବର୍ଷ ରୋପଣ କରନ୍ତୁ।
0: ନାଇଁ, ସେଟା ତ ସବୁବେଳେ ମୋର ଚେଷ୍ଟା ଥାଏ ମ୍ୟାଡମ୍।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ କଲ୍ କରିଥିବାରୁ।
2: ଆରେ କାଥି ତ କାଥି ରେ ଭାଇ, ପୁଆଲ ଗୁଡ୍ଡାରେ କାଥି, କାଥି ତ କାଥି ରେ ଭାଇ, ପୁଆଲ ଗୁଡ୍ଡାରେ କାଥି, ଆଉ ବର ପିଲା ହେଇ ଆଉଛେ ଭାଇ, ବୁଢ଼ି ସମଲେଇ ରେ ନାତି।
1: ହ୍ୟାଲୋ
3: ହ୍ୟାଲୋ,
1: ଆଜ୍ଞା କୁହନ୍ତୁ।
3: ପ୍ରଫୁଲ୍ଲ ପ୍ରଧାନ ମାନ୍ୟବର।

0: ପ୍ରଫୁଲ୍ଲ କୁମାର
1: ପ୍ରଧାନ
0: ପ୍ରଧାନ ମାଣିଆ ବନ୍ଧରୁ କହୁଛନ୍ତି, ଥରେ କଥା ହେଇଥିଲେ ଆମେ?
1: ହଁ,
0: କେମିତି କଣ ପାଣିପାଗ ବର୍ତ୍ତମାନ ମାଣିଆ ବନ୍ଧର? ଆଜ୍ଞା, ମାନେ ସପ୍ତାହେ ହେଲାଣି ବୋଧେ?
1: ନାଇଁ,
0: ଆଚ୍ଛା, ଠାକୁରେ ବର୍ତ୍ତମାନ ଅଣସର ଘରେ ଅଛନ୍ତି, ସବୁଆଡେ ଗୁଳୁଗୁଳି ହେବା କଥା, କିନ୍ତୁ ଲଘୁଚାପ ବର୍ଷା ବର୍ତ୍ତମାନ ସବୁଆଡେ ଚାଲିଛି। ଆପଣଙ୍କ ଗାଁକୁ ଆକାଶବାଣୀ ଜୟପୁର ଆମର ଏଇ ଯୋଉ ରେଡିଓ ଷ୍ଟେସନର ସବୁ ପ୍ରୋଗ୍ରାମ ଠିକରେ ଶୁଭାଯାଏ?
1: ନାଇଁ, ସବୁ ଶୁଭାଯାଏନି ବେଳେବେଳେ, ଆଉ ଆମେ କେତେବେଳେ ଗାଁ ଛଅଟା ଦଶଟାରେ ଲାଗେ ସକାଳେ, ଏମିତି ବେଳେବେଳେ ସକାଳେ ଲାଗେନି, କଟିଯାଏ।
0: ଆଜ୍ଞା ଆଜ୍ଞା ଆଜ୍ଞା, ରାତିରେ କେବଳ ଆପଣ ଶୁଣୁଛନ୍ତି?
1: ହଁ, ରାତିରେ ଶୁଣା ହଉଛି।
0: ମାନେ ଆପଣ ମିଡିୟମ ୱେଭରେ ଶୁଣୁଛନ୍ତି ନା ଆପ୍ରେ ଶୁଣୁଛନ୍ତି?
1: ଆପ୍ରେ ଶୁଣୁଛି।
0: ଆଚ୍ଛା, ଆପ୍ରେ
1: ଆମର ଗୋଟେ ଥିଲା, 10-15 ବର୍ଷ ଥିଲା, ତାପରେ ତ ରେଡିଓ ମିଳୁନାହିଁ।
0: ଆଜ୍ଞା,
1: ଆଉ ଆମେ ଡେଲ୍ଟା ରେଡିଓ ଆଣିକି ସେଠି ଆସୁ ନାହିଁ, ଆପ୍ରେ ଶୁଣୁଛୁ ଆଉ।
0: ପାଗ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି, ସେଥିପାଇଁ ଆପଣଙ୍କୁ ସ୍ପଷ୍ଟ ଶୁଭାଯାଉନି ଆକାଶବାଣୀ ଜୟପୁର କେନ୍ଦ୍ର। ଯେତେବେଳେ ପାଗ ଆମର କ୍ଲିୟର ହୋଇଯିବ ଆପଣ ନିହାତି ଭାବରେ ସ୍ପଷ୍ଟ ଶୁଣିପାରିବେ ଆମ କେନ୍ଦ୍ରର ସବୁ କାର୍ଯ୍ୟକ୍ରମ।
1: ହଁ,
0: ଆଉ କଣ କହିବା ପାଇଁ ଚାହିଁବେ ଏ କାର୍ଯ୍ୟକ୍ରମ ସମ୍ପର୍କରେ? ଆଚ୍ଛା ଆଚ୍ଛା, ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣ ଫୋନ କଲେ, କଥା ହେଲେ ଆମ ସହିତ। ଧନ୍ୟବାଦ ଆପଣଙ୍କୁ,
1: ରହିବେ,
0: ନମସ୍କାର।

0: ଏଇଭଳିଆ ମନୋଭାବ ଆମେ ରଖିଛେ। ସେଇଥିପାଇଁ ଏଇ ଯେଉଁ ପାଣିପାଗ ଅସନ୍ତୁଳିତ ହେଉଛି, କୋଉଠି ବହୁତ ବର୍ଷା, କୋଉଠି ବିଲକୁଲ ବର୍ଷା ନାହିଁ, ଏ ପ୍ରକାର ହେଉଛି
1: ନୁହଁ। ତାପରେ ଦେଖନ୍ତୁ ନାନୀ, ଆଗ ଆଉ ଗୋଟେ କଥା ଲକ୍ଷ୍ୟ କରିଥିବେ, 2012-13 କଥା, ଯଦି ଟିକେ ଅତି କମ୍ରେ କେତେ 2 ଘଣ୍ଟା କି 4 ଘଣ୍ଟା ବର୍ଷା ବର୍ଷୁଥିଲା, ଅଧିକାଂଶ ଜାଗାରେ କଣ ହଉଥିଲା କି ଟୁଡ଼ା ବନ୍ୟା ବାତ୍ୟା ମାନେ ଚାପି ଆସୁଥିଲା। ସେ ସମୟରେ କଣ ହଉଥିଲା କି ଘର ଦ୍ୱାର ଏମିତି ଭାବରେ ନଷ୍ଟ ହେଇଯାଉଥିଲା, ଆଉ ଯୋଉ ପାଖରେ ନାଳ ଅଛି, ଯୋଉ ପାଖରେ ଜୁର ଅଛି, ସେ ପାଖରେ ବର୍ତ୍ତମାନ 5-6 ଦିନ ପର୍ଯ୍ୟନ୍ତ ପାଣି ଲାଗି ରହୁଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ଦେଖନ୍ତୁ, ଏମିତି ଗୋଟେ ଗାଁ ଅଛି, ଏମିତି ଗୋଟେ ସହର ଅଛି, ଦିନଟେ ବର୍ଷା ବର୍ଷିଥିଲା, ଅତି କମରେ କେତେ 2-3 ଦିନ ପର୍ଯ୍ୟନ୍ତ ସେ ପାଖ ନାଳରେ ପାଣି ଆସୁଥିବ, 2-3 ଦିନ ଟୋଟାଲ ଶୁଖିଯିବ, ସେ ମରୁଡ଼ି ଆସିଯିବ। ଏମିତି ଦେଖନ୍ତୁ ଚାଷୀମାନଙ୍କ ସମସ୍ୟାରେ ପଶିଲେଣି, ଏବେ ଯୋଉ ଟାଇମରେ ବର୍ଷା ଦରକାର କରୁନାହାନ୍ତି ସେ ଟାଇମରେ ପ୍ରବଳ ବର୍ଷା ହଉଛି, ଠିକ ବର୍ଷା ଥିବ ଯୋଉ ଟାଇମରେ କଣ କହନ୍ତି ଶ୍ରାବଣ ମାସ ହଉ କି ଭାଦ୍ରବ ମାସ ହଉ, ଏ ମାସରେ ବର୍ଷା ଛାଡ଼ିଦେବ ଯେ ଲୋକମାନେ ଏମିତି ଅସୁବିଧାରେ ପଡିଯିବେ, କିନ୍ତୁ କହିବାକୁ ଟଙ୍କାର ଶବ୍ଦ ନାହିଁ।
0: ଆଜ୍ଞା, ସବୁ କଥା ଆମେ ଜାଣୁଛେ, ଜାଣିଶୁଣିକି ଘରକୁ ଆଣୁଛେ,
1: ଖୁସି ଲାଗୁଛି ଯେ ବନ ସପ୍ତାହ ଚାଲିଛି। ଦେଖନ୍ତୁ ଯୋଉ ସମୟରେ ଯୋଉ ସପ୍ତାହ ଚାଲିଛି ସେ ସମୟରେ ମଣିଷ ବର୍ତ୍ତମାନ ପାଳନ କରୁଛି, ହଁ କଲି, ଯୋଉ ସମୟରେ ଯୋଉଟା ଚାଲି ଯାଉଛି ସେଟା ମଣିଷ ଭୁଲି ଯାଉଛି, ମଣିଷ ଏଇଟା ହେଇଯାଉଛି। କିନ୍ତୁ ଯଦି ଗୋଟେ ଯଦି ସେ ଟାଇମରେ ଗଛଟେ ଲଗନ୍ତା, ଗୋଟେ ଗଛଟେ ଏଇଟା କରନ୍ତା, ତାହେଲେ କେମିତି ଗୋଟେ ପରିବେଶ ଖୁସି ଲାଗନ୍ତା। ଆପଣ ଲକ୍ଷ୍ୟ କରନ୍ତୁ ବର୍ତ୍ତମାନ ଇଏ କଣ କହନ୍ତି ନୁହଁ, 5ରୁ 10 କ୍ଲାସ ତକ ଯୋଉ ପରିବେଶ ବିଜ୍ଞାନ ଅନେକ ଛାତ୍ରଛାତ୍ରୀ ମାନେ ପଢୁଛନ୍ତି, କଣ ସେଟା ପଢିଲେ ତ କାମ ବାଜିବ ନାହିଁ, ସେଟା କାମରେ ଲାଗିଲେ ତ କାମ ବାଜି ପାରିବ। ଯେମିତି ମାଟି ବିଷୟରେ ଯଦି ପଢିବା ପାଇଁ ହେଲେ ଭୂଗୋଳ ପଢିବା ପାଇଁ, ଇତିହାସ ଯଦି ଖୋଜିବା ପାଇଁ ହେଲେ ଇତିହାସ ବହି ପଢିବା ପାଇଁ, ପରିବେଶ ଖୋଜିବା ଜଙ୍ଗଲ ଖୋଜିବା ପାଇଁ ହେଲେ ପରିବେଶ ବିଜ୍ଞାନ ଅଛି, ତାପରେ ଆମର ଓଡ଼ିଆ ଭାଷା ଖୋଜିବା ପାଇଁ ହେଲେ ସାହିତ୍ୟ ଅଛି, ଏମିତି ବି ପୁସ୍ତକ ମାନେ ଅଛି। ଏଇ ପୁସ୍ତକ ମାନେ ପଢିଲେ ତ କାମ ବାଜିବ ନାହିଁ, ଏଇଟା କିନ୍ତୁ ଆମେ ଯେକୌଣସି କାର୍ଯ୍ୟକାରୀ ଲଗେଇବା ଆଉ ନିଜର କର୍ତ୍ତବ୍ୟ ଯଦି ନିଜେ କରିତେ ଚାଲିବା, ତାର ନିହାତି ଭାବେ ଗୋଟେ ସଫଳ ଚବି କାଠି ପାଇପାରିବା। ନହେଲେ ଆମ ଇଏ କରିଲା ମୁଁ ନାଇଁ, ମୁଁ କରିଲି ସେ ନାଇଁ, ସେ ଗଛ ଲଗୁଛି ମୁଁ ନାଇଁ, ମୁଁ ଗଛ ଲଗୁଛି ସେ ନାଇଁ, ସେଟା କରିବାଟା ଉଚିତ ନୁହଁ। ଆଉ ଗୋଟେ କଥା ସିଧାସଳଖ ମୁଁ କାର୍ଯ୍ୟକ୍ରମ ମାଧ୍ୟମ କରିବା ପାଇଁ ଚାହିଁବି, ଦେଖନ୍ତୁ ଯୋଉ ଟାଇମରେ ବନ ସପ୍ତାହ ଚାଲିଛି, ଅନେକ ଲୋକ ଦେଖିଥିବେ ଆପଣମାନେ ବି, ଯୋଉ ଟାଇମରେ ଆଶ୍ୱିନ କାର୍ତ୍ତିକ ମାର୍ଗଶୀର ମାସରେ ଅନେକ ଗଛ ଲତା ଥିସି, ଅନେକ ଜାଗା ଥିସି, ଯୋଉ ଟାଇମରେ କଣ କହନ୍ତି ମାଘ ମାସ ଆସୁ କି ଫାଲଗୁଣ ଚୈତ୍ର ମାସ ଆସୁ, ଏମିତି ଭାବରେ ନିଆଁ ଲଗେଇଦେବେ ଗଛ ଗୁଡାକ ସବୁ, ବର୍ତ୍ତମାନ ପୋଡିକି ସବୁ ପାଉଁଶ ହେଇଯିବ, ଦେଖିଲା ବେଳକୁ ସମ୍ଭବ ଖାଲି ଦେଖୁଥିବ, ଏମିତି ଭାବରେ ମଣିଷମାନେ କରୁଛନ୍ତି।
0: ଆଜ୍ଞା ଆଜ୍ଞା, ମଣିଷମାନଙ୍କ ପାଖରେ କେବଳ ଗୋଟିଏ କାମ ହିଁ କରିବା ପାଇଁ ବର୍ତ୍ତମାନ ସମୟ ଅଛି, ତାହା ହେଉଛି ମୋବାଇଲ ଫୋନ ଦେଖିବା, ଆଉ କିଛି କାମ କରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ, ସମସ୍ତେ ଏଇ କାମରେ ହିଁ ବ୍ୟସ୍ତ। ତ ବହୁତ ବଢିଆ, ଆପଣ କଲ୍ କଲେ, କିଛିଟା ଶ୍ରୋତାଙ୍କୁ ମନେ ପକେଇଲେ, ଧନ୍ୟବାଦ ଆପଣଙ୍କୁ।

0: ସମ୍ପାଦନ କରିଛନ୍ତି। ଆପଣ ଯୋଉ ପ୍ରଶ୍ନ କଲେ, ଆମର ଏଠି କିଛି ସାନ ଭାଇ ମାନେ ଅଛନ୍ତି, ତାଙ୍କର ସଂସ୍ଥାର ନାଁ ହଉଛି ହିନ୍ଦୁସ୍ତାନ ହେଲ୍ପିଂ ହ୍ୟାଣ୍ଡ। ଏବଂ ପ୍ରତ୍ୟେକ ବର୍ଷ ଏଇ ଯୋଉ କେବଳ ପ୍ରତ୍ୟେକ ଏଇ ସପ୍ତାହଟା ବୋଲି ନୁହଁ, ମତେ ଭାରି ଖୁସି ଲାଗେ ଯେ ସେମାନେ ନିରନ୍ତର ଭାବରେ ଏବଂ ସମସ୍ତେ ୱେଲ୍ ଏଜୁକେଟେଡ୍, ସମସ୍ତେ ସରକାରୀ ଚାକିରି କରିଛନ୍ତି, ତା ଭିତରୁ ସମୟ ବାହାର କରି ଯୋଉଠି ଖାଲି ଜାଗା ଅଛି ସେ ଶ୍ମଶାନ ହଉ କିମ୍ବା ନଦୀ କୂଳ ହେଉ, ସେମାନେ ସେ ଜାଗାରେ ଗଛ ଲଗାନ୍ତି, ଖାଲି ଲଗାନ୍ତିନି, ଗଛର ରକ୍ଷଣାବେକ୍ଷଣ କରନ୍ତି। ଭାରି ଖୁସି ଲାଗେ ଆମକୁ ମଧ୍ୟ, ମଝିରେ ମଝିରେ ଯେତେବେଳେ ସମୟ ହୁଏ ମୁଁ ତାଙ୍କ ସହିତ ଯୋଗଦାନ କରେ, କିନ୍ତୁ ଆଶ୍ଚର୍ଯ୍ୟଚକିତ ହୁଏ ଆମେ ସବୁବେଳେ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛୁ, ଆମେ ନିଜ ସ୍ୱାର୍ଥ କଥା ଚିନ୍ତା କରୁଛୁ, କିନ୍ତୁ ସେମାନେ ନିଃସ୍ୱାର୍ଥ ପର ଭାବରେ ପୃଥିବୀର କେମିତି ସୁରକ୍ଷା କରାଯାଇପାରିବ ସେ ବାବଦରେ ଅବଗତ ଅଛନ୍ତି। ଏବଂ ପ୍ରତ୍ୟେକ ବର୍ଷ ବୋଧହୁଏ 50,000ରୁ ଉର୍ଦ୍ଧ ହବ ଗଛ ଲଗାଉଛନ୍ତି ଏବଂ ଗଛ ଗୁଡିକ ବଡ ବଡ ହେଇଗଲାଣି। ତାର ଗୋଟେ ଉଦାହରଣ, ଆମେ ଏଇ ବର୍ଷା ଯୋଉ କଣ୍ଟିନ୍ୟୁ ଲଘୁଚାପ ବର୍ଷା ଚାଲିଛି, ଆମ ମାର୍କେଟରେ ଯେତେବେଳେ NH ସମ୍ପ୍ରସାରଣ ହେଲା, 6 lane ହେଇଗଲା, ବହୁତ ବଡ ବଡ ଗଛ ଥିଲା ସବୁ ହଣା ହେଇଯାଇଥିଲା। କୋଉଠି ଗୋଟେ ଛିଡା ହେଇଯିବା ପାଇଁ, ଆପଣ ଖରା ହଉଛି ଛିଡା ହେଇଯିବେ, ଏମିତି କିଛି ଗଛ ନଥିଲା। ସେଇ ପିଲାମାନେ ଆସିଲେ, ଯୋଉ ଓଭରବ୍ରିଜ ଯାଇଛି ତା ସାଇଡରେ ଭିନ୍ନ ଭିନ୍ନ ପ୍ରକାର ଗଛ ଲଗେଇଲେ, ଏବଂ ମାର୍କେଟର ସାମ୍ନାରେ ଯୋଉ ଗଛ କି ବଡ ହବ, ବଡ ବଡ ପତ୍ର ଅଛି, ଯୋଉ ଆମର ବାଦାମ ଗଛ କହୁଛନ୍ତି, 5 ଗଛ ପ୍ରଥମେ ଲଗେଇଥିଲେ ପରୀକ୍ଷାମୂଳକ ଭାବରେ। କିଛି ଲୋକ ଆସି ତାକୁ, ଯେ ଦୋକାନୀ ଭାଇମାନେ ଭାରି ବିରକ୍ତ ହେଲେ, ଆମ ଦୋକାନ ଆଗରେ ଗଛ ଲଗଉଛ ଅସୁବିଧା ହବ, ଆମେ ମାନେ ସେମାନଙ୍କୁ ସୁଯୋଗ ଦେଇଥିଲୁ, ଛିଡା ହେଇଥିଲୁ, ଗଛ ଲଗେଇଥିଲେ ଏବଂ ଆମେ କିଛି କରିନୁ, ସେମାନେ ଯତ୍ନ ନେଇଛନ୍ତି, ତା ଚାରିକଡ ଯାକ ଆବଦ୍ଧ କରିଛନ୍ତି ଏବଂ ଆଜିର ଦିନରେ 4 ସେ ଗଛ ମାନେ ଏତେ ଏତେ ବଡ ହେଇଗଲାଣି, ତା ତଳେ ଆପଣ ଗୋଟେ ଅସରା ବର୍ଷା ସମ୍ଭାଳିଯିବେ, ଆପଣ ତା ତଳେ ବଡ ବଡ ପତ୍ର, ତାର ଖରାବେଳେ ତା ମୂଳରେ ଆମେ ଛିଡା ହଉ, ମନେ ପଡିଯାଏ ସେ ପିଲାମାନଙ୍କ କଥା। ପ୍ରକୃତରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ, ଆମେ ବେଳେବେଳେ ତାଙ୍କ ସହିତ ପହଞ୍ଚି ଯାଉ, ସମସ୍ତଙ୍କର ଏଇଟା ଉଦ୍ୟମ ହବା ଦରକାର। କେବଳ ଗଛ ଲଗେଇଦେବା କ୍ୟାମେରା ସାମ୍ନାରେ ସେଇଟା ହବନି, ଗଛ ଲଗେଇବା ଏବଂ ଭାବରେ ସେଥିରେ ପ୍ରୟାସ କରିବା। ଆଉ ଛୋଟ କଥାଟେ କହିବି, ମୁଁ ମେ ମାସରେ ଚାଲିଗଲି ପୁନେ, ପାଖାପାଖି ମାସେ, ମତେ ଘରେ କୁହନ୍ତି ଯେ କାଳେ ମୋ ହାତରେ ଗଛ ବଞ୍ଚିଯାଏ, ଜଲ୍ଦି ବଞ୍ଚିଯାଏ, କୁହନ୍ତି, ମୁଁ ଜାଣିନି, ମତେ କିନ୍ତୁ ଦିଅନ୍ତି ଲଗା ଗଛ। ଆମର ଆମ୍ବ ଗଛ 5 ଆଉ ସବୁ 10-15 ହାଇଟ୍ ର ହେଇଯାଇଥିଲା, ଗୋଟେ ଶାଗୁଆନ ଗଛ, ସେଆଡ଼େ ଫେରିଲା ବେଳକୁ ଆଉ ସେଥିରେ ଅସହ୍ୟ ଖରା, କେହି ପାଣି ଦେଇନାହାନ୍ତି, ସବୁ ଥୁଣ୍ଟା ହେଇଯାଇଛି। ମୁଁ କିନ୍ତୁ ସବୁଦିନ କିଛି କାମ ଥିଲେ ବି ତା ଭିତରୁ ଘଣ୍ଟାଏ ସମୟ ବାହାର କରି ପାଣି ଦେଇ ଦେଇଯାଏ। ମୋ ସ୍ତ୍ରୀ ମତେ କହିଲା, ଗଛ ଗୁଡାକ ଥୁଣ୍ଟା ହେଇଗଲାଣି, କିଛି ଦେଖାଯାଉନି, ଆଉ କଣ ବଞ୍ଚିବ, ତାହେଲେ ସେମାନେ ମତେ ଅପେକ୍ଷା କରିଛନ୍ତି। ମୁଁ ଏଇ କଥା ସବୁଦିନ ତାକୁ ପାଣି ଦିଏ, ସିଏ ମତେ କହିବ ତମେ ଯାଅ, ମୁଁ ଦେଇ ଦେବୁ କି ନାହିଁ, ସେମାନେ ଅନେଇଛନ୍ତି ମୋ ହାତରୁ ପାଣି ଟିକେ ପାଇବା ପାଇଁ, ମୁଁ ପାଣି ଦେଇ ଦେଇ ଦେଇ ଦେଇ 15 ଭିତରେ ତା ଭିତରୁ ଛୋଟ ଛୋଟ ପତ୍ର କଣ ଲାଗେ, ଗଛ ଗୁଡିକ ଦେଖିଲେ ଭାରି ଖୁସି ଲାଗୁଛି। ପ୍ରକୃତରେ ଗଛ ସମସ୍ତଙ୍କ ହିତରେ ସବୁବେଳେ ଥାଏ ଏବଂ ତାକୁ ଆମକୁ ଟିକେ ଯତ୍ନ ନେଇ ଟିକେ ବଡ କରି ଛାଡିଦେଲେ ଆମକୁ ଆଉ କିଛି କରିବାକୁ
1: ନିହାତି ନିହାତି। ଏବେ ଆପଣଙ୍କର ତେଲେଙ୍ଗାପିଣ୍ଠ ଗାଁରେ କୋଉଠି ନା କୋଉଠି ଜାଗା ଥିବ, ଆପଣ ସ୍ୱାମୀ ସ୍ତ୍ରୀ ଉଭୟେ ଗୋଟିଏ ଛତା ତଳେ ଯାଆନ୍ତୁ, ଗଛଟିଏ ଲଗାନ୍ତୁ, ସେଇଠି ପାଣି ଆଉ ଟିକେ ମନ୍ଦାଏ ଢାଳି ଦିଅନ୍ତୁ, ତାର ସେ ବଞ୍ଚିଯିବ।
0: ନିହାତି ଆଜ୍ଞା, ବଉଳ ଗଛ ଯୋଡ଼େ ଲଗେଇଛି ଆମ ଗାଁ ଠାକୁରାଣୀଙ୍କ ପାଖରେ।
1: ଆଜ୍ଞା ଆଜ୍ଞା,
0: ମୋ ପୁଅର ଜନ୍ମଦିନରେ ସବୁ ସେ ମୋ ସ୍ତ୍ରୀ କହିଦିଏ, ଆଜି ଗଛ ଦିଟା ନେଇକି ଯାଅ ଲଗେଇଦବ, ବଡ ବଡ ହେଇଗଲାଣି, ଦେଖିଲେ ଖୁସି ଲାଗେ। ଏବଂ ଖାଲି ଜାଗାରେ ଦୁଇଟି ବର ଗଛ, ଦୁଇଟି ଓସ୍ତ ଗଛ ମୁଁ ଲଗେଇବି, ଆମ ସାହିର ଜଣେ ଲଗେଇଛନ୍ତି, ସିଏ ଏବେ ଦିବଙ୍ଗତ, କିନ୍ତୁ ଅନ୍ୟମାନେ କହୁଛନ୍ତି ଅମୁକ ଲୋକ ସେ ଗଛ ଲଗେଇଥିଲେ, ଇଏ ହେଲା କଥା ନା, ତେଣୁ ଗଛ ଲଗେଇବା କାହା ପାଇଁ, ଆମ ନିଜ ପାଇଁ, ଆମ ପୃଥିବୀ ପାଇଁ, ଆମ ଜନମାନସ ପାଇଁ ଏବଂ ଆମର ଉତ୍ତର ପୁରୁଷ ମାନଙ୍କ ପାଇଁ, ତାହେଲେ ନିହାତି। ଏବଂ କରୋନା ସମୟରେ ତାର ଉଦାହରଣ ମିଳିଯାଇଛି, ବର ଗଛ ଓସ୍ତ ଗଛରୁ ସଫିସିଏଣ୍ଟ ଅମ୍ଳଜାନ ମିଳେ, ତେଣୁ ବିଶାଳ ବୃକ୍ଷ ହେଲେ ସେମାନେ ଆମକୁ ଛାଇ ଦଉଛନ୍ତି ଆଉ ବିଭିନ୍ନ ପ୍ରକାର ଉପକାର କରୁଛନ୍ତି, ତେଣୁ ଆମେ ସେଥିରୁ କେବେ ହେଲେ ଚ୍ୟୁତ ହେବାନି।
1: ବର୍ତ୍ତମାନ ଆପଣ ବି ଲକ୍ଷ୍ୟ କରିଥିବେ, ଯେଉଁମାନେ ଘର ବନାଉଛନ୍ତି, ଆଲିସାନ ବଙ୍ଗଳା ବନାଉଛନ୍ତି, ଗଛ କାଠର ସବୁ ମାନେ

0: କାନ୍ଥରେ ସବୁ କାଠର ଏମିତି ପେଷ୍ଟ କରୁଛନ୍ତି ଘରକୁ ସଜେଇବା ପାଇଁ ଶୋ କରିବା ପାଇଁ, ସବୁ ପଟା ଯାକ ପ୍ଲେଟ କରୁଛନ୍ତି, ମାନେ ଗୋଟେ ସୁନ୍ଦର ଘରଟି ହେବା ପାଇଁ। ସେଇ ଭିତରେ ବସିକି ଏସିରେ ବସିକି ସେମାନେ ଏନ୍ଜୟ କରୁଛନ୍ତି, କିନ୍ତୁ ଗଛ ମୂଳର ଯୋଉ ଛାଇ ଟିକେ, ଯୋଉ ପବନ ଟିକେ, ପ୍ରାକୃତିକ ଉପାୟରେ ଯୋଉ ମଜା ଥାଏ, ଯୋଉ ଶାନ୍ତି ଥାଏ, ସେଇଟାକୁ ଆମେ ସମସ୍ତେ ଭୁଲି ଯାଉଛେ।
1: କାର୍ଯ୍ୟକ୍ରମ ମାଧ୍ୟମରେ, ଆପଣଙ୍କ ମାଧ୍ୟମରେ
0: ଆଜ୍ଞା,
1: ସେ ଶୁଣନ୍ତୁ ବା ନ ଶୁଣନ୍ତୁ, ଅନ୍ୟମାନେ ତ ଶୁଣୁଛନ୍ତି, ଯୋଉ ସାନ ଭାଇ ଏ ସଂସ୍ଥାକୁ ଚଲେଇଛନ୍ତି, ତାଙ୍କ ବାସୁ ସାର ବୋଲି ସମସ୍ତେ ଜାଣନ୍ତି, ବାସୁଦେବ ପାତ୍ର, କେବଳ ସେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁନାହାନ୍ତି, ନିଜେ ରେଲୱେରେ ଚାକିରି କରିଛନ୍ତି ଲୋକ ପାଇଲଟ ହିସାବରେ, ଏବଂ ଯୋଉମାନେ ଆର୍ଥିକ ଦୃଷ୍ଟିରୁ ପାଠ ପଢିପାରନ୍ତିନି ସିଏ ଗୋଟେ ନିଜର ମାନେ ଫ୍ରି ଦେୟମୁକ୍ତ କୋଚିଂ ସେଣ୍ଟର କରିଛନ୍ତି, ପିଲାମାନଙ୍କୁ ପାଠ ପଢଉଛନ୍ତି, ଏବଂ କମ୍ପିଟିସନ ପରୀକ୍ଷାରେ କେମିତି ଉତ୍ତୀର୍ଣ୍ଣ ହବ ତାର ବୁଦ୍ଧି

0: हेलो
1: मॉर्निंग नमस्कार जय जगन्नाथ
0: आज्ञा नमस्कार जय जगन्नाथ
1: मुँ कहूली राजेश नायक ब्रह्म चर्चिका बजार जगतसिंहपुर
0: केवे आपण कहते
1: आज्ञा
0: आपण केवे केवे फोन करती केवे केवे कथा होंती
1: ଆଉ ଯୋଉଟା ରେକର୍ଡିଂ ଆପଣଙ୍କ ଯୁବବାଣୀରେ ବାଜେ ସେଟା ରେକର୍ଡିଂ ହୁଏ ମୁଁ ମଝିରେ ମଝିରେ ବି ରେକର୍ଡିଂ ଦିଏ ଆଉ ସେଇ ପ୍ରୋଗ୍ରାମ ଗୁଡା ବହୁତ ଭଲ ଲାଗେ ମୁଁ ତ କର୍ମବ୍ୟସ୍ତ ରୁହେ ସବୁବେଳେ ଇୟରକଡ୍ ଦେଇକିରି ଆପ୍ ମାଧ୍ୟମରେ ମୋବାଇଲରେ ଶୁଣେ ଆପଣଙ୍କ ଜୟପୁର ସେଣ୍ଟର ଆଉ ଅନ୍ୟାନ୍ୟ ଆକାଶବାଣୀର କଟକର ବିଭିନ୍ନ ସେଣ୍ଟର ସବୁ ପର୍ ଡେ 8-10 ସେଣ୍ଟରରେ ମତାମତ ମୁଁ ଦିଏ ଆଉ
0: ବର୍ତ୍ତମାନ ବନ ମହୋତ୍ସବ ସପ୍ତାହ କେମିତି କ'ଣ ଆପଣଙ୍କ ଗାଁରେ ପାଳନ କରୁଛନ୍ତି କିମ୍ବା ଆପଣ ଯେଉଁଠି କାମ କରନ୍ତି ସେଇ ସଂସ୍ଥା ମାନେ ବି ପାଳନ କରୁଥିବେ କେମିତି କ'ଣ ସବୁ କରୁଛନ୍ତି କେତେଟା ଗଛ ଆପଣମାନେ ଲଗେଇଲେଣି ଯଦି ଲଗେଇ ନାହାନ୍ତି ବର୍ତ୍ତମାନ ଲଗାନ୍ତୁ କ'ଣ କହିବେ ନେଇକି
1: ଆଜ୍ଞା ସୁନ୍ଦର ବିଷୟବସ୍ତୁ ରଖିଛନ୍ତି ଟପିକ ଉପରେ କହିବି ଆମର ଗୋଟେ କଥା ରହିଛି ବହୁ ଆଡମ୍ବର ଲଘୁ କ୍ରିୟା ତେଣୁ ଆପଣ ଦେଖିବେ ବର୍ତ୍ତମାନ ସମୟରେ ସମସ୍ତେ ଡିଙ୍ଗୁଳା ବାଡ଼ଉଛନ୍ତି ବନ ମହୋତ୍ସବ ଚାଲିଛି ସ୍ୱଚ୍ଛ ଭାରତ ଚାଲିଛି କିନ୍ତୁ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଆମର ଗୋଟେ NH-55 ଯାଉଛି
0: ତେଣୁ
1: ପାଖାପାଖି 35,000-40,000 ଗଛକୁ କାଟି ଦେଇଛନ୍ତି ଆଉ ନୂତନ ବୃକ୍ଷରୋପଣ ଯେପର୍ଯ୍ୟନ୍ତ ଷ୍ଟାର୍ଟ ହେଇନି ମାନେ ଠାଏଠାଏ ହେଇଛି ଆଉ ଆପଣ ଦେଖୁଥିବେ ବର୍ତ୍ତମାନ ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ସବୁ ଗୋଟାଏ ଡଙ୍ଗାରେ ବସିଛନ୍ତି ଆପଣ ଦେଖିବେ ଘୋଡ଼ିଆ ଥିବ ବୃକ୍ଷରୋପଣ ଲକ୍ଷ ଲକ୍ଷ ସରକାର ଚାରା ଲଗାଉଛନ୍ତି ଦେଖିଲା ବେଳକୁ ତା ଭିତରେ ଗଛ ନଥିବ ଗାଈ ଖାଇଗଲା ଷଣ୍ଢ ଖାଇଗଲା ଛେଳି ଖାଇଗଲା ଏଇ ଟାଇପ୍ ର ଡିଙ୍ଗୁରା ବାଡ଼ଉଛନ୍ତି ତେଣୁ କଣ କରାଯିବ ଯେମିତି ସରକାର କା ମାଲ ଦରିଆ ମେ ଡାଲ ଗରିବ ଲୋକଙ୍କ ପଇସାକୁ ଆଜ୍ଞା ଏଇ ଟାଇପ୍ ର କରୁଛନ୍ତି ତେଣୁ ଆମେ ସ୍ୱତଃପ୍ରବୃତ ଭାବରେ ଆମର ନିଜର ଯୋଉଠି ଜାଗା ଅଛି ବାରିଘର ସିଆଡେ ସବୁ ଲଗାଉଛୁ ଦଣ୍ଡା ମଶାଣିରେ ଲଗାଉଛୁ ମୁଁ ତ ବହୁତ ଗଛ ଲଗେଇଛି ଆମ ବାରିଘରରେ ଆପଣ ଦେଖିବେ ଚାକୁଣ୍ଡା ଗଛ ନଡ଼ିଆ ଗଛ ଆମ୍ବ ଗଛ ବିଭିନ୍ନ ଆକାଶିୟମ ମାଞ୍ଜିୟମ ୟୁକାଲି ପଟାସ ଶାଗୁଆନ ଗଛ ବହୁତ ମୁଁ ଲଗେଇଛି ଆଉ ତ ଜାଗା ନାହିଁ ଦଣ୍ଡା ମଶାଣିରେ ଓସ୍ତ ଗଛ ବର ଗଛ ଏସବୁ ଗଛ ଲଗାଉଛି ବର୍ତ୍ତମାନ ତ ଆମ୍ବ ଟାକୁଆ ଚାରିଆଡେ ପଡିଛି ତା ଚାରା ବି ଅଛି ସେ ଗଛ ବି ଲଗାଯାଉଛି ଆଉ
0: ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ବଢିଆ ତ ଏମିତି ଆପଣଙ୍କର ନଥାଏ କି ପ୍ରୋଗ୍ରାମ ପ୍ଲାନିଂ ନଥାଏ କି ଯେ ଆଜି ଆକାଶବାଣୀ ଜୟପୁରରୁ ଏହି କାର୍ଯ୍ୟକ୍ରମ ଶୁଣିବି ଆକାଶବାଣୀ କଟକରୁ ଏହା ଶୁଣିବି ଏମିତି କିଛି ପ୍ଲାନିଂ ନଥାଏ ଯେତେବେଳେ ଆପଣ ସମୟ ପାଆନ୍ତି ରେଡିଓ ଅନ୍ କରିଦିଅନ୍ତି ଆଉ ଶୁଣି ପକାନ୍ତି ଯୋଉ କାର୍ଯ୍ୟକ୍ରମ
1: ଦଉଥିବେ ଆଉ ବର୍ତ୍ତମାନ ତ ରେଡିଓକୁ ଆମେ ପକେଟରେ ନେଇକି ଯାଉଛେ ଆଗରୁ ରେଡିଓ ଥିଲା ବଡ ବଡ ରେଡିଓ ଫିଲିପ୍ସ ରେଡିଓ ମୋ ପାଖରେ ବି ଏବେ ମ୍ୟୁଜିକ ସିଷ୍ଟମ 4 ରହିଛି କିନ୍ତୁ ସେ ତ ଡବଲ ଆଉ ଧରିକି ବୁଲି ହବନି ମୋବାଇଲ ମଧ୍ୟରେ ପକେଟରେ ରହିଲା ଆମକୁ କାମ ହବ ତା ସାଙ୍ଗେ ରେଡିଓ ଶୁଣା ହବ
0: ବହୁତ ବଢିଆ
1: ତେଣୁ ମୁଖ୍ୟ ମୁଖ୍ୟ ପ୍ରୋଗ୍ରାମ ଯୋଉଟା ମୁଁ ପ୍ରାୟ ସେଗୁଡା ସବୁ ଶୁଣେ ପ୍ରାୟ ସ୍ପେଶାଲି ଡାଇଲିନ ପ୍ରୋଗ୍ରାମ ଗୁଡା ଚାଲେ ଆମ ରେଡିଓ ସଂସ୍କାରରେ ଗୋଟେ ଡାଇଲିନ ଦିଟାର ଅଛି ରେନବୋରେ ଦିଟା ମର୍ଣ୍ଣିଂରେ ଇଭିନିଂରେ ଏମିତିଆ ପ୍ରୋଗ୍ରାମ ସବୁ ଶୁଣେ ଆଉ ମ୍ୟୁଜିକ ବହୁତ ଶୁଣେ ବହୁତ ଗୀତ ସବୁ ଶୁଣେ ଓଡ଼ିଆ ଗୀତ ସମ୍ବଲପୁରୀ ବିଭିନ୍ନ ଗୀତ
0: ତେଣୁ
1: ଏଣ୍ଟରଟେନମେଣ୍ଟ ବି ହୁଏ ଶିକ୍ଷା ବି ମିଳେ ତା ସହିତ କାମ ହୁଏ ଆଉ
0: ଆଜ୍ଞା ବହୁତ ବଢିଆ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଗୀତ ଶୁଣୁଛୁ ଆମେ ଆପଣଙ୍କୁ
1: ଆଜ୍ଞା ରହିଲି ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

0: ଆଜ୍ଞା ନମସ୍କାର।
1: ନମସ୍କାର, କୁହନ୍ତୁ।
0: ମୁଁ ଲକ୍ଷ୍ମଣ ସ୍ୱାଇଁ କହୁଥିଲି, କୋରାପୁଟରୁ।
1: ଆଚ୍ଛା, ଆପଣଙ୍କୁ ୱେଲକମ୍ କରୁଛୁ ଆକାଶବାଣୀ ଜୟପୁର ଏ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ।
0: ଆଜ୍ଞା।

0: ବର୍ତ୍ତମାନ ସବୁଆଡେ ଜଗନ୍ନାଥମୟ
1: କଟ ଉପରେ ପଡି ରହିଛି, ଆଉ କଣ କରିବି?
0: ସେଇ କଥା କହୁଛୁ, ବର୍ତ୍ତମାନ ରଥଯାତ୍ରାର ମାନେ ପବିତ୍ର ଅବସର, ସବୁଆଡେ ଜଗନ୍ନାଥମୟ ଠାକୁର ଅଛନ୍ତି, ଅଣସର ଘରେ
1: ଅଛି, ଆଉ ବର୍ଷା ତ ସବୁବେଳେ ଲାଗୁଛି, କୁଆଡେ ତ ବାହାରି ହଉନି, ମୋର ତ ସହଜ ଆଖିକି ଦେଖା ହଉନି, ଏମିତି ହଇରାଣ ଆଉ କଣ କରିବି?
0: ଆଚ୍ଛା, ତ ଆପଣ ପ୍ରତିବର୍ଷ ଯାଆନ୍ତି ମନ୍ଦିରରେ ସେବା ପାଇଁ?
1: ଯାଉଛି ଯେ, ଗତ ବର୍ଷ ଆଜ୍ଞା ଯାଇପାରିଲିନି ଆଖି ସକାଶେ, ଏ ବର୍ଷ କଣ ହଉଛି ଦେଖାଯାଉ।
0: କୀର୍ତ୍ତନ ବି କରନ୍ତି କାର୍ତ୍ତିକ ମାସରେ ମନ୍ଦିର ଭିତରେ,
1: ସିଏ ତାର ସବୁବେଳେ ଯାଉଛି।
0: ଆଜ୍ଞା, ବର୍ତ୍ତମାନ ରଥଯାତ୍ରା ଆସୁଛି, ଠାକୁରଙ୍କର ସବୁ ଏଇ ଯୋଉ ରୀତିନୀତି ଆରମ୍ଭ ହେଲାଣି,
1: ଅଣସର ଘରେ ଅଛନ୍ତି, କଣ କରିବା?
0: ହଁ, ତ ମନରେ ଗୋଟେ ଉତ୍ସାହ ଥିବ, ଗୋଟେ ଆଶା ଥିବ, ଗୋଟେ ଉଦ୍ବେଳନ ଥିବ ଯେ ମୁଁ ମନ୍ଦିରକୁ ଯିବି, ଠାକୁରଙ୍କର ସେବା କରିବି।
1: ଆଜ୍ଞା,
0: ହଁ, ପୁରୀ କେତେ ଥର ଯାଇଛନ୍ତି ଠାକୁରଙ୍କୁ ଦର୍ଶନ ପାଇଁ?
1: ପୁରୀ ଆଜ୍ଞା, ମୁଁ ଯେତେବେଳେ ଥିଲି ଘର ପାଖରେ ଥିଲି, ସେତେବେଳେ ଯାଉଥିଲି ସବୁବେଳେ, ସବୁ ସବୁ ପର୍ବରେ ପଳେଇବି ପୁରୀ।
0: ଆଜ୍ଞା ଆଜ୍ଞା,
1: କିନ୍ତୁ ଏଠୁ ଦୁଇ ତିନି ଥର ଗଲେଣି, ଆଉ ବେଶୀ କୋରାପୁଟ ଯିବାଟା କଷ୍ଟକର।
0: ଏବେ ଟ୍ରେନ ପଡିଲାଣି, ଯିବା ଆସିବା ପାଇଁ ସୁବିଧା ହେଇଗଲାଣି?
1: ହଁ, ଏବେ ଟ୍ରେନ ପଡିଛି, ଯେ ଦେଖିବା କଣ ହଉଛି, ଆଖିକି ତ ଦେଖା ହଉନି, ଦରକାର।
0: ଆଜ୍ଞା, ଏମିତି କୁହାଯାଏ ନା, ସେଇ ଜଗାଙ୍କର ଯେତେବେଳେ ଇଚ୍ଛା ହୁଏ ତେବେ ଯାଇକି ଆମେ ତାଙ୍କ ଦର୍ଶନ ପାଇଁ ଯାଉ।
1: ଆଜ୍ଞା,
0: ହଁ, ତାଙ୍କର ଯଦି ଇଚ୍ଛା ନାହିଁ, ସେ ଯଦି ଇଚ୍ଛା କରିବେ,
1: ପୁରା ଇଚ୍ଛା,
0: ହଁ,
1: ମନେ ପକେଇକି ଦର୍ଶନ କରୁଛି, କଣ କରିବା?
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ। ଏମିତି ଆପଣଙ୍କୁ ଆପଣଙ୍କ ସହିତ କଥା ହେଲା ବେଳେ ବହୁତ ଭଲ ଲାଗେ। ଆପଣ ରେଡିଓକୁ ବହୁତ ଭଲ ପାଆନ୍ତି, ରେଡିଓର କାର୍ଯ୍ୟକ୍ରମକୁ ବହୁତ ଭଲ ପାଆନ୍ତି, ସବୁବେଳେ ରେଡିଓ ଲଗାଇକି ଶୁଣନ୍ତି,
1: ସବୁବେଳେ ଚାଲିଛି ଆଉ।
0: ଆଜ୍ଞା ଆଜ୍ଞା, ସେଇଟା ବହୁତ ଭଲ ଲାଗେ,
1: ଠାକୁର ଗାନା ସବୁ ଶୁଣୁଛି।
0: ଆଜ୍ଞା, ଠାକୁର ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣ ଏ ବର୍ଷ ବି ଉଠିକି ଯାଆନ୍ତୁ, ଆଉ ମନ୍ଦିରରେ ସେବା କରନ୍ତୁ, ଏହି ଆଶା କରିବା।
1: ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।
0: ଆଜ୍ଞା ଆଜ୍ଞା,
1: ରହିଲି ଆଜ୍ଞା, ନମସ୍କାର
0: ନମସ୍କାର।

0: ନାଇଁ ଆପଣ ସେଇ ଯୋଉ ମହୋତ୍ସବରେ ଭାଗ ନିଅନ୍ତି କି ନାହିଁ, ଆପଣ କେତେଟା ଗଛ ଲଗାନ୍ତି ପ୍ରତି ବର୍ଷ, ଏଇ ବର୍ଷ କେତେଟା ଲଗେଇଛନ୍ତି, ଏଇ ସବୁ କଥା କୁହନ୍ତୁ। ହ୍ୟାଲୋ,
1: ଭାଗ ବନ୍ଧ ଆଡି ଗଛ ଏ ବର୍ଷ ଫଟୋ କରିବାକୁ ଗଲେ ଆମେ ଲଗେଇନୁ ଗଛ, ଏବେ ଆମେ ବିଚାର କରୁଛୁ କି ଏସଏଚଜି ଗ୍ରୁପ ମହିଳାମାନେ ସମସ୍ତେ କିଛି କିଛି ଗୃହ ଆମେ ରୋପଣ କରିବୁ ଯେଉଁଠି ଜାଗା ଦେଖିଛୁ। ଆଉ ଆମ ଗାଁରେ ଦଶଟା ଗ୍ରୁପ ଅଛନ୍ତି, ସମସ୍ତେ ବୃକ୍ଷ ରୋପଣ କରନ୍ତି ଏଇ ପୂଜାରେ, ତ ଆମେ ବି ନିଶ୍ଚିତ ବୃକ୍ଷରୋପଣ କରିବୁ। ଆଉ ସମସ୍ତେ ବି ବୃକ୍ଷରୋପଣ କରିବା ହେଉଛି ଏହି ଧନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ ହେଉଛି ଆମ ନୂତନ ଜଙ୍ଗଲ ସୃଷ୍ଟି କରିବା, ଆମ ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା, ଆଉ ପ୍ରତ୍ୟେକ ବ୍ୟକ୍ତି ଆସିବା ଏତେ ସମସ୍ତେ ଗୋଟେ ଗୋଟେ ବୃକ୍ଷରୋପଣ କଲେ ବହୁତ ବୃକ୍ଷ ହବ, ଆମ ନିଶ୍ଚିତ ପରିବେଶ ନିଶ୍ଚିତ ସ୍ୱଚ୍ଛ ସୁନ୍ଦର ରହିବ।
0: ଆଚ୍ଛା ସ୍ୱର୍ଣ୍ଣପ୍ରଭା, ଏମିତି ହୁଏ ନା ଯୋଉ କୀର୍ତ୍ତନ ଯୋଉ ପାର୍ଟି ଗୁଡାକ ଦଳ ଗୁଡାକ ଥାନ୍ତି, ପରିବେଶ ସୁରକ୍ଷା ଉପରେ ସେମାନେ କିଛି କିଛି ନିଜର ଭକ୍ତି ଭଜନ ଉପରେ କୀର୍ତ୍ତନ ଭିତରେ ମିଶେଇ ଦିଅନ୍ତି, ଏଇ ଗଛ ଲଗେଇବା ପାଇଁ ଲଗେଇବାକୁ ନେଇକି ଏ ବିଷୟବସ୍ତୁକୁ ନେଇକି କେବେ କୀର୍ତ୍ତନ କରିଛନ୍ତି ଭଗବାନଙ୍କର ନାଁ ସହିତ? କିଛି ବାର୍ତ୍ତା ଯାଏ ଏଇ ପରିବେଶ ସୁରକ୍ଷା ହେଲା କିମ୍ବା ଅନ୍ୟାନ୍ୟ ବିଷୟରେ ଯୋଉ ଜନତାକୁ ଜାଗୃତ କରିବା ପାଇଁ କିଛି କିଛି କହିଦିଅନ୍ତି, ଆମର ଯୋଉ ଭଗବାନଙ୍କର ନାମ କୀର୍ତ୍ତନ ସହିତ ମିଶେଇ ଦିଅନ୍ତି, ସେଇଟା ବହୁତ ଭଲ ଲାଗେ, ମାନେ ଗୋଟେ ବାର୍ତ୍ତା ଯାଏ ତା ଯା, ଆଉ ଗୋଟେ ଭଗବାନଙ୍କର ନାମ ସଂକୀର୍ତ୍ତନରେ ବାତାବରଣ ଏକଦମ ଶୁଦ୍ଧ ହେଇଯାଏ।
1: ହଁ,
0: ବହୁତ ବଢିଆ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ସ୍ୱର୍ଣ୍ଣପ୍ରଭା। ତେବେ ଆପଣଙ୍କର ଘର ପାଖରେ ବି ଯୋଉଠି ଆପଣ ଖୋଲା ଜାଗା ଦେଖୁଛନ୍ତି, ଏବେ ହିଁ ଯାଆନ୍ତୁ ଗଛଟିଏ ଲଗାନ୍ତୁ।
1: ଧନ୍ୟବାଦ
0: ଆପଣଙ୍କୁ,
1: ଧନ୍ୟବାଦ,
0: ନମସ୍କାର।

हेलो हेलो कथा आपणकर गीत आमर लाइव फोन इन कार्यक्रम हेलो।

ହ୍ୟାଲୋ, ଆଜ୍ଞା କୁହନ୍ତୁ। ହ୍ୟାଲୋ।

0: ଶୁଣିଲେ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଓଡ଼ିଶାର ଏକ ପ୍ରମୁଖ ଓ ଲାଭଜନକ ପନିପରିବା ଚାଷ ଭାବରେ ବାଇଗଣ ଚାଷର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଆମ ରାଜ୍ୟରେ ବର୍ଷସାରା ବାଇଗଣର ଚାହିଦା ରହୁଥିବାରୁ ସଠିକ୍ ପ୍ରଣାଳୀରେ ଏହାର ଚାଷ କଲେ ଚାଷୀମାନେ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବେ। ବାଇଗଣ ଏକ ଉଷ୍ଣ ଜଳବାୟୁର ଫସଲ, ଅଧିକ ଶୀତ କିମ୍ବା କାକର ଏହି ଚାଷ ପାଇଁ ଅନୁକୂଳ ନୁହଁ। ବାଇଗଣ ଚାଷ ସବୁ ପ୍ରକାର ମାଟିରେ କରାଯାଇପାରେ, କିନ୍ତୁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦୋରସା ଓ ବାଲିଆ ଦୋରସା ମାଟି ଏଥିପାଇଁ ସବୁଠାରୁ ଉତ୍ତମ। ମାଟିର ଅମ୍ଳତା 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଓଡ଼ିଶାରେ ବାଇଗଣକୁ ମୁଖ୍ୟତଃ 3 ଋତୁରେ ଚାଷ କରାଯାଏ। ଖରିଫ ବର୍ଷାଦିନିଆ ଚାଷ ଜୁନ୍ ବା ଜୁଲାଇ ମାସରେ, ରବି ବା ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ, ଗ୍ରୀଷ୍ମଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସରେ। ଆମ ଅଞ୍ଚଳରେ ଚାହିଦା ଅନୁସାରେ ଅନେକ ପ୍ରକାରର ଉନ୍ନତ କିସମର ବା ହାଇବ୍ରିଡ୍ କିସମର ବ୍ୟବହାର କରାଯାଇପାରିବ। ବାଇଗଣ ଚାଷ ପାଇଁ ପ୍ରଥମେ ନର୍ସରୀ ବା ତଳିଘର ପ୍ରସ୍ତୁତ କରିବାକୁ ପଡ଼େ। 1 ହେକ୍ଟର ଜମି ପାଇଁ ପ୍ରାୟ 350-400 ଗ୍ରାମ ସାଧାରଣ ବିହନ କିମ୍ବା 150-200 ଗ୍ରାମ ହାଇବ୍ରିଡ୍ ବିହନର ଆବଶ୍ୟକତା ହୋଇଥାଏ। ବିହନ ବୁଣିବା ପୂର୍ବରୁ ଥାଇରାମ କିମ୍ବା କାର୍ବନ୍ ଡାଜିମ୍ ଦେଇ ବିଶୋଧନ କରିବା ଜରୁରୀ, ଯାହାଦ୍ୱାରା ତଳି ପଚା ରୋଗ ହୁଏ ନାହିଁ। ତଳିଗୁଡ଼ିକ 4-5 ସପ୍ତାହର ହେବା ପରେ ସେଗୁଡ଼ିକ ମୂଳ ଜମିକୁ ସ୍ଥାନାନ୍ତର କରାଯାଏ। ଧାଡ଼ିରୁ ଧାଡ଼ି 75 ସେଣ୍ଟିମିଟର ଏବଂ ଗଛରୁ ଗଛ 60 ସେଣ୍ଟିମିଟର ବ୍ୟବଧାନ ରଖି ତଳି ରୋପଣ କରାଯାଏ। ମୂଳ ଜମିକୁ 3-4 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ ଓ ସମତୁଲ କରିବା ଉଚିତ। ସେହି ସମୟରେ ହେକ୍ଟର ପ୍ରତି 20-50 ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଇବା ଆବଶ୍ୟକ। ଜଳସେଚନ ଯେପରିକି ଗଛ ରୋପଣ ସରିବା ମାତ୍ରେ ହାଲୁକା ପାଣି ମଡ଼ାଇବା ଦରକାର। ଶୀତ ଦିନରେ

0: ଦଶରୁ ବାର ଦିନ ବ୍ୟବଧାନରେ ଓ ଗ୍ରୀଷ୍ମ ଦିନରେ ପାଞ୍ଚରୁ ଛଅ ଦିନ ବ୍ୟବଧାନରେ ଜଳସେଚନ ଆବଶ୍ୟକ। ବର୍ଷାଦିନେ ଜମିରେ ଯେପରି ପାଣି ଜମିର ରହେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଗଛ ଲଗାଇବାର 20-25 ଦିନ ମଧ୍ୟରେ ପ୍ରଥମ କୋଡ଼ା ଖସା କରି ଗଛଗୁଡ଼ିକ ସଫା କରିବା ଆବଶ୍ୟକ, ଯାହାଦ୍ୱାରା ଚେରକୁ ବାୟୁ ଚଳାଚଳ ସହଜ ହୁଏ। ବାଇଗଣ ଚାଷରେ ପୋକ ଓ ରୋଗର ପ୍ରାଦୁର୍ଭାବ ଅଧିକ ଦେଖାଯାଏ, ତେଣୁ ଏହାର ସଠିକ୍ ସମୟରେ ପ୍ରତିକାର ଜରୁରୀ। ବାଇଗଣ ଚାଷରେ ସାଧାରଣତଃ କାଣ୍ଡ ଓ ଫଳବିନ୍ଧା ପୋକ ବଡ଼ ଶତ୍ରୁ। ପୋକ ଲାଗିଥିବା ଅଂଶ ବା ଫଳକୁ କାଟି ନଷ୍ଟ କରିଦେବା ଆବଶ୍ୟକ। ପ୍ରତିକାର ପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ଅନ୍ୟ କିଛି ସ୍ପ୍ରେ କରିବା ଆବଶ୍ୟକ। ତା ସହିତ ଝାଉଁଳା ରୋଗ, ଏହା ମାଟି ବାହିତ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ, ଏହାର ପ୍ରତିକାର ପାଇଁ ରୋଗ ପ୍ରତିରୋଧକ କିସମ ଚାଷ କରିବା ଉଚିତ ଏବଂ ଜମିରେ ପାଣି ଜମିବାକୁ ଯେପରି ଦେବା ନାହିଁ। ଗଛ ଲଗାଇବା ପୂର୍ବରୁ ମାଟିରେ ଟ୍ରାଇକୋଡର୍ମା ବିରିଡ଼ି ମିଶାଇବା ଆବଶ୍ୟକ। କିସମ ଅନୁସାରେ ଗଛ ଲଗାଇବାର 60-70 ଦିନ ପରେ ବାଇଗଣ ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ ସମ୍ପୂର୍ଣ୍ଣ ପାକଳ ହେବା ପୂର୍ବରୁ, ଅର୍ଥାତ୍ ଯେତେବେଳେ ଫଳର ଚମକ ଥାଏ ଓ ବିହନ ନରମ ଥାଏ, ସେତେବେଳେ ହିଁ ତଳିବା ଉଚିତ। ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପ୍ରତି ପ୍ରାୟ 250-300 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ସ୍ଥାନୀୟ ବଜାରରେ ଏହାର ସଦାସର୍ବଦା ଚାହିଦା ଥିବାରୁ କମ୍ ଖର୍ଚ୍ଚ ଓ ଉପଯୁକ୍ତ ପରିଚାଳନା ଦ୍ୱାରା ବାଇଗଣ ଚାଷରୁ ଚାଷୀମାନେ ବେଶ୍ ଭଲ ଲାଭ ପାଇପାରିବେ। ଅଧିକ ଲାଭ ପାଇଁ ଆମେ ଆଧୁନିକ ମଲ୍ଚିଂ ଏବଂ ବୁନ୍ଦା ଜଳସେଚନ ପଦ୍ଧତି ମଧ୍ୟ ଆପଣାଇ ପାରିବା। ଶେଷରେ, ବାଇଗଣ ଚାଷ ଆମକୁ ବର୍ଷସାରା ରୋଜଗାର, ଯେମିତିକି ବାଇଗଣକୁ ବର୍ଷର 3 ଯାକ ଋତୁରେ ଚାଷ କରାଯାଇପାରିବ, ଯାହାଦ୍ୱାରା ଚାଷୀମାନଙ୍କୁ ନିୟମିତ ବ୍ୟବଧାନରେ ଏବଂ ବର୍ଷସାରା ଆୟ ମିଳିଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଜୁଲାଇ ମାସ 8 ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନ ପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁଲାଇ ମାସର 7 ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854-230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଗଛ ଆମର ବନ୍ଧୁରେ ଗଛ ଆମର ବନ୍ଧୁ, ସଭିଏ ଆମେ ତାହାରି ପାଇଁ ସଂସାରେ ବସା ବାନ୍ଧୁ। ଜନମ ତାର ଆମ ଆଗରୁ, ଆମରି ସୁଖ ପାଇଁ ପ୍ରାଣୀ ଜଗତେ ସୁଖେ ରହିଛେ ତାହାରି ତ୍ୟାଗ ପାଇଁ। ହଁ ଶ୍ରୋତା ଭଉଣୀ, ଗଛ ଆମର ଜୀବନ ବନ୍ଧୁ, ତାହାର ଦାନରେ ଆମେ ଜୀବଜଗତ ଆଜି ବଞ୍ଚିଛେ। ଛାଇ, କାଠ, ଜାଳେଣୀ, ଖାଦ୍ୟ, ଔଷଧ, ଅମ୍ଳଜାନ ସବୁ କିଛି ଆମକୁ ସେ ଦିଏ। ସେଥିପାଇଁ ଆମର କର୍ତ୍ତବ୍ୟ ହେଉଛି, ଅଧିକ କିଛି ତା ପାଇଁ ନ କରିପାରିଲେ ମଧ୍ୟ ସମସ୍ତେ ମିଶି ଆମେ ଚେଷ୍ଟା କରିବା ପ୍ରତ୍ୟେକଙ୍କ ଜନ୍ମଦିନରେ ଗୋଟିଏ ଲେଖା ଗଛ ଲଗେଇବା।
1: ଏହି ସୁନ୍ଦର ବିଚାର ସହ ଆଜି ପାଇଁ ଉପସ୍ଥାପନାରେ ଆସିଯାଇଛୁ ଆମେ ଦୁହେଁ। ମୁଁ ଅଙ୍କିତା,
0: ଆଉ ମୁଁ ପ୍ରିୟଦର୍ଶିନୀ। ନମସ୍କାର।

0: ଜୁଲାଇ ମାସର ପ୍ରଥମ ସପ୍ତାହ ମେଘମାଳାର ଆଗମନ ଏବଂ ମାଟିର ସେହି ମନଛୁଆଁ ବାସ୍ନା, ଏହି ସମୟ ହିଁ ହେଉଛି ପ୍ରକୃତିକୁ ଆହୁରି ସୁନ୍ଦର କରି ଗଢ଼ିବାର ସମୟ। ଆଜି ଆମେ ଆଲୋଚନା କରିବା ଏମିତି ଏକ ବିଷୟରେ ଯାହା ମାଟି ଓ ମଣିଷକୁ ଯୋଡ଼ିଥାଏ। ହଁ ଶ୍ରୋତା ଭଉଣୀ, ଆମେ କହୁଛୁ ବନ ମହୋତ୍ସବ ସପ୍ତାହ ବିଷୟରେ।
1: ବେଶ ସତ କଥା ଅପା, ଗଛଟିଏ ଲଗାଇବା କେବଳ ଏକ କର୍ତ୍ତବ୍ୟ ନୁହେଁ, ବରଂ ଆଗାମୀ ପିଢ଼ିକୁ ଏକ ସୁନ୍ଦର ଏବଂ ସୁସ୍ଥ ଭବିଷ୍ୟତ ଦେବାର ସଂକଳ୍ପ। ଆଉ ଏହି ବନ ମହୋତ୍ସବ ଆମକୁ ସେହି ସଂକଳ୍ପକୁ ମନେ ପକାଇ ଦିଏ।
0: ଠିକ କହିଲ ଅଙ୍କିତା, କିନ୍ତୁ ଜାଣିଛ ଆଜିକାଲି ବାହାର ସବୁଜିମାକୁ ତ ଦେଖୁଛେ, ହେଲେ ଆମ ଘର ଅଗଣାରେ ଥିବା ସେହି ଛୋଟ ଛୋଟ ଗଛ କଥା ଭୁଲି ଯାଉଛେ, ଯାହାକି ଆମ ପାଇଁ ପ୍ରକୃତିର ସବୁଠାରୁ ବଡ଼ ଆଶୀର୍ବାଦ।
1: ଓହୋ, ତୁମେ ତ ମୋ ମନ କଥା କହିଦେଲ। ଆଜିର ଏହି ବିଶେଷ ସପ୍ତାହରେ ଆମେ ଆମ ଶ୍ରୋତା ଭଉଣୀଙ୍କୁ ଏହି ଔଷଧୀୟ ବୃକ୍ଷର ମହତ୍ତ୍ୱ ବିଷୟରେ କିଛି ଜଣାଇବା। ଆମେ ପ୍ରତି କଥାରେ କେମିକାଲ ଯୁକ୍ତ ଔଷଧ ଖାଉଛେ, ହେଲେ ତୁଳସୀ, ନିମ୍ବ, ଆଲୋଭେରା ଭଳି ଗଛ ଯେ ଆମର ଘରର ପ୍ରକୃତ ଡାକ୍ତର, ସେ କଥା ଆମେ ଭୁଲି ଯାଉଛେ।
0: ସତେ ଯେମିତି, ଉଦାହରଣ ସ୍ୱରୂପ ତୁଳସୀ ଗଛକୁ ଦେଖ, ସେ କେବଳ ପୂଜା ପାଇଁ ନୁହେଁ ବରଂ ସର୍ଦ୍ଦି କାଶ ପାଇଁ ଏକ ମହାନ ଔଷଧି। ସେହିପରି ନିମ୍ବ ଗଛ ଆମ ବାୟୁମଣ୍ଡଳକୁ ଶୁଦ୍ଧ କରିବା ସହ ଆମ ଚର୍ମ ରୋଗ ପାଇଁ ଏକ ଜୀବାଣୁନାଶକ ଭାବେ କାମ କରିଥାଏ।
1: ଆଉ ଅଁଳା କଥା କହିବାକୁ ଗଲେ ସମୟ କମିଯିବ, ଭିଟାମିନ୍ ସିର ଏକ ବିରାଟ ଭଣ୍ଡାର। ଆମ ପୂର୍ବ ପୁରୁଷମାନେ ଏଥିପାଇଁ ତ ଘର ଚାରିପାଖରେ ଏମିତି ବଗିଚା କରୁଥିଲେ। ତେଣୁ ଏହି ବନ ମହୋତ୍ସବରେ ଆମର ସଂକଳ୍ପ ହେବା ଉଚିତ ଯେ ଆମେ ଅତିକମ୍ରେ ଗୋଟିଏ ହେଲେ ଔଷଧୀୟ ଗଛ ନିଜ ଘର ଅଗଣାରେ କିମ୍ବା କୁଣ୍ଡରେ ଲଗାଇବା।

0: ଆଜିର ସମୟରେ ଆମେ ସମସ୍ତେ ଶିକ୍ଷିତ, ସମସ୍ତେ ୱେଲ୍ ଏଜୁକେଟେଡ୍ ଏବଂ ସମସ୍ତେ ଆତ୍ମନିର୍ଭରଶୀଳ। ନାରୀଟିଏ ଘରର ସମସ୍ତ କାମ ସୁରୁଖୁରୁରେ କରିବା ସହ ବାହାରେ ମଧ୍ୟ କାର୍ଯ୍ୟ କରି ନିଜ ପରିବାରର ପ୍ରତିପୋଷଣରେ ସାହାଯ୍ୟ କରିଥାଏ, କାରଣ ପରିବାରର ଆର୍ଥିକ ସ୍ୱଚ୍ଛଳତା ଦିଗରେ ପୁରୁଷର ଯେତିକି କର୍ତ୍ତବ୍ୟ ଅଛି, ନାରୀର ମଧ୍ୟ ଠିକ୍ ସେତିକି କର୍ତ୍ତବ୍ୟ ଅଛି।
1: କିନ୍ତୁ ପରିବାରର ସ୍ୱାମୀ, ପିଲା, ଶାଶୁ, ଶ୍ୱଶୁରଙ୍କ ଦାୟିତ୍ୱ ସହ ବାହାରେ ଚାକିରିଟିଏ କରିବା ଏବଂ ସମୟର ପରିଚାଳନା କରିବା କେତେ କଠିନ ହୋଇଥାଏ, ଏହିପରି ଏକ ପ୍ରସଙ୍ଗରେ ଚାଲନ୍ତୁ ଆଲୋଚନା କରିବା ଆଜିର ଏହି ସାକ୍ଷାତକାର ମାଧ୍ୟମରେ। ସାକ୍ଷାତକାରର ବିଷୟଟି ହେଲା ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା କେମିତି।
2: ନମସ୍କାର ମ୍ୟାଡମ୍, ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମକୁ। ଆଜିକାଲିର ତ ଦୁନିଆରେ ଆମେ ସମସ୍ତେ ଗୋଟିଏ ବଡ଼ ଦୌଡ଼ରେ ସାମିଲ ହୋଇଛେ, ଗୋଟିଏ ପଟେ ଅଫିସ କାମର ଚାପ, ଅନ୍ୟପଟେ ଘର ପରିବାରର ଦାୟିତ୍ୱ। ଏହି ଦୁଇଟି ଭିତରେ ସନ୍ତୁଳନ ରକ୍ଷା କରିବା କେତେ ଯେ କଷ୍ଟକର ତାହା ଆମେ ସମସ୍ତେ ଜାଣୁ। ତେବେ ଏହି ସମସ୍ୟାର ସମାଧାନ କ'ଣ, ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଜଣେ କାର୍ଯ୍ୟରତ ମହିଳା, ଯିଏ ନିଜ ବ୍ୟବସାୟ ଏବଂ ପରିବାରକୁ ବହୁତ ସୁନ୍ଦର ଭାବରେ ସମ୍ଭାଳୁଛନ୍ତି। ଆସନ୍ତୁ ସ୍ୱାଗତ କରିବା ଶାନ୍ତି ମ୍ୟାଡମ୍ଙ୍କୁ।
3: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଏବଂ ଆପଣଙ୍କର ସମସ୍ତ ଶ୍ରୋତା ଭଉଣୀଙ୍କୁ ମଧ୍ୟ ମୋର ପ୍ରଣାମ। ମୁଁ ଶାନ୍ତିଲତା ପାଢ଼ୀ ଏବଂ ମୁଁ କୋରାପୁଟରେ ଓଡ଼ିଶା ଏଗ୍ରା ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ ଅଛି। ଏଭଳି ଏକ ସୁନ୍ଦର ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ପାଇଁ ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ।
2: ମ୍ୟାଡମ୍, ଆଜିକାଲି ପ୍ରାୟ ସମସ୍ତେ କହୁଛନ୍ତି ସମୟ ମିଳୁନି। ଘର ଓ ଅଫିସ ଭିତରେ ସନ୍ତୁଳନ ରକ୍ଷା କରିବାର ପ୍ରଥମ ସୂତ୍ରଟି କ'ଣ?
3: ପ୍ରଥମ ସୂତ୍ର ହେଉଛି ସମୟର ସଠିକ୍ ପରିଚାଳନା ଏବଂ ପ୍ରାଥମିକତା। ଆମକୁ ବୁଝିବାକୁ ହେବ ଯେ ସବୁ କାମ ଏକା ସାଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦିନ ଆରମ୍ଭରୁ ଏକ ଛୋଟ ତାଲିକା ପ୍ରସ୍ତୁତ କରିବା ଉଚିତ, ଯେପରିକି ଆଜି ଅଫିସରେ କେଉଁ କାମ ଜରୁରୀ ଏବଂ ଘରେ କେଉଁଟା ପ୍ରଥମେ ଦରକାର। ଯେତେବେଳେ ଆପଣ ପ୍ରାଥମିକତା ସ୍ଥିର କରିଦେବେ ନା, ଅଧା ଚିନ୍ତା ଏମିତିରେ ହିଁ ଦୂର ହୋଇଯିବ।
2: ବାଃ, ଖୁବ୍ ସୁନ୍ଦର କଥା କହିଲେ। କିନ୍ତୁ ଅନେକ ସମୟରେ ଦେଖାଯାଏ ଅଫିସ ସରିବା ପରେ ଲୋକମାନେ ମଧ୍ୟ ନିଜ ଲ୍ୟାପଟପ୍ ଧରିକି ବସନ୍ତି, କିମ୍ବା ଘରେ ଥାଇ ମଧ୍ୟ ମନରେ ଅଫିସ କଥା ଭାବୁଥାନ୍ତି। ଏହାକୁ କେମିତି ରୋକାଯାଇ ପାରିବ?
3: ଯେତେବେଳେ ଆପଣ ଅଫିସରେ ଅଛନ୍ତି, ଶତପ୍ରତିଶତ କାମକୁ ଦିଅନ୍ତୁ ଏବଂ ଅଫିସ ଆସିବା ମାତ୍ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସମୟସୀମା ମଧ୍ୟରେ ପ୍ରତ୍ୟେକ କାମକୁ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ। କିନ୍ତୁ ଯେତେବେଳେ ଘରର ଚୌକାଟି ଭିତରକୁ ଆସୁଛନ୍ତି, ଅଫିସର ଚିନ୍ତାକୁ ବାହାରେ ଛାଡି ଆସନ୍ତୁ। ଘରକୁ ଫେରିବା ପରେ ନିଜର ପରିବାର ପ୍ରତି ସମୟ କିପରି ଦେବେ ସେଥିପ୍ରତି ଧ୍ୟାନ ରଖନ୍ତୁ। ଘରକୁ ଫେରିବା ପରେ ଅତି କମରେ ଯେତେ ଫୋନରୁ ଦୂରେଇ ରହିବେ ଏବଂ ଲ୍ୟାପଟପ୍କୁ ନିଜଠାରୁ ଦୂରରୁ ରଖିବାକୁ ଚେଷ୍ଟା କରନ୍ତୁ। ପରିବାର ସହ ସମୟ ବିତାଇ ସମସ୍ତ ସଦସ୍ୟଙ୍କ ସହିତ ମିଶିକି ଯେପରି ରହିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଘରର ସମୟଟା କେବଳ ପରିବାର, ପିଲାମାନଙ୍କର ଏବଂ ନିଜ ପାଇଁ। ରାତିରେ ଡିନର ଟେବୁଲରେ ମୋବାଇଲ ବ୍ୟବହାର ନ କରି ପରସ୍ପର ସହ କଥା ହେବା ଉଚିତ। ଆଉ ଗୋଟିଏ କଥା, ଛୁଟି ଦିନର ସଦୁପଯୋଗ କରି ନିଜ ଘର ଓ ପରିବାରକୁ ସମୟ ଦେବା ସହିତ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ କିଛି ସମୟ ବାହାର କରିବା ଉଚିତ। ଯେତେବେଳେ ଶରୀର ଓ ମନ ଦୁହେଁ ସୁସ୍ଥ ରହିବେ ସେତେବେଳେ ହିଁ ନିଜର ପରିବାର ମଧ୍ୟ ଖୁସିରେ ରହିବ। ଶରୀର ଓ ମନ

0: ଆମକୁ ସୁସ୍ଥ ରଖିବା ପାଇଁ ଦୈନିକ 7-8 ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ନିଦ ସହିତ ଯୋଗ ଓ ବ୍ୟାୟାମ ମଧ୍ୟ ଜରୁରୀ।
1: ଆମେ ଡିଜିଟାଲ ଦୁନିଆରେ ଏତେ ହଜି ଯାଉଛୁ ଯେ ପାଖରେ ଥିବା ମଣିଷକୁ ମଧ୍ୟ ସମୟ ଦେଇପାରୁନୁ। ଆଚ୍ଛା ମ୍ୟାଡମ, ଘରର ସବୁ କାମ ଜଣେ ମହିଳା କିମ୍ବା ଜଣେ ପୁରୁଷ ଏକା ସମ୍ଭାଳିବା କଣ ସମ୍ଭବ? ଏଥିରେ ପରିବାରର ଭୂମିକା କେତେ ରହିଥାଏ?
0: ଏକଦମ ନୁହେଁ, କେହି ବି ସୁପରମ୍ୟାନ କି ସୁପର ହ୍ୟୁମାନ ନୁହନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ ହେଉଛି କାମର ଭାଗବଣ୍ଟା। ଆମେ ସଠିକ ସୀମା ନିର୍ଦ୍ଧାରଣ କରି ପୂର୍ବ ଦିନରୁ ହିଁ ଭାବି ରଖିବାକୁ ପଡିବ ଯେ ପରଦିନ ସକାଳେ ଆମକୁ କଣ କରିବାକୁ ପଡିବ, ଏବଂ ଆମେ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ଘରକୁ ମଧ୍ୟ ସଫା କରିବା ଦ୍ୱାରା ଘର ସହିତ ନିଜର ଆଉ ପରିବାରର ସ୍ୱାସ୍ଥ୍ୟ ମଧ୍ୟ ସୁନ୍ଦର ହୋଇ ରହିବ। ଘର ସବୁବେଳେ ଚକାଚକ ରଖିବା ପାଇଁ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ କାମ କରନ୍ତୁ। ଉଦାହରଣ ସ୍ୱରୂପ, ସକାଳ ଖାଇବା ପରେ ସବୁ ବାସନ ସାଙ୍ଗେ ସାଙ୍ଗେ ଧୋଇଦେବା ଉଚିତ। ରୋଷେଇ କରିବା ସମୟରେ ଟ୍ରଟାକୁ ମଧ୍ୟ ସଫା କରିବା ଉଚିତ। ଏହିପରି ଛୋଟ ଛୋଟ କାମ ଗୁଡାକ ଆମେ ଯେତେବେଳେ ଶୀଘ୍ର ସାରିଦେବା ନା, ଆମ ପାଖରେ ଯଥେଷ୍ଟ ସମୟ ରହିବ, ଏବଂ ସେହି ସମୟରେ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଇପାରିବା। ଘରର କାମ କେବଳ ଜଣଙ୍କର ନୁହେଁ, ସମସ୍ତଙ୍କର। ପରିବାରର ସଦସ୍ୟ, ସ୍ୱାମୀ, ସ୍ତ୍ରୀ କିମ୍ବା ପିଲାମାନଙ୍କ ମଧ୍ୟରେ ଛୋଟ ଛୋଟ କାମ ବାଣ୍ଟି ଦେବା ଉଚିତ। ଏହାଦ୍ୱାରା ଜଣଙ୍କ ଉପରେ ଚାପ ପଡ଼େନି ଏବଂ ପରିବାରରେ ସ୍ନେହ ଆହୁରି ବଢେ। ଯେତେବେଳେ ଆମେ କାମ ବାଣ୍ଟି ଦେବା ନା, ସେତେବେଳେ ଆମ ପାଖରେ ଯଥେଷ୍ଟ ସମୟ ରହିବ, ଏବଂ ସେହି ସମୟକୁ ଆମେ ନିଜର ସ୍ୱାସ୍ଥ୍ୟ ପ୍ରତି ବା ନିଜ ପାଇଁ ସଦୁପଯୋଗ କରିପାରିବା। ସେହି ସମୟ ମଧ୍ୟରେ ଆମେ କିଛି ଯୋଗ ବା ବ୍ୟାୟାମ କରିବା, ନିଜ ମନ ଶାନ୍ତି ପାଇଁ କିଛି ଗୀତ ଶୁଣିବା, ବହି ପଢିବା, ବଗିଚା କାମ କରିବା ଦ୍ୱାରା ଆମ ଶରୀର ଓ ମନ ଦୁଇଟି ଯାକ ସୁସ୍ଥ ରହିବ। ଏବଂ ଆଉ ଗୋଟିଏ କଥା, ଆମେ ସକାଳୁ ଉଠିବା ସମୟରେ ଗୋଟିଏ ଯଦି ସୁନ୍ଦର ଭଜନ ଶୁଣି ଦିନଟା ଷ୍ଟାର୍ଟ କରିବା ନା, ତାହେଲେ ଆମ ପୁରା ଦିନଟା ମଧ୍ୟ ଭଲରେ ଯିବ।
1: ବହୁତ ଦରକାରୀ କଥା କହିଲେ, ଅର୍ଥାତ୍ ମିଳିମିଶା କାମ କଲେ କଷ୍ଟ ଲାଘବ ହୁଏ। ତ ଭଉଣୀ, ଶେଷରେ ଆମ ଶ୍ରୋତା ମାନଙ୍କୁ କଣ ବାର୍ତ୍ତା ଦେବେ?
0: ମୁଁ ଏତିକି କହିବି, କାମ କରିବା ନିହାତି ଜରୁରୀ, କାରଣ ତାହା ଆମକୁ ଆର୍ଥିକ ଓ ମାନସିକ ସ୍ୱାଧୀନତା ଦିଏ। କିନ୍ତୁ ମନେ ରଖନ୍ତୁ, ଆମେ ବଞ୍ଚିବା ପାଇଁ କାମ କରୁଛେ, କାମ କରିବା ପାଇଁ ବଞ୍ଚୁ ନାହିଁ। ତେଣୁ ନିଜ ସ୍ୱାସ୍ଥ୍ୟ ଏବଂ ନିଜ ଖୁସି ପାଇଁ ମଧ୍ୟ କିଛି ସମୟ ବାହାର କରନ୍ତୁ। ଆଉ ଗୋଟିଏ କଥା, ଆମେ କାମକୁ କିପରି କମ ସମୟରେ କରିବା, କିପରି ପ୍ରପର ପ୍ଲାନରେ କରିବା, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
1: ଅନେକ ଅନେକ ଧନ୍ୟବାଦ ମ୍ୟାଡମ, ଆପଣ ଆଜି ଆମ ସହିତ ଯୋଡି ହୋଇ ଏତେ ସୁନ୍ଦର ଏବଂ ସହଜ ଉପାୟ ଗୁଡିକ କହିଲେ।
0: ଧନ୍ୟବାଦ ମ୍ୟାଡମ।

0: ବିଜ୍ଞାନ ସମାଜକୁ ଯେତେ ଉନ୍ନତ କଲେ ମଧ୍ୟ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ସମାଜରୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିନାହିଁ। ଏପରିକି ବହୁ ଶିକ୍ଷିତ ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା କୁସଂସ୍କାରପୂର୍ଣ୍ଣ କାର୍ଯ୍ୟ କରିବାରେ ଲାଗିଛନ୍ତି। ମଣିଷର ଅଜ୍ଞତା ଓ ସରଳ ବିଶ୍ୱାସରୁ ଅନ୍ଧବିଶ୍ୱାସର ସୃଷ୍ଟି। ଅନ୍ଧବିଶ୍ୱାସରେ କବଳିତ ହୋଇ ବହୁ ବ୍ୟକ୍ତି ଚିରାଚରିତ ଭାବେ ବହୁ ଅସହନୀୟ କାର୍ଯ୍ୟ କରିଥାନ୍ତି। ଏଣୁ ଅନ୍ଧବିଶ୍ୱାସରୁ ଜନ୍ମ ନିଏ କୁସଂସ୍କାର। ତେଣୁ କୁସଂସ୍କାରକୁ ହଟେଇବାକୁ ହେଲେ ପ୍ରଥମେ ଅନ୍ଧବିଶ୍ୱାସକୁ ଦୂରେଇବା ନିହାତି ଆବଶ୍ୟକ।
1: ଶିକ୍ଷା ଓ ସଭ୍ୟତାର ବିକାଶ ଓ ବୈଜ୍ଞାନିକ ଚିନ୍ତାଧାରାର ଉନ୍ନତି ଫଳରେ ଆମ ସମାଜରୁ ଅନ୍ଧବିଶ୍ୱାସକୁ ଏବଂ କୁସଂସ୍କାର ଅନେକାଂଶରେ ଦୂର କରାଯାଇପାରିବ।

0: ଚାଲନ୍ତୁ କୁସଂସ୍କାର ଆଉ ଅନ୍ଧବିଶ୍ୱାସକୁ ସମାଜରୁ କିପରି ଦୂର କରିବା ଏ ସମ୍ପର୍କରେ ଅଧିକ କିଛି ଜାଣିବା ଆମର ଜଣେ ଭଉଣୀଙ୍କଠାରୁ।
1: ନମସ୍କାର ମ୍ୟାଡାମ, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ।
2: ନମସ୍କାର, ସର୍ବପ୍ରଥମେ ମୋତେ ଏହି କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ଟିମ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ପ୍ରଜ୍ଞା ସୁଲଗ୍ନା ମହାପାତ୍ର, ମୁଁ ଜଣେ ବିଏଡ୍ ଗ୍ରାଜୁଏଟ। ଜଣେ ଶିକ୍ଷୟତ୍ରୀ ଭାବେ ଆଗକୁ ବଢି ପିଲାମାନଙ୍କୁ ସଠିକ୍ ଶିକ୍ଷା ଦେବା ଏବଂ ସୁନ୍ଦର ସମାଜ ଗଠନରେ ଯୋଗଦାନ ଦେବା ହିଁ ମୋର ସବୁଠାରୁ ବଡ଼ ଲକ୍ଷ୍ୟ।
1: ଆପଣଙ୍କ ଲକ୍ଷ୍ୟ ଦିଗରେ ଆପଣ ଅଗ୍ରସର ହୁଅନ୍ତୁ। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ତେବେ ଆଜିର ବିଷୟଟି ହେଉଛି ମ୍ୟାଡାମ, ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ସମାଜରୁ କିପରି ଦୂରେଇବା। ପ୍ରଥମେ କୁହନ୍ତୁ ମ୍ୟାଡାମ, ଅନ୍ଧବିଶ୍ୱାସ ଏବଂ କୁସଂସ୍କାରର ପ୍ରକୃତ ଅର୍ଥ କ'ଣ? ଏହା ସମାଜ ପାଇଁ କେତେ କ୍ଷତିକାରକ?
2: ଅନ୍ଧବିଶ୍ୱାସ ଏବଂ କୁସଂସ୍କାରର ପ୍ରକୃତ ଅର୍ଥ ହେଉଛି କୌଣସି ଜିନିଷକୁ ବିନା ବିଚାରରେ, ବିନା ପ୍ରମାଣରେ କିମ୍ବା କେବଳ ଭୟ ଯୋଗୁଁ ଆଖି ବନ୍ଦ କରି ବିଶ୍ୱାସ କରିଦେବା ହେଉଛି ଅନ୍ଧବିଶ୍ୱାସ। ଯେତେବେଳେ ଗୋଟିଏ ପ୍ରଥା ପଛରେ କୌଣସି ବୈଜ୍ଞାନିକ ଯୁକ୍ତି ନଥାଏ ଏବଂ ତାହା ମଣିଷର କ୍ଷତି କରିବାକୁ ଲାଗେ, ସେତେବେଳେ ତାହା କୁସଂସ୍କାର ପାଲଟିଯାଏ, ଆଉ ଏହା ଆମ ସମାଜ ପାଇଁ ଅତ୍ୟନ୍ତ ମାରାତ୍ମକ ଏବଂ କ୍ଷତିକାରକ। ସବୁଠାରୁ ବଡ଼ କ୍ଷତି ହେଉଛି ଲୋକେ ନିଜ ଜୀବନ ହରାନ୍ତି, ଅସୁସ୍ଥ ହେଲେ ଡାକ୍ତରଖାନା ଯିବା ବଦଳରେ ଗୁଣିଆ ବା ଝଡ଼ାଫୁଙ୍କ ଉପରେ ଭରସା କରନ୍ତି, ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଅକଥନୀୟ ଅତ୍ୟାଚାର କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି, ଆର୍ଥିକ ଶୋଷଣ ମଧ୍ୟ ହୁଏ, ମଣିଷର ବିକାଶରେ ମଧ୍ୟ ବାଧା ସୃଷ୍ଟି ହୁଏ। ଜାତି ପ୍ରଥା ଓ ଛୁଆଁଛୁତ ଭଳି କୁସଂସ୍କାର ମଣିଷ ମଣିଷ ଭିତରେ ପ୍ରେମ ଓ ଭାଇଚାରାକୁ ନଷ୍ଟ କରି ଶତ୍ରୁତା ମଧ୍ୟ ସୃଷ୍ଟି କରିଥାଏ। ତ ଅନ୍ଧବିଶ୍ୱାସ ହେଉଛି ମଣିଷର ଏକ ଅନ୍ଧକାର। ଏହା ଜଣେ ବ୍ୟକ୍ତିର ଚିନ୍ତା କରିବାର ଶକ୍ତିକୁ ମାରିଦିଏ ଏବଂ ପୁରା ସମାଜକୁ ପଛକୁ ଟାଣିନି।
1: ତେବେ କୁହନ୍ତୁ ମ୍ୟାଡମ, ବର୍ତ୍ତମାନ ମଧ୍ୟ ଆମ ସମାଜରେ ଅନେକ କୁସଂସ୍କାର ଅନ୍ଧବିଶ୍ୱାସ ଆମେ ଦେଖୁଛେ, ଯାହାକି ବର୍ଷ ବର୍ଷ ଧରି ଆମେ ମାନି ଆସୁଛେ, ତାକୁ ଏଡାଇ ପାରୁନି। ସେମିତି କିଛି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଉଦାହରଣ ଦେବେ ଯାହା ବର୍ତ୍ତମାନ ମଧ୍ୟ ସମାଜ ପାଇଁ କ୍ଷତିକାରକ?
2: ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମ ସମାଜ ଆଜି ବିଜ୍ଞାନ ଯୁଗରେ ପହଞ୍ଚିଲେ ମଧ୍ୟ କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର ପଛରେ ପଡି ରହିଛି, ଯାହାକୁ ବନ୍ଦ କରିବା ନିହାତି ଜରୁରୀ। ମୋ ମତରେ ଆମ ସମାଜରୁ ପ୍ରଥମେ ଡାହାଣୀ ପ୍ରଥା ଓ ଗୁଣିଗାରେଡ଼ି ପ୍ରଥା ବନ୍ଦ ହେବା ଦରକାର। ମୁଖ୍ୟତଃ ଗାଁ ମାନଙ୍କରେ ହଠାତ୍ କିଛି ଅଘଟଣ ହେଲା କି କିଛି ଅସୁବିଧା ହେଲା

0: ନିର୍ଯାତନା ଦେଇଥାନ୍ତି ତାହା ବନ୍ଦ ହେବା ଦରକାର। ଦ୍ୱିତୀୟରେ ଡାକ୍ତର ଚିକିତ୍ସା ବଦଳରେ ଝଡ଼ା ଫୁଙ୍କା କିମ୍ବା ନିଆଁ ଚେଙ୍କ ଦେବା ଭଳି କଥା ରହିଛି, ଯେମିତିକି ସାପ କାମୁଡ଼ିଲେ କି ଦେହ ଖରାପ ହେଲେ ଲୋକ ସିଧା ଗୁଣିଆ ପାଖକୁ ଦୌଡ଼ି ଯାଆନ୍ତି। ପୁଣି ରହିଛି ଛୁଆଁ ଅଛୁଆଁ ଆଉ ଜାତି ପ୍ରଥା ଭେଦଭାବ, ସେଗୁଡା ମଧ୍ୟ ବନ୍ଦ ହେବା ଦରକାର। ଆଉ ଗୋଟିଏ ରହୁଛି ଲିଙ୍ଗଗତ ଭେଦଭାବ ରହୁଛି, ଯେମିତିକି ପୁଅ ପାଇଁ ଆଶା ରଖି ଝିଅମାନଙ୍କୁ ବୋଝ ଭାବି ଦିଅନ୍ତି ଆଉ ଜନ୍ମ ପୂର୍ବରୁ ସେମାନଙ୍କୁ ମାରିଦେବା, ଏହା ଏକ ବଡ କୁସଂସ୍କାର ଯାହା ଆମ ସମାଜର ସନ୍ତୁଳନକୁ ବିଗାଡ଼େ। ପୁଣି ରହୁଛି ବଳି ଦେବା ପ୍ରଥା, ମାନସିକ ପୂରଣ ହେଲେ କିମ୍ବା ଗାଁର ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୋଦା କିମ୍ବା କୁକୁଡ଼ାକୁ ବଳି ଦେଇ ଦିଅନ୍ତି, ସେସବୁ ମଧ୍ୟ ବନ୍ଦ ହେବା ଦରକାର। ତ ସଂକ୍ଷେପରେ କହିବାକୁ ଗଲେ ଯେଉଁ ସବୁ ପ୍ରଥାରୁ ମଣିଷର ଶାରୀରିକ ମାନସିକ କ୍ଷତି ହୋଇଥାଏ ଆଉ ଆମ ସମାଜର ବିକାଶରେ ଅସୁବିଧା ହେଉଛି, ସେସବୁକୁ ନିହାତି ବନ୍ଦ କରିବା ଦରକାର।
1: ବହୁତ ସୁନ୍ଦର କଥା ମ୍ୟାଡମ। ତେବେ କେଉଁ କେଉଁ ମାଧ୍ୟମରେ ଆମେ ସମାଜରୁ ସାମାଜିକ କୁସଂସ୍କାର ଯାହା ସବୁ ଆପଣ କହିଲେ ବା ଅନ୍ଧବିଶ୍ୱାସକୁ ଦୂର କରିପାରିବା?
0: ସବୁଠାରୁ ବଡ଼ ମାଧ୍ୟମ ହେଉଛି ଶିକ୍ଷା, କିନ୍ତୁ କେବଳ ବହି ପଢା ଶିକ୍ଷା ନୁହେଁ, ପିଲାମାନଙ୍କ ମନରେ ପ୍ରଶ୍ନ ପଚାରିବାର ଅଭ୍ୟାସ ତିଆରି କରିବା ଆବଶ୍ୟକ। ଯେମିତିକି ପିଲାମାନେ କୌଣସି ବିଷୟ ପଛରେ କାରଣ କଣ ରହିଛି ବା ତାହା ଆମେ କାହିଁକି ମାନିବୁ, ସେସବୁ ବିଷୟରେ ସେମାନେ ପ୍ରଶ୍ନ କରିବେ। ଯେପର୍ଯ୍ୟନ୍ତ ଆମେ ପିଲାମାନଙ୍କ ଭିତରେ ବୈଜ୍ଞାନିକ ମନୋଭାବ ତିଆରି କରିନାହୁଁ ସେ ପର୍ଯ୍ୟନ୍ତ ଅନ୍ଧବିଶ୍ୱାସ ଯିବ ନାହିଁ। ଦ୍ୱିତୀୟରେ ରହୁଛି ସଚେତନତା। ଆଜିର ଆମର ଏହି କାର୍ଯ୍ୟକ୍ରମ ପରି ନ୍ୟୁଜ୍ ଚ୍ୟାନେଲ ହଉ କିମ୍ବା ଖବରକାଗଜ କିମ୍ବା ସୋସିଆଲ ମିଡିଆ ଜରିଆରେ ଗାଁକୁ ଗାଁର ଲୋକମାନଙ୍କୁ ସଠିକ ବାର୍ତ୍ତା ପହଞ୍ଚାଇବା, ତା ମାଧ୍ୟମରେ ମଧ୍ୟ ଆମେ ଅନ୍ଧବିଶ୍ୱାସକୁ ଦୂର କରିପାରିବା। ଆଉ ସବୁଠାରୁ ମୁଖ୍ୟ ଇଏ ରହୁଛି ଗାଁରେ ନାଟକ କିମ୍ବା ପାଲା ଜରିଆରେ ମଧ୍ୟ ଆମେ ଲୋକମାନଙ୍କୁ ସଚେତନ କରିପାରିବା, ଗାଁର ଲୋକମାନଙ୍କୁ ଇନଭଲ୍ଭ କରିକି ସେମାନଙ୍କ ଦ୍ୱାରା ପାଲା କରି ସେମାନଙ୍କ ଭିତର ଅନ୍ଧବିଶ୍ୱାସକୁ ଆମେ ଦୂର କରିପାରିବା।
1: ନିହାତି ମ୍ୟାଡମ।
0: ଆଉ ଶେଷରେ ରହୁଛି ଯୁବପିଢ଼ିଙ୍କ ଭାଗିଦାରୀ ଆଉ ଆମ ସ୍ୱୟଂ ସହାୟକ ଗୋଷ୍ଠୀ। ଆଜିକା ଯୁବପିଢ଼ି ଆଉ ଯୁବପିଢ଼ିଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ଏ ବିଷୟରେ। ସେମାନେ ଆଗକୁ ଆସି ନିଜ ଗାଁର ଲୋକଙ୍କୁ ସଠିକ ଭାବେ ବୁଝାଇ କୁପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ, ତାହା ସମାଜରେ ବହୁତ ଭଲ ପ୍ରଭାବ ପକାଇ ପାରିବ।
1: ବହୁତ ସୁନ୍ଦର କଥା ମ୍ୟାଡମ ଆପଣ କହିଲେ। ବିଜ୍ଞାନର ଏତେ ଉନ୍ନତି ସତ୍ତ୍ୱେ ମଧ୍ୟ ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା କାହିଁକି କଷ୍ଟ ସାଧ୍ୟ ହୋଇପଡିଛି? ମନୁଷ୍ୟର ମନ ମସ୍ତିଷ୍କ କଣ ସତରେ ଏତେ ଦୁର୍ବଳ ଯେ ସେ ଏତେ ସଂକୀର୍ଣ୍ଣ ଚିନ୍ତାଧାରା ନିଜ ଭିତରକୁ ଆଣୁଛି?
0: ଆଜି ଆମେ ବିଜ୍ଞାନ ଜରିଆରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଛେ, କିନ୍ତୁ ଆମ ମଣିଷ ମନର ଅନ୍ଧକାରକୁ ଦୂର କରିପାରୁନାହୁଁ। ଏହା କଷ୍ଟ ସାଧ୍ୟ ହେବାର କିଛି ମୁଖ୍ୟ କାରଣ ରହୁଛି, ମଣିଷ ପିଲାଦିନରୁ ଯାହା ଦେଖେ ଆଉ ଶୁଣେ ତାହା ତା ମନରେ ଗଭୀର ଭାବେ ବସିଯାଏ। ବଡ ହେଲା ପରେ ମଧ୍ୟ ପାଠ ପଢିବା ସତ୍ତ୍ୱେ ସେ ସେହି ପୁରୁଣା ଚିନ୍ତାଧାରାକୁ ସହଜରେ ମୁକ୍ତ କରିପାରେ ନାହିଁ। ପୁଣି ରହୁଛି ମଣିଷ ମନର ଭୟ। ମଣିଷ ମନ ହେଉଛି ପ୍ରକୃତରେ ଦୁର୍ବଳ। ଯେତେବେଳେ ଜୀବନରେ ହଠାତ୍ କୌଣସି ସଙ୍କଟ, ରୋଗ କିମ୍ବା ଆର୍ଥିକ ସମସ୍ୟା ଆସେ ଆଉ ଅନ୍ୟ କିଛି ରାସ୍ତା ଦେଖାଯାଏନି ମଣିଷକୁ, ସେ ନିଜର ବିବେକ ହରାଇ ବସେ ଆଉ ଭୟ ଯୋଗୁଁ ସେ ଅନ୍ଧବିଶ୍ୱାସର ଆଶ୍ରୟ ନିଏ, କାରଣ ସେଠାରେ ତାକୁ ଏକ ମିଥ୍ୟା ଆଶ୍ୱାସନା ମିଳିଥାଏ।
1: ସତ କଥା ମ୍ୟାଡମ।
0: ପୁଣି ରହୁଛି ଧାର୍ମିକ ଭାବନା ସହ ମିଶ୍ରଣ ହେଇଯାଉଛି ଆମର ମାନେ ଅନ୍ଧବିଶ୍ୱାସକୁ। ଅନେକ ସମୟରେ କୁସଂସ୍କାରକୁ ଧର୍ମ ଏବଂ ପରମ୍ପରା ସହିତ ଯୋଡି ଦିଆଯାଉଛି। ଲୋକେ ଭାବନ୍ତି ଯଦି ସେମାନେ ଏହାକୁ ମାନିବେ ନାହିଁ ତେବେ ଭଗବାନ କିମ୍ବା ସମାଜ ସେମାନଙ୍କ ଉପରେ କୋପ କରିବେ, ଏହି ସାମାଜିକ ଚାପ ମଧ୍ୟ ସେମାନଙ୍କୁ ସଂକୀର୍ଣ୍ଣ କରି ରଖେ। ତ ଶେଷରେ ଏତିକି କହିବି, ବିଜ୍ଞାନ ଆମ ହାତକୁ ସ୍ମାର୍ଟଫୋନ୍ ଏବଂ ଟେକ୍ନୋଲୋଜି ଦେଇଛି, କିନ୍ତୁ ଯେପର୍ଯ୍ୟନ୍ତ ଆମେ ଆମ ମନ ଭିତରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିପାରିନାହୁଁ ସେ ପର୍ଯ୍ୟନ୍ତ ଏହି ସଂକୀର୍ଣ୍ଣ ଚିନ୍ତାଧାରା ଦୂର ହେବା ଅସମ୍ଭବ। ବାହ୍ୟ ବିକାଶ ସହିତ ଆମ ମାନସିକ ବିକାଶର ନିହାତି ଆବଶ୍ୟକତା ମଧ୍ୟ ରହିଛି।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ଶେଷରେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ଭଉଣୀମାନଙ୍କୁ କଣ ବାର୍ତ୍ତା ଦେବେ ମ୍ୟାଡମ? ସେମାନେ କିପରି ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ନିଜଠାରୁ ଦୂରେଇବେ ଏବଂ ନିଜ ପରିବାର ଏବଂ ସମାଜ ପାଇଁ ଭଲ କାର୍ଯ୍ୟ କରିପାରିବେ?
0: ସମସ୍ତଙ୍କୁ ଏହା କହିବି ଯେ ପରିବର୍ତ୍ତନ ସମାଜରୁ ନୁହେଁ ନିଜଠାରୁ ଆରମ୍ଭ ହୁଏ। ଆମେ ପ୍ରଥମେ ନିଜକୁ ଓ ନିଜ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବା ଉଚିତ। ଲୋକଙ୍କୁ ବୁଝାଇବା ଆବଶ୍ୟକ ଯେ ଭଗବାନଙ୍କ ଉପରେ ବିଶ୍ୱାସ ଆମକୁ ପ୍ରତିଟି ସମୟରେ ଧୈର୍ଯ୍ୟ ଓ ମାନସିକ ଶାନ୍ତି ଦେଇଥାଏ। ଆମ ସଂସ୍କୃତି ଆମକୁ ସମସ୍ତଙ୍କୁ ସମ୍ମାନ ଦେବା ଓ ଆମ ପ୍ରକୃତିର ପୂଜା କରିବା ଶିଖାଏ, କିନ୍ତୁ ଯେତେବେଳେ କୌଣସି ପ୍ରଥା ଆମ ମନରେ ଭୟ ସୃଷ୍ଟି କରିଥାଏ ବା କାହାର ଜୀବନ ନେଇଯାଏ ସେସବୁ ବିଶ୍ୱାସ ନୁହେଁ ଅନ୍ଧବିଶ୍ୱାସ ହୋଇଯାଏ। ମୁଁ ଆଶା କରୁଛି କି ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତା ଭଉଣୀମାନଙ୍କୁ କିଛି ନା କିଛି ତଥ୍ୟ ମିଳିଥିବ ଆଉ ସେ ସବୁକୁ ଆପଣ ନିଜେ ଆପଣେଇବା ସହ ସମାଜର ମଙ୍ଗଳ କରିବେ ଏବଂ ଅନ୍ଧବିଶ୍ୱାସର ଅନ୍ଧକାରକୁ ଦୂର କରିବାରେ ସହାୟକ ହେବେ। ଆମେ ସ୍ମାର୍ଟଫୋନ୍ ସହିତ ନିଜର ଚିନ୍ତାଧାରାକୁ ମଧ୍ୟ ସ୍ମାର୍ଟ ଏବଂ ଆଧୁନିକ କରିବା, ଅନ୍ଧବିଶ୍ୱାସକୁ ଦୂର କରି ଏକ ସୁସ୍ଥ, ଶିକ୍ଷିତ ଏବଂ ପ୍ରଗତିଶୀଳ ଓଡ଼ିଶା ଗଠନ କରିବା। ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ ଆପଣଙ୍କୁ ମଧ୍ୟ ଆମ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଲେ ଆଉ ଏତେ ସୁନ୍ଦର ଭାବେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାରରୁ କିପରି ଦୂରେଇ

ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି? ଆମ ନିକଟକୁ ଆପଣଙ୍କ ସୁଚିନ୍ତିତ ମତାମତ ଯେମିତି ପଠାଇବାକୁ ନ ଭୁଲନ୍ତି। ଆମ ନିକଟକୁ ଆପଣ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଲା 9438268568। ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଜାଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ଗୁରୁବାର ଆପଣମାନେ ଶୁଣିବେ ଏକ ସାକ୍ଷାତକାର, ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନରେ ମହିଳାଙ୍କ ଭୂମିକା, ଏବଂ ରହିଛି ଆଉ ଏକ ସାକ୍ଷାତକାର, ବିଷୟଟି ହେଲା ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା।

0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଦର୍ଶିନୀ
1: ଆଉ ମୁଁ ଅଙ୍କିତା।
0: ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ଏଥିରେ ଶୁଣିଲେ ଔଷଧୀୟ ବୃକ୍ଷର ମହତ୍ତ୍ୱ। ପରେ ପରେ ଶୁଣିଲେ ଆଲୋଚନା ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା କେମିତି, ଆଲୋଚିକା ଶାନ୍ତିଲତା ପାଢ଼ୀ। ଶେଷରେ ଶୁଣିଲେ ଅନ୍ୟ ଏକ ଆଲୋଚନା କୁସଂସ୍କାର ଆଉ ଅନ୍ଧବିଶ୍ୱାସଠୁ ଦୂରେଇ ରହିବା କେମିତି, ଆଲୋଚିକା ପ୍ରଜ୍ଞା ସୁଲଗ୍ନା ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମେଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ആകാശവാണി. ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ. ତିନିଟି ରାଜ୍ୟର ତିନିଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି. ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି. ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ. 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ. ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ. ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ. ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକ୍ଲାଣ୍ଡ ଗସ୍ତ କରିବେ. ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ. ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ. ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି. ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବାବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5 ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 ଜନସାଧାରଣ ଏବଂ 8,50,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ବାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିୟା ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ର

0: ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
1: पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाई गई और आने वाले समय में केरलम में ओनम के फेस्टिवल के उपलक्ष में 100 से अधिक स्पेशल ट्रेन चलाई जाएगी।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍କତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3 ରାଜ୍ୟର 3 ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣି

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବଦ୍ରିନାଥ କି ଦୁଲ୍ହନିଆ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଖିଲ ସଚଦେବ ଏବଂ ମନସିଲ ଗୁଜରାଲ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଖିଲ ସଚଦେବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 220 କାର୍ଟୁନ ପୁଲିସ ଫୋର୍ସ, 2 ୟୁନିଟ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ, ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆହ୍ୱାନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ସ୍ପେଶାଲ ଟ୍ରେନ୍ ଚଲାଯିବ, ଏଠାରେ ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 84,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31ଟି ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍କତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
2: ତେଣୁ ଆମେ ଏବେ ଭଲ ସିଚୁଏସନ୍ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ଼ଭାଇଜରୀ ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭର ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଫୁଟ ଆମ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ୍।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମ

ଘଟିବାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ତେଲ ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି। ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଚାରୋଟି ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ

ପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଚାରୋଟି ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ତାରିଖ ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ବୁଝାମଣା ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ପ୍ରସିଦ୍ଧ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ।

0: ଈଶ୍ୱର ଲେଖାରେ ଯାହା ଲେଖା ଅଛି ତାହା ତ ସ୍ୱାଭାବିକ, ହେଲେ ପରିଶ୍ରମର କଲମରେ ଯାହା ଲେଖାଯାଏ ତାହା ଜୀବନକୁ ସାର୍ଥକ କରେ।
1: ହଁ ସାଥୀ, ସେଥିପାଇଁ ତ କୁହାଯାଏ ସବୁବେଳେ ପରିଶ୍ରମ କରିବା ଆବଶ୍ୟକ। ପରିଶ୍ରମ କଲେ ହିଁ ତାର ଫଳ ଦିନେ ନା ଦିନେ ଆମକୁ ନିଶ୍ଚୟ ମିଳିଥାଏ।
0: ତେବେ ସାଥୀ, ଏହି ସୁନ୍ଦର ବିଚାର ସହ ସ୍ୱାଗତ ଜଣାଉଛୁ ଆଜିର ସୃଜନୀ କାର୍ଯ୍ୟକ୍ରମକୁ। ଆଜି ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ଅସ୍ମିତା ଷଡଙ୍ଗୀ
1: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।
0: ତେବେ ସାଥୀ, କାର୍ଯ୍ୟକ୍ରମର ଆରମ୍ଭରେ ଚାଲନ୍ତୁ ଜାଣିନେବା ଆଜି ଦିନର।

0: ସେ ସତ୍ୱ ବିଷୟରେ।
1: ତେବେ ଆଜି ହେଉଛି ୱାର୍ଲ୍ଡ ଜୋନାସିସ୍ ଡେ, ମାନେ ପଶୁଜନିତ ରୋଗ ଦିବସ। ପ୍ରତିବର୍ଷ ଜୁଲାଇ ମାସ 6 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ଜୋନାସିସ୍ ଡେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ପଶୁଠାରୁ ମଣିଷଙ୍କୁ ଏବଂ ମଣିଷଠାରୁ ପଶୁଙ୍କୁ ସଂକ୍ରମିତ ହେଉଥିବା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। 1885 ମସିହାରେ ବୈଜ୍ଞାନିକ ଲୁଇସ୍ ପ୍ୟାଷ୍ଟର ପ୍ରଥମ ସଫଳ ରେବିଜ୍ ଟିକା ପ୍ରୟୋଗ କରିଥିଲେ। ଏହି ଐତିହାସିକ ସଫଳତାକୁ ସ୍ମରଣ କରିବା ପାଇଁ ଜୁଲାଇ ମାସ 6 ତାରିଖକୁ ବିଶ୍ୱ ଜୁନୋସିସ୍ ଦିବସ ଭାବେ ପାଳନ କରାଯାଏ। ଜୁନୋସିସ୍ ହେଉଛି ସେହି ସଂକ୍ରମକ ରୋଗ ଯାହା ପଶୁଠାରୁ ମଣିଷକୁ ବ୍ୟାପିପାରେ। ଏହି ରୋଗ ଭାଇରସ, ବ୍ୟାକ୍ଟେରିଆ ବା ଫଙ୍ଗସ୍ ଦ୍ୱାରା ସୃଷ୍ଟି ହୁଏ। ଏହି ରୋଗର ପ୍ରତିରୋଧ କରିବା ପାଇଁ ହେଲେ ଗୃହପାଳିତ ପଶୁମାନଙ୍କର ନିୟମିତ ଟିକାକରଣ କରିବା ଆବଶ୍ୟକ। ପଶୁମାନଙ୍କ ସଂସ୍ପର୍ଶରେ ଆସିବା ପରେ ହାତକୁ ସାବୁନରେ ଧୋଇବା ଉଚିତ। ଅସୁସ୍ଥ ପଶୁଠାରୁ ଦୂରତା ରଖି ପଶୁ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ। ପଶୁ ଯଦି କାମୁଡ଼ି ଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବା ଉଚିତ। ପଶୁ ଓ ମଣିଷ ପରସ୍ପର ସହିତ ଜଡ଼ିତ, ତେଣୁ ସଚେତନତା, ପରିଷ୍କାର, ନିୟମିତ ଟିକାକରଣ ଓ ସଠିକ୍ ଚିକିତ୍ସା ନିହାତି ଆବଶ୍ୟକ।
0: ସାଥୀ, ତା ସହିତ ଆଜି ହେଉଛି ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ଜନ୍ମବାର୍ଷିକୀ। ଜୁଲାଇ ମାସ 6 ତାରିଖ 1901 ମସିହାରେ ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଆଶୁତୋଷ ମୁଖାର୍ଜୀ ଜଣେ ପ୍ରସିଦ୍ଧ ଶିକ୍ଷାବିତ୍ ଥିଲେ। ଶ୍ୟାମ ପ୍ରସାଦ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଆଇନ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଶିକ୍ଷା ଅର୍ଜନ କଲେ। ଶ୍ୟାମ ପ୍ରସାଦ ମୁଖାର୍ଜୀ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ରାଜନୀତି ଆରମ୍ଭ କରିଥିଲେ। ପରେ ସେ ଭାରତୀୟ ଜନସଂଘର ସ୍ଥାପନା କଲେ, ଯାହା ପରେ ଭାରତୀୟ ଜନତା ପାର୍ଟିର ଭିତ୍ତି ସୃଷ୍ଟି କରିଥିଲା। ସେ କାଶ୍ମୀର ସମ୍ପର୍କିତ ବିଶେଷ ଧାରା 370କୁ ବିରୋଧ କରୁଥିଲେ। ତାଙ୍କ ମତ ଥିଲା ଯେ ଭାରତର ଏକତା ପାଇଁ ଏହି ଧାରା ବାଧା ସୃଷ୍ଟି କରୁଅଛି। 1953 ମସିହା ଜୁନ୍ ମାସ 23 ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ।
1: ଏହା ସହ ସାଥୀ, ଆଜି ହେଉଛି ବାବୁ ଜଗଜୀବନ ରାମଙ୍କର ଶ୍ରାଦ୍ଧ ବାର୍ଷିକୀ। 1908 ମସିହା ଏପ୍ରିଲ ମାସ 5 ତାରିଖରେ ବିହାରର ଚାନ୍ଦୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା ପରେ ଉଚ୍ଚଶିକ୍ଷା ଗ୍ରହଣ କରି ଛାତ୍ର ଜୀବନରୁ ସାମାଜିକ ଅସମାନତା ବିରୋଧରେ ସ୍ୱର ଉଠାଇଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାମାଜିକ ନ୍ୟାୟ, ସମାନତା ଏବଂ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। 1971 ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଅତ୍ୟନ୍ତ ସରଳ, ବିନମ୍ର ଓ କର୍ମନିଷ୍ଠ ବ୍ୟକ୍ତି ଥିଲେ। ଜାତିଭେଦ, ସାମାଜିକ ବୈଷମ୍ୟ ବିରୋଧରେ ସେ ଆଜୀବନ ସଂଗ୍ରାମ କରିଥିଲେ। 1986 ମସିହା ଜୁଲାଇ ମାସ 6 ତାରିଖରେ ନୂଆଦିଲ୍ଲୀରେ ସେ ଇହଧାମ ତ୍ୟାଗ କରିଥିଲେ।
0: ସାଥୀ, ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସମ୍ପାଦକୀୟ, ଯାହାର ବିଷୟ ହେଉଛି ପୁସ୍ତକ ପଠନ। ପୁସ୍ତକ ପଠନ ହେଉଛି ଜ୍ଞାନର ଅମୂଲ୍ୟ ଭଣ୍ଡାର। ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ। ପୁସ୍ତକ ପଠନ ଦ୍ୱାରା ମଣିଷର ଜ୍ଞାନ, ବୁଦ୍ଧି, ଚିନ୍ତାଶକ୍ତି ଓ ବ୍ୟକ୍ତିତ୍ୱର ବିକାଶ ସମ୍ଭବ ହୁଏ। ପୁସ୍ତକ ପଠନ ମାଧ୍ୟମରେ ଆମେ ବିଭିନ୍ନ ବିଷୟରେ ଜ୍ଞାନ ହାସଲ କରିଥାଉ। ପୁସ୍ତକ ପଠନ ଦ୍ୱାରା ଆମର ଭାଷା ଜ୍ଞାନ, ଶବ୍ଦ ଭଣ୍ଡାର, ଲିଖନ ଶୈଳୀରେ ଉନ୍ନତି ହୋଇଥାଏ। ପୁସ୍ତକ ଆମକୁ ନୂତନ ଚିନ୍ତାଧାରା ଓ ସୃଜନଶୀଳତା ପ୍ରତି ମଧ୍ୟ ପ୍ରେରିତ କରିଥାଏ। ଆଧୁନିକ ଯୁଗରେ ମୋବାଇଲ, ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମର ପ୍ରଭାବ ବଢ଼ିଥିଲେ ମଧ୍ୟ ପୁସ୍ତକର ଗୁରୁତ୍ୱ ବର୍ତ୍ତମାନ ସୁଦ୍ଧା ବହୁତ ରହିଅଛି। ପୁସ୍ତକ ଆମକୁ ସମସ୍ୟାର ସମାଧାନ କରିବା, ସଠିକ୍ ନିଷ୍ପତ୍ତି ନେବା ଏବଂ ସକାରାତ୍ମକ ଜୀବନଯାପନ କରିବାକୁ ପ୍ରେରଣା ଦିଏ।
1: ତେବେ ସାଥୀ, ଏହାପରେ ରହିଛି ଆପଣମାନଙ୍କ ପାଇଁ ଏକ ସୁନ୍ଦର ଆଲୋଚନା, ଯାହାର ବିଷୟବସ୍ତୁ ହେଉଛି ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ। ଏହି ବିଷୟ ସମ୍ପର୍କରେ ଆପଣମାନଙ୍କ ସହିତ ଆଲୋଚନା କରିବା ପାଇଁ ଆସିଛନ୍ତି ଅଭିପ୍ସା ଦାସ ଭଉଣୀ।
2: ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ,

ସମାଜର ବିକାଶ କେବଳ ବିଜ୍ଞାନ, ପ୍ରଯୁକ୍ତି କିମ୍ବା ଅର୍ଥନୈତିକ ଉନ୍ନତି ଦ୍ୱାରା ହୁଏ ନାହିଁ। ଜଣେ ଦେଶ ଓ ସମାଜର ପ୍ରକୃତ ଉନ୍ନତି ତାହାର ନାଗରିକମାନଙ୍କର ନୈତିକ ଚରିତ୍ର ଓ ମୂଲ୍ୟବୋଧ ଉପରେ ନିର୍ଭର କରେ। ନୈତିକ ମୂଲ୍ୟବୋଧ ମାନବ ଜୀବନକୁ ସଠିକ୍ ଦିଗ ଦେଖାଇଥାଏ ଏବଂ ସମାଜରେ ଶାନ୍ତି, ନ୍ୟାୟ, ପ୍ରେମ ଓ ସହଯୋଗର ପରିବେଶ ସୃଷ୍ଟି କରେ। ବର୍ତ୍ତମାନର ଆଧୁନିକ ସମାଜରେ ବୈଜ୍ଞାନିକ ଅଗ୍ରଗତି ହୋଇଥିଲେ ମଧ୍ୟ ନୈତିକ ମୂଲ୍ୟବୋଧର ଅଭାବ ଅନେକ ସାମାଜିକ ସମସ୍ୟାର କାରଣ ହୋଇଛି। ସେଥିପାଇଁ ଆଜିର ସମୟରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ପୂର୍ବ ଅପେକ୍ଷା ଅଧିକ ବଢ଼ିଯାଇଛି। ନୈତିକ ମୂଲ୍ୟବୋଧ ହେଉଛି ସେହି ସମସ୍ତ ଆଦର୍ଶ ଓ ଗୁଣ ଯାହା ମଣିଷକୁ ସତ୍ୟ, ନ୍ୟାୟ, ସଚ୍ଚୋଟତା, ଦୟା, କରୁଣା, ସହନଶୀଳତା, ଦାୟିତ୍ୱବୋଧ, ଶୃଙ୍ଖଳା ଓ ପର ଉପକାରର ପଥର ଚାଲିବାକୁ ପ୍ରେରଣା ଦେଇଥାଏ। ଏହା ଜଣେ ବ୍ୟକ୍ତିର ଚରିତ୍ରକୁ ଗଢ଼େ, ତୋଳେ ଏବଂ ସମାଜରେ ସମ୍ମାନିତ ଜୀବନ ବିତାଇବାର ଶିକ୍ଷା ଦେଇଥାଏ। ଆଧୁନିକ ସମାଜର ପରିସ୍ଥିତି, ଆଜିର ସମାଜ ବିଜ୍ଞାନ ଓ ପ୍ରଯୁକ୍ତିରେ ବହୁତ ଆଗକୁ ବଢ଼ିଛି। ଇଣ୍ଟରନେଟ୍, ସ୍ମାର୍ଟଫୋନ୍, କୃତ୍ରିମ ବୁଦ୍ଧିମତା ଓ ସୋସିଆଲ ମିଡିଆ ମଣିଷର ଜୀବନକୁ ସହଜ କରିଛି, କିନ୍ତୁ ଏହା ସହିତ ସ୍ୱାର୍ଥପରତା, ଅସତ୍ୟ, ଦୁର୍ନୀତି, ହିଂସା, ପାରିବାରିକ କଳହ, ସାଇବର ଅପରାଧ ଓ ମାନସିକକୁ ଚାପ ମଧ୍ୟ ବଢ଼ିଛି। ଏହି ସମସ୍ୟା ଗୁଡ଼ିକର ମୂଳ କାରଣ ହେଉଛି ନୈତିକ ମୂଲ୍ୟବୋଧର ଅବକ୍ଷୟ। ନୈତିକ ମୂଲ୍ୟବୋଧର ଗୁରୁତ୍ୱ। ପ୍ରଥମେ, ନୈତିକ ମୂଲ୍ୟବୋଧ ଜଣେ ବ୍ୟକ୍ତିର ଚରିତ୍ର ଗଠନ କରେ। ସତ୍ୟବାଦୀ, ସଚ୍ଚୋଟ ଓ ଦାୟିତ୍ୱବାନ ବ୍ୟକ୍ତି ସବୁଠାରେ ସମ୍ମାନ ପାଇଥାନ୍ତି। ଦ୍ୱିତୀୟତଃ, ଏହା ପରିବାରରେ ସୁଖ ଓ ଶାନ୍ତି ବଜାୟ ରଖେ। ପରସ୍ପର ପ୍ରେମ, ସମ୍ମାନ ଓ ବିଶ୍ୱାସ ନୈତିକ ମୂଲ୍ୟବୋଧ ଦ୍ୱାରା ବିକଶିତ ହୁଏ। ତୃତୀୟତଃ, ସମାଜରେ ନ୍ୟାୟ ଓ ସମାନତା ସ୍ଥାପନ ପାଇଁ ନୈତିକତା ଅତ୍ୟନ୍ତ ଆବଶ୍ୟକୀୟ। ଯଦି ପ୍ରତ୍ୟେକ ନାଗରିକ ନିଜ କର୍ତ୍ତବ୍ୟକୁ ଦୃଢ଼ତାର ସହିତ ପାଳନ କରନ୍ତି, ତେବେ ଦୁର୍ନୀତି ଓ ଅନ୍ୟାୟ ବହୁ ପରିମାଣରେ କମିଯିବ। ଚତୁର୍ଥତଃ, ନୈତିକ ମୂଲ୍ୟବୋଧ ଯୁବପିଢ଼ିକୁ ସଠିକ୍ ମାର୍ଗ ଦେଖାଏ। ଆଜିର ଯୁବପିଢ଼ି ବିଭିନ୍ନ ପ୍ରଲୋଭନ ଓ ଚାପର ସମ୍ମୁଖୀନ ହେଉଛନ୍ତି। ନୈତିକ ଶିକ୍ଷା ସେମାନଙ୍କୁ ଭଲ ନିଷ୍ପତ୍ତି ନେବାରେ କ୍ଷମତା ଦେଇଥାଏ। ନୈତିକ ମୂଲ୍ୟବୋଧର ଅବକ୍ଷୟର କାରଣ, ଆଜିକାଲି ବ୍ୟସ୍ତ ଜୀବନଶୈଳୀ, ଅତ୍ୟଧିକ ଭୌତିକବାଦ, ସୋସିଆଲ ମିଡିଆର ଅପବ୍ୟବହାର, ପରିବାରରେ ସମୟର ଅଭାବ, ନୈତିକ ଶିକ୍ଷାର ଅଭାବ ଓ ଖରାପ ସଙ୍ଗ ଯୋଗୁଁ ନୈତିକ ମୂଲ୍ୟବୋଧ ଧୀରେ ଧୀରେ କମିବାରେ ଲାଗିଛି। ନୈତିକ ମୂଲ୍ୟବୋଧ ବୃଦ୍ଧି ପାଇଁ ଉପାୟ। ପରିବାରରୁ ନୈତିକ ଶିକ୍ଷାର ଆରମ୍ଭ ହେବା ଉଚିତ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନୈତିକ ଶିକ୍ଷାକୁ ଗୁରୁତ୍ୱ ଦେବା ଦରକାର। ସମାଜରେ ଭଲ ଆଦର୍ଶ ସୃଷ୍ଟି କରିବା ଆବଶ୍ୟକ। ସୋସିଆଲ ମିଡିଆରେ ସଠିକ୍ ବ୍ୟବହାର କରିବା ଉଚିତ। ସତ୍ୟ, ସଚ୍ଚୋଟତା, ଦୟା ଓ ପର ଉପକାରକୁ ଦୈନନ୍ଦିନ ଜୀବନରେ ପାଳନ କରିବା ଦରକାର। ନୈତିକ ମୂଲ୍ୟବୋଧ କାହିଁକି ଆବଶ୍ୟକ? ନୈତିକ ମୂଲ୍ୟବୋଧ ହେଉଛି ସମାଜର ମେରୁଦଣ୍ଡ। ଯଦି ମଣିଷ ସତ୍ୟବାଦୀ, ସଚ୍ଚୋଟ ଓ ଦାୟିତ୍ୱବାନ ହୁଏ, ତେବେ ସମାଜରେ ବିଶ୍ୱାସ ବୃଦ୍ଧି ପାଏ। ନୈତିକତା ମଣିଷକୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବାର ଶକ୍ତି ଦିଏ। ଏହା ମଣିଷକୁ ସ୍ୱାର୍ଥରୁ ଉପରକୁ ଉଠାଇ ସମାଜର କଲ୍ୟାଣ ପାଇଁ କାମ କରିବାକୁ ପ୍ରେରିତ କରେ। ଯେଉଁ ସମାଜରେ ନୈତିକ ମୂଲ୍ୟବୋଧ ରହିଥାଏ, ସେଠାରେ ଅପରାଧ କମ୍ ହୁଏ, ପରସ୍ପର ସହଯୋଗ ବଢ଼ିଥାଏ ଏବଂ ଶାନ୍ତି ବଜାୟ ରହେ। ଏପରି ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ତ୍ତବ୍ୟକୁ ସଠିକ୍ ଭାବରେ ପାଳନ କରେ ଏବଂ ଅନ୍ୟର ଅଧିକାରକୁ ସମ୍ମାନ କରେ। ସମାଜର ଶାନ୍ତି, ଏକତା ଓ ସୁସ୍ଥ ବିକାଶ ପାଇଁ ମଧ୍ୟ ନୈତିକତା ମୂଲ୍ୟବୋଧ ଅତ୍ୟନ୍ତ ଆବଶ୍ୟକୀୟ। ଯେଉଁ ସମାଜରେ ଲୋକମାନେ ପରସ୍ପରକୁ ସମ୍ମାନ କରନ୍ତି, ସହଯୋଗ କରନ୍ତି ଏବଂ ସତ୍ୟ ଓ ନ୍ୟାୟର ପଥ ଅନୁସରଣ କରନ୍ତି, ସେଠାରେ ଅପରାଧ, ଦୁର୍ନୀତି, ହିଂସା ଓ ବିବାଦ କମ୍ ଦେଖାଯାଏ। ନୈତିକ ମୂଲ୍ୟବୋଧ ପରିବାରରେ ସ୍ନେହ ଓ ସମାଜରେ ସଦ୍ଭାବନା ଏବଂ ରାଷ୍ଟ୍ରରେ ଶାନ୍ତି ଓ ପ୍ରଗତି ସ୍ଥାପନ କରେ। ସେଥିପାଇଁ କୁହାଯାଏ ଯେ ନୈତିକ ମୂଲ୍ୟବୋଧ ହେଉଛି ସୁନ୍ଦର ବ୍ୟକ୍ତିତ୍ୱ ଓ ସୁସ୍ଥ ସମାଜର ମୂଳ ଆଧାର। ଆଧୁନିକ ଯୁଗରେ ମଣିଷର ନିଜର ମୌଳିକ ସଂସ୍କୃତି ଓ ମାନବିକତା ଗୁଣଠାରୁ ଦୂରେଇ ଯାଉଥିବାରୁ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ନୈତିକ ମୂଲ୍ୟବୋଧ, ମୋରାଲ ଭେଲ୍ୟୁସ୍ର ଗୁରୁତ୍ୱ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହା ସମାଜରେ ଶୃଙ୍ଖଳା ଓ ସହାନୁଭୂତି ଏବଂ ମାନବିକତା ବଜାୟ ରଖିବାରେ ସହାୟକ ହୋଇଥାଏ। ସାମାଜିକ ସଦ୍ଭାବନା ଓ ସମନ୍ୱୟ। ସାମାଜିକ ସଦ୍ଭାବନା ଓ ସମନ୍ୱୟ ଏକ ସୁସ୍ଥ ଓ ସମୃଦ୍ଧ ସମାଜରେ ମୂଳ ଆଧାର। ଯେତେବେଳେ ସମାଜର ପ୍ରତ୍ୟେକ ବ୍ୟକ୍ତି ପରସ୍ପର ପ୍ରତି

0: ପ୍ରେମ ଓ ସହାନୁଭୂତି ସହଯୋଗ ମନୋଭାବ ରଖି ସେତେବେଳେ ସମାଜରେ ସଦ୍ଭାବନା ସୃଷ୍ଟି ହୁଏ। ନୈତିକ ମୂଲ୍ୟବୋଧ ମଣିଷକୁ ଜାତି ଧର୍ମ ଭାଷା କିମ୍ବା ବର୍ଗଭେଦରୁ ଉର୍ଦ୍ଧକୁ ଉଠି ସମସ୍ତଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବାକୁ ଶିଖାଏ। ଏହାଦ୍ୱାରା ସମାଜରେ ଏକତା ହିଁ ପରସ୍ପର ବିଶ୍ୱାସ ବୃଦ୍ଧି ପାଏ। ଆଧୁନିକ ସମାଜରେ ବିଭିନ୍ନ ମତ ସଂସ୍କୃତି ଓ ଜୀବନଶୈଳୀ ଥିଲେ ମଧ୍ୟ ଯଦି ନୈତିକ ମୂଲ୍ୟବୋଧ ରହିଥାଏ ତେବେ ମତଭେଦ କେବେ ବି ମନଭେଦରେ ପରିଣତ ହୁଏ ନାହିଁ। ଲୋକମାନେ ପରସ୍ପରର ଅଧିକାରକୁ ସମ୍ମାନ କରନ୍ତି, ସମସ୍ୟାର ସମାଧାନ ଆଲୋଚନା ଓ ସହଯୋଗ ମାଧ୍ୟମରେ କରନ୍ତି ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ଗଢ଼ି ତୋଳନ୍ତି। ତେଣୁ ସାମାଜିକ ସଦ୍ଭାବନା ଓ ସମନ୍ୱୟ ରକ୍ଷା ପାଇଁ ନୈତିକ ମୂଲ୍ୟବୋଧର ଭୂମିକା ଅପରିସୀମ। ବ୍ୟକ୍ତିତ୍ୱ ବିକାଶ। ନୈତିକ ମୂଲ୍ୟବୋଧ ବ୍ୟକ୍ତିତ୍ୱ ବିକାଶର ମୂଳ ଆଧାର। ଏହା ମଣିଷକୁ ସତ୍ୟବାଦୀ, ସଚ୍ଚୋଟ, ଶୃଙ୍ଖଳିତ, ଦାୟିତ୍ୱବାନ ଓ ଆତ୍ମବିଶ୍ୱାସୀ କରିଥାଏ। ଯେଉଁ ବ୍ୟକ୍ତି ନୈତିକ ଆଦର୍ଶକୁ ନିଜ ଜୀବନରେ ପାଳନ କରନ୍ତି ସେ ସମାଜର ସମ୍ମାନ ଓ ବିଶ୍ୱାସ ଅର୍ଜନ କରନ୍ତି। ତାଙ୍କର ଉତ୍ତମ ଚରିତ୍ର, ଭଦ୍ର ବ୍ୟବହାର ଓ ସକାରାତ୍ମକ ଚିନ୍ତାଧାରା ତାଙ୍କୁ ଅନ୍ୟମାନଙ୍କ ପାଇଁ ଆଦର୍ଶରେ ପରିଣତ କରେ। ଆଧୁନିକ ଯୁଗରେ କେବଳ ଶିକ୍ଷା, ଧନ କିମ୍ବା ପଦବୀ ଦ୍ୱାରା ଜଣେ ବ୍ୟକ୍ତି ମହାନ ହୋଇପାରନ୍ତି ନାହିଁ। ତାଙ୍କର ପ୍ରକୃତ ପରିଚୟ ତାଙ୍କର ନୈତିକ ଚରିତ୍ର ଓ ଆଚରଣରେ ପ୍ରକାଶ ପାଏ। ନୈତିକ ମୂଲ୍ୟବୋଧ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ଶକ୍ତି ଦିଏ, ବିପଦ ସମୟରେ ଧୈର୍ଯ୍ୟ ଧାରଣ କରିବାକୁ ଶିଖାଏ ଏବଂ ଜୀବନରେ ସଫଳତା ସହିତ ସମ୍ମାନ ମଧ୍ୟ ଅର୍ଜନ କରିବାରେ ସାହାଯ୍ୟ କରେ। ସେଥିପାଇଁ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ପାଇଁ ନୈତିକ ମୂଲ୍ୟବୋଧ ଅପରିହାର୍ଯ୍ୟ। ପରିବାରର, ସମାଜ ଓ ରାଷ୍ଟ୍ରର ଉନ୍ନତିରେ ସକ୍ରିୟ ଅବଦାନ ରଖନ୍ତି। ତେଣୁ କୁହାଯାଏ ଯେ ନୈତିକ ମୂଲ୍ୟବୋଧ କେବଳ ବ୍ୟକ୍ତିତ୍ୱକୁ ଗଢ଼େ ତୋଳେ ନାହିଁ, ବରଂ ଏକ ସୁନ୍ଦର, ଆଦର୍ଶ ଓ ଦାୟିତ୍ୱବାନ ସମାଜ ଗଠନରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମାନବିକତାର ସୁରକ୍ଷା। ମାନବିକତା ହେଉଛି ମଣିଷର ସର୍ବୋତ୍ତମ ଗୁଣ, ଯାହା ଦୟା, କରୁଣା, ପ୍ରେମ, ସହାନୁଭୂତି ଓ ପର ଉପକାର ଭଳି ମୂଲ୍ୟବୋଧ ଉପରେ ଆଧାରିତ। ନୈତିକ ମୂଲ୍ୟବୋଧ ମାନବିକତାକୁ ସୁରକ୍ଷିତ ରଖିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରେ। ଏହା ମଣିଷକୁ ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବିବାକୁ, ଅସହାୟଙ୍କୁ ସାହାଯ୍ୟ କରିବାକୁ ଏବଂ ସମସ୍ତଙ୍କ ପ୍ରତି ସମାନ ସମ୍ମାନ ଓ ସହାନୁଭୂତି ପ୍ରଦର୍ଶନ କରିବାକୁ ଶିଖାଏ। ଏହି ମୂଲ୍ୟବୋଧ ଯୋଗୁଁ ସମାଜରେ ପ୍ରେମ ଓ ଶାନ୍ତି ଭାବନା ପରିବେଶରେ ସୃଷ୍ଟି ହୁଏ। ଆଧୁନିକ ଯୁଗରେ ସ୍ୱାର୍ଥପରତା, ହିଂସା ଓ ଅସହିଷ୍ଣୁତା ବଢ଼ୁଥିବା ସମୟରେ ମାନବିକତାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଯଦି ମଣିଷ ନୈତିକ ମୂଲ୍ୟବୋଧକୁ ଅନୁସରଣ କରେ ତେବେ ସେ କେବେ ବି ଅନ୍ୟାୟ, ଶୋଷଣ କିମ୍ବା ହିଂସାର ପଥ ବାଛିବ ନାହିଁ, ବରଂ ସେ ସମାଜରେ ମାନବିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦୁର୍ବଳ, ଅସହାୟ ଲୋକଙ୍କ ପାଖରେ ଠିଆ ହେବା ଏବଂ ମାନବ ସେବାକୁ ସର୍ବୋଚ୍ଚ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା। ତେଣୁ ଏକ ସଭ୍ୟ, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ ପାଇଁ ମାନବିକତାର ସୁରକ୍ଷା ଅପରିହାର୍ଯ୍ୟ। ଅନଲାଇନ୍ ସୁରକ୍ଷା ଓ ସାଇବର ନୈତିକତା। ବର୍ତ୍ତମାନର ଡିଜିଟାଲ ଯୁଗରେ ଅନଲାଇନ୍ ସୁରକ୍ଷା ଓ ସାଇବର ନୈତିକତାର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଇଣ୍ଟରନେଟ୍, ସୋସିଆଲ ମିଡିଆ ଏବଂ ଡିଜିଟାଲର ସେବାରେ ବ୍ୟାପକ ବ୍ୟବହାର ଯୋଗୁଁ ଜୀବନ ସହଜ ହୋଇଥିଲେ ମଧ୍ୟ ସାଇବର ଅପରାଧ, ଅନଲାଇନ୍ ଠକେଇ, ଭୁଲ ତଥ୍ୟ ପ୍ରଚାର ଏବଂ ବ୍ୟକ୍ତିଗତ ସୂଚନା ଚୋରି ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। ନୈତିକ ମୂଲ୍ୟବୋଧ ମଣିଷକୁ ଦାୟିତ୍ୱବାନ ଭାବରେ ଇଣ୍ଟରନେଟ୍ ବ୍ୟବହାର କରିବାର, ଅନ୍ୟର ଗୋପନୀୟତାକୁ ସମ୍ମାନ କରିବା ଏବଂ ମିଥ୍ୟା କିମ୍ବା କ୍ଷତିକାରକ ସୂଚନା ପ୍ରସାରଣକୁ ବିରତ ରଖିବାକୁ ଶିଖାଏ। ପରିଶେଷରେ କୁହାଯାଇପାରେ ଯେ ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧ ହେଉଛି ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନର ମୂଳ ଆଧାର। ଧନ, ପଦବୀ ଓ ପ୍ରଯୁକ୍ତି ମଣିଷକୁ ସୁବିଧା ଦେଇପାରେ, କିନ୍ତୁ ନୈତିକତା ହିଁ ତାକୁ ପ୍ରକୃତ ମଣିଷ କରିଥାଏ। ତେଣୁ ଆମେ ସମସ୍ତେ ନିଜ ଜୀବନରେ ନୈତିକ ମୂଲ୍ୟବୋଧକୁ ଅନୁସରଣ କରିବା ସହିତ ଆଗାମୀ ପିଢ଼ିକୁ ମଧ୍ୟ ଏହାର ମହତ୍ତ୍ୱ ବୁଝାଇବା ଉଚିତ। ଏହାଦ୍ୱାରା ଏକ ଶାନ୍ତିପୂର୍ଣ୍ଣ, ନ୍ୟାୟପୂର୍ଣ୍ଣ ଓ ଆଦର୍ଶ ସମାଜ ଗଠନ ସମ୍ଭବ ହେବ।
1: ସାଥୀ, ଶୁଣିଲେ ତ ଆଲୋଚନା? ଆଶା କରୁଛୁ ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ବନ୍ଧରେ ଆପଣମାନେ ଅନେକ କିଛି କଥା ଜାଣିବାକୁ ପାଇଥିବେ। ଆରେ ବର୍ଷା, କଣ ହେଲା, ଏତେ ଟେନସନରେ ଦେଖାଯାଉଛ?
2: ଆରେ କଣ କରିବି ଯେ, ମୁଁ କିଛି ବୁଝିପାରୁନି।
1: କାହିଁକି, କଣ ହେଲା?
2: ମୋ ଭାଇକୁ ପରା କୁକୁର କାମୁଡ଼ି ଦେଇଛି। କଣ ଯେ

0: ଟ୍ରିଟମେଣ୍ଟ କରିବି, କେମିତି ଚିକିତ୍ସା କରିବି, ମୋ ମୁଣ୍ଡ କିଛି କାମ ଦଉନି।
1: ଯଦି କାହାକୁ କୁକୁର କାମୁଡ଼େ ତେବେ ପ୍ରଥମେ ତାକୁ ତ ଡାକ୍ତରଖାନାକୁ ହିଁ ନେବା ଦରକାର।
0: ହଁ ଯେ ନେଇଥିଲୁ, ଆଉ ଏବେ ଯାଏଁ ତାକୁ 3 ଇଞ୍ଜେକ୍ସନ୍ ବି ଦେଇସାରିଛୁ। ହେଲେ ତମେ ତ ଜାଣିଛ, କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ବି ହୁଏ, ସତ ନା?
1: ଠିକ କହିଲ, ତେବେ ଚାଲ ଆଜି ଆମେ ସେହି ବିଷୟରେ ହିଁ ଗୋଟିଏ ସାକ୍ଷାତକାରଟି ଶୁଣିବା। ମୁଁ ତ ଭାବୁଛି ଏହି ସାକ୍ଷାତକାର ମାଧ୍ୟମରେ ତମେ ଆଉ ଆମ ଯେତେ ସବୁ ଶ୍ରୋତା ବନ୍ଧୁ ଅଛନ୍ତି ସବୁ ଜଳାନ୍ତକ ରୋଗର କାରଣ ଏବଂ ତାହାର ନିରାକରଣ ବିଷୟରେ ଜାଣିପାରିବେ।
0: ତେବେ ଆଉ ଡେରି ନ କରି ଚାଲନ୍ତୁ ଶୁଣିବା ଗୋଟିଏ ସାକ୍ଷାତକାର, ଯାହାର ବିଷୟବସ୍ତୁ ହେଉଛି ଜଳାତଙ୍କ ରୋଗର କାରଣ ଓ ନିରାକରଣ।
2: ସାର୍ ନମସ୍କାର, ସ୍ୱାଗତ ଜଣାଉଛି ଆପଣଙ୍କୁ ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମକୁ।
3: ନମସ୍କାର
2: ସାର୍, ଆପଣଙ୍କ ପରିଚୟ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେବେ।
3: ମୁଁ ଶ୍ରୀ ଲକ୍ଷ୍ମୀ ପଣ୍ଡା, ମୁଁ ରିଟାୟାର ଉପପ୍ରାଣୀ ଚିକିତ୍ସକ।
2: ତେବେ ସାର୍, ଆଜିର ଆମର ସାକ୍ଷାତକାରର ବିଷୟ ହେଉଛି ଜଳାନ୍ତକ ରୋଗର କାରଣ ଓ ତାର ନିରାକରଣ। ତେବେ ସାର୍, ଜଳାନ୍ତକ ରୋଗ କହିଲେ କଣ?
3: ଜଳାନ୍ତକ ରୋଗ ମାନେ ଏହା ହେଉଛି ଆପଣ ଗୋଟେ ଭୂତାଣୁ ଜନିତ ରୋଗ, ଆପଣଙ୍କର ମୂଷା, ବିଲୁଆ, ବାଦୁଡି, କୁକୁର, ବିଲେଇ, ତାପରେ ବାନର, ଏ ଯାହା କାମୁଡ଼ିବା ଦ୍ଵାରା ଏ ରୋଗ ସଂକ୍ରମିତ ହେଇଥାଏ।
2: ସେମାନେ କାମୁଡ଼ିଲେ ମଣିଷ
3: କାମୁଡ଼ିଲେ କିମ୍ବା ଆପଣଙ୍କର ରାଞ୍ଚୁଡ଼ିଲେ ସେ ରୋଗଟା ବ୍ୟାପିଥାଏ। ତାଙ୍କୁ ଯୋଉଟା ସଂକ୍ରମିତ ହେଇଥିବ ସେଇଟା ମାନେ ତାଙ୍କୁ ହେଇଯାଇଥିବ ଅଲରେଡି, ସେମାନେ ଯାହାକୁ କାମୁଡ଼ିବେ ତାକୁ ସେ ରୋଗ ହବ। ଏଇଟା ମାନେ ଇଏ ପଶୁ ହଉ ମଣିଷ ବି ହଉ।
2: ତେବେ ଜଳାତଙ୍କ ରୋଗଟା କେଉଁ କାରଣରୁ ହୋଇଥାଏ ସାର୍?
3: ଜଳାତଙ୍କ ରୋଗଟା ଭୂତାଣୁ ଦ୍ଵାରା ହେଇଥାଏ, ବୁଝିଲେ?
2: ମାନେ
3: ରାବିସ୍ ବୋଲିକି ଗୋଟେ ଆପଣଙ୍କର ହଉଛି ଭୂତାଣୁ, ତା ଦ୍ଵାରା ହେଇଥାଏ।
2: ଆଜ୍ଞା ସାର୍, ତେବେ ଜଳାନ୍ତକ ରୋଗ ଯାହାକୁ ବି ହୁଏ ପ୍ରାରମ୍ଭିକ ଲକ୍ଷଣ କଣ କଣ ଦେଖିବାକୁ ମିଳେ?
3: ବେଶୀ ଜ୍ଵର ହେବ, ତାପରେ ବଥା ହେବ, ପାଣିକି ଆହୁରି ସେ ଡରିବ, ଭୟ କରିବ, ସେଥିପାଇଁ ତାଙ୍କୁ ମଧ୍ୟ ଜଳାତଙ୍କ ରୋଗ କୁହାଯାଏ। ଗିଳିବାରେ ତାକୁ କଷ୍ଟ ହେବ, ଏଇଟା ହେଉଛି ତାର ପ୍ରାରମ୍ଭିକ ଲକ୍ଷଣ।
2: ତେବେ କୁକୁର କିମ୍ବା ଅନ୍ୟ ପଶୁ ଯଦି କାମୁଡୁଛନ୍ତି ତେବେ ପ୍ରଥମେ କଣ କରିବା ଆବଶ୍ୟକ ଏହି ରୋଗରୁ ରକ୍ଷା ପାଇବା ପାଇଁ?
3: ଏହାର ଏକମାତ୍ର ରକ୍ଷା କରିବାର ଉପାୟ ହେଉଛି ଆପଣଙ୍କର ଭ୍ୟାକ୍ସିନେସନ, ବୁଝିଲେ? କାମୁଡ଼ିଲା ପରେ ତାକୁ ତୁରନ୍ତ ଯାଇକରି ସେ ଭ୍ୟାକ୍ସିନେସନ ନେବାର ଅଛି, ଟୀକା ନେବାର ଅଛି। ଦ୍ୱିତୀୟ ହେଉଛି ଆପଣଙ୍କର ଏଇଟା ଗୋଟେ ଆଡଭର୍ଟାଇଜମେଣ୍ଟ ବା ଲୋକମାନଙ୍କୁ ସଚେତନତା କରିବା ଦ୍ଵାରା ଏହାରୁ ରକ୍ଷା ପାଇପାରିବ। ହେଲା ମାନେ ସାଙ୍ଗେ ସାଙ୍ଗେ ନେବାର ଅଛି, ମନେକର ସେଇଟା ହେଇଗଲା, ତାକୁ ଅଲରେଡି ଜଳାତଙ୍କ ହେଇଗଲା ମାନେ ସେଇଠି ଆଉ କୌଣସି ପ୍ରକାରର ତାର ରକ୍ଷାର ଉପାୟ ନାହିଁ, ମୃତ୍ୟୁ ସୁନିଶ୍ଚିତ, 100% ଡେଥ।
2: ଆଜ୍ଞା ସାର୍, ତେବେ ଏହି ଜଳାନ୍ତକ ରୋଗ ପାଇଁ ଟୀକାକରଣ ବ୍ୟତୀତ ଆଉ କୌଣସି ଉପାୟ ରହିଛି କି ସାର୍?
3: ସଚେତନତା, ତାପରେ ଆପଣଙ୍କର ସାମୂହିକ ଟୀକାକରଣ, କୁକୁର ମାନଙ୍କୁ ସାମୂହିକ ସମସ୍ତ ଯେତେ ଅଛନ୍ତି ସମସ୍ତଙ୍କୁ ଟୀକା ଦେଇଦେଲେ ସେ ରୋଗ ମାନେ ସେମାନେ କାମୁଡ଼ିଲେ ମଧ୍ୟ ହେବନି, ବୁଝିଲେ କି ନାହିଁ? ଅନ୍ୟ କୁକୁରକୁ ହଉ କି ମଣିଷକୁ ହଉ ଯାହା ବି ହଉ, ଯଦି ସବୁ ଯେତେ ଅଛି ସବୁ କୁକୁର ସାମୂହିକ ଟୀକାକରଣ କରାଯିବ, ଏଇଟା ହିଁ ଗୋଟେ ଉପାୟ ଅଛି। ନଚେତ ସଚେତନତା, ଲୋକଙ୍କୁ ସଚେତନ କରାଯିବ ଯେ ଏମିତି ଟୀକାକରଣ ତମେ କର, କାମୁଡ଼ିଲା ପରେ ନିଅ, ଇଏ କର, ଏମିତି ଯାହାଦ୍ୱାରା ହିଁ ନିରାକରଣ ଅଛି। ହେଇଗଲା ପରେ ତାର ଆଉ କୌଣସି ମାନେ ପ୍ରାରମ୍ଭିକ ଅବସ୍ଥାରେ ଏକା ତାକୁ ଆପଣଙ୍କର ଟୀକାକରଣ କରିକି ଇଏ କରିହବ, କିନ୍ତୁ ତାପରେ ଆଉ କିଛି ନାହିଁ ତାର ଉପାୟ।
2: ରାସ୍ତାରେ ଯୋଉ କୁକୁର ମାନେ ବୁଲି ଥାଉଛନ୍ତି ସେମାନଙ୍କର ଯତ୍ନ ଆଉ ଏହି ରୋଗର ନିୟନ୍ତ୍ରଣ ଆମେ କିପରି କରିପାରିବା?
3: ରାସ୍ତାରେ ଯୋଉ ବୁଲୁଛନ୍ତି ସେ କୁକୁର ଯାହାକୁ ଷ୍ଟ୍ରେ ଡଗ୍ କୁହାଯାଏ, ତାକୁ ଏକ ତ ମାରିବାର ଅଛି, ନତୁବା ନେଇକି ତାକୁ କୌଣସି ଗୋଟେ ଜାଗାରେ ରଖିବାର ଅଛି, ବୁଝିଲେ କି? ତାର ସାମୂହିକ ଟୀକାକରଣ କରିବାର ଅଛି, ଏହାଦ୍ୱାରା ଏହାକୁ ଏହାଠୁ ରକ୍ଷା ପାଇହବ।
2: ତେବେ ପଶୁମାନଙ୍କୁ ଯଦି ଟୀକା ପୂର୍ବରୁ ଦିଆଯାଇଥିବ ତ ରୋଗ ହେବାର ଚାନ୍ସେସ
3: କମ, ବହୁତ କମ ହେବନି ବୋଲି ଧରାଯିବ, ଯଦି ଠିକ ଅଛି ଭ୍ୟାକ୍ସିନ ସବୁ କିଛି।
2: ତେବେ ଏହି ରୋଗର ଚିକିତ୍ସାରେ ଡାକ୍ତରଙ୍କର କଣ ଭୂମିକା ରହିଥାଏ ସାର୍?
3: ଚିକିତ୍ସାରେ ଏଇଟା ଦେଖନ୍ତୁ, ଗାଈ ଗୋରୁକୁ ହେଲା ପରେ ସାଙ୍ଗେ ସାଙ୍ଗେ ନେଇକି ଡାକ୍ତରଙ୍କ ପାଖକୁ ଯିବାର ଅଛି, ଯଦ୍ୱାରା ସେଇ ଜାଗାଟାକୁ ସଫା କରାଯିବ, ତାପରେ ଡ୍ରେସିଂ କଲା ପରେ ତାପରେ ତାକୁ ଟୀକା ଦିଆଯିବ। 5 ଅଛି ଆପଣଙ୍କର, ଶୂନ ଫାର୍ଷ୍ଟ ତାକୁ ଶୂନ କୁହାଯିବ, 0, 3, 7, 14, 28 ମାନେ ଶୂନ ପ୍ରଥମ, ତାପରେ ତୃତୀୟ ଦିନ, ସପ୍ତମ ଦିନ, 14 28 ଦିନ, ଏଇ ଅନ୍ତରାଳରେ ସେଟା ଦିଆଯିବ।
2: ଆଜ୍ଞା,
3: ସେ ଅନ୍ତରାଳରେ 5 ସିଭିରିଟି ଧରିକି ଆପଣଙ୍କ ମାନେ କାମୁଡ଼ିଛି କେତେ, ତାର ମାନେ ଭୟାବହତା ଅଛି, ତାକୁ ଧରିକି ଟୀକାଟା ଦିଆଯିବ। 2 ଦିଆ ହେବ କି 3 ଦିଆ ହେବ କି 5 ଦିଆ ହେବ, ଯଦି ବହୁତ ମାନେ ଇଏ ଅଛି ବୋଲି 5 ନେଇଯିବାଟା ଭଲ, ନେଇଗଲେ ରକ୍ଷା ହେବ।
2: ଆଜ୍ଞା, ତେବେ

0: ଗ୍ରାମାଞ୍ଚଳ ଗୁଡିକରେ ଜଳାନ୍ତକ ରୋଗ ନିୟନ୍ତ୍ରଣ ପାଇଁ କଣ କରିବା ଉଚିତ?
1: ଗ୍ରାମାଞ୍ଚଳ ହଉ କି ସହରାଞ୍ଚଳ ହଉ, ଆପଣଙ୍କର ଦେଖନ୍ତୁ ସେ ଇଏ କୁକୁର ବିଲେଇ ଯାକ କାମୁଡି ଦଉଛନ୍ତି, କାମୁଡି ଦେଲା ମାତ୍ରେ ନେବାର ଅଛି ସେ ଆପଣଙ୍କର ସେ ତାକୁ ଜଳାତଙ୍କ ହେଇଥାଉ ନ ହେଇଥାଉ, କାହିଁକି ସେମାନେ ହଉଛନ୍ତି ବାହକ। ଆମେ କୁକୁର କାମୁଡିଲେ ଆମେ ତା ନିରାକରଣ ପାଇଁ ଯାଇ ଟୀକା ନଉଛୁ କି ନାହିଁ, ସେମିତି ଆପଣଙ୍କର ସେଠି ଯାକ କାମୁଡିଲା ମାନେ ନେବା ଦରକାର ନିହାତି। ଆଉ ଯଦି ଆଗରୁ ନେଇଗଲେ ସେ ଯାକ ଟୀକା ଦେଇ ଦେଇଥିଲେ ଆଉ ଅନ୍ୟକୁ କାମୁଡିଲେ ବି ହେବନି, ଏଇଟା ହଉଛି ତାର ଗୋଟେ ରକ୍ଷା ଉପାୟ। ମନେକର ଭଲ କୁକୁର ହଉ କି ଯାହା ହଉ ତାକୁ ଆଗରୁ ଟୀକାକରଣ କରିଦେଇଥିଲେ ଆଉ କାହାକୁ ଚୋବେଇଲେ ତାକୁ ହେବନି।
0: ଜଳାନ୍ତକ ରୋଗକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ କେଉଁ ପଦକ୍ଷେପଟା ନେଲେ ଅଧିକ କାର୍ଯ୍ୟକାରୀ ହେବ?
1: ଏକ ତ ଆପଣଙ୍କର ମାନେ ବହୁଳ ଭାବରେ ସଚେତନତା, ସବୁ ଲୋକମାନଙ୍କୁ ସଚେତନ କରାଯାଉ ୟା ଉପରେ। ଦ୍ୱିତୀୟତଃ ହଉଛି ଆପଣଙ୍କ ସାମୂହିକ ଟୀକାକରଣ ଯୋଉଟା କହିଲେ କୁକୁର ମାନଙ୍କୁ, ତାଙ୍କୁ ଗୋଟେ ଜାଗାରେ ରଖିବାର ସୁବନ୍ଦୋବସ୍ତ। ଏବେ ତ ଆମର ସୁପ୍ରିମକୋର୍ଟ ମଧ୍ୟ ଯେ ଆପଣଙ୍କ ବାହାରେ କୁକୁର ୟା ଉପରେ ମାନେ ଟିପ୍ପଣୀ ଦେଇଛନ୍ତି ଯେ ତାଙ୍କୁ ଇଏ କରାହଉଛି, ବାହାରେ ତାକୁ ଖାଦ୍ୟ ଦିଅନି କି ଇଏ କରନି ବୋଲି କେମିତି ସବୁ ପ୍ରକାର, ସେଇଟା ହିଁ ତାର ଗୋଟେ ଉପାୟ ଅଛି ଆଉ ବୁଝିଲେ। ସାମୂହିକ ଟୀକାକରଣ କଲେ ଆଉ ସେ ଅନ୍ୟମାନଙ୍କୁ ଚୋବେଇଲେ ମଧ୍ୟ ସେଟା ହେବନି। ହେଇଗଲା ପରେ ତ ତାର ଭୟାବହ ଅଛି, ଆମ ପ୍ରାଥମିକ ଷ୍ଟେଜରେ ଦେଇ ହେବ, କିନ୍ତୁ ତାପରେ ଷ୍ଟେଜରେ ତ ସେଟା ମାନେ ଫେଟାଲ ନିଶ୍ଚିତ ଭାବରେ 100% ମରିବ ବୁଝିଲେ, କିନ୍ତୁ ତାର ଆଉ କୌଣସି ପ୍ରତିକାର ନାହିଁ ହେଇଗଲା ପରେ।
0: ତାହେଲେ ସେକେଣ୍ଡ ଷ୍ଟେଜ୍ ଯଦି ହେଇଯାଉଛି ଏହି ରୋଗର ତ ବ୍ୟକ୍ତି ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ଅଟେ?
1: ସୁନିଶ୍ଚିତ ଅଟେ, ହଁ, ଆପଣ ବ୍ୟକ୍ତି ହଉ ହୁଏତ ସେ ପଶୁ ହଉ ଯିଏ ବି ହଉ।
0: ତେବେ ଜଳାନ୍ତକ ରୋଗ ସମ୍ପର୍କରେ ଲୋକମାନଙ୍କର କଣ ସବୁ ଭ୍ରାନ୍ତି ଧାରଣା ରହିଛି ବୋଲି ଆପଣ ଭାବନ୍ତି?
1: ଜଳାତଙ୍କ ରୋଗ ଲୋକ କଣ କରୁଛନ୍ତି ମାନେ ତା ଉପରେ ଯଦିଓ ସରକାର ତାର ବ୍ୟବସ୍ଥା କରିଛନ୍ତି ଫ୍ରିରେ ଟୀକାକରଣ ବୁଝିଲେ କି, ଯୋଉଟା କି ମଣିଷ ମାନଙ୍କୁ ଆପଣଙ୍କ ସାଙ୍ଗେ ସାଙ୍ଗେ ମେଡିକାଲ ଗଲେ ଏବେ ସବୁ ଜାଗାରେ ମାନେ ରଖା ହେଇଥାଉଛି ଆପଣଙ୍କର ଟୀକା, ତାର ଏଇ ଯୋଉ ବ୍ୟବଧାନରେ ଟୀକା ଦିଆ ହଉଛି, କିନ୍ତୁ ଲୋକ ତ ଯିବା ଦରକାର ନା ବୁଝିଲେ କି ନାହିଁ। ସେ ଯଦି ଆଉ କଣ କଲା କୋଉଠି ସେ ଗୁଣିଆ ପାଖକୁ ଶିରା ପାଖକୁ କି କୋଉଠି ଗଲା କି ସାଇଲେଣ୍ଟ ରହିଗଲା ମାନେ ନିଶ୍ଚିତ ସେ ହବ ତ ସେ ମୃତ୍ୟୁ ମୁଖରେ ପଡିବ ନା। ସେମିତି କୁକୁର ଏମାନଙ୍କୁ ମଧ୍ୟ ଆପଣଙ୍କ ଟୀକାକରଣ ପାଇଁ ଆପଣଙ୍କ ସବସିଡି ରେଟ୍ରେ ଛାଡ଼ ଇଏରେ ଅଳ୍ପ ପଇସାରେ ସେଟା ବି ଦିଆ ହଉଛି, ସେଟା ତାକୁ ପଶୁ ଚିକିତ୍ସାଳୟ ନେଲେ ସେଠି ଦେବେ, ନତୁବା ଆପଣ ନିଜେ ମଧ୍ୟ ସେ କିଣିକିରି ମଧ୍ୟ ଟୀକାକରଣ କରିପାରିବ, ବାହାରେ ଆପଣଙ୍କ ଔଷଧ ଦୋକାନରେ ଉପଲବ୍ଧ ଟୀକା।
0: ଆଜ୍ଞା ସାର୍, ତେବେ ଏହି ଯୋଉ ଜଳାନ୍ତକ ରୋଗଟି ମଣିଷ ଠାରୁ ମଣିଷକୁ ବ୍ୟାପି ପାରେ କି?
1: ହଁ, ମଣିଷକୁ ଯଦି ହେଇଛି ମାନେ ଜଳାତଙ୍କ ମଣିଷରୁ ମଣିଷ ବ୍ୟାପିଯିବ, ତାର ଆପଣଙ୍କ ଲାଳ ଦ୍ଵାରା କିମ୍ବା ରକ୍ତ ଲାଳ କି ରକ୍ତ ସଂସ୍ପର୍ଶରେ ଆସିଲେ ସେଟା ବ୍ୟାପି। ଆମେ ସେଥିପାଇଁ ଯେକୌଣସି ଯଦି ଗାଈ ଗୋରୁ କିମ୍ବା କାହାକୁ ହେଇଛି ମାନେ ଆମେ କହୁଛୁ ତା ପାଟିରେ ହାତ ମାରଣ, ଯଦ୍ୱାରା କି ତମର ସେ ଲାଳଟା ତମର ଯଦି କୋଉଠି କଟି ଯାଇଥିବ ବୋଲେ ସେ ଜାଗାରେ ଆପଣଙ୍କୁ ମାନେ ସେଟା ଆସିବ। ତେଣୁ ଆମେ ଟ୍ରିଟମେଣ୍ଟ କଲେ ତାର ମଧ୍ୟ ଆମେ ଗ୍ଲୋଭସ ବ୍ୟବହାର କରିକି ଆମେ ଟ୍ରିଟମେଣ୍ଟ କରୁଛୁ ଯଦି ହେଇଥିବ ବୋଲି। ତାପରେ ଦ୍ୱିତୀୟରେ ଆପଣଙ୍କର ଜଣାପଡିବ କେମିତି ଆପଣଙ୍କ ଭୟାବହତା ସିଭିୟର ହବ, ଆପଣଙ୍କ ସେ ଏମିତି ମାଛି ଦେଖିଲେ ମଧ୍ୟ ଗୋଡେଇଲା ଭଳିଆ ଆପଣଙ୍କ ପୁରା ଏମିତି ଇଏ କରିବ ବୁଝିଲେ କି, ଆଉ ବହୁତ ଭୁକିଲା ଭଳିଆ ହବ, ମଣିଷକୁ ହଉ କି ଇଏକୁ ସେ ପୁରା ଭୁକିକିରି ସେ ପାଣି ପାଖକୁ ଦୌଡିବ ବୁଝିଲେ କି ନାହିଁ। ଏମିତି ଲୋକ ଦେଖିଲେ ମଧ୍ୟ ତାର ମାନେ ତାକୁ ଗୋଡେଇବ ଏମିତି ବୁଝିଲେ କି, ଏମିତି ସବୁ ତାର ହେଇଯିବା ପରେ ଲକ୍ଷଣ।
0: ତେବେ ସେ ପଶୁ ଯୋଉ କାମୁଡି ଥାଏ ମାନେ କୁହନ୍ତି ପ୍ରାଥମିକ ଚିକିତ୍ସା ହିସାବରେ ସାବୁନ କିମ୍ବା ପାଣିରେ ସେ ସ୍ଥାନଟିକୁ ଧୋଇ ଦବା ଉଚିତ ବୋଲି, ସେଇଟା ଠିକ ନା?
1: ଆଜ୍ଞା, ହଁ, ଧୋଇଦେବା ଉଚିତ, ତାପରେ ଆପଣ ସାଙ୍ଗେ ସାଙ୍ଗେ ତାକୁ ଡାକ୍ତରଖାନା ନେଇଯିବେ, ନେଇଗଲା ପରେ ସେମାନେ ଯାହା କିଛି କରିବେ ଥିଲେ ତ ଦେବେ, ନହେଲେ ପ୍ରେସ୍କ୍ରାଇବ୍ କରିବେ ସେ କିଣି ଆଣିବ ଦିଆ ହବ। ମଣିଷ କହିଲେ ତ ସରକାର ତାର ମାନେ ସବୁଠି ବ୍ୟବସ୍ଥା କରୁଛନ୍ତି, ପଶୁ ପାଇଁ କେତେବେଳେ ଥାଉଛି କେତେବେଳେ ନ ଥାଉଛି ସେ ନିଜେ ମଧ୍ୟ ଔଷଧ ଦୋକାନରୁ ଆଣିକି କିଣିକିରି ମଧ୍ୟ ନିଜେ ଦେଇପାରିବ। ଆଉ ଏଇଟା ଆପଣଙ୍କର ଏସିଆ ଆଉ ଆଫ୍ରିକାରେ ବୁଝିଲେ ଏଇ ରୋଗ ବହୁ ପରିମାଣରେ ଦେଖାଯାଇଛି।
0: ତେବେ ଆମ ସରକାରଙ୍କ ଦ୍ଵାରା ମଧ୍ୟ ନିରାକରଣ ପାଇଁ ବହୁତ ଗୁଡ଼େ ପଦକ୍ଷେପ ନିଆଯାଇଥିବ, ଯେମିତି ଆପଣ କହିଲେ କି ଟୀକା ଯୋଗାଇ ଦିଆଯିବ?
1: ହଁ, ସରକାରଙ୍କ ଦ୍ଵାରା ନିଆଯାଇଛି, ଆଉ ପ୍ରତ୍ୟେକ ଆପଣଙ୍କର ଡାକ୍ତରଖାନାରେ ମାନେ ଏମିତି ଯୋଉଟା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଏବଂ ତା ଉପରକୁ ସବୁଠି ଯାକ ରହିବାର ବ୍ୟବସ୍ଥା ରଖାଯାଇଛି, ଯୋଦ୍ୱାରା କି ମଣିଷକୁ ହେଲେ ସାଙ୍ଗେ ସାଙ୍ଗେ ଯାଇକିରି ସେ ତାର ସୁବିଧାଟା ନେଇପାରିବ, ବା ନିଜେ ଇଞ୍ଜେକ୍ସନ୍ ନବ, ସେ ତାର ଲେଖିଦେବେ, ଟାଇମ୍ ଟୁ ଟାଇମ୍ ଯାଇକି ନବ, ନେଇଗଲେ ଆଉ କୌଣସି ଅସୁବିଧା ନାହିଁ।
0: ତେବେ ଯଦି ଏହି ରୋଗଟି ଜଣଙ୍କୁ ହେଉଛି ତ ମାନେ ତାର ନିରାକରଣ ସମ୍ଭବ ଅଟେ?
1: ପ୍ରାଥମିକ ପର୍ଯ୍ୟାୟରେ ନିରାକରଣ ସମ୍ଭବ।

0: ସେ କିନ୍ତୁ ଆପଣ ଯଦି ତାକୁ ଯଦି ଆପଣଙ୍କର ଗୋଡେଇ ଦେବେ ତା ଉପରେ କୌଣସି ପ୍ରକାର କିଛି ପଡିବେନି, ନିଶ୍ଚିତ ମୃତ୍ୟୁ ନିଶ୍ଚିତ। ସେ ଆପଣଙ୍କର ମଣିଷ ହେଲେ ମଧ୍ୟ ସେ ଇଏ ଭଳିଆ ଭୁକିବ, ପାଣି ପାଖକୁ ଦୌଡ଼ିବ, ଆଉ ବହୁତ ମାନେ ବହୁତ ସିଭିୟର ରଡି କରିବ।
1: ତେବେ ସାର୍ ଶେଷ ପ୍ରଶ୍ନଟି ଆପଣଙ୍କୁ ପଚାରିବି, ସାଧାରଣ ଲୋକମାନଙ୍କ ପାଇଁ ଏହି ରୋଗ ସମ୍ପର୍କିତ ଆପଣ କଣ ସଚେତନତାର ବାର୍ତ୍ତା ଜଣାଇବାକୁ ଚାହିଁବେ?
0: ସଚେତନତାର ବାର୍ତ୍ତା ଏଇଟା ମୁଁ ଦେବାକୁ ଯିବି ଯେ ଏଇଟା ଗୋଟେ ବହୁତ ଭୟାବହ ରୋଗ, ଏହା ହେଇଗଲା ପରେ ଏହାର ଆଉ ମାନେ ପ୍ରାଥମିକ ପର୍ଯ୍ୟାୟ ଛାଡ଼ିଦେଲେ ତାର ଆଉ କୌଣସି ପ୍ରକାର ନିରାକରଣ ସମ୍ଭବ ନାହିଁ। ଯଦି ସାଙ୍ଗେ ସାଙ୍ଗେ ଆପଣଙ୍କ ତାର ଚିକିତ୍ସା ନ କଲେ ମୃତ୍ୟୁ ଅବସମ୍ଭାବୀ, ତେଣୁ କରି ସମସ୍ତେ ସଚେତନ ରହି ଯେତେବେଳେ କି ଆପଣ କୌଣସି କୁକୁର ଚୋବଉଛି ସେ ପାଗଳା ହେଉ କି ନ ହଉ, ଯାଇକି ସାଙ୍ଗେ ସାଙ୍ଗେ ଆପଣ ଡାକ୍ତରଖାନା ଯାଇକିରି କିମ୍ବା ପଶୁକୁ ମଧ୍ୟ ଯଦି କୌଣସି କୁକୁର କିମ୍ବା ବିଲେଇ ଚୋବେଇଲା ଅନ୍ୟ କୁକୁର କି ବଳଦକୁ ଗାଈ ଗୋରୁ ମେଣ୍ଢା ସାଙ୍ଗେ ସାଙ୍ଗେ ଆପଣଙ୍କର ଡାକ୍ତରଖାନା ଯାଇକିରି ତାର ପ୍ରାଥମିକ ଚିକିତ୍ସା ପରେ ସେ ଟୀକାକରଣ କରେଇବେ, ଯଦ୍ୱାରା କି ସେଥିରୁ ଆପଣଙ୍କ ମାନେ ନିରାକରଣ ହବ ଆଉ ସେଥିରୁ ମାନେ ସେ ପ୍ରାଣୀ କିମ୍ବା ଲୋକ ନିଜକୁ ରକ୍ଷା କରିପାରିବ।
1: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ମଧ୍ୟରୁ ଆମକୁ ସମୟ ଦେଇଥିବାରୁ ଆଶା କରୁଛି ଆମ ଶ୍ରୋତାମାନଙ୍କୁ ଆପଣଙ୍କ ଦେଇଥିବା ସୂଚନା ଲାଭପ୍ରଦ ହେବ। ଧନ୍ୟବାଦ ସାର୍।
0: ଆଜ୍ଞା,
1: ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ତ ସାଥୀ ସାକ୍ଷାତକାରଟି, ବହୁତ ସୁନ୍ଦର ଲାଗିଲା। ଆଶା କରୁଛୁ ଏହି ସାକ୍ଷାତକାରରୁ ଆପଣମାନେ ମଧ୍ୟ ବହୁତ କିଛି ଶିଖିଥିବେ। ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ, କିନ୍ତୁ ତା ପୂର୍ବରୁ ଶୁଣି ରଖିବା ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ। ଆସନ୍ତାକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ସମ୍ପାଦକୀୟ, ଯାହାର ବିଷୟ ହେଉଛି ଗଛ ଲଗାଅ ଜୀବନ ବଞ୍ଚାଅ। ତା ସହିତ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ଏବଂ ଏକ ସାକ୍ଷାତକାର। ତା ସହିତ ସାଥୀ ଆପଣମାନେ ଆସନ୍ତାକାଲି ଶୁଣିବାକୁ ପାଇବେ ବିଜ୍ଞାନ ବିଚିତ୍ରା। ଆଶା କରୁଛୁ ସାଥୀ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ ଭଲ ଲାଗିଥିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେଥିପାଇଁ ଆପଣଙ୍କର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆମକୁ ମତାମତ ଦେବା ପାଇଁ ଆମ ଫୋନ ନମ୍ବରଟି ହେଉଛି
3: 9438268568
2: ଏବଂ ଆମର ଇମେଲ ଆଇଡିଟି ହେଉଛି
3: airjaipur@gmail.com। ତେବେ ସାଥୀ, ପୁଣି ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର ସୃଜନୀ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
3: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ।
2: ରହିଲୁ ସାଥୀ,
3: ନମସ୍କାର।
4: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଚୈତିଜାନ କାର୍ଯ୍ୟକ୍ରମ, ଉପସ୍ଥାପନା କରୁଛନ୍ତି ସୁଧୀର କୁମାର ଦାସ ଏବଂ ସୁଜାତା ଆଚାରୀ।

0: ପନି ମାରବାର ଦିନେ କେନ୍ଥି ସେମାନେ ଆସିକରି ବୈଠକ ତାନେ କେଟିଲି ଯେ କିଏ ଦିଶତ ନାଇଁ ଖାଇଟା ନାଇଁ କେନ୍ତି କରବାର ଦେଲି କୋନ ବାଟେ ଗଲା ଆଇଲି ଏଠି ରହିଲି ମିଶା ଆଲେ ଭାଇ ବୋନି ମନ ମୁଇଁ କେଟିଲିନି ସୁବୁ ବାଲି ଜୁଆର କଲିନି ଭାଇ ବୋନି ମନ ତମକେ ଏ ଦେ ଆଛି ମୁଇଁ ଆରେ କେ ଆରେ
1: ଆଛି
0: କୋନ ବାଟେ ଗାଲୁନି
1: ମୁଇଁ
0: ଓଇ ଏ ଦେ ଲେମ୍ପ ପାନି ପିଇ ପିଇ କରି ଦିନ ଗଲାବେ ଏବେ ଗୁଡେ ଚା କଫି ଏଟା ମନ

0: ସେ ବିଷୟ କଟେ କହିଲେ ବୋଲେ ତା
1: ମୁଖ୍ୟ କଥା ହେଲା ଜଳା ଚଙ୍ଗଜ ସେ ବାୟା କୁକୁର ଯଦି ବାୟା କୁକୁର ତାର ଝାଳରେ ଯଦି ସେ ପ୍ରକାର ଜୀବାଣୁ ଥିବ ସେ ପ୍ରକାର କୁକୁର ଯଦି ଜଣକୁ ଚୋବେଇ ଦେଲା ଗୋଟେ ଗାଈକି ଚୋବେଇ ଦେବ ସେ ଗାଈର ଲାଳ ଯଦି ଦେହରେ ଲାଗିବ ତେବେ ମଧ୍ୟ ସେ ଜଳାତଙ୍କ ରୋଗ ହବ ଯେ କୁକୁରଟା ଚୋବେଇଲେ ହବ ନୁହଁ ମନେକର ଗୋଟେ ଗାଈଟାକୁ ଚୋବେଇ ଦେଇଛି ସେ ଗାଈ ଆମେ ପେଜ କୁଣ୍ଡା ଦେଲା ବେଳକୁ ଗାଈ ପିଠିକୁ ଚାଟିଲା ବେଳକୁ ଘାରେ ଲାଗିବା ତେବେ ବି ଜଳାତଙ୍କ ରୋଗ ହବ ଆଉ ଏବେ ଆମେ ଧରୁଛୁ କୁକୁର ଆମ ଘରର ଯୋଉ ପୋଷା କୁକୁରଟା ଅଛି ସେ ପୋଷା କୁକୁର ତ ଚୋବଉଛି ସେଥିରେ ରୋଗ ହଉ ନାହିଁ କୁକୁର ପାଗଳ ଅବସ୍ଥାରେ ଥିବ ଜଳାତଙ୍କ ରୋଗ ହେଲେ ହୁଏ ସେ କେବେ ଚୋବେଇ ଥିବ ସେ ରୋଗ କଣ ଯେ ରୋଗର ସଞ୍ଚୟ ସମୟ ଗୋଟେ ଥର ପ୍ରକୋପ ସମୟ ଥର ସେ ଚୋବେଇ ଥିବ କେବେ ତାର ପ୍ରକୋପ ବାହାରେ ଅନ୍ୟ ସମୟରେ ଆମର ଯେକୌଣସି ରୋଗ ପ୍ରଥମେ ଦେହରେ ସଞ୍ଚିତ ହବ ଯେକୌଣସି ରୋଗ ସଞ୍ଚିତ ହବ ସଞ୍ଚିତ ହେଇକି ପ୍ରକୋପ ହେଲା ବେଳକୁ ଯେତେବେଳେ ତାର ଉପଦ୍ରବଟାକୁ ଆମେ ଡାକ୍ତରଙ୍କୁ ଦେଖାଉ ତାର ଚିକିତ୍ସା କରାଉ ତେବେ ଜଳାତଙ୍କ ରୋଗ ଏଇ ମନେକର ଖରାଦିନେ ଜଣକୁ କୁକୁର ଚୋବେଇଛି ତାକୁ ଯଦି ଡାକ୍ତରଖାନାକୁ ନେଇକି ସେଇ ତାର ଇଞ୍ଜେକ୍ସନ ଯାକ ଦେଇଦବ ତେବେ ସେ ଅନ୍ୟ ଦିନରେ ବାହାରିବ ଯଦି ନ ନେଇଥିବ ତେବେ ବର୍ଷା ଦିନେ ବାହାରିବ ପାଣି ପଡିଲେ ସେ ପିଲା ଯଦି ଅନ୍ୟ ଦିନରେ କୌଣସି ପୋଖରୀ କି ଯାଇଥିବ ସେ ସମୟରେ ବି ବାହାରିବ ତା ମୁହଁକୁ ପାଣି ଟିକେ ନେଲେ ବି ବାହାରିବ ସେଇ ରୋଗଟି ବାହାରିବ
0: ହେଲେ ଜଳାତଙ୍କ ରୋଗ ଗୋଟେ ଲକ୍ଷ୍ୟ ହେଲା ଅଛେ ବୋଲିକରି ଆମେ କେନ୍ତା ଜାଣିପାରୁ ବାବୁ
1: ଜାଣିହବ ମାନେ କେବେ କୁକୁର ଚୋବେଇଥିବ ସେ ଯଦି ଔଷଧ ଖାଇନି କି ଇଞ୍ଜେକ୍ସନ ନେଇ ନାହିଁ ଜଳାତଙ୍କର ଔଷଧ ଖାଇ ନାହିଁ କିମ୍ବା ଔଷଧ ନେଇନି ହଠାତ୍ ତାକୁ କୋଉ ଦିନ ଜ୍ୱର ଆସିଲା ତାର ହାତ ଗୋଡ଼ ଛାଟି ପିଟି ହୋଇ ସେ ଗୋଡ଼ ହାତ ଛାଡ଼ିବ କିଛି ପିଲାକୁ ଔଷଧ ଦେଲେ ବା କୌଣସି ପ୍ରକାର ସେ ଶାନ୍ତ କରିଦେଲେ ଠିକ ହେଇଯାଉଥିବ ତା ମୁହଁ ପାଖକୁ ଯଦି ପାଣି ଗ୍ଲାସ ନେବ ବୋଲେ ପୁଣି ଆଉ ତାର ହାତ ଗୋଡ଼ ଥରିବ ତେବେ ବର୍ଷା ପାଣି ପଡିଲେ ଭୟଙ୍କର ହବ ଚାରିଆଡେ ପାଣି ପଡୁଛି ତା ଯେତେବେଳେ ମୁହଁ ପାଖକୁ ପାଣି ଗ୍ଲାସ ନେଲେ ଗୋଡ଼ ହାତ ଥରୁଛି ବର୍ଷା ପାଣିରେ ତ ବେଶୀ ହବ ଦେଖାଯିବ ଆଉ ଏଇ ସମୟରେ ଜାଣିବାକୁ ହେଲେ ପୂର୍ବରେ କେବେ ଆକୁ କୁକୁର ଚୋବେଇ ଥିଲା ଏ ଚିକିତ୍ସା ହେଇନାହିଁ ଏଇ ହଉଛି ଜଳାତଙ୍କ ରୋଗ ଜଳକୁ ଆତଙ୍କ ଯିଏ କରେ ସେଟାକୁ ଜଳାତଙ୍କ ରୋଗ ଆମର ଶରୀରଟା ତିନିଟି ରୋଗରେ ତିଆରି ତିନିଟି ଦୋଷରୁ ତିଆରି ତିନିଟି ଦୋଷ ହେଲା ଗୋଟିଏ ହେଲା ବାତ ଗୋଟେ ହେଲା ପିତ୍ତ ଗୋଟେ ହେଲା କଫ ବାତର ଅର୍ଥ ସମସ୍ତେ ଭାବନ୍ତି ଯେ ଅଣ୍ଟା ବଥା ହଉ ଗୋଡ଼ ହାତ ବଥା ହଉ ତାକୁ ବାତ କୁହନ୍ତି କିନ୍ତୁ ବାତ କିଆ ନୁହଁ ଆଉ ବାତର ଅର୍ଥ ହଉଛି ବାୟୁ ଥରେ ହୃତ୍ପିଣ୍ଡ ସଞ୍ଚାଳନ ହେଲେ ପାଦରୁ ମୁଣ୍ଡ ଯାଇ ଯୋଉ ରକ୍ତ ସଞ୍ଚାଳନରେ ହୁଏ ତାକୁ କୁହନ୍ତି ବାତ ସେଇ ରକ୍ତ ସଞ୍ଚାଳନରେ ଯଦି ଡାଗାତ ଘଟିବ ବାତ ଜନିତ ରୋଗ ହୁଏ ସେମିତି ପିତ୍ତର ସମ୍ପର୍କ ରୁହେ ସୂର୍ଯ୍ୟଙ୍କ ସହିତ ସୂର୍ଯ୍ୟଙ୍କର ଯୋଉ ରଶ୍ମି ଆମ ଉପରେ ପଡୁଛି ସୂର୍ଯ୍ୟଙ୍କର ଯୋଉ ଉତ୍ତାପ ପଡୁଛି ଆମର ବାୟୁମଣ୍ଡଳ ପୃଥିବୀରୁ ବାଷ୍ପୀଭୂତ ହେଇକି ପୁଙ୍କୁରକୁ ଯାଉଛି ମେଘ ହଉଛି ପୁଣି ବର୍ଷା ହେଇକି ତଳକୁ ଆସୁଛି ତେବେ ସେଇ ସମ୍ପର୍କରେ ପେଟ ଭିତରେ ମଧ୍ୟ ଗୋଟେ ଚୁଲି ଅଛି ସେ ଚୁଲିର ସମ୍ପର୍କ ରୁହେ ସୂର୍ଯ୍ୟଙ୍କ ସହିତ ଆମେ ଯାହା ଖାଉ ସେ ଚୁଲିଟି ଭସ୍ମ କରେ ସେ ତିଆରି ହୁଏ ପିତ୍ତ ରୋଗ ଯାହାର ସେଟା କମ ହୁଏ ସେଟା ହଉ ତାକୁ ଭୋକ ହବନି ଅରୁଚି ହବନି ଯାହାର ଅଧିକ ସେଠି ହବ ଗ୍ୟାଷ୍ଟ୍ରାଇଟିସ୍ ଏଇ ଗ୍ୟାଷ୍ଟ୍ରିକ ରୋଗ ହବ ଅଧିକ କେମିତି ହୁଏ ପିତ୍ତ ଜନିତ ଖାଦ୍ୟ ଖାଇଲେ ସେମିତି ବାତ ଜନିତ ଖାଦ୍ୟ ଖାଇଲେ ବାତ ହୁଏ କଫର ସମ୍ପର୍କ ରହିବ ଆମର ସମୁଦ୍ର ସହିତ ଆମର ସମୁଦ୍ର ହଉଛି ଦେହର ତିନି ଭାଗ ହଉଛି ଜଳ ତା ଗୋଟିଏ ସ୍ଥଳ ଏଇ ଯୋଉ ତିନି ଭାଗ ଜଳ ଅଂଶଟା ସମୁଦ୍ର ସହିତ ରହେ କଫର ସମ୍ପର୍କ ସେ ତାକୁ ଧରିକିରି ସେଇ ରୋଗ ଯାକ ତିଆରି ହୁଏ ତେବେ ଜଳାତଙ୍କ ରୋଗ କେମିତି ଥିବ ଜଳାତଙ୍କ ରୋଗଟାକୁ ଧରିବାଟା ତ ସହଜ ନୁହଁ କେବେ କୁକୁର ଚୋବେଇଛି ସେ ଯୋଉ ଅଚିକିତ୍ସା ହେଇକି ରହିଛି ତେବେ ତା ମୁହଁକୁ ପାଣି ଗ୍ଲାସ ନେଲେ ବି ସେ ତାର ସେ ଉପଦ୍ରବ ଯାକ ବାହାରିବ
0: ସେଟା ବିଷୟ କହିଲେ ଭଲ
1: ବର୍ତ୍ତମାନ ସରକାରଙ୍କର ଯୋଜନା ଅନୁସାରେ ରାବିପୁର ଭ୍ୟାକ୍ସିନ ଯୋଉ ଅଛି କୁକୁର ଯେକୌଣସି କୁକୁର ବାହାରୁଥିବୁ ସେ ବାୟା କୁକୁର ହଉ ବା ଭଲ ବୁଲା କୁକୁର ହଉ ଚୋବେଲା କୁକୁର ଚୋବେଲା ତ ଯାଇ ଇଞ୍ଜେକ୍ସନ ଯାକ ନେଇଯାନ୍ତି ସେଇଦିନ ଏକା ନେଇଯାନ୍ତି ପିଲା 14 ଇଞ୍ଜେକ୍ସନ ଦଉଥିଲେ ନାଭି ଉପରେ ବର୍ତ୍ତମାନ କମିକିରି ତାର ଭ୍ୟାକ୍ସିନ ଗୋଟେ ଦୁଇଟାକୁ ପଳେଇ ଆସିଲାଣି
0: ହେଲେ କୁକୁର ଚାବିଲା ବୋଲେ ତାପରେ ଯାଇକରି ସେ କୁକୁର ଚାବା ଇଞ୍ଜେକ୍ସନ ଯାଇକରି ଆସ୍ପତ୍ରୀ ଯାଇକରି ଡାକ୍ତର ଦେଖାଇକରି ନେଇଯିବାର
1: କୁକୁର ଚୋବେଇଲେ ନିହାତି ଆବଶ୍ୟକ ସରକାରୀ

0: ଡାକ୍ତରଖାନାରେ ଏସବୁ ମିଳେ, ଆଉ ଅନ୍ୟ କୌଣସି ନାହିଁ। ସରକାରୀ ଡାକ୍ତରଖାନା ଯାଇକିରି ପ୍ରକୃତ ସରକାର ଡାକ୍ତରଙ୍କ ପରାମର୍ଶ ନବ, ସେଠି ସେ ଇଞ୍ଜେକ୍ସନ ଦେବେ। କୁକୁର ସବୁ ବେଳେ ଯଦି କୌଣସି ଦୋକାନରୁ ଔଷଧ କିଣି ଖାଇବ ବା କୌଣସି କ୍ଲିନିକ ଯାଇ କାହା ପାଖରୁ ଗୋଟେ ଇଞ୍ଜେକ୍ସନ ନେଇ ଯାଇ ପଳେଇ ଆସିବ, ସିଏ ଭୁଲ।
1: ସତ ସତ ସତ ବାବୁ, ଆଲେ ବାବୁ ବଡ ନିମାନ କରି ବୁଝାଇ ଦେଲା ଆମର ଭାଇ ବହିନୀ ମନକେ। ଯେଉଁ ଭାଇ ବହିନୀ ମନେ ତମକେ ଶୁଣିଲାଇନି ବାବୁ, ସେମନ କୁକୁର ଚାବଲା କି କଣ୍ଟାଲ ମିଶା ଜୀବ ଜନ୍ତୁ ଚାବଲେ ସରି ଦାପେ ତମର ଲଗେ ବୋଲି ତମର ଡାକ୍ତର ବାବୁ ଲଗେ ମନ ପାଖରେ ଯାଇକରି ଦେଖାଇଲେ ସେ ତମେ ତାଙ୍କେ ରାସ୍ତା ଦେଖାଇବା ସେ ନି ବାବୁ।

0: କୌଣସି ଡାକ୍ତରକୁ ସମସ୍ତଙ୍କୁ ନିର୍ଦ୍ଦେଶନା ହେଇଛି କୌଣସି ଔଷଧ ବାହାରୁ ଯେମିତି କିଣିବେନି, ସମସ୍ତେ ପାଇବେ। ତେଣୁ କରି ସବୁ ଜିନିଷ ସରକାର ଯୋଗେଇଛନ୍ତି, ଗଭର୍ଣ୍ଣମେଣ୍ଟ ସ୍ୱାସ୍ଥ୍ୟ ବିଭାଗରେ ଯୋଗାଇଛି। ତେବେ ସେ ସବୁ ଜିନିଷ ଯେମିତି ପାଇବାକୁ ସରକାର ଡାକ୍ତରଖାନାକୁ ଯିବାକୁ ପଡିବ। କୌଣସି ଘରୋଇ କ୍ଲିନିକ ଯିବ କୁକୁର ଚାବିଲା ବୋଲି ଗୋଟେ ସୁଯୋଗ ଗୋଟେ ମାରିଦେଇଛ, ସେ ଲାଭ ନୁହଁ। ପରବର୍ତ୍ତୀ ସମୟରେ ଜଳାଚଙ୍କ ବାହାରିବ ବା ଗାଁ ଗହଳିରେ ବୁଲିବା ଲୋକ କିଏ ଗୋଟେ ସୁଯୋଗଟେ ଦେଇଦେଲା, ସିଏ ଠିକ ନୁହଁ। କେବଳ ହସ୍ପିଟାଲ ଯିବ, ହସ୍ପିଟାଲ ଯାଇ ସରକାରୀ ଜିନିଷକୁ ତାଙ୍କ ପରାମର୍ଶ କରିବ, ସରକାରୀ ଇଞ୍ଜେକ୍ ନେବ ଆସିବ।
1: ଆଲେ ବାବୁ ବଡ ନିମନ କରି ବୁଝାଇ ଦେଲା, ଭାଇ ନିମନ ତ ଶୁଣିଲାଇନି, ତମେ କହିଲା ରକମ କର ଇଲି ଆର ଗୋଟେ ଦିନ ଖାଇଲେ ବି ସେ କଥା ହେଉଥୁନ ରେଲିନି ଜୁଆର ଲାଗ।
2: ଶୁଣିଲି ବଢିଆ ଲାଗିଲା। ସେ ବାବୁ କେ ଗୋଟେ ନିମାନ ଗୀତ ଗୋଟେ ଶୁଣାଇ ଦଉ।
1: ନାଇଁ ନିମାନ ଗୀତ ଶୁଣାଉ, ଆମର ଭାଇ ବୋନମାନଙ୍କୁ ମିଶା ଖଣ୍ଡ କହିଦଉ, ଯଦି କୁକୁର ବିଲେଇ କଣ୍ଟାଳ ମିଶା ଯଦି ପଶୁ ପକ୍ଷୀ ଚାବଲାଇ ବୋଲେ ତୁର୍ତ୍ତେ ଡାକ୍ତର ଇତିର ସେତିର ଖାଇ ସେ ନ ଲଗାଇବାର, ଇତିର ସେତିର ଅସ ଘେନି କରି ମିଶା ନ ଖାଇବା। ଇଲେ ଇଏ ବାବୁ କେମିତି ଗୋଟେ ଗୀତ ଶୁଣାଇ ଦଉ।

0: ଗୋଟେ ଗୋଟେ ଜଙ୍ଗଲ ବିଭାଗର ଫରେଷ୍ଟର କାମ ହେଲା ଏଇଟା ମୁଖ୍ୟ କାମ
1: ହେଲେ ମୋର ପଚାରବା କଥା କାଇଟା ବୋଲେ ଗୋଟେ ଗୋଟେ ଜଙ୍ଗଲ ବିଭାଗ ଲଗେ ସମାନ ରାତି ବେଲା ନ ଜାଣିକରି ମିଶା ଜୟ ଲଗାଇ ଦେଲାନି ସେଟାକେ କେମିତି ଯାଇକିରି ଆମର ଫରେଷ୍ଟର ବାବୁ ମାନେ ଖାଇ କେଟା ମନ ତାର ନିୟମ କେମିତି କଲେ
0: ଆଗରେ ସେ ସୁବିଧା ନା ରହିଲା ଏବେ 5-7 ବର୍ଷ ହେଲା ସୁବିଧା ରହିଲାନି ସାଟେଲାଇଟ୍ ଲଗେ ଆମକେ ରିପୋର୍ଟ ଆସିଛି ଅଙ୍କ ଜାଗାରେ ଲାଗଲା ଅଛି ବୋଲି ସାଟେଲାଇଟ୍ ଲଗେ ରିପୋର୍ଟ ଆସିଲେ ଆମର ମୋବାଇଲ ଲଗେ ଆମର ଫୋନ ଲଗେ ଆସିଛି ସାଙ୍ଗେ ସାଙ୍ଗେ ଆମେ ଆମର ଯେତିକି ରାତିରେ ଡ୍ୟୁଟି କରିବା ଷ୍ଟାଫ ରହିବା ସେମାନଙ୍କେ ଧରିକରି ସେ ଜାଗା ଯାଇକରି ରାତିରେ ଜଙ୍ଗଲ ଉପରେ ଚଢିକରି ଆମେ ଲିଭେଇବୁ ପ୍ରଥମ ସେଟା ପ୍ରଥମ କାମ ତାପରେ ସକାଳେ ସେଇ ଗାଁରେ ଯାଇକରି ସେ ଲୋକମାନଙ୍କେ ସବୁ ବୁଝାଇବୁ ସେ ଗାଉଁରିଆ ଲୋକମାନଙ୍କେ ତାଙ୍କୁ ବୁଝାଇବୁ ସେଠି ଇନକ୍ୱାରି କରିବୁ ରାତି ଅଧରେ କିଏ ଲଗାଇଲା ବେ ଯଦି ସେ ଧରା ପଡୁଛି ତାକୁ କୋର୍ଟ ଲଗେଇ ନେଇକି ଛାଡ଼ୁ
1: ଏଇଟା ଗୋଟେ ଭୁଲ କଥା ମାତର ଗାଁର ଲୋକ କି ସେ ବିନ ଲୋକମାନେ ତମର ଲଗେ ସାଟେଲାଇଟ୍ ଅଛ ବୋଲି ସେମାନେ ନ ଜାଣତ କାହିଁକି ନିକି
0: ସେମାନେ ନ ଜାଣତ ଆମର ପାଖରେ କୁନ୍ତି ଗଛ କୁନ୍ତି ଲାଗିଛି ଆମ ପାଖରେ ଅଛି ବୋଲି ସେମାନେ ନ ଜାଣତ
1: ବଢିଆ ଖାତା ବଢିଆ ଖାତା ଏମିତି ହେଲା ସେମାନଙ୍କେ ସମାନ ଧାରା ପଡୁଛି ଆରି
0: ଧାରା ପଡୁଛି ଗୋଟେ ଜାତି କାଇ ହେଲାନି ବୋଲେ ସେଟା ଲଗାଇବା ଆଗରୁ ନା ଜଣା ପଡେ ଲାଗିଲେ ଏକା ଜଣା ପଡୁଛି ଯଦି ଲାଗିଛି ବୋଲେ ଏକା ଜଣା ପଡୁଛି ସେଟା ଆମକୁ ଟିକେ ଅସୁବିଧା ହେଲାନି କିନ୍ତୁ ଆମେ ଗାଁରେ ଇନକ୍ୱାରି କଲୁନି ପୋଲିସ କଲା ପରେ ଆମେ ଗାଁରେ ଯାଇକିରି ଇନକ୍ୱାରି କଲୁନି ଗାଁରେ ଆମର କହିବା ଲୋକମାନେ ଅଛନ୍ତି ସିକ୍ରେଟ ରହିବା ସେମାନଙ୍କେ ଆମେ ରଖି ରହିବୁ ସେମାନେ ଆମକୁ କହିବେ କିଏ ଲଗାଇଲେ କି ନାଇଁ ଲଗାଇଲେ କି ନ ଲଗାଇଲେ କି କଣ କଲା ସେଟା ଜଣା ପଡୁଛି
1: ହେଲେ ଜନ ମନେ ସିକ୍ରେଟଲି ତମକୁ କହିବା ସେମାନଙ୍କ କାଟେ ପୁରସ୍କାର ଅଛି କି ବାବୁ
0: ସେମାନଙ୍କୁ ପୁରସ୍କାର ଦିଆହବ ବର୍ଷକେ ଥରେ ପୁରସ୍କାର ଆସିଲାନି ତାର ନାଁ ଗାଁ ଆମେ କହିବୁ ନାହିଁ ତାକେ ଆମେ ଡାକିକିରି ଦେବୁ ତାର ନାଁ ପଦାକେ ନ ଆସେ
1: ବଢିଆ ବଢିଆ କଥା ବଢିଆ କଥା ହେଲେ ଆମର ଜଙ୍ଗଲ ବିଭାଗ କେ ସୁରକ୍ଷା କରିବା କାଜେ ଏମିତି ଗୋଟେ ଉପାୟ ଅଛି ରକ୍ଷା କରିବା କାଜେ ଆରି ଗୋଟେ କଥା କାଇଟା ବାବୁ ଏବେ ତ ବନ ଜଙ୍ଗଲ ବୋଲେ କୋରାପୁଟ ଜିଲ୍ଲା ଅଭିଭକ୍ତ କୋରାପୁଟ ଜିଲ୍ଲା ଲଗେ ଯେମିତି ଜଙ୍ଗଲ ଅଛେ ସେଥି ଆମର ପଶୁ ପକ୍ଷୀ ସବୁ ଆଛେ ବୋଲି ଆମ ଶାରଦା ରଖିଲା ଏବେ ତ ଆବକା ବାଲୁ ଆକା ଅଛେ କୁହନ୍ତି ବାଘ ମନ ଅଛେ କି ନାଇଁ ଡୁର୍କା ମନ ଅଛେ କି ନାଇଁ ଜାଣି ନହେଲାନି
0: ଡୁର୍କା ଅଛେ ନା ସବୁ ତାନେ ଡୁର୍କା ଅଛେ ଜଙ୍ଗଲ ଯେତେ ବଢିଛି ଡୁର୍କା ରହିଛି କୁଟ୍ରା ରହିଛି ଆରି ଆମର ଠେକୁଆ ମନ ରହିବା ଆମର ବଜ୍ରକାପ୍ତା ରହିବା ଏଟା ମାନେ ସବୁ ରହିବା ଜଙ୍ଗଲ ଯେତିକି ବାଢିଛି ଆମର କୋରାପୁଟିଆ ଆମର ଅବିଭକ୍ତ କୋରାପୁଟ ସବୁ ଜାଗାରେ ଆମର ଏଇ ସବୁ ଜିନିଷ ମିଳିଲାନି ବାଲୁ ରହିବା କୁଟ୍ରା ରହିବା ତମର ଠେକୁଆ ରହିବା ବଜ୍ରକାପ୍ତା ରହିବା ଆଉ ସାପ ତ ସବୁ ଜାଗାରେ ଅଛେ ସେଟା ନାଇଁ ବୋଲି ନାଇଁ ଆହୁରି ଛୋଟ ଛୋଟ ମଧ୍ୟ ଜୀବଜନ୍ତୁ ମିଳିଲାନି ଆଚ୍ଛା ଜଙ୍ଗଲ ବଢିଲେ ଜୀବଜନ୍ତୁ ରହିବା ଜଙ୍ଗଲ ଯଦି ନଷ୍ଟ ହବ ବୋଲେ ଜଙ୍ଗଲରେ ଜନ୍ତୁ ନା ମିଳିବା ଆଗରେ ଆମର କୋରାପୁଟ ତାନେ ବାଘ ରହିଲା ବଡ଼ ବଡ଼ ବାଘ ମହାବଡ଼ ବାଘ ଏବେ ସେଟା ନାଇନି କାହିଁକି ଯେ ସେମାନଙ୍କେ ଖାଇବାକୁ ନା ମିଳିନି ଖାଇବା ଜିନିଷ ସେମାନଙ୍କର ନାଇନି କମିଗଲା ସେଥିପାଇଁ ବାଘ ଆମର ସରିଗଲା ବି ସେମାନେ ପଳାଇଲେନି ଅନ୍ୟ ଜାଗାକେ ଯେମିତି ମିଳିଲାନି ହାଇତାନେ ପଳାଇଲାନି ଏବେ କଲରା ପତ୍ରିଆ ଅଛି ଅଳପରା ଅଛେ କୋଟି କୋଟି ଅଛେ ଆମର ବେଶୀ ନାଇନି କଲରା ପତ୍ରିଆ ରହିଲା
1: ଏବେ ଦେଖାନି ସାପ ମନକେ ମିଶା ରଖବାଟା ତମର ଅଛି କି ନାଇଁ ହେଲେ
0: ନାଇଁ ସାପ ଆମେ ରଖିପାରିବା ରଖିବୁ ନାହିଁ ସାପକେ ଆମେ ଯଦି କୁନ୍ତି ଧରିଲୁ ବୋଲେ ତାକେ ଆହୁରି ଆଣିକିରି ଜଙ୍ଗଲରେ ଅନ୍ୟ ଜାଗାରେ ଛାଡିଦେବୁ ଆମେ ରଖିବୁ ନାହିଁ
1: ହେଲେ ବୋଲେ ଏବେ ତ ତମର କଥା କହିଲାସ ମୁଇଁ ପଚାରିବା କଥା କାଇଟା ବୋଲେ ଆମର ଆଦିବାସୀ କୁଲେ ବିନ ବିନ ଜାତି ଲଗେ କଣ କାଇସେ ପରବ ଚୈତ ପରବ କି ବେଣ୍ଟ ପରବ କି ବେଣ୍ଟ ଶିକାର କଲେ କୁଟରାକେ ସେମାନେ ଶିକାର କରବାଏ
0: ସେଟା ପରମ୍ପରା ରହିଛି ଆସେ ସେଟା କିନ୍ତୁ ସରକାର ଏବେ ନିୟମ କରିଦେଲା ଅଛି ଯେ ଜଙ୍ଗଲରେ କୌଣସି ମିଶା ଜୀବଜନ୍ତୁ ମାରିବାକୁ ନାହିଁ ଯଦି ମାରିଲେ ତାକେ ଜେଲ ଦଣ୍ଡ ମିଳିଛି ତାକୁ ଆମେ ଆମର ଆଦିବାସୀ ପରମ୍ପରାରେ ଆମେ ଅଛି ବୋଲି ଆମେ ସେମାନଙ୍କୁ ବୁଝାଉଛୁ ଯେ ସେଟା ଆଉ କର ନାହିଁ ତାକୁ ଛାଡ଼ ଆମେ ଯେମିତି ଆମର ମଧ୍ୟ ଏବେ ଗଡିଆ ଲୋକମାନଙ୍କ ଭିତରେ ଥିଲା ଛେଲି ମାରା ବଜା ଦିଆ ଏଟା ମାନେ ଆମେ ଛାଡ଼ିଲୁ କି ନାହିଁ ଆମେ ମଧ୍ୟ ତାଙ୍କୁ ସଚେତନ କରଉଛୁ ଯେ ତମେ ଜଙ୍ଗଲ ଭିତରେ ଜୀବ ଆମେ ଯେମିତି ମଣିଷ ଆମର ଯେମିତି ଜୀବନ ଅଛେ ସେମାନଙ୍କର ମିଶା ଜୀବନ ଅଛେ ତେଣୁକରି ଜୀବନ ନେଲେ ତାର ତାର ଦଣ୍ଡ ତାକୁ ଅଛେ ତମେ ଜୀବନ ନବ ଦଣ୍ଡ ଖାଇବାକୁ ଯିବ ଏଟାର ପାଇଁ ତମେ ଛାଡ଼ ତମେ ଜୀବଜନ୍ତୁ ମାର ନାହିଁ ଆମର ଯେମିତି ଘର ଅଛି ଆମେ ଆମର ଗାଁ ଭିତରେ ରହୁଛୁ ସେମାନେ ସେମିତି ଜଙ୍ଗଲ ଭିତରେ ରୁହନ୍ତୁ କାହିଁକି ଜଙ୍ଗଲ ଭିତରେ ସେମାନେ ରହିଲେ ପରିବେଶ ତାର ଯୋଉ ଆମର ଅଛି ଚକ୍ର ଯେମିତି ଆମର ହଉଛି ଜଙ୍ଗଲ ବଢିବ ଜଙ୍ଗଲ ବଢିଲେ ବର୍ଷା ହବ ବର୍ଷା ହେଲେ ଆମର ଚାଷ ହବ ଏଇ ଗୋଟେ ତାର ଗୋଟେ ଚକ୍ର ଅଛି ସେ ଚକ୍ର ବନ୍ଦ ହେଇଯିବ ଯଦି ଜୀବଜନ୍ତୁକୁ ମାରିକି ଆମେ ସବୁ ଖାଇଦେବା ତାର ପରେ ଆମକୁ

0: ଏଗୁଡାକ ଧୀରେ ଧୀରେ ଧୀରେ ଧୀରେ ଏସବୁ ପ୍ରୋବ୍ଲେମ ଆସିବ ଭବିଷ୍ୟତରେ। ସେଟାର ପାଇଁ ଆମେ ସେମାନଙ୍କୁ ଗାଁ ଗାଁରେ ଯାଇକିରି ମିଟିଂ କରିକିରି ବୁଝେଇଲୁନି, ତାଙ୍କୁ ସଚେତନ କରେଇଲୁନି। ଗାଁରେ ଆମର କମିଟି କମିଟି ମନେ କରିଛୁ, କମିଟି ବାଲା ମାନଙ୍କୁ ବୁଝାଉଛୁ, ସେମାନଙ୍କୁ ମଝି ମଝିରେ ଆମର ଜଙ୍ଗଲ ବିଭାଗର ମିଟିଂ ହେଲେ ତାଙ୍କୁ ଟ୍ରେନିଂ ଦିଆହଉଛି, ତାଙ୍କୁ ବୁଝେଇ ତାଙ୍କର ମୁଖିଆ ମାନଙ୍କୁ ଅଣା ହେଇକିରି ବନ କମିଟିର ସୁରକ୍ଷା କମିଟିର ସଭାପତି ଏନିମେଟର ଆଉ ସେମାନଙ୍କର ଯୋଉମାନେ ସେକ୍ରେଟାରୀ ଗାଁ ବାଲା ମେମ୍ବର ସେମାନେ ମହିଳା ମେମ୍ବର ପୁରୁଷ ମେମ୍ବର ସେମାନଙ୍କୁ ଆଣିକିରି ଆମେ ଟ୍ରେନିଂ ଦଉଛୁ। ପ୍ରତି ବର୍ଷ ଦୁଇ ତିନିଟା ମିଟିଂ ଟ୍ରେନିଂ ସେମାନଙ୍କୁ ଦିଆଯାଉଛି, ସେମାନଙ୍କୁ ବୁତାଉଛି, ସେମାନେ ଟ୍ରେନିଂ ନେଇକରି ଯାଇକରି ଯେମିତି ଗାଁରେ ସବୁ ଲୋକେ ବୁଝାନ୍ତୁ, ବୁଢା ବୁଢ଼ୀ ମାଇଜୀ ଲୋକ ଯୋଉମାନେ ନ ଜାଣନ୍ତି ସେମାନଙ୍କର ଭାଷାରେ, ସେମାନଙ୍କ ଭାଷାରେ ସେମାନଙ୍କୁ ବୁଝାନ୍ତୁ। ଆମେ ବି ବୁଝିଦଉଛୁ, ହେଲେ ସଚେତନ କାର୍ଯ୍ୟକ୍ରମ ପୁରା ଚାଲିଛି। ସେମାନେ ଧୀରେ ଧୀରେ ଧୀରେ ଧୀରେ ସଚେତନ ହେଲେଣି, ଆହୁରି କିଛି କିଛି କରୁଛନ୍ତି, ଆହୁରି ଭବିଷ୍ୟତରେ କମିଯିବ ବୋଲି ଆମର ଆଶା।
1: ଆରେ ଗୋଟେ ସାରାସାରି କଥା କହିଟା ବୋଲେ, ଆମର ଯେତିକି ଜଙ୍ଗଲ ମନ ଅଛେ, ଜଙ୍ଗଲ କେ ସୁରକ୍ଷା କରିବା କାଜେ ଆରି ଗଛ ମନ ଲଗାଇବା କାଜେ ତମେ ତମର ହିସାବରେ କାଇ କାଇଟା ମନ ସେମାନଙ୍କୁ ଶିକ୍ଷା ଦେଲା ସିନି?
0: ଆମେ ତାଙ୍କୁ ତାଙ୍କର ଗାଁରେ କମିଟି କରି କରି କମିଟିରେ ଗାଁର ସବୁ ମାଇଜି ଆରି ସବୁ ଅଣ୍ଡ୍ରା ମେମ୍ବର ସେମାନଙ୍କୁ ନେଇକରି ଆମେ କଣ କରୁଛୁ, ଆମେ ଯେତିକି କାମ ଜଙ୍ଗଲରେ କରୁଛୁ, ଜଙ୍ଗଲରେ ଚାରା ତିଆରି କରିବା ଠାରୁ ଆରମ୍ଭ କରିକରି ଲଗାଇକିରି ସେମାନଙ୍କୁ ବଞ୍ଚେଇଲା ପର୍ଯ୍ୟନ୍ତ ସବୁ କାମ ସେମାନଙ୍କର ଗାଁବାଲାଙ୍କ ଲୋକଙ୍କ ଦ୍ୱାରା ହିଁ କରୁଛୁ। ତାଙ୍କୁ ସବୁ ବତଉଛୁ କୋଉ ପ୍ରକାର କାମ କରାଯିବ, ତାଙ୍କୁ ଶିକ୍ଷା ଦଉଛୁ। ସେମାନେ ଥରେ ଦୁଇଥର ଯଦି କରିଦେଲେ ସେମାନଙ୍କୁ ଆଉ ଭବିଷ୍ୟତରେ ଆଉ ତାଙ୍କୁ ଶିଖେଇବା ଦରକାର ନାହିଁ, ସେମାନେ ହିଁ କରିବେ ଏସବୁ ସୁରକ୍ଷା। ଜଙ୍ଗଲ ଆମେ ଚାରା ମାଳିଆରେ ଦଉଛୁ ସରକାର ତରଫରୁ ସେମାନଙ୍କୁ, ସେମାନେ ଆଉ ଯୋଉଠି ଖାଲି ଥିବ ସେମାନେ ଲଗେଇବେ। ଯେତିକି ଆମର ସରକାରୀ ଜାଗାରେ ଆମେ ଯାହା ଲଗଉଛୁ ଲଗଉଛୁ, ତାପରେ ଯଦି କିଛି ବଢିଲା ଜାଗା ତାପରେ ସେମାନେ ଆମଠାରୁ ଚାରା ନେଇକରି ମଧ୍ୟ ଲଗାଇ ପାରିବେ, କିଛି ଅସୁବିଧା ନାହିଁ। ସେମାନେ ସବୁ ଶିଖିଛନ୍ତି, ବୃକ୍ଷରୋପଣ କରିବାର ସେମାନଙ୍କୁ ଭଲ କରି ଜଣା।
1: ଫରେଷ୍ଟ ବାବୁର କାମ ଏତିକି ଅଛି କି ଆରେ ବିନ କାମ
0: ତାକୁ ସଚେତନ କରାହଉଛି, ସୁରକ୍ଷା ଜଙ୍ଗଲ ସୁରକ୍ଷା। ଏବେ ରାତି ଅଧାରେ ଲୋକ କାଟୁଛନ୍ତି, ଗଛ କାଟିକି ନଉଛନ୍ତି ଚୋରମନ, ସେଟା ମାନଙ୍କୁ ଜଗିବା ପାଇଁ ଗାଁ ଗାଁରେ ଆମେ ସମସ୍ତଙ୍କୁ ଶିକ୍ଷା ଦେଇଛୁ, ତାଙ୍କୁ ସଚେତନ କରାଇଛୁ। ଗାଁ ଲୋକ ନିଜେ ନିଜେ ତାଙ୍କର ଜଙ୍ଗଲକୁ ସୁରକ୍ଷା କରୁଛନ୍ତି, ଜଙ୍ଗଲ କରିକିରି ଯଦି ବାଇଚାନ୍ସ କାହାକୁ ଧରିଲେ ତାକୁ ଆମକୁ ଆଣିକିରି ଆମକୁ ହସ୍ତାନ୍ତର କଲେ କରୁଛନ୍ତି, ତାକୁ ଆମେ ଦଣ୍ଡ ଦଉଛୁ। ସେ ସବୁ କାମ କରୁଛୁ, ସବୁ ପ୍ରକାର ସୁରକ୍ଷା ଆମେ କରୁଛୁ ଏବଂ ତାଙ୍କୁ ଶିଖଉଛୁ ମଧ୍ୟ ସଚେତନ କରିବା। କାହିଁକି ଜଙ୍ଗଲ ଗୋଟେ ଏମିତି ଜିନିଷ, ଖୋଲା ସମ୍ପଦ, ସେଟା ଖୋଲା ଟ୍ରେନିଂ, ସେଟା କିଏ ଜଣେ ତାକୁ ରକ୍ଷା କରିପାରିବ ନାହିଁ, କୋଉ ଫରେଷ୍ଟର ହଉ ବା କୋଉ ଗାର୍ଡ ହଉ ତାକୁ ରକ୍ଷା କରିପାରିବ, ତାର ପାଇଁ ସଚେତନ ଦରକାର ଆଉ ଲୋକଙ୍କର ଜନସମାଜ ସମାଜର ସହଯୋଗ ଦରକାର, ହେଲେ ଆଗା ସେ ଜଙ୍ଗଲଟା ସମ୍ପଦଟା ରହିବ। ଆମେ ଘର ଭିତରେ ସୁନା ରଖିକିରି କୁଞ୍ଚି ପକେଇଲେ ମଧ୍ୟ ସେଟା ଚୋରେଇକି ନେଇଗଲାନି, ଆରେ ଯଦି ଖୋଲା ଜଙ୍ଗଲଟାକୁ କେମିତି ଛାଡ଼ିଦେବେ? ତାର ପାଇଁ ଆମେ ସମସ୍ତଙ୍କୁ ସଚେତନ କରାଇବାର ଅଛି, ଲୋକ ଗାଁ ବାଲାଙ୍କର ସମସ୍ତଙ୍କର ସହଯୋଗ ଦରକାର। ସହଯୋଗ ଦେଲେ ଜଙ୍ଗଲଟା ବଢିବ, ଜଙ୍ଗଲ ବଢିଲେ ଆମର ପରିବେଶ ମଧ୍ୟ ସନ୍ତୁଳନ ହବ।
1: ବଢିଆ କଥା କହିଲା ଆଲେ ବାବୁ, ବଢିଆ ଲାଗଲା, ତମକେ କୋଟି କୋଟି ଜୁହାର ଲାଗ, ଧନ୍ୟବାଦ ଲାଗ।
0: ଧନ୍ୟବାଦ।
2: ଫରେଷ୍ଟ ବାବୁର କାମ କାଇଟା କେନ୍ତାରେ ଯାଇକରି ସେମାନେ କରଲାଇନି, କାମ ଭିତରେ ହିଁ ଖାଇଛେ, ଜଙ୍ଗଲେ ଜୟ ଡସଲେ କେନ୍ତା କରଲାଇନି, ସବୁ କଥା କହିଲା ଶୁଣିଲୁ। ଆଗା ଇ ବାବୁ କେମିତି ଶୁଣାଇଲେ ବୋଲେ ତା
1: ଶୁଣାଇ
2: ଶୁଣାଇ ଦଉ।

ଶୁଣିଲେ ଦେଶିଆଭାଷାର କାର୍ଯ୍ୟକ୍ରମ ଚୈତିଜନ। ଉପସ୍ଥାପନା କଲେ ସୁଜାତା ଆଚାରୀ ଏବଂ ସୁଧୀର କୁମାର ଦାସ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବନ ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ମହ୍ଲାର କାର୍ଯ୍ୟକ୍ରମ ସକାଳ 7:25। ଏଥିରେ ଗାଁ କାହାଣୀରେ ଶୁଣିବେ ଗଜପତି ଜିଲ୍ଲା ମୋହନା ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଜୁଲାଇ ମାସ ବନ ମହୋତ୍ସବ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଗୋରାବଡ଼ୁ ସେବା ସମ୍ପର୍କରେ ଶୁଣିବେ ସକାଳ 8:30। କହିବେ ରବିନାରାୟଣ ମହାପାତ୍ର। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9:30 ପ୍ରଚାର କରିବ ବନମାଲିକା କାର୍ଯ୍ୟକ୍ରମ। ଏଥିରେ ରାମ ସୀତାଙ୍କ ସହ ସାକ୍ଷାତକାର ଶୁଣିବେ। ପୂର୍ବାହ୍ନ 10:30 ଶୁଣିବେ କାର୍ଯ୍ୟକ୍ରମ ଉମଙ୍ଗ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଭେଟିଦେବୁ ଦିନ 12:30। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନରେ ମହିଳାଙ୍କର ଭୂମିକା। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ଯୁବବଣି କାର୍ଯ୍ୟକ୍ରମ ପ୍ରଚାରିତ ହେବ ଅପରାହ୍ନ 5:00। ଏଥିରେ ଏଲନିନୋ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ କହିବେ ମୋନାଲିସା ମହାରଣା। ବିଜ୍ଞାନ ବିଚିତ୍ରା ସାକ୍ଷାତକାର ସାମାଜିକ ବନୀକରଣ ଆବଶ୍ୟକତା ସମ୍ପର୍କରେ। ହ୍ୟାଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30। ଉଦୟ ଭାରତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ରାତି 8:10 ଶୁଣିବେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ବର୍ଷା ଋତୁରେ ଖାଦ୍ୟ ସ୍ୱଚ୍ଛତା ଏବଂ ନିରାପଦ ଖାଦ୍ୟାଭ୍ୟାସ ଟିପ୍ସ, ଖୋଲା ସ୍ଥାନରେ ଆବର୍ଜନା ପକାଇବାର କୁପ୍ରଭାବ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଶିକାରୀ କଥା ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ଆତିଶ ଶ୍ରୀବାସ୍ତବ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଇତିହାସ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଦିଲୀପ ସେନ ଏବଂ ସମୀର ସେନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 130ତମ ଭାଗ।

ପୁତ୍ରମାନେ ଯଦ୍ୟପି ସବୁ ବିଷୟରେ ସୁଶିକ୍ଷିତ ଥିଲେ, ତଥାପି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଋଷଭଦେବ ବ୍ରହ୍ମର୍ଷିମାନଙ୍କ ସଭାରେ ସେମାନଙ୍କୁ ଉପଦେଶ ପ୍ରଦାନ କରିଛନ୍ତି। ମନୁଷ୍ୟ ଦେହ ଭଗବତ ଭଜନ ପାଇଁ ସୃଷ୍ଟ। ଯେତେଦିନ ପର୍ଯ୍ୟନ୍ତ ଭଗବାନ ବାସୁଦେବଙ୍କ ପ୍ରତି ଭକ୍ତିଭାବ ଉତ୍ପନ୍ନ ନ ହୋଇଛି, ସେ ପର୍ଯ୍ୟନ୍ତ ଦେହବନ୍ଧନରୁ ମୁକ୍ତି ଅନୁପସ୍ଥିତ। ଏହି ସୂତ୍ରରେ ସେ ମଧ୍ୟ ସାଧୁସଙ୍ଗରେ ମହତ୍ତ୍ୱ ଏବଂ ବ୍ରାହ୍ମଣଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 130ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଯୁବଶକ୍ତି କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଯୁବଶକ୍ତି କାର୍ଯ୍ୟକ୍ରମ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଓ ଶିଶୁ ସ୍ୱାସ୍ଥ୍ୟ, ଲିଙ୍ଗ ସମାନତା, ମାନବ ଅଧିକାର ଓ ଟିକା ଓ ବିକାଶ ପ୍ରତି ସମାଜକୁ ସଚେତନ କରିବା। କୁହାଯାଏ ଜନସଂଖ୍ୟା ହେଉଛି ଦେଶର ସବୁଠାରୁ ବଡ଼ ସମ୍ପଦ। ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ, କିନ୍ତୁ ଯେତେବେଳେ ଜନସଂଖ୍ୟାର ବୃଦ୍ଧି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପାଣି, ଜମି, ପରିବେଶ ଓ ନିଯୁକ୍ତି ସୁଯୋଗର କ୍ଷମତାକୁ ଅତିକ୍ରମ କରେ, ସେତେବେଳେ ସେହି ଜନସଂଖ୍ୟା ବିକାଶର ଶକ୍ତି ନୁହେଁ, ବରଂ ଚ୍ୟାଲେଞ୍ଜରେ ପରିଣତ ହୁଏ। 2025 ମସିହାରେ ଜାତିସଂଘ ପାଣ୍ଠି UNFPA ର ସବିଶେଷ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ପ୍ରାୟ 146.39 କୋଟି, ଯାହା ବିଶ୍ୱରେ ସର୍ବାଧିକ। କିନ୍ତୁ ଏହି ରିପୋର୍ଟ ଏକ ଆଶାବ୍ୟଞ୍ଜକ ସନ୍ଦେଶ ମଧ୍ୟ ଦେଇ ଯାଇଛି। ଭାରତର ମୋଟ ପ୍ରଯୋଜନ ହାର ବର୍ତ୍ତମାନ 1.9, ଯାହା ପ୍ରତିସ୍ଥାପନ ସ୍ତର 2.1 ଠାରୁ କମ୍। ଅର୍ଥାତ୍ ଭାରତ ଧୀରେ ଧୀରେ ଜନସଂଖ୍ୟା ସ୍ଥିରତା ଦିଗକୁ ଅଗ୍ରସର ହେଉଛି। ତଥାପି ଏତେ ବିଶାଳ ଜନସଂଖ୍ୟା ପାଇଁ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟାପ୍ତ ନିଯୁକ୍ତି, ପରିବେଶ ସୁରକ୍ଷା, ସମାନ ସୁଯୋଗ ସୃଷ୍ଟି କରିବା ଆଜି ମଧ୍ୟ ଏକ ବଡ଼ ଜାତୀୟ ଆହ୍ୱାନ। ଶ୍ରୋତା ବନ୍ଧୁ, ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି, ଯେମିତିକି ଜନ୍ମହାର ଅଧିକ ହେବା, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଫଳରେ ମୃତ୍ୟୁହାର କମିବା, ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, କମ୍ ବୟସରେ ବିବାହ, ଅଶିକ୍ଷା, ଦାରିଦ୍ର୍ୟ ଓ କେତେକ ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହାର ପ୍ରଭାବ ଆଜି ଆମେ ପ୍ରତିଦିନ ଅନୁଭବ କରୁଛୁ। ସହର ଗୁଡିକରେ ଅସହ୍ୟ ଯାତାୟତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ପରି ସହର ଗୁଡିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମର ଯୁବପିଢି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି, ଅର୍ଥାତ 10-24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷିଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା। ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ।

ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁ ମାତ୍ରାରେ ବଢି ଚାଲିଛି, ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନବା, ସଚେତନ ଯୁବଶକ୍ତି ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପଭି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 crore rupees ଇନ୍ଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସୁରତ ସହ ଆମ ଓଡ଼ିଶାର ଭାବଗତ, ସାଂସ୍କୃତିକ, ଅର୍ଥନୈତିକ ସମ୍ପର୍କ ଅଛି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏହି ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି।

0: ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍କୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46 108 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିଭିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ଦିନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି।

0: ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି, ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନ

ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ମାସ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ସେପ୍ଟେମ୍ବର 2 ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆଜି କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀମାନେ ହେଉଛନ୍ତି ନିବେଦିତା ଏବଂ ସୌରିନ ଭଟ୍ଟ। ଶ୍ରୀକାନ୍ତ ଗୌତମଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କଥାଚିତ୍ର ପାରିବେନି କେହି ଅଲଗା କରି।

କଣ୍ଠଶିଳ୍ପୀ କୁମାର ବାପିଙ୍କ କଣ୍ଠରେ ଶୁଣୁଛନ୍ତି ତତେ ମୌରାଣ କଥାଚିତ୍ରରୁ ଏହି ଗୀତଟି। ଏହାକୁ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟରଙ୍କ କଣ୍ଠରେ ଗୀତଟିଏ, କଥାଚିତ୍ର କେବେ ତମେ ନାହ କେବେ ମୁଁ ନାହିଁ। ଏ ଗୀତକୁ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ କେଉଁଝର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ 2 ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16 ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6 ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର 4 ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ଶ୍ରୀ ମୋଦି 3-ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି 3 ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 2 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ

0: ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ଘର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୁହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ କେଉଁଝର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଉପସ୍ଥାପନା କରୁଛନ୍ତି ରମେଶ କୁମାର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ।

0: ଫରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭାଇ ଜୁହାର। ଜୁହାର
5: ଜୁହାର ଭାଇ ଜୁହାର। ବାଃ, ଛତା ଟିକେ ସିଆଡ଼େ ଟିକେ ରଖ, ଭିତରକୁ ଧରିକି ପଳାଇଲେ ହବ କି? ସଫା କରିକି ବସିଛି ପରା, ଦେଖୁଛ?
4: ଦେଖୁଛ ପରା ଭାଇନା, ତରବରିଆ ହରବରିଆ ହେଇକିନା ଆସିଛି। ବର୍ଷା ଯୋଉ ପ୍ରକାର ମାରୁଛି, ବର୍ଷା ମାରିଦେଲା
5: ହେଲା ଯେ ବର୍ଷା ନାଇଁ ନାଇଁ ବୋଲିକିରି ରାଟୁ କରୁଥିଲେ, ଏବେ ବର୍ଷା ଆଇଲା ପରେ ବର୍ଷା ହେଲା ବୋଲିକି ଏଇଟା ବଡ ଜାଟିଆ କା।
4: ହଁ ଭାଇନା, ଯେ ଏବେ ବଢିଆ ମାତ୍ର ବର୍ଷା ହେଲା ଯେ ଏବେ ଚାଷବାସ କରିବା
5: କରିବ ଯେ ବର୍ଷା ପାଗକୁ ଦେଖି ଚାଷ ଆମେ ସଜବାଜ ହେବାର ଅଛି, ନହେଲେ ତ ହବ ନାହିଁ। ଏଥର ଟିକେ ଡେରି ହେଇଗଲା ବୋଲ ହେଲେ କିସ କରିବା? ଡେରି ହେଇଗଲା ବୋଲି ଲମ୍ବା ଧାନ ଚାଷ କଲେ ତ ହବ ନାହିଁ।
4: ହବ ନାହିଁ,
5: ଛୋଟ ଧାନ ଆମକୁ ନେଇକି ଚାଷ କରିବାକୁ ପଡିବ, ଛୋଟ ବିହନ ନେବାକୁ ପଡିବ, ଆଉ ସେ ଅନୁସାରେ ଆମେ ଚାଷ କଲେ ହବ। ତା ସହିତ ଧାନ ବଦଳରେ ଅନ୍ୟ ଅନ୍ୟ ପନିପରିବା ବା ଅର୍ଥକାରୀ ଫସଲ ଆମେ ଚାଷ କରିପାରିବା। ଆମର ବର୍ଷା ଦିନେ ଆଳୁ ଗୋଟେ ଅଛି, ତାକୁ ଆମେ କରିପାରିବା। ଖାଲି ଧାନ କଲେ ଆକା ହବ କି ଭାଇ? ତମେ ମିଶା ବୁଝୁନ, ତମର ବେଡ଼ାରେ ବଢିଆ ସୁନ୍ଦର ଅଛି, ପାଣି ଗୋଡିକି ପଳେଇ ଯାଉଛି, ବାଲିଆ ଜମି ଅଛି, ଆଳୁ ଚାଷ କଲେ ବଢିଆ ହବ।
4: ହଏ ଭାଇନା, ଯେ ଭଲ ଜମି ଥିଲେ କଣ ହବ ଭାଇନା? ଏମିତି ଯଦି ଡେରିରେ ବର୍ଷା ଆସିବ କହିଲେ କି ଚାଷ ହବ?
5: ହେଲା, ଡେରିରେ ବର୍ଷା ଆଇଲେ ଚାଷ ତ କେବେ ଆମେ ଛାଡି ପାରିବା ନାହିଁ। କହିଲେ ଧାନ ନ ହେଲେ ଅର୍ଥକାରୀ ଫସଲ ହବ। ଏବେ ମୁଇଁ ଆଳୁ କଥା କହିଲି, ଆଳୁକୁ କମ ପାଣି ଦରକାର, ସରକାର ବିହନ ଦେଉଛନ୍ତି, ବିହନ ଆଣିବ, ମାଗଣା ବିହନ ଇଆଡ଼େ ଲଗେଇବ, ତମକୁ ଖର୍ଚ୍ଚ କେତେ ହେଲା? ଭଲ ପଇସା ପାଇବ। ଏବେ ଧାନରେ ତମେ ଏକରୁ କେତେ ଲେଖା ପାଉଛ? ଯେ ଏବେ ଯେମିତି ମଣ୍ଡି ହେଲା, ପଞ୍ଜୀକରଣ କାର ହେଇ ନାହିଁ ବୋଲି ଧାନରେ ବିକ୍ରି ହେଇପାରିଲା ନାହିଁ, ମଣ୍ଡିରେ ବିକ୍ରି କରିପାରିଲନି, ଧାନ ଘର ରହିଗଲା କି ନାହିଁ, ସେଟାକୁ ଶସ୍ତାରେ ଦେଲ କି ନାହିଁ।

0: ଆଡକୁ ଦେଖିବାକୁ ପଡିବ। ସେଟା ପାଇଁ ଆମେ ଖାଲି ଧାନ ପଛରେ ଦବଡ଼ିକି ହୋରାଟୁ ହେଲେ ହବ ନାହିଁ। ତାର ପରିବର୍ତ୍ତେ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି, ସବସିଡି କରିଛନ୍ତି, ବିହନ ଦେଉଛନ୍ତି, ତାକୁ ମିଶା ନେଇକିରି ଆମେ ଜମିରେ ଲଗେଇଲେ ଧାନ ଠାରୁ ଭଲ ପଇସା ପାଇପାରିବା, ବୁଝିଲ କି ନାହିଁ?
1: ହଁ ଭାଇ। ନା ଆଉ ବର୍ଷା ବର୍ଷା ଯୋଉ ଲେଟ୍ରେ ହଉନି କି, ଏବେ ତ ଆମର ବନ ମହୋତ୍ସବ ସପ୍ତାହ ଆରମ୍ଭ ହେଲାଣି,
0: ଜଳବାୟୁ
1: ବନାନୀ ପାଇଁ ହେଲେ ଟିକେ ଚେଷ୍ଟା କରିବାକୁ ପଡିବ ଭାଇ।
0: ନାଇଁ ନାଇଁ, ଜଳବାୟୁ ପରିବର୍ତ୍ତନରେ ବୃକ୍ଷ ହିଁ ଗୋଟେ ମାତ୍ର ଜୀବନ। ଆମେ ଯେତେ ପରିମାଣରେ ଗଛ ଲଗେଇବା, ଜଙ୍ଗଲ ସୃଷ୍ଟି କରିବା, ସେତେ ପରିମାଣରେ ଆମେ ବର୍ଷା ପାଇବା ଏବଂ ଥଣ୍ଡା ଜଳବାୟୁ, ଭଲ ଜଳବାୟୁ ପରିବେଶ ଟିକେ ଭଲ ପାଇବା ଆମେ। କାହିଁକି ବୋଇଲେ ଏବେ ଖାଲି ଗଛ ଲଗା ବୋଲେ ସବୁ ଲଗେଇ ଦେଇ ପଳେଇବେ ସେମିତି ନାହିଁ, ଗଛ ଲଗେଇକି ତାକୁ ବଢେଇବାର ଅଛି। ଆଉ ମୁଇଁ 10 ଲଗେଇଦେଲି, ସେ 100 ଲଗେଇଦେଲା, ଇଏ 500 ଲଗେଇଦେଲା, ସେଟା ଖାଲି
1: ଖାଲି ସୋସିଆଲ ମିଡିଆର ଫଟୋ
0: ନାଇଁ, ଖାଲି ତୁଣ୍ଡରେ କହିଦେଲେ ହବ ନାହିଁ। ତମେ ଗଛ ଲଗେଇକିରି ପିଲାକୁ ଯତ୍ନ ନେଲା ପରେ ଗଛକୁ ବଢେଇବାର ଅଛି, ତେବେ ଯାଇକି ଗଛ ଲଗେଇଲା ପରେ ହବ। ନହେଲେ ପ୍ରତିବର୍ଷ ଆଜି ଏତିକି ଲକ୍ଷ ହେଲା, କାଲି ସେତିକି ହଜାର ହେଲା, ଦେଖିଲାକୁ ଯେମିତିକି ସେମିତି ଏକା ଦେଖୁନ। ଏଥର କେମିତି ଡେରିରେ ବର୍ଷା ଟିକେ ଆଇଲା, ଏ ଆଗକୁ ମିଶା କରୁଛନ୍ତି, ପୁରା ବର୍ଷା ହବ କି ନାହିଁ ମିଶା ଡାଉଟ ବୋଲୁଛନ୍ତି, କମିଯିବ ବୋଲୁଛନ୍ତି,
1: ବୁଝିଲନି?
0: ହେଲେ ଭାଇ ଶୁଣ ତ, ଏ ତ ବୈଠକରୁ ମୁଁ ଆଗରୁ ଜଗିକି ଥିଲି, ଏ ତ ସଫା ସୁତରା କରିକି ସମାନ ରେଡି ହେଇକିରି ରହିଛି, ଆମର ଚାଷୀ ଭାଇମାନେ ମିଶା ରେଡିଓ ଖୋଲିକି ସମାନ ବସିଦେଇଛନ୍ତି। ହେଲେ ଆଜି ଗୋଟେ ନୂଆ କଥା ହେବା କି ବୋଇଲେ, ଆମେ ତ ଧାନ ଚାଷ କରୁଛେ, ଭାତ ପାଇଁ ହେଇଗଲା, ଡାଲି ଟିକେ ଦେଖିବାର ଅଛି, ତରକାରୀ ଟିକେ ଦେଖିବାର
1: ଅଛି,
0: ହେଲେ ଏ ଭିତରେ ଟିକେ ଆମିଷିଆ ତୁଣ୍ଡ ଟିକେ ରହିଲେ ତ ମାଛ ମାଂସ ଟିକେ ଦରକାର
1: ଦରକାର
0: ହେଲେ ଏ ମାଛ କଥା ଆସୁ ଆସୁ ଆମର ଭାଇମାନେ ଯୋଉଠି ସବୁ ପାଣିର ସୁବିଧା ସେଠି ଟିକେ ମାଛ ଛାଡି ଦଉଛନ୍ତି ବୋଲ, ମାତ୍ର ଭଲ ଭାବେ ତାକୁ ଯିଏ ଚାଷ କରିବ ବୋଲେ ତାହିଁରୁ ମିଶା ଭଲ ଡାବୁ ମିଳୁଛି। ହେଲେ ସେ ମାଛ ଚାଷ ସମ୍ପର୍କରେ ଆଜି ଚାଷୀଙ୍କ ଦୁଇପଦ କଥାରେ ଶୁଣିବା
1: ଶୁଣିବା ଭାଇନା,
0: ମୁଇଁ ପଚାରିବି ତମ ବସିକି ଶୁଣ।
1: ହଏ ଭାଇନା ଶୁଣ।
2: ସାର୍ ନମସ୍କାର, ସାର୍ ଆପଣ ପରିଚୟ ଟିକେ ଦିଅନ୍ତୁ। ମୁଁ ହଉଛି ଡକ୍ଟର ନଗେଶ କୁମାର ବାରିକ, ମୁଁ ସିଫା ସେଙ୍ଗରେ ସିନିୟର ସାଇଣ୍ଟିଷ୍ଟ ଅଛି। ସାର୍ ବର୍ତ୍ତମାନ ସମୟରେ କେମିତି ଦେଖୁଛନ୍ତି ମାଛ ଚାଷକୁ ନେଇକିରି ଆମର ଅଭିଭକ୍ତ କୋରାପୁଟ ଜିଲ୍ଲାରେ?
3: ପ୍ରତି ବର୍ଷ ବହୁତ ଗୁଡେ ଡିମାଣ୍ଡ ଆମର ବଢୁଛି, କାରଣ ମାଛର ଖାଇବା ପ୍ରତି ଆଦୃତା ବଢୁଛି, ଲୋକଙ୍କର ଇକୋନୋମିକ କଣ୍ଡିସନ ବଢୁଛି, ତେଣୁ ଯେହେତୁ ମାଛ ଗୋଟେ ଆମର କ୍ୱାଲିଟି ଫୁଡ୍ ହିସାବରେ ଗଣାଯାଉଛି ବା ଭଲ ସୁଷମ ଖାଦ୍ୟ ହିସାବରେ, ତେଣୁ ଧୀରେ ଧୀରେ ପ୍ରତିବର୍ଷ ମାଛର ଯେହେତୁ ଡିମାଣ୍ଡ ବଢୁଛି, ତେଣୁ ସେଇଟା ଗୋଟେ ସୁଯୋଗ ଚାଷୀମାନଙ୍କ ପାଇଁ ଅଛି, ଯେଉଁମାନେ କି ମାଛ ଚାଷ କରିକି ସେଠାରେ ଲାଭବାନ ହେଇପାରିବେ। ଦେଖନ୍ତୁ ମାଛ ଆପଣ ଯଦି କମ୍ପେୟାର କରିବେ ଏଗ୍ରିକଲଚର ସହିତ, ଏଗ୍ରିକଲଚର ଗୋଟେ ଟ୍ରାଡିସନାଲ କ୍ରପ, ଆମେ ବର୍ଷ ବର୍ଷ ଧରିକି ଚାଷୀମାନେ ଆମେ କରିଆସୁଥିଲେ
2: ଆଜ୍ଞା,
3: କିନ୍ତୁ ମାଛ ଚାଷ ଏଇଟା ଗୋଟେ ଏଇ ଭିତରେ ହାର୍ଡଲି 20-30 ବର୍ଷ ଭିତରେ ମାଛର ବିଜ୍ଞାନ ବୈଜ୍ଞାନିକ ପଦ୍ଧତିରେ ମାଛ ପ୍ରଡକ୍ସନ କରିବାଟା ଡେଭଲପ୍ ହେଇଛି, ତେଣୁ ଧୀରେ ଧୀରେ ଚାଷୀମାନେ ସେ ବିଷୟରେ ଜାଣିନାହାନ୍ତି, ସେ ଭିତରେ ସେତେ ଆଦୃତ ହେଇନାହାନ୍ତି, ସେଥିପାଇଁ ଟିକେ ଡେରି ହଉଛି, କିନ୍ତୁ ଯୋଉ ଚାଷୀମାନେ ଶିଖିଗଲେଣି, ଶିଖିଗଲା ପରେ ସେମାନେ ମାଛଟାକୁ କରିପାରୁଛନ୍ତି, ତେଣୁ ଯେହେତୁ ଟ୍ରାଡିସନାଲ କ୍ରପ ଆମର ନଥିଲା ମାଛ ଚାଷ, ସେଥିପାଇଁ ବର୍ତ୍ତମାନ ଧୀରେ ଧୀରେ ମାଛ ଚାଷଟା ଆଗକୁ ଲୋକ ଆଗକୁ ବଢୁଛନ୍ତି। ଆଉ ଏଇଟା ଟିକେ ଏ ମାଛ ବଢେଇବାକୁ ହେଲେ ଆମର ଟିକେ ଟ୍ରେନିଂ ଦରକାର ପଡ଼େ, ଟିକେ ଆମର ଇନଭେଷ୍ଟମେଣ୍ଟ ଟିକେ ଦରକାର ପଡ଼େ, ଆମର ଆଉ ଟିକେ ମ୍ୟାନେଜମେଣ୍ଟ କରିବା ଦରକାର ପଡ଼େ, ତେଣୁ ଏଇସବୁ ଜିନିଷ ଯେହେତୁ ଜ୍ଞାନ କୌଶଳର ଟିକେ ଅଭାବ ରହୁଛି, ସେଥିପାଇଁ ଟିକେ ମାଛର ପ୍ରଡକ୍ସନ ଆମ ଲୋକାଲ ଏରିଆରେ କମ୍ ହଉଛି, ଯାହା ଯୋଗୁଁ ଆମ ଚାହିଦା ମେଣ୍ଟେନ୍ କରିବା ପାଇଁ ଆମେ ଅନ୍ୟ ବାହାର ରାଜ୍ୟ ଉପରେ ଆମେ ଡିପେଣ୍ଡ କରୁଛେ।
2: ସାର୍ ଆମେ କଣ କଣ କରିପାରିବା, କିଭଳି ରହିଛି ବ୍ୟବସ୍ଥା, ଆଉ କଣ ଆମେ ସୁଧାର କେମିତି କରିପାରିବା ବର୍ତ୍ତମାନ ଆଧୁନିକ ଟେକ୍ନୋଲୋଜି ଯାହା ଆପଣଙ୍କର ବିଭାଗ ଦ୍ୱାରା ବର୍ତ୍ତମାନ ଏବେ ଚାଷୀମାନଙ୍କୁ ଜଣାଉଛନ୍ତି?
3: ବର୍ତ୍ତମାନ ମାଛ ଚାଷ ଆମର ସବୁ ପ୍ରକାର ୱାଟର ବଡିଜ ବା ଆମର ଜଳ ଯୋଉଥିରେ ଜଳ ଥିବ, ପୋଖରୀ ହଉ, ଗାଡ଼ିଆ ହଉ, ଫାର୍ମ ପଣ୍ଡ ହଉ, ରିଜର୍ଭୟର ହଉ, ଯୋଉ ପ୍ରକାର ଜଳାଶୟ ଆମେ ଅଛି, ସବୁ ପ୍ରକାର ଜଳାଶୟରେ ମାଛର କେମିତି ବୈଜ୍ଞାନିକ ପଦ୍ଧତିରେ ଚାଷ କରାହେଇପାରିବ ତାର ଜ୍ଞାନ କୌଶଳ ଉପଲବ୍ଧ ଅଛି, ତେଣୁ ଚାଷୀମାନଙ୍କ ପାଖରେ ଯୋଉ ରିସୋର୍ସେସ ଅଛି ତାଙ୍କ ପାଖରେ, କାହା ପାଖରେ ସିଜନାଲ ୱାଟର ବଡିଜ ଅଛି ଯୋଉକି 2-4 ମାସ 5 ମାସ ପରେ ଶୁଖିଯାଉଛି, କାହା ପାଖରେ ଫାର୍ମ ପଣ୍ଡ ଅଛି, କାହା ପାଖରେ ବଡ ପୋଖରୀ ଅଛି, କାହା ପାଖରେ ଛୋଟ ପୋଖରୀ ଅଛି, ତେଣୁ ଯାହା ଯୋଉ ସମ୍ବଳ ତାଙ୍କ ପାଖରେ ଅଛି ସେଇ ସମ୍ବଳକୁ ନେଇକି ଗୋଟେ ମାଛ ଚାଷ କରିବା ପାଇଁ ତାର ଗୋଟେ ଯୋଉ ଜ୍ଞାନ କୌଶଳ ଅଛି ସେ ଜ୍ଞାନ କୌଶଳକୁ ପ୍ରୟୋଗ କରିକି ଚାଷୀମାନେ ଭଲ ମାଛ ଚାଷ କରିପାରିବେ ଏବଂ 2 ପଇସା ରୋଜଗାର ମଧ୍ୟ କରିପାରିବେ।
2: ତେବେ ସାର ଏଥିପାଇଁ କଣ ସାଧନ ଆମେ କହିପାରିବା, ମାନେ ସେମାନଙ୍କର ପୋଖରୀ ଯଦି ଶୁଖିଯାଉଛି, ସେମାନେ ଯାହା ଚାଷ କରୁଛନ୍ତି କେତେ ଜାଗାରେ ମାଛ ବଢୁନାହିଁ, ତ ଆଉ କେତେ ଜାଗାରେ ପାଣି ଚୁକି ଗଲେ ମାଛ

0: ଛୋଟ ମାଛ ଥାଉଛି ଅଧିକା ରହୁଛି, ଏମିତି ବି ଅନେକ ପ୍ରଶ୍ନ ବି ଚାଷୀମାନଙ୍କର ରହୁଛି, ତେବେ ଏହାକୁ ସେମାନେ କଣ ସମାଧାନ କିପରି କରିପାରିବେ ଆଉ କଣ ଖାଇବାକୁ ଦେବେ ସେମାନେ?
1: ସବୁ ପ୍ରକାର ୱାଟର ବଡି, ଯୋଉ ଟାଇପ୍ ର କ୍ୱାଲିଟି ଅଫ୍ ୱାଟର ବଡି ଅଛି, ଯେତେ କଣ କେତେ ଦିନ ପାଣି ରହୁଛି, କେତେ ଡେପ୍ଥରେ ରହୁଛି, ତାର କ୍ୟାଚମେଣ୍ଟ ଏରିଆ ଯୋଉଠି ପାଣି ଆସୁଛି ସେ କୋଉ ଏରିଆରେ ଆସୁଛି, ଏଇସବୁ ନେଇକି ଗୋଟେ ନୀତି ନିର୍ଦ୍ଧାରଣ କରାଯାଏ ଯେ ସେଇ ଜଳାଶୟରେ କଣ ଚାଷ କରାଯାଇପାରିବ। ଜେନେରାଲି ସାଧାରଣତଃ ଆମର ମୁଖ୍ୟ ପ୍ରିନ୍ସିପଲ ଗୁଡାକ ହେଲା ଯେ ଆମେ କ୍ୱାଲିଟି ଜାଳ, ପ୍ରଥମ ସର୍ବପ୍ରଥମ ଜିନିଷ ହେଉଛି ଆମେ କ୍ୱାଲିଟି ଜାଳ ଆମକୁ ଉପଲବ୍ଧ କରିବା ଦରକାର, ଏକ ନମ୍ବର। ଦ୍ୱିତୀୟ କଥା ହେଲା ଯେତେବେଳେ ପାଣି ଆଭେଲେବୁଲ ହବ, ଧରନ୍ତୁ ଜୁଲାଇ ମାସରେ ପ୍ରଥମ ବର୍ଷା ହେଲା, ଆମ ପାଣି ଆଭେଲେବୁଲ ହେଲା, ଜୁଲାଇ ମାସରେ ପାଣି ଆଭେଲେବୁଲ ହଉ ହଉ ବଡ ଜାଳ ଯଦି ମାଛ ଚାଷୀମାନେ ଛାଡିପାରିବେ, ତାହେଲେ ସେଇ ଯୋଉ ପାଣି ଶୁଖିଯାଉଛି ଛଅ ମାସ ସାତ ମାସ ପରେ, ପୁରା ଛଅ ମାସ ସାତ ମାସ ଯାକ ମାଛକୁ ବଢିବାର ସୁଯୋଗ ମିଳିବ। ତେଣୁ କ୍ୱାଲିଟି ଜାଳ ଆଉ ସଫିସିଏଣ୍ଟ ସଂଖ୍ୟାରେ ଜାଳ ଆଉ ମାଛ ଆରମ୍ଭରୁ ସିଜନର ଆରମ୍ଭରୁ ବଡ ଜାଳ, ଏଇଟା ହଉଛି ଗୋଟେ ଉପାଦାନ ମାଛ ଚାଷର ପ୍ରଥମ। ଦ୍ୱିତୀୟ ଉପାଦାନ ହଉଛି ତାକୁ ଠିକ ହିସାବରେ ଖାଦ୍ୟ, ମାଛ ଦଳ ଖାଦ୍ୟ ତାକୁ ଆମେ ଖାଇବାକୁ ଦେବାକୁ ପଡିବ। ତୃତୀୟ କଥା ହେଲା ଆମର ଯୋଉ ସାର ପ୍ରୟୋଗ କରାଯାଏ, ସାର, ଗୋବର ଖତ, ଚୂନ, ଏ ଯୋଉ ୱାଟର ମ୍ୟାନେଜମେଣ୍ଟ, ପାଣିର କ୍ୱାଲିଟି ମ୍ୟାନେଜମେଣ୍ଟ କରିବା ପାଇଁ ଯୋଉଟା କରାଯାଏ ସେଇଟା ପ୍ରୟୋଗ କରିବା ଦରକାର। ଆଉ ଚତୁର୍ଥ ଜିନିଷ ହେଲା ତାର ଯୋଉ ସ୍ୱାସ୍ଥ୍ୟ ଅଛି, ସ୍ୱାସ୍ଥ୍ୟଗତ ପରୀକ୍ଷା କେମିତି କରିକି ତାକୁ କେମିତି ଡିଫରେଣ୍ଟ ଅଲଗା ଅଲଗା ସମୟରେ ତାକୁ କଣ କଣ ଆପ୍ଲାଏ କରିବାକୁ ପଡେ, ସେଗୁଡାକ ଯଦି ଆମେ ଆପ୍ଲାଏ କରିଦେଇପାରିବେ ତାହେଲେ ମାଛ ଚାଷ ନିଶ୍ଚିତ ସକ୍ସେସ ହବ।
0: ସାର୍ ଆପଣ କହିଲେ ଯେ ୱାଟର ମ୍ୟାନେଜମେଣ୍ଟ ମାନେ କେମିତି ସେଟା କରିହବ, ପୋଖରୀ ଜଣଙ୍କର ଅଛି ପାଣି ରହିଲା ସେ ମାଛ ଛାଡିଦେଲା, ତାପରେ ତାକୁ କଣ କରିବାକୁ ପଡିବ?
1: ୱାଟର ମ୍ୟାନେଜମେଣ୍ଟ ମାନେ ହେଲା ଆମର ମାଛ ଚାଷ କରିବା ପାଇଁ ଆମ ଯୋଉ ଯେତିକି ଆମର ପାରା କ୍ୱାଲିଟିଟା ଦରକାର, ସେଥିରେ କେତିକି ନାଇଟ୍ରୋଜେନ୍ ରହିବା ଦରକାର, କେତିକି ଫସ୍ଫରସ୍ ରହିବା ଦରକାର, ତାକୁ ଲୁଣ, ଆମର ସଲ୍ଟ ଅଂଶ କେତେ ରହିବା କଥା, ଆମର ଅମ୍ଳ ଅଂଶ କେତେ ରହିବା କଥା, ଏଇସବୁର ଗୋଟେ ଆମ କ୍ୱାଲିଟି ନିର୍ଦ୍ଧାରଣ ହେଇଥାଏ। ଏ ଗୋଟେ ଗୋଟେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ଏଇସବୁ କ୍ୱାଲିଟି, ପାଣିର କ୍ୱାଲିଟି ଆମେ ମେଣ୍ଟେନ୍ କରିବାକୁ ପଡିବ। ଧରନ୍ତୁ ଆମେ ଧରନ୍ତୁ କୂଅ ଅଛି, କୂଅରେ କଣ ଆମେ ମାଛ ପକେଇଲେ ମାଛ ବଢିବ? ମାଛ ବଢିବନି। ମାଛ ବଢିବା ପାଇଁ ତାର ଗୋଟେ ପ୍ଲାଙ୍କଟନ୍ ଦରକାର, ତାର ଭିତରେ ଫର୍ଟିଲାଇଜର୍ ହେବା ଦରକାର, ତା ଭିତରେ ଚୁନର ପରିମାଣ ରହିବା ଦରକାର, ଏଇସବୁର ଗୋଟେ ଷ୍ଟାଣ୍ଡାର୍ଡ ଅଛି ଆମର। ସେଟାକୁ ଟ୍ରେନିଂ ବି ଦିଆଯାଏ, ତାର ମାଟି ପାଣି ପରୀକ୍ଷା ମଧ୍ୟ କରାଯାଏ, ମାଟି ପାଣି ପରୀକ୍ଷା କରିକି ଟ୍ରେନିଂ ଦିଆଯାଇକି ଆମେ ଚାଷୀମାନଙ୍କୁ ଶିଖଉ ଯେ କେମିତି ତାର କ୍ୱାଲିଟିଟା ମେଣ୍ଟେନ୍ କରିବେ। ଅଲଗା ଅଲଗା ଜାଗାରେ ଅଲଗା ଟାଇପ୍ର କ୍ୱାଲିଟି, କୋଉଠି ଏସିଡିକ୍ ପାଣି ଥାଏ, କୋଉଠି ସଲ୍ଟ ଏଫେକ୍ଟେଡ୍ ପାଣି ଅଛି, କୋଉ ଜାଗାରେ କ୍ୟାଚମେଣ୍ଟର ଯୋଗୁଁ ଗୁଡ଼ାଏ ତାର କ୍ଲେ ପର୍ସନ୍ ରହିଯାଉଛି, ତେଣୁ ଯୋଉ ଜାଗାରେ ଯେମିତି କ୍ୱାଲିଟିର ପାଣି ଅଛି ସେଇ ସେଇ ହିସାବରେ ଆମର ଗୋଟେ ଗୋଟେ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ଆମେ ତାକୁ ଦଉ ଯେ ଏଇ ପାଣିର ମେଣ୍ଟେନାନ୍ସ ମ୍ୟାନେଜ୍ କରିବା ପାଇଁ ଏଇସବୁ ପ୍ରକ୍ରିୟା କରିବାକୁ ପଡିବ। ପନ୍ଦର ଦିନରେ କ'ଣ ପ୍ରୟୋଗ କରିବେ, ପ୍ରତି ମାସରେ କ'ଣ ପ୍ରୟୋଗ କରିବେ, ଏସବୁ ପ୍ରୟୋଗ କଲେ ତାର କ୍ୱାଲିଟିଟା ମେଣ୍ଟେନ୍ ହେଇଯିବ। କ୍ୱାଲିଟି ମେଣ୍ଟେନ୍ ହେଇଗଲେ ପ୍ଲାଙ୍କଟନ୍ ମେଣ୍ଟେନ୍ ହବ, ପ୍ଲାଙ୍କଟନ୍ ମେଣ୍ଟେନ୍ ହେଲେ ମାଛକୁ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ମିଳିବ, ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ମିଳିଲେ ସେ ତାର ମାଛର ଭଲ ଗ୍ରୋଥ ହବ ଏବଂ ସେ ହୃଷ୍ଟପୃଷ୍ଟ ହେଇକି ମାଛ ବଢିବ।
0: ଏ ବିଷୟରେ ଆମର ଆଦିବାସୀ ଅଧିଷ୍ଠିତ ଅଞ୍ଚଳରେ ଚାଷୀ ଭାଇମାନେ କେବଳ ଗଡ଼ିଆ ପୋଖରୀରେ ଯାହା ପାଣି ରହିଲା ସେଥିରେ ଛାଡି ଦେଉଛନ୍ତି ବା ମାଛ ଖାଦ୍ୟ ଯାହା ମିଳିଲା ସେଥିରେ ପକେଇ ଦେଉଛନ୍ତି, ତ ଏମାନେ ପାଣି ପରୀକ୍ଷା, ମାଟି ପରୀକ୍ଷା କରିକିରି ମାଛକୁ ବଢେଇବା ପାଇଁ ହେଲେ କାହା ସହିତ ଯୋଗାଯୋଗ କରିବେ, କିଏ ତାଙ୍କୁ?
1: ଆମର ଆମେ ଗୋଟେ ନବରଙ୍ଗପୁରରେ ଗୋଟେ ଲାବୋରେଟୋରୀ ଆମେ କରିଛୁ ସିଫା ତରଫରୁ, ତାରା ଗାଁରେ ଇରଫାନ ଖାନର ଗୋଟେ ଫାର୍ମ କରାହେଇଛି ଗୋଟେ ଲାବୋରେଟୋରୀ, ସେ ଲାବୋରେଟୋରୀରେ ସବୁ ପ୍ରକାର ମାଟି ପାଣି ପରୀକ୍ଷା କରିବା ପାଇଁ ସବୁ ପ୍ରକାର ମେସିନାରୀ ଇକ୍ୱିପମେଣ୍ଟ ତାଙ୍କୁ ଯୋଗାଇ ଦିଆହେଇଛି। ସେଠି ଚାଷୀ ଭାଇମାନେ ଯାଇକି ସେଠି ତାଙ୍କ ମାଟି ପାଣି ପରୀକ୍ଷା କରିକି ସେମାନେ ନିର୍ଦ୍ଧାରଣ କରିପାରିବେ ତାଙ୍କ କ୍ୱାଲିଟି, ଜଳର କ୍ୱାଲିଟି କ'ଣ ଅଛି ଆଉ ତାକୁ ନିର୍ଦ୍ଧାରିତ କ୍ୱାଲିଟି ପହଞ୍ଚିବା ପାଇଁ କ'ଣ ସବୁ ପ୍ରୟୋଗ କରିବାକୁ ପଡିବ।
0: ସାର୍ ଆଉ ଗୋଟେ ପ୍ରଶ୍ନ ରହିଲା ଯେ ବର୍ତ୍ତମାନ ସମୟରେ ଯେତେବେଳେ ଅନେକ ଅଞ୍ଚଳର ଅଛି ଆମର କୋରାପୁଟ ଜିଲ୍ଲାର ମଧ୍ୟ ଯେଉଁଠି ଚାଷୀମାନଙ୍କର ବନ୍ଧ ରହିଛି ବା ପୋଖରୀ ରହିଛି, କିନ୍ତୁ ଖରାଦିନ ଆସିଲା ପାଣି ଶୁଖିଗଲା, ସେଠି ସାଧନ ନାହିଁ ଆଉ ପାଣି ସେଥିରେ ଭର୍ତ୍ତି କରିବା ପାଇଁ, କିନ୍ତୁ ମାଛ ଛାଡ଼ିଥିଲେ ସେମାନେ ମାଛ ମଧ୍ୟ ଅଧିକା ପରିମାଣରେ ମାଛ ଅଛି, ସାନ ସାନ ମାଛ, ସେ ପାଣି ଯେତେବେଳେ କମିଗଲା ସେ ସମୟରେ ସେ କଣ ଉପାୟ କରିବ?
1: ଏହାର ଦୁଇ ପ୍ରକାର ଉପାୟ ଅଛି, ଗୋଟିଏ ହେଲା ଯେ ଆମର ସେଥିରେ ବୋରୱେଲ କିଛି କରିକି ପାଣି ସପ୍ଲାଏ କରିବେ, ଧୀରେ ଧୀରେ ପାଣି ସପ୍ଲାଏ କରିବେ, ସେଟା ହେଲା ଗୋଟିଏ। ଆଉ ଦ୍ୱିତୀୟ ହେଲା ଯଦି ଏତେ ବଡ ପୋଖରୀକୁ ପାଣି ସପ୍ଲାଏ କରିପାରୁନାହାନ୍ତି ତାହେଲେ ଛୋଟ ପୋଖରୀରେ ବୋରୱେଲ କରିକି କି ଫାର୍ମ ପଣ୍ଡ ଅଛି ସେଥିରେ ବୋରୱେଲ କରିକି ପାଣି ଯୋଗାଇ ଦେଇକି ସେଥିରେ ସେମାନେ ସେ ମାଛ ବନେଇକି ଷ୍ଟକ୍

0: କରିଦେବେ। ତାପରେ ସେଇ ମାଛଟା ଯେତେବେଳେ ବର୍ଷା ଦିନ ପାଣି ଆସିଯିବ ବଡ଼ ପୋଖରୀରେ, ସେତେବେଳେ ସେଇ ମାଛଟା ଯଦି ଆଉ ଥରେ ଛାଡ଼ିଦେବେ ତାହେଲେ ସେ ବହୁତ ଜଲ୍ଦି ସେ ମାଛଟା ବଢ଼ିଯିବ। ଚାରି ମାସ ପାଞ୍ଚ ମାସ ଭିତରେ ଭଲ ଖାଦ୍ୟ ଯଦି ଦେଇଦେବେ, ଚାରି ମାସ ପାଞ୍ଚ ମାସ ଭିତରେ ସେ ଯେତିକି ଲସ୍ ହେଇଥିବ ତାର ଗ୍ରୋଥଟା, ସେ ଆଉ ତାର ସେତିକି କମ୍ପାନ୍ସେଟ୍ ହେଇଯିବ।
1: ସାର୍ ଖାଇବାକୁ ତାର ଖାଦ୍ୟଟା କ'ଣ ଦେବାକୁ ପଡ଼ିବ?
0: ଆମର ମାଛର ଯୋଉ ଆମେ ଯୋଉ କାର୍କ ମାଛ କରୁଛୁ, ରୋହି ଭାକୁର ଯୋଉ ମାଛ ଆମେ କରୁଛୁ, ତାର ଦୁଇ ପ୍ରକାର ଖାଦ୍ୟ। ଗୋଟିଏ ହେଲା ପ୍ଲାଙ୍କଟନ୍, ଯୋଉଟା ଆମେ ମୁଁ କହିଲି ମାଟି ପାଣି ଯୋଗେଇ ଯୋଗୁଁ ସାର ଖତ ଦେଇକି ଗୋଟେ ଯୋଉ ପ୍ଲାଙ୍କଟନ୍ ପ୍ରଡକ୍ସନ୍ କରନ୍ତି, ସେ ପ୍ଲାଙ୍କଟନ୍ ଗୋଟେ ହେଲା ତା ଖାଦ୍ୟ। ଆଉ ଗୋଟେ ଖାଦ୍ୟ ହେଲା ତାଙ୍କୁ ସପ୍ଲିମେଣ୍ଟରି ଫିଡ୍।

0: ଭାକୁର ଯୋଉ ମାଛ ଆମେ କରୁଛୁ ତାର ଦୁଇ ପ୍ରକାର ଖାଦ୍ୟ, ଗୋଟିଏ ହେଲା ପ୍ଲାଙ୍କଟନ ଯୋଉଟା ଆମେ ମୁଁ କହିଲି ମାଟି ପାଣି ଯୋଗେଇ ଯୋଗୁ ସାର ଖତ ଦେଇକି ଗୋଟେ ଯୋଉ ପ୍ଲାଙ୍କଟନ ପ୍ରଡକ୍ସନ କରନ୍ତି, ସେ ପ୍ଲାଙ୍କଟନ ଗୋଟେ ହେଲା ତା ଖାଦ୍ୟ, ଆଉ ଗୋଟେ ଖାଦ୍ୟ ହେଲା ତାଙ୍କୁ ସପ୍ଲିମେଣ୍ଟରୀ ଫିଡ୍କୁ ବାହାରୁ ଆମେ ଖାଦ୍ୟ ଦେବାକୁ ପଡେ। ତାର ଖାଦ୍ୟ ହଉଛି ତାର ଯୋଉ ଫାର୍ମ ମେଡ୍ ଫିଡ୍ ଯୋଉଟା ଅଛି, ଆମେ ପିଡ଼ିଆ ରାଇସ୍ ବ୍ରାନ୍ ମିଶେଇକି ଦେଇପାରିବେ, ନହେଲେ କିଛି ସିଙ୍କିଂ ଫିଡ୍ ଅଛି ସିଙ୍କିଂ ଫିଡ୍ କରିକି ଦେଇପାରିବେ, ନହେଲେ କମର୍ସିଆଲ ଫିଡ୍ ବଜାରରେ ଯୋଉ ଆଭେଲେବୁଲ ଅଛି ଫ୍ଲୋଟିଂ ଫିଡ୍ ଯୋଉଟାକ ଭାସମାନ ଖାଦ୍ୟ ସେ ମଧ୍ୟ ଦେଇପାରିବେ। ତେଣୁ କେତେ ଅନୁପାତରେ ଖାଦ୍ୟ ଦେବେ ସେ ତାର ଡିପେଣ୍ଡ କରୁଛି ଆପଣଙ୍କ ପ୍ଲାଙ୍କଟନ ଆଭେଲେବିଲିଟି କ'ଣ ଅଛି। ଯଦି ଆପଣ ପ୍ଲାଙ୍କଟନ ଆଭେଲେବିଲିଟି ଭଲ ଅଛି ପୋଖରୀରେ ତାହେଲେ ଖାଦ୍ୟ କମ୍ ଦରକାର ପଡିବ, ଯଦି ପ୍ଲାଙ୍କଟନ କମ୍ ଅଛି ତାହେଲେ ଖାଦ୍ୟ ଅଧିକା ଦରକାର ପଡିବ। ଆଉ ଯଦି ଆପଣ ଖାଦ୍ୟ ଦେବେନି ତାହେଲେ ମାଛ କେବଳ ପ୍ଲାଙ୍କଟନ ଉପରେ ଡିପେଣ୍ଡ କଲେ ତାର ସେତେ ଗ୍ରୋଥ ହେଇପାରିବନି। ଧରନ୍ତୁ ଆପଣଙ୍କର ଗୋଟେ ମାଛ ବର୍ଷକୁ ଗୋଟେ କେଜି ହେବା କଥା, ଯଦି ଆପଣ ଭରପୁର ମାରେ ଯଦି ପ୍ଲାଙ୍କଟନ ଅଛି ତାହେଲେ ସେ 300 ଗ୍ରାମ କି 400 ଗ୍ରାମ, ବାକି 400 ରୁ 600 ଗ୍ରାମ ବଢେଇବା ପାଇଁ ଯୋଉ ଏକ୍ସଟ୍ରା ଗ୍ରୋଥଟା ହବ ସେଇଟା ଆପଣଙ୍କ ସପ୍ଲିମେଣ୍ଟରୀ ଫିଡ୍ ରୁ ଆସିବ। ତେଣୁ ସପ୍ଲିମେଣ୍ଟରୀ ଫିଡ୍ ଟା ଦେଲେ ସେ ମାଛଟା ଗୋଟେ କିଲୋ ପର୍ଯ୍ୟନ୍ତ ପହଞ୍ଚି ପାରିବ। ତେଣୁ ଯୋଉ ଖାଦ୍ୟ ଦୁଇ ପ୍ରକାର, ପ୍ଲାଙ୍କଟନ ରୁ ବି ସେ ପାଇବ ଏବଂ ସପ୍ଲିମେଣ୍ଟରୀ ଫିଡ୍ ଦୁଇଟା ସୋର୍ସ ପାଇବ। ଦୁଇ ପ୍ରକାର ଚାଷ ବହୁତ ଦରକାର ଅଛି ଏବଂ ଦୁଇ ପ୍ରକାର ଚାଷ କଲେ ବହୁତ ଭଲ ଲାଭବାନ ହେଇପାରିବ। ପ୍ରଥମ କଥା ହଉଛି ଏପ୍ରିଲ ରୁ ଜୁନ ପର୍ଯ୍ୟନ୍ତ ଯୋଉ ଖରା ଦିନ ଯୋଉଟା ଆମର ହଉଛି ସେ ଖରା ଦିନରେ ଯାଆଁଳ ଚାଷ କରିହେବ, ଆଉ ସେଇ ଜାଗାରେ ଯୋଉ ଜାଗାରେ ପାଣିର ଆଭେଲେବୁଲ ଅଛି ବୋରୱେଲ କରିପାରିବେ, ଟିକେ ପମ୍ପିଂ କରିପାରିବେ, ଛୋଟ ଛୋଟ ପୋଖରୀ ଅଧା ଏକର କି 25 ଡିସିମିଲ ପୋଖରୀରେ ମାତ୍ର 2 ଫୁଟ୍ ରୁ 3 ଫୁଟ୍ ପାଣି, ଅତି ବେଶୀରେ 2 ଫୁଟ୍ ପାଣି, 2 ଫୁଟ୍ ପାଣିରେ 2 ଫୁଟ୍ ରୁ 2.5 ଫୁଟ୍ ପାଣିରେ ଦିନ ଅଧା ଏକର କି 25 ଡିସିମିଲ ଜାଗାରେ ଯାଆଁଳ ଚାଷ କରିପାରିବେ। ଯାଆଁଳ ଚାଷ ଗୋଟେ ବହୁତ ଲାଭଜନକ ଚାଷ, ଯଦି ଜଣେ ଲୋକ ଗୋଟିଏ ଏକରରେ ଯଦି ଯାଆଁଳ ଚାଷ କରିବ ଆଉ 3 ମାସ 4 ମାସ ଭିତରେ ସେ ପାଖାପାଖି 4ଟା କ୍ରପ୍ କରିପାରିବ, ସ୍ପଞ୍ଜ ରୁ ଫ୍ରାଏ କରିପାରିବ, ଆଉ 4 ମାସ ଭିତରେ ସେ ଏକରକୁ ପାଖାପାଖି 2 ଲକ୍ଷ ଟଙ୍କା ଇନକମ୍ ସେ କରିପାରିବ। ସେଟା ହେଲା ଯାଆଁଳ ଚାଷ। ସେଇ ଯୋଉ ଯାଆଁଳ ଚାଷ କରିବେ ସେଇ ଯାଆଁଳଟା ରେଡି ହେଇଯିବ, ସେ ଯାଆଁଳ ଯେତେବେଳେ ରେଡି ହେଇଯିବ ବର୍ଷା ଯେତେବେଳେ ଆସିବ, ଚାଷୀମାନେ ଅନେକ ସଂଖ୍ୟାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଅଛନ୍ତି ସେଇମାନେ ସେଠୁ ଯାଆଁଳ କିଣିକି ନେବେ। ତେଣୁ ଆମର ମୁଖ୍ୟ ଆମର ଉଦ୍ଦେଶ୍ୟ ହେବା କଥା ଯେ ଆମେ କେମିତି ଯାଆଁଳ ଆମ ଲୋକାଲି ଆମେ ଆଭେଲେବୁଲ କରେଇବା।
1: ଦେଖିଲେ କି ନାହିଁ ହେଲେ ମାଛ ଚାଷ କଲେ ଭଲ ପଇସା ମିଳିବ, ମାତ୍ର ମାଛ ବିହନ କରି ବିକ୍ରି କଲେ ଆହୁରି ପଇସା ମିଳିବ,
2: ଆହୁରି ପଇସା ହଇ ଭାଇନା,
1: 4 ମାସରେ ପୁଣି ସମାନ 2 ଲକ୍ଷ ଲେଖା ମିଳିଯିବ ପୁଣି ଇଏ କରିବୁ।
2: ମାତ୍ର ଭଲ ଭାଇନା, ଏ ଯୋଉ ସବୁବେଳେ ଧାନ ଧାନ ଧାନ, ଆମେ ଟିକେ ଅଲଗା ଅଲଗା ଚାଷ କଲେ ସିନା ହବ ଭାଇନା।
1: ସେଟା ତ ଆମେ ଯେମିତି ତୁଣ୍ଡକୁ ସୁଆଦ ଖୋଜୁଛୁ, ଆଜି ଏଇଟା ଖାଇଲି ବୋଲେ କାଲି ଟିକେ ଅଲଗାଟା, ଗୋଟେ ଜିନିଷ ସବୁଦିନେ ଖା ବୋଲେ ତମେ ଖାଇପାରିବ କି? ଏ ବେଡ଼ାରେ ମିଶା ସବୁବେଳେ ଗୋଟେ ଏକା ଖାଲି ଚାଷ କରି ଲାଗିଲେ ହବ କି? ଅଲଗା ଅଲଗା ବଦଳେଇଲେ ଏକା ବେଡ଼ାକୁ ମିଶା ଭଲ ଲାଗିବ, ଆମକୁ ମିଶା ଭଲ ଲାଗିବ, ଆଉ ଫସଲ ମିଶା ଭଲ ହବ, ଏ ରୋଗ ପକାଉ ଲାଗିବ ନାହିଁ,
2: ଲାଗିବ ନାହିଁ।
1: ସେଟା ପାଇଁ ସବୁବେଳେ ଫସଲର ପରିବର୍ତ୍ତନ ଦରକାର ଭାଇ। ହେଲେ ବର୍ଷା ତ ହଉଛି ବୋଲ ତ ଜିବିରି ଜିବିରି
2: ମନ
1: ଟିକେ ସର୍ଦା କରିଦବା ବୈଠକରେ,
2: ଗୀତ ନ ବାଜିଲେ ହବ କି ଭାଇନା?
1: ଶୁଣିଦେବା।

0: ହେଇଟି ସମାନ ଏ କାକରକୁ ଯାଇକି ଦୋକାନ ପାଖରେ ବସୁଛି ଦେଖି ସମାନ ଚଣା ପାକୁଡ଼ି ଟିକେ ଖାଇଦେଲେ କେମିତି ସର୍ଦା ଲାଗିବ ଯେ
1: ବଢିଆ ସର୍ଦା ହେଲା
0: ଇଆଡ଼େ ଗରମ ଗରମ ସିଆଡ଼େ ଥଣ୍ଡା କାକର
1: ଥଣ୍ଡା କାକର
0: ମାତ୍ର ସାଙ୍ଗସାଥି ରହିଲା ଆଉ ଟିକେ ମଜା
1: ଆଉ ଟିକେ ମଜା
0: ହେଲେ ଶୁଣ ତ ଏବେ ତ ଆମର ସାଙ୍ଗସାଥି କଥା କହିଲ ବୋଲେ ସାଙ୍ଗସାଥି କଥା ଗୋଟେ ଶୁଣିଦେବା
1: ଶୁଣିବା ନା
0: ଚାଷୀ ଭାଇର କଥା ଗୋଟେ ତମେ ଆକା ପଚାର
1: ହଉ ଭାଇନା ଶୁଣିବା
2: ଭାଇ ପ୍ରଥମେ ଆପଣଙ୍କର ପରିଚୟଟା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଦେବେ
3: ହଁ ସାର୍ ନମସ୍କାର ମୋର ନାଁ ହଉଛି ଗୋପୀନାଥ ବାଘ ଆଉ ମୁଁ କୋରାପୁଟ ଜିଲ୍ଲାର ବଡକେଙ୍ଗା ଗ୍ରାମ ପଞ୍ଚାୟତର ସୋଲମନଗୁଡା ଗାଁ ମୋର
2: ଆଚ୍ଛା ଭାଇ ଆପଣ କଣ କଣ ସବୁ ଚାଷ କରନ୍ତି
3: ଆଜ୍ଞା ମୁଁ ଚାଷ କରେ ଧାନ ମାଣ୍ଡିଆ ସୁଆ ତା ସହିତ କିଛି ବାଡ଼ିରେ ମଧ୍ୟ ପନିପରିବା ଘର ପାଇଁ କରେ ଆଜ୍ଞା
2: ଆଚ୍ଛା ହେଲେ କେତେ ବର୍ଷ ହେଲାଣି ଆପଣ ଚାଷବାସ କରିବାର ଭାଇ
3: ଆଜ୍ଞା ଚାଷବାସ କରିକି ତ ଆମ ପୂର୍ବପୁରୁଷ ଆମର ଜେଜେବାପା ବାପା ତ କରିକି ଯାଉଛନ୍ତି ତାଙ୍କୁ ଦେଖିକିରି ମୁଁ ହେଲାଣି ସାର୍ ଗୋଟେ 30 ବର୍ଷ ହେଲାଣି ମୁଁ ଚାଷ କରୁଛି ସାର୍

0: ଆପଣ ଏ ଯୋଉ ଚାଷବାସ ସବୁ କରନ୍ତି, ବିହନର ସୁବିଧା କେମିତି ଅଛି, କୋଉଠୁ ବିହନ ଆଣନ୍ତି?
1: ବିହନ ଦେଖିବାକୁ ଗଲେ ସାର୍ ଆଗରେ ତ କିଛି ମିଳୁନଥିଲା, ବାପା ଜେଜେବାପାଙ୍କ ଅମଳରେ, କିମ୍ବା ଆମେ ସେତେ ଜାଣିପାରୁନଥିଲୁ, ମିଳୁଥିଲା ବୋଧେ। ଏବେ ଆମର ଜିଲ୍ଲା କୃଷି ଅଧିକାରୀଙ୍କ ସହଜରେ ଏବେ ଟିକେ ଟିକେ ମାଣ୍ଡିଆ ବିହନ ମିଳୁଛି ସାର୍, ଆଉ ଧାନ ବିହନ ବି ମିଳୁଛି। ଆମେ ସେଠୁ ଆଣିକି ଲଗାଉଛୁ, ଆଉ ଆମର ଦେଶୀ ଯାହା ଧାନ ରୁହେ ସେଇଟା ବି ଆମେ ବ୍ୟବହାର କରୁଛୁ ଆଜ୍ଞା।
0: ହେଲେ ଆପଣ ମୁଖ୍ୟତଃ କୋଉ କୋଉ ବିହନ ସବୁ ବ୍ୟବହାର କରୁଛନ୍ତି?
1: ମୁଖ୍ୟତଃ ଦେଖିବାକୁ ଗଲେ ସାର୍ ଆମର ଧାନ ଆଉ ମାଣ୍ଡିଆ, ଏଇଟା ଦୁଇଟା ମୁଖ୍ୟ ସାର୍।
0: ହେଲେ ବର୍ତ୍ତମାନ ଧାନ ଲଗେଇଛନ୍ତି?
1: ହଁ ସାର୍, ଧାନ ତ ଏବେ ସବୁ ରେଡି କରିକି ରଖିଛୁ ସାର୍, ପଳା ପକେଇଛୁ ମାନେ ରୁଆ କରିଛୁ, ଜମିଟା ପୁରା ପ୍ରସ୍ତୁତ ହେଇଗଲେ। ଏବେ ବର୍ଷା ଲାଗିଛି ତ ସାର୍, 3-4 ଦିନ ହେଲାଣି ପୁରା କଣ୍ଟିନ୍ୟୁ ବର୍ଷା ଲାଗିଛି, ସେଥିକରି ରୁଆଟା ପକେଇଛୁ, ଆଉ ଜମିଟା ପୁରା ପ୍ରପରଲି ପୁରା ଇଏ ହେଲା ପରେ ଆମେ ଧାନ ଲଗେଇବୁ ସାର୍, ରୁଆ କରିବୁ ଆଉ।
0: ଆଚ୍ଛା, ହେଲେ ଆପଣ ଯୋଉ ଧାନ ବୁଣାବୁଣି ରୁଆରୁଇ ଏସବୁ ଯୋଉ କରନ୍ତି,
1: ସାର୍
0: ମେସିନ୍ର ବ୍ୟବହାର କରନ୍ତି ନା ହାତରେ ଲୋକ ଲଗେଇକି?
1: ବର୍ତ୍ତମାନ ତ ମୁଁ ମୋର ଜମି କମ ଆଉ ମୁଁ ଲୋକ ବି ଲଗଉଛି, ଯଦି ଲୋକ ଯଦି ମିଳିବେନି ବୋଲେ ବାଧ୍ୟ ହେଇକି ମେସିନଟା ଲଗେଇବାକୁ ପଡୁଛି ସାର୍, ଭଡ଼ାରେ
0: ଆଚ୍ଛା।
1: ଆଣିକିରି।
0: ହେଲେ ଆପଣ ଧାନ ଯୋଉ ଲଗଉଛନ୍ତି, କୋଉ କୋଉ କିସମର ବିହନ ବ୍ୟବହାର କରୁଛନ୍ତି ଆପଣ?
1: ଧାନ ଏବେ ମୁଁ ପୂଜା ବୋଲିକିରି ଗୋଟେ ସରକାରୀ ଧାନଟା ଲଗେଇଥିଲି ସାର୍, ତାପରେ ଆମର ଦେଶୀ ଧାନ ଅଛି ଖଣ୍ଡଗିରି ସାର୍, ତାପରେ 101 ଯୋଉଟାକି 3 ମାସ ଭିତରେ ଯୋଉଟା ହବ, 3 ମାସ 90-100 ଦିନ 90-120 ଦିନ ଏଇ ହିସାବରେ ବିହନ ଆଣିକି ଆମେ ଲଗଉଛୁ ଆଜ୍ଞା।
0: ଆଚ୍ଛା, ହେଲେ ଆପଣ ଯେତେବେଳେ ଚାଷବାସ କରୁଛନ୍ତି ସେତେବେଳେ ନିହାତି ରୂପରେ ଆପଣଙ୍କର ପିଡିଆ ସାର ଏସବୁର ମଧ୍ୟ ଆବଶ୍ୟକତା ପଡୁଥିବ,
1: ହଁ ସାର୍ ପଡୁଛି ସାର୍।
0: ତ ଏସବୁ ଯୋଉ ରହିଛି ଏସବୁର ସୁବିଧା କେମିତି ଆପଣଙ୍କୁ ମିଳୁଛି, କୋଉଠୁ ପାଉଛନ୍ତି ଏସବୁ?
1: ହଁ, ସେଇଟା ଆମର ଯିଏ ଆମର କୃଷି ଅଧିକାରୀ ଅଛନ୍ତି ପଞ୍ଚାୟତର, ତାଙ୍କ ସହିତ ଯୋଗାଯୋଗ କରୁଛୁ ସାର୍, କୋଉଠି ମିଳିବ କଣ ତାର ରେଟ କଣ କେମିତି ବୋଲିକିରି ପଚାରିଲା ପରେ ସେ ଯଦି ଆମ କହିବେ, ମାନେ ଲ୍ୟାମ୍ପରୁ ଆଣିବାକୁ ପଡିବ ନା ଦୋକାନରୁ ଆଣିବାକୁ ପଡିବ, ତାଙ୍କର ହିସାବରେ କହିଲେ ଆମେ ଯାଇକି ଆଣୁଛୁ ସାର୍।
0: ଆପଣ ଯୋ ବିଭିନ୍ନ ପ୍ରକାର ସାର ଆଉ ଖତ ବ୍ୟବହାର କରୁଛନ୍ତି, ସେ ଭିତରେ କୋଉ କୋଉ ସାର ଆଉ ଖତ ବ୍ୟବହାର ବେଶୀ ହଉଛି?
1: ଆଜ୍ଞା, ଦେଖିବାକୁ ଗଲେ ସାର୍ ମୁଁ ତ ଆମର ଜୈବିକ ଖତ ବେଶୀ ୟୁଜ୍ କରେ, ରାସାୟନିକ ଖତ ସେତେ ନାହିଁ, ଟିକେ ରାସାୟନିକ ଖତଟା ଟିକେ କମ୍ ୟୁଜ୍ କରେ, ଆଉ ଆମର ଜୈବିକ ଖତଟା ଟିକେ ଅଧିକା ୟୁଜ୍ କରେ ସାର୍।
0: ଆଚ୍ଛା, ହେଲେ ଗୋବର ଖତ ଏସବୁ ବ୍ୟବହାର କରନ୍ତି?
1: ଆଜ୍ଞା, ଗୋବର ଖତ ହଉ କି ଏବେ ଦେଖନ୍ତୁ ସରକାର ଦଉଛନ୍ତି ଆମର ଧନିଚା, ଧନିଚାକୁ ତାକୁ ମାଟିରେ ବିଳେଇ ଦେଇକିରି ଇଏ କରିଦେଲେ ସେଇଟା ବି ଗୋଟେ ଜୈବିକ ଖତ ଭାବରେ ଆମକୁ ମିଳିଯାଉଛି, ଆଉ ଆପଣ କହିବା ହିସାବରେ ଜୈବିକ ଖତ ଯୋଉଟା କି ଆମର ଗୋବର ଖତ ଆମେ ବ୍ୟବହାର କରୁଛୁ ସାର୍। ଆଉ ମୁଁ ଗତ ଥର ଆଣିଥିଲି ଜିଆ ଖତ ବୋଲିକିରି, ସେଇଟା ବି ବେଳେବେଳେ ଦରକାର ହେଲେ ଆମେ ୟୁଜ୍ କରୁଛୁ ସାର୍, ଆମକୁ ସେତେ ମିଳୁନି ବୋଲିବାଟା, ଆଉ ଯଦି ମିଳିଥିଲେ ସେଇଟା ବି କିଣି ଆଣିକିରି ଜମିରେ ପକେଇଲେ ଭଲ ବୋଲିକିରି କହିବାଟା ସାର୍, ଆଉ ଜମିଟା ଆମକୁ ଉର୍ବର ଦରକାର ସାର୍, ଉର୍ବର ହେଲେ ତ ଯାଇକିରି ଆମକୁ ଚାଷବାସ ହେଲେ ଆମେ ଭଲରେ ଚଳିପାରିବା, ଆଉ ରାସାୟନିକ ସାର ତ କ୍ଷତି ଅଧିକ, ତେଣୁକରି ତାକୁ ଟିକେ କମ୍ ଆକା ବ୍ୟବହାର କରିବାଟା ସାର୍।
0: ହେଲେ ଆପଣଙ୍କର ଚାଷବାସ ବ୍ୟତୀତ ଆଉ କଣ କାମ ଅଛି ନା କେବଳ ଚାଷରେ ହିଁ ଆପଣଙ୍କର ଗୁଜୁରାଣ ମେଣ୍ଟଉଛନ୍ତି?
1: ନାଇଁ, ଚାଷରେ ତ ଗୁଜୁରାଣ ମେଣ୍ଟେଇବାଟା ଟିକେ କଷ୍ଟ ସାର୍, ଚାଷବାସ ସରିଲା ପରେ ବଳକା ଦିନେ ଆମେ ଯାଇକି କୁଲି ବୃତ୍ତି ବି କରୁଛୁ ସାର୍, କାହିଁକି ନା କୋରାପୁଟ ଜୟପୁର ଗଲେ ବି ଆମକୁ ଲେବର କାମରେ ଆମେ ଇଏ ହେଇକି ଚଳୁଛୁ ସାର୍।
0: ହେଲେ ଆପଣ
1: ମୁଖ୍ୟତଃ ଚାଷ ଚାଷ ଯୋଉ ମାନେ ସରିଲା ପରେ ଭ୍ୟାକେନ୍ସି ରହୁଛି, ସେଇ ବେଳକୁ ଆମେ ଲେବର କାମରେ ହଉ କିମ୍ବା ଯେକୌଣସି କାମରେ ଯାଇକିରି ଦୈନିକ ମଜୁରୀ ହିସାବରେ କରୁଛୁ ସାର୍ ଆଉ।
0: ଆଚ୍ଛା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଭାଇ, ରହୁଛୁ ବର୍ତ୍ତମାନ।
1: ଆଜ୍ଞା, ନମସ୍କାର ସାର୍।
0: ନମସ୍କାର।
2: ହଁ, ଦେଖିଲ କି ନାଇଁ, ହେଲେ କି ସବୁ ଭାଇ ମିଶା ସମାନ କଥା ଏକା କହିଦେଇଛନ୍ତି, ମନର କଥା ଗୋଟେ ଶୁଣିଦେଲେ ମନଟା ଖୁସି। ମୁଇଁ ଭାବୁଥିଲି ମୁଇଁ ଏକା ମୋର ଦୁଃଖ ମୁଁ ଏମିତି କରିଦେଲି ସେମିତି ହେଲା ପରା ଏମିତି ହେଲା ପରା, ଭାଇର କଥା ବୋଲେ ନା ରେ ବାବୁ ସବୁ ସମାନ ଏକା, ତାର ମିଶା ଏମିତି ଏକା, ହେଲେ ଆମେ ନିଜକୁ ନିଜେ

0: ପରିବର୍ତ୍ତନ କରିବାର ଅଛି। ମୁଇଁ ଆଜି ଏ ଚାଷ କରିବି ବୋଲେ କରିବି ଏକା, ମୁଇଁ ନୂଆ ଜିନିଷ ଗୋଟେ କରିବି ବୋଲେ କରିବା, ଏ ମେଣ୍ଢା ପୋଲ ଫରା ସିଏ କଲା ବୋଲି ମୁଇଁ ମିଶା କରିଦେବି ସିଏ କଲା ବୋଲି ମୁଇଁ ହବ ନାହିଁ। ନିଜେ ଆମେ ବଦଳେଇଲେ ଏକା ଅନ୍ୟମାନେ
1: ବୁଝିଲେ
0: କି ନାହିଁ। ସେଥିପାଇଁ କଥା ଅଛି, ଚାଷୀ ଯଦି ହବ ବୋଲେ ସବୁ ପ୍ରକାର ଚାଷ କରିବାର ଅଛି। ଖାଲି ଗୋଟକୁ ଚାଷ କରିଦେଇକି ରହିଗଲେ ମୁଇଁ ଚାଷୀ ବୋଲି କହିଲେ ହବ
1: ନାହିଁ, ହବ ନାହିଁ,
0: ବୁଝିଲ କି ନାହିଁ। ଚାଷରେ ପରିବର୍ତ୍ତନ ଆଣିବାର ଅଛି, ଆଉ ସରକାରୀ ଯୋଜନାକୁ ଆମେ ନେବାର ଅଛି,
1: ନେବାର ଅଛି,
0: ତେବେ ଯାଇ ଭଲ ରୋଜଗାରଟିଏ କରିପାରିବା।
1: ସରକାର ଆମ ପାଇଁ ଏତେ ବ୍ୟବସ୍ଥା କରୁଛନ୍ତି, ଆମେ ଯଦି ସେଗୁଡାକୁ ନେବାନି ତାହେଲେ କେମିତି ହବ ଭାଇନା?
0: ତାର ଲାଭ ନହେଲେ ତ କିଛି ନାହିଁ ଆଉ। ହେଲେ ଭାଇ ଦେଖ ତ, ବେଳ ମିଶା ସମାନ ଠିକ ଠିକ ହେଇଗଲେ ଆମକୁ ତ ସେ ଲାଲ ଗିରା ପର୍ଯ୍ୟନ୍ତ ଆଇଲେ ତ ସମାନ ବୈଠକରୁ ଉଠିଯିବା କଥା ପରା ହେଇଯାଉଛି। କାହିଁକି ବୋଲେ ବୈଠକ ଘର ଆର ଗୋଟେ ବୈଠକ ଆଇବ, ହେଲେ ଆମର ପାଖରେ ତ ଜବର କାର୍ଯ୍ୟକ୍ରମ ଅଛି ବୋଲ ତ, ହେଲେ ଆର ବୈଠକ କଥା ହବା।
1: ହଇ ଭାଇନା,
0: ହେଲେ ଏବେ ଯିବା,
1: ଆଜି ବୈଠକରୁ ଉଠିବା ଭାଇନା, ଉଠିବା।

0: ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ରମେଶ ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଓଡ଼ିଆରେ ଆଲୋଚନା, ଜଳବାୟୁ ପରିବର୍ତ୍ତନର କାରଣ। ଆଲୋଚକ ସ୍ୱାଗତ କୁମାର ହୋତା।
1: ଶ୍ରୋତାବନ୍ଧୁ, ଟିକେ ଭାବି ଦେଖନ୍ତୁ ତ, ଆମ ପୃଥିବୀ ଏକ ବିଚିତ୍ର ଗ୍ରହ, ଯାହା ହେଉଛି ମାନବ ସଭ୍ୟତାର ଏକମାତ୍ର ବାସସ୍ଥାନ। ଏହି ଗ୍ରହରେ ଜୀବଜଗତର ବିକାଶ ଓ ଅସ୍ତିତ୍ୱ ପାଇଁ ଉପଯୁକ୍ତ ଜଳବାୟୁ ଅତ୍ୟନ୍ତ ଆବଶ୍ୟକ। ହଜାର ହଜାର ବର୍ଷ ଧରି ପୃଥିବୀର ଜଳବାୟୁରେ ପ୍ରାକୃତିକ ଭାବରେ କିଛି ପରିବର୍ତ୍ତନ ଘଟିଛି, କିନ୍ତୁ ଗତ ଦୁଇ ଶତାବ୍ଦୀ ଧରି ମାନବ କାର୍ଯ୍ୟକଳାପ ଏହି ପରିବର୍ତ୍ତନକୁ ଅସ୍ୱାଭାବିକ ଭାବରେ ତ୍ୱରାନ୍ୱିତ କରିଛି। ଆଜି ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱର ସବୁଠୁ ବଡ଼ ପରିବେଶଗତ, ସାମାଜିକ ଓ ଆର୍ଥିକ ସମସ୍ୟା ଭାବେ ପରିଗଣିତ ହେଉଛି। ବିଶ୍ୱର ପ୍ରାୟ ସମସ୍ତ ଦେଶ ଆଜି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କରୁଛନ୍ତି। କେଉଁଠି ଅତ୍ୟଧିକ ଉତ୍ତାପ, କେଉଁଠି ଅସମୟରେ ବର୍ଷା, କେଉଁଠି ଦୀର୍ଘ ମରୁଡ଼ି, କେଉଁଠି ଭୟଙ୍କର ବନ୍ୟା, ଆଉ କେଉଁଠି ଘୂର୍ଣ୍ଣିଝଡ଼ର ତୀବ୍ରତା ବଢ଼ିବା ଏହାର ସ୍ପଷ୍ଟ ଉଦାହରଣ। ଏହି ପରିବର୍ତ୍ତନ କେବଳ ପ୍ରକୃତିକୁ ନୁହେଁ, ବରଂ କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ, ଅର୍ଥନୀତି ଓ ମାନବ ଜୀବନକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରୁଛି। ଭାରତ ଏବଂ ବିଶେଷ କରି ଓଡ଼ିଶା ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ମୁକ୍ତ ନୁହେଁ। ବାରମ୍ବାର ଘୂର୍ଣ୍ଣିଝଡ଼, ଅସ୍ୱାଭାବିକ ବର୍ଷା, ସମୁଦ୍ର ପତ୍ତନ ବୃଦ୍ଧି, ତାପମାତ୍ରା ବୃଦ୍ଧି ଓ କୃଷି ଉତ୍ପାଦନରେ ହ୍ରାସ ଭଳି ସମସ୍ୟାଗୁଡ଼ିକ ରାଜ୍ୟର ବିକାଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଶ୍ରୋତାବନ୍ଧୁ, କେବେ ମନରେ ପ୍ରଶ୍ନ ଆସିଛି କି ଜଳବାୟୁ ଓ ପାଣିପାଗ କ'ଣ ସମାନ? ଜଳବାୟୁ କହିଲେ କୌଣସି ଅଞ୍ଚଳର ଦୀର୍ଘ ସମୟ ଧରି ରହୁଥିବା ପାଣିପାଗର ହାରାହାରି ଅବସ୍ଥାକୁ ବୁଝାଯାଏ। ସାଧାରଣତଃ 30 ବର୍ଷ କିମ୍ବା ତାଠୁ ଅଧିକ ସମୟର ତାପମାତ୍ରା, ବର୍ଷା, ଆର୍ଦ୍ରତା, ପବନର ବେଗ ଓ ଅନ୍ୟାନ୍ୟ ପାଣିପାଗ ସମ୍ବନ୍ଧୀୟ ତଥ୍ୟକୁ ବିଶ୍ଳେଷଣ କରି ଏକ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ। ଅନ୍ୟପକ୍ଷରେ ପାଣିପାଗ ହେଉଛି ଅଳ୍ପ ସମୟର ବାୟୁମଣ୍ଡଳୀୟ ଅବସ୍ଥା, ଯେପରିକି ଆଜି ବର୍ଷା ହେବା କିମ୍ବା କାଲି ଗରମ ପଡ଼ିବା। ତେଣୁ ପାଣିପାଗ ଓ ଜଳବାୟୁ ମଧ୍ୟରେ ପାର୍ଥକ୍ୟ ରହିଛି। ପାଣିପାଗ ଦୈନନ୍ଦିନ ପରିବର୍ତ୍ତନଶୀଳ ହୋଇଥିବା ବେଳେ ଜଳବାୟୁ ହେଉଛି ଦୀର୍ଘକାଳୀନ ପ୍ରବୃତ୍ତି। ତେବେ ଜଳବାୟୁ ପରିବର୍ତ୍ତନ କହିଲେ କ'ଣ? ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଦୀର୍ଘକାଳୀନ ଜଳବାୟୁରେ ଘଟୁଥିବା ଉଲ୍ଲେଖନୀୟ ପରିବର୍ତ୍ତନ। ଯେତେବେଳେ ବିଶ୍ୱର ହାରାହାରି ତାପମାତ୍ରା ବଢ଼ିଯାଏ, ବର୍ଷାର ଧାରା ବଦଳିଯାଏ, ସମୁଦ୍ର ପତ୍ତନ ବୃଦ୍ଧି ପାଏ ଏବଂ ଚରମ ପାଣିପାଗୀୟ ଘଟଣା ବାରମ୍ବାର ଘଟେ, ସେତେବେଳେ ତାହାକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ମାନବ ସୃଷ୍ଟ କାର୍ଯ୍ୟକଳାପ। ଶିଳ୍ପାୟନ, ଜୀବାଶ୍ମ ଇନ୍ଧନର ବ୍ୟବହାର, ଜଙ୍ଗଳ କାଟିବା, ଦ୍ରୁତ ସହରୀକରଣ ଓ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ଗ୍ରୀନହାଉସ୍ ଗ୍ୟାସ୍ର ପରିମାଣ ଦ୍ରୁତ ହାରରେ ବଢ଼ିଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ଉତ୍ତାପକୁ ବାହାରକୁ ଯିବାକୁ ବାଧା ଦେଇ ପୃଥିବୀକୁ ଅଧିକ ଉଷ୍ମ କରିଥାଏ। ପୃଥିବୀର ବାୟୁମଣ୍ଡଳରେ କିଛି ଗ୍ୟାସ୍ ରହିଛି, ଯେପରି କାର୍ବନ୍ ଡାଇଅକ୍ସାଇଡ଼, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ଼, ଜଳୀୟ ବାଷ୍ପ। ଏହି ଗ୍ୟାସ୍ଗୁଡ଼ିକ ସୂର୍ଯ୍ୟରୁ ଆସୁଥିବା ଶକ୍ତିକୁ ପୃଥିବୀରେ ପହଞ୍ଚିବାକୁ ଦିଅନ୍ତି, କିନ୍ତୁ ପୃଥିବୀରୁ ଫେରିଯାଉଥିବା ଉତ୍ତାପର ଏକ ଅଂଶକୁ ଧରି ରଖନ୍ତି। ଏହାକୁ ଗ୍ରୀନ୍ ହାଉସ୍ ପ୍ରଭାବ କୁହାଯାଏ। ପ୍ରାକୃତିକ ଭାବରେ

ପ୍ରଭାବ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଯଦି ଏହା ନଥାନ୍ତା ତେବେ ପୃଥିବୀର ହାରାହାରି ତାପମାତ୍ରା -18°C ହୋଇଥାନ୍ତା ଏବଂ ଜୀବନ ସମ୍ଭବ ହୋଇପାରିନଥାନ୍ତା। କିନ୍ତୁ ମାନବ କାର୍ଯ୍ୟକଳାପ ଯୋଗୁଁ ଏହି ଗ୍ୟାସ୍ଗୁଡ଼ିକର ପରିମାଣ ଅତ୍ୟଧିକ ବଢ଼ିଯାଇଛି, ଫଳରେ ଅଧିକ ଉତ୍ତାପ ବାୟୁମଣ୍ଡଳରେ ଅଟକି ରହୁଛି ଏବଂ ପୃଥିବୀର ତାପମାତ୍ରା କ୍ରମାଗତ ଭାବରେ ବଢ଼ୁଛି। ଏହି ଘଟଣାକୁ ବୈଶ୍ୱିକ ଉଷ୍ମତା ବା ଗ୍ଲୋବାଲ୍ ୱାର୍ମିଂ କୁହାଯାଉଛି। ଆସନ୍ତୁ ଜାଣିବା ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ବିଷୟରେ। ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ମାନବସୃଷ୍ଟ କାରଣ ଓ ପ୍ରାକୃତିକ କାରଣ। ମାନବସୃଷ୍ଟ କାରଣଗୁଡ଼ିକ ହେଲା ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର, ଶିଳ୍ପାୟନ ଓ କାରଖାନାରୁ ନିର୍ଗତ ଗ୍ୟାସ୍, ଜଙ୍ଗଲ କ୍ଷୟ, ଯାନବାହନର ସଂଖ୍ୟା ବୃଦ୍ଧି, କୃଷିକ୍ଷେତ୍ରରୁ ନିର୍ଗତ ମିଥେନ୍ ଓ ନାଇଟ୍ରସ୍ ଅକ୍ସାଇଡ଼, ଅତ୍ୟଧିକ ବିଦ୍ୟୁତ୍ ଓ ଶକ୍ତିର ବ୍ୟବହାର, ଅନିୟନ୍ତ୍ରିତ ସହରୀକରଣ, ପ୍ଲାଷ୍ଟିକ୍ ଓ ବର୍ଜ୍ୟ ପଦାର୍ଥର ଅବ୍ୟବସ୍ଥିତ ପରିଚାଳନା। ସେହିପରି ପ୍ରାକୃତିକ କାରଣଗୁଡ଼ିକ ହେଲା ଆଗ୍ନେୟଗିରି ଉଦ୍ଗୀରଣ, ସୂର୍ଯ୍ୟ ଶକ୍ତିର ପରିବର୍ତ୍ତନ, ପୃଥିବୀର କକ୍ଷପଥର ପରିବର୍ତ୍ତନ, ସମୁଦ୍ର ସ୍ରୋତର ପରିବର୍ତ୍ତନ, ପ୍ରାକୃତିକ ଜଙ୍ଗଲ ନିଆଁ। ମାନବ ସଭ୍ୟତାର ବିକାଶ ସହିତ ବିଜ୍ଞାନ ଓ ପ୍ରଯୁକ୍ତିର ଅଭୂତପୂର୍ବ ଉନ୍ନତି ଘଟିଛି। ଶିଳ୍ପାୟନ, ସହରୀକରଣ, ପରିବହନ, ବିଦ୍ୟୁତ୍ ଉତ୍ପାଦନ ଓ ଆଧୁନିକ କୃଷି ମାନବ ଜୀବନକୁ ସୁବିଧାଜନକ କରିଛି, କିନ୍ତୁ ଏହି ଉନ୍ନତିର ମୂଲ୍ୟ ପ୍ରକୃତିକୁ ଦେବାକୁ ପଡ଼ିଛି। ଆଜି ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣମାନଙ୍କ ମଧ୍ୟରୁ ଅଧିକାଂଶ ମାନବ ସୃଷ୍ଟ। ଶ୍ରୋତାବନ୍ଧୁ, ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ମାନବ ସୃଷ୍ଟ କାରଣଗୁଡ଼ିକ ବିଷୟରେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ଼ କାରଣ ହେଉଛି କୋଇଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର। ବିଦ୍ୟୁତ୍ ଉତ୍ପାଦନ, କାରଖାନା, ମୋଟରଗାଡ଼ି, ବିମାନ, ଜାହାଜ ଓ ଘରୋଇ କାର୍ଯ୍ୟରେ ଏହି ଇନ୍ଧନ ବ୍ୟବହୃତ ହୁଏ। ଏହି ଇନ୍ଧନ ଜଳିବା ସମୟରେ ବହୁ ପରିମାଣରେ କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଏହି ଗ୍ୟାସ୍ ଗ୍ରୀନ୍ହାଉସ୍ ପ୍ରଭାବକୁ ବଢ଼ାଇ ପୃଥିବୀର ତାପମାତ୍ରାକୁ କ୍ରମାଗତ ଭାବେ ବୃଦ୍ଧି କରେ। ଗତ ଶତାବ୍ଦୀରେ ଶିଳ୍ପାୟନ ଓ ଶକ୍ତିର ଚାହିଦା ବଢ଼ିବା ସହିତ ଜୀବାଶ୍ମ ଇନ୍ଧନର ବ୍ୟବହାର ଅନେକ ଗୁଣ ବଢ଼ିଯାଇଛି। ଫଳସ୍ୱରୂପ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ର ପରିମାଣ ଐତିହାସିକ ସ୍ତରକୁ ପହଞ୍ଚିଛି। ଶିଳ୍ପ ବିପ୍ଳବ ପରେ ବିଶ୍ୱରେ କାରଖାନାର ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇଛି। ଇସ୍ପାତ, ସିମେଣ୍ଟ, ରାସାୟନିକ ପଦାର୍ଥ, ସାର, ବସ୍ତ୍ର, କାଗଜ ଓ ଅନ୍ୟାନ୍ୟ ଶିଳ୍ପରୁ ବହୁ ପରିମାଣରେ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗତ ହୁଏ। ସିମେଣ୍ଟ ଶିଳ୍ପରେ ଚୂନପଥରକୁ ଉଚ୍ଚ ତାପମାତ୍ରାରେ ପୋଡ଼ିବା ଦ୍ୱାରା ବହୁ ପରିମାଣର କାର୍ବନ୍ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ। ସେହିପରି କୋଇଲା ଚାଳିତ କାରଖାନା, ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ମଧ୍ୟ ବିପୁଳ ପରିମାଣରେ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୁଏ। ଅନେକ ଶିଳ୍ପରୁ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ଅନ୍ୟାନ୍ୟ ପ୍ରଦୂଷକ ବାହାରି ବାୟୁ ପ୍ରଦୂଷଣ ସୃଷ୍ଟି କରେ। ଏହା କେବଳ ଜଳବାୟୁକୁ ନୁହେଁ, ମାନବ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତିଗ୍ରସ୍ତ କରେ। ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ ବା ଡିଫରେଷ୍ଟ୍ରେସନ୍। ଜଙ୍ଗଲ ପୃଥିବୀର ସବୁଜ ଫୁସ୍ଫୁସ୍ ଭାବରେ ପରିଚିତ। ବୃକ୍ଷଲତା ପ୍ରକାଶ ସଂଶ୍ଳେଷଣ ମାଧ୍ୟମରେ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଅମ୍ଳଜାନ ଛାଡ଼ିଥାଏ। ତେଣୁ ଜଙ୍ଗଲ ଜଳବାୟୁକୁ ସନ୍ତୁଳିତ ରଖିବାରେ ଅତ୍ୟନ୍ତ ଜରୁରୀ ଅଟେ। କିନ୍ତୁ ଆମ ପୃଥିବୀର ଜନସଂଖ୍ୟା ଯେପରି ଭାବରେ ବଢ଼ି ଚାଲିଛି, ମଣିଷର ଆବଶ୍ୟକତା ମଧ୍ୟ ବଢ଼ି ଚାଲିଛି। ତେଣୁ କୃଷିଜମିର ବିସ୍ତାର, ସହର ବିସ୍ତାର, ଶିଳ୍ପ, ରାସ୍ତା ଓ ଖଣି ଖନନ ପାଇଁ ପ୍ରତିବର୍ଷ ବିଶାଳ ପରିମାଣର ଜଙ୍ଗଲ କାଟି ସଫା କରିଦିଆଯାଉଛି। ଯେତେବେଳେ ଗଛ କଟାଯାଏ, କାର୍ବନ୍ ଶୋଷଣ କ୍ଷମତା କମିଯାଏ। କାଠ ପୋଡ଼ିବା ଦ୍ୱାରା କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳକୁ ଯାଏ, ଜୈବ ବିବିଧତା ନଷ୍ଟ ହୁଏ, ବର୍ଷାର ପରିମାଣ ଓ ଜଳଚକ୍ର ପ୍ରଭାବିତ ହୁଏ, ମୃତ୍ତିକା କ୍ଷୟ ମଧ୍ୟ ବଢ଼ିଯାଏ। ତେଣୁ ଜଙ୍ଗଲ କ୍ଷୟକୁ ଜଳବାୟୁ ପରିବର୍ତ୍ତନର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଗଣନା କରାଯାଏ। ଶ୍ରୋତାବନ୍ଧୁ, ଯଦି ଆମେ ଦୈନନ୍ଦିନ ଜୀବନ ଉପରେ ଟିକିଏ ଆଖି ପକାଇବା, ତେବେ ଦେଖିପାରିବା ଯେ ଆଧୁନିକ ଯୁଗରେ ମୋଟରସାଇକେଲ, କାର୍, ବସ୍, ଟ୍ରକ୍, ବିମାନ ଓ ଜାହାଜର ସଂଖ୍ୟା ଦ୍ରୁତ ହାରରେ ବଢ଼ିଛି। ଅଧିକାଂଶ ଯାନବାହନ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ହୋଇଥିବା ବେଳେ ଏହି ଇନ୍ଧନ ଜଳିବା ଫଳରେ କାର୍ବନ୍ ଡାଇଅକ୍ସାଇଡ୍, କାର୍ବନ୍ ମୋନୋଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସୂକ୍ଷ୍ମ ଧୂଳିକଣା ଇତ୍ୟାଦି ବାୟୁମଣ୍ଡଳକୁ ନିର୍ଗତ ହୁଏ। ବଡ଼ ସହରଗୁଡ଼ିକରେ ଯାନବାହନ ହେଉଛି ବାୟୁ ପ୍ରଦୂଷଣର ପ୍ରମୁଖ ଉତ୍ସ। ଯାନବାହନ ବୃଦ୍ଧି ସହିତ ଜଳବାୟୁ ପରିବର୍ତ୍ତନର ଗତି ମଧ୍ୟ ବଢ଼ୁଛି। ଆମେ ଦେଖୁଛୁ ଦିଲ୍ଲୀ, ମୁମ୍ବାଇ ଭଳି ମହାନଗରଗୁଡ଼ିକରେ ଏବେ ବାୟୁ ପ୍ରଦୂଷଣର ଏପରି ସମସ୍ୟା ସୃଷ୍ଟି ହେଉଛି ଯେ ସେଠାରେ ଅଡ୍ ଇଭେନ୍ ନିୟମ, କୃତ୍ରିମ ବର୍ଷା ଇତ୍ୟାଦିର ସାହାରା ନେବାକୁ

ପଡ଼ୁଛି। ବର୍ତ୍ତମାନ କୃଷି କାର୍ଯ୍ୟକଳାପ ମଧ୍ୟ ଜଳବାୟୁ ପରିବର୍ତ୍ତନର ଏକ କାରଣ ସାଜିଛି। ଧାନ କ୍ଷେତରେ ଦୀର୍ଘ ସମୟ ପାଣି ଜମି ରହିବାରୁ ମିଥେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ। ଏହି ଗ୍ୟାସ୍ କାର୍ବନ୍ ଡାଇଅକ୍ସାଇଡ୍ ତୁଳନାରେ ଅଧିକ ଶକ୍ତିଶାଳୀ ଗ୍ରୀନ୍ହାଉସ୍ ଗ୍ୟାସ୍। କୃଷି କାର୍ଯ୍ୟରେ ରାସାୟନିକ ସାର, ବିଶେଷ କରି ନାଇଟ୍ରୋଜେନ୍ ଯୁକ୍ତ ସାରର ଅତ୍ୟଧିକ ବ୍ୟବହାରରୁ ନାଇଟ୍ରସ୍ ଅକ୍ସାଇଡ୍ ନିର୍ଗତ ହୁଏ, ଯାହା ଏକ ଅତ୍ୟନ୍ତ କ୍ଷତିକାରକ ଗ୍ରୀନ୍ହାଉସ୍ ଗ୍ୟାସ୍। କୃଷି ଅବଶେଷକୁ ପୋଡ଼ିବା ଦ୍ୱାରା ମଧ୍ୟ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୁଏ। ଏପରିକି ପଶୁପାଳନ, ବିଶେଷ କରି ଗାଈ ଓ ମଇଁଷିଙ୍କ ପାଚନ ପ୍ରକ୍ରିୟାରୁ ମଧ୍ୟ ବହୁ ପରିମାଣରେ ମିଥେନ୍ ଗ୍ୟାସ୍ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳକୁ ପ୍ରଦୂଷିତ କରେ। ଆଧୁନିକ ଯୁଗରେ ଅନିୟନ୍ତ୍ରିତ ସହରୀକରଣ ଏକ ବଡ଼ ସମସ୍ୟା। ସହରର ବିସ୍ତାର ପାଇଁ ଜଙ୍ଗଲ ଓ କୃଷିଜମି ନଷ୍ଟ କରିଦିଆଯାଉଛି। ଉଚ୍ଚ ଅଟ୍ଟାଳିକା, କଂକ୍ରିଟ୍ ରାସ୍ତା ଓ ବଡ଼ ବଡ଼ ବଜାର ନିର୍ମାଣ ଫଳରେ ସହରଗୁଡ଼ିକର ଅଧିକ ଉତ୍ତାପ ଶୋଷଣ କରୁଛି। ଏହାକୁ ଅର୍ବାନ୍ ହିଟ୍ ଆଇସଲ୍ୟାଣ୍ଡ ପ୍ରଭାବ କୁହାଯାଏ। ଏହାଦ୍ୱାରା ସହରରେ ଏସିର ବ୍ୟବହାର ବଢ଼ୁଛି, ବିଦ୍ୟୁତ୍ର ବ୍ୟବହାର ବଢ଼ୁଛି, ଯାନବାହନ ବଢ଼ୁଛି, ବର୍ଜ୍ୟ ପଦାର୍ଥ ବଢ଼ୁଛି। ଏହିସବୁ କାରଣ ଜଳବାୟୁ ପରିବର୍ତ୍ତନକୁ ଆହୁରି ତ୍ୱରାନ୍ୱିତ କରୁଛି। ସହର ଓ ଶିଳ୍ପରୁ ପ୍ରତିଦିନ ବହୁ ପରିମାଣରେ ବାହାରୁଥିବା ବର୍ଜ୍ୟ ପଦାର୍ଥ ଓ ପ୍ଲାଷ୍ଟିକ୍ ପ୍ରଦୂଷଣର ଏକ ମୁଖ୍ୟ ଉତ୍ସ। ଏହାକୁ ଯଦି ଠିକ୍ ଭାବରେ ପରିଚାଳନା କରା ନଯାଏ, ତେବେ ଡ୍ରେନେଜ୍ ନାଳଗୁଡ଼ିକ ବନ୍ଦ କରିବା ସହ ଲ୍ୟାଣ୍ଡଫିଲ୍ରେ ଏହା ପଚି ମିଥେନ୍ ଗ୍ୟାସ୍ ସୃଷ୍ଟି କରେ। ପ୍ଲାଷ୍ଟିକ୍ ତିଆରିରେ ହେଉ ବା ପୋଡ଼ିବା ଦ୍ୱାରା ହେଉ, ବିଷାକ୍ତ ଗ୍ୟାସ୍ ବାହାରେ, ଯାହା ବାୟୁ ପ୍ରଦୂଷଣ ସହ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ବଢ଼ାଏ। ବିଶ୍ୱର ଜନସଂଖ୍ୟା ବଢ଼ିବା ସହିତ ଖାଦ୍ୟ, ଜଳ, ବାସସ୍ଥାନ, ଯାନବାହନ ଓ ଶକ୍ତିର ଚାହିଦା ମଧ୍ୟ ବଢ଼ିଛି। ଏହି ଚାହିଦା ପୂରଣ ପାଇଁ ଅଧିକ ଜଙ୍ଗଲ କାଟିବା, ଅଧିକ କାରଖାନାର ସ୍ଥାପନ, ଅଧିକ ଇନ୍ଧନ ବ୍ୟବହାର ଓ ଅଧିକ ବର୍ଜ୍ୟ ପଦାର୍ଥ ସୃଷ୍ଟି ହେଉଛି। ଏହା ପରୋକ୍ଷ ଭାବରେ ଜଳବାୟୁ ପରିବର୍ତ୍ତନକୁ ବେଗମାନ କରୁଛି। ଯଦିଓ ବର୍ତ୍ତମାନ ଦ୍ରୁତ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ମାନବ ସୃଷ୍ଟ ଅଟେ, ତଥାପି କିଛି ପ୍ରାକୃତିକ କାରଣ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ। ଶ୍ରୋତାବନ୍ଧୁ, ଆସନ୍ତୁ ଏବେ ଏଗୁଡ଼ିକ ବିଷୟରେ ମଧ୍ୟ କିଛି ଜାଣିବା। ଆଗ୍ନେୟଗିରିର ଉଦ୍ଗୀରଣ ଦ୍ୱାରା ପୃଥିବୀର ଭିତରେ ଥିବା ଉତ୍ତପ୍ତ ମାଗ୍ମା, ଗ୍ୟାସ୍ ଓ ପାଉଁଶ ଯେତେବେଳେ ବାହାରକୁ ଆସେ, ତାହା ବାୟୁମଣ୍ଡଳରେ ବହୁ ପରିମାଣର ଧୂଳିକଣା ଏବଂ ବିଭିନ୍ନ ବିଷାକ୍ତ ଗ୍ୟାସ୍ ପହଞ୍ଚାଇଥାଏ। ବଡ଼ ଆଗ୍ନେୟଗିରି ବିସ୍ଫୋରଣ ପରେ ସୂର୍ଯ୍ୟର ଆଲୋକ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇପାରେ, ଯାହାଫଳରେ ପୃଥିବୀର କେତେକ ସ୍ଥାନରେ ତାପମାତ୍ରା ସାମୟିକ ଭାବରେ କମିଯାଏ। ଯଦିଓ ଏହାର ପ୍ରଭାବ ସାଧାରଣତଃ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ରହେ, ତଥାପି ଏହା ପ୍ରାକୃତିକ ଜଳବାୟୁ ପରିବର୍ତ୍ତନର ଏକ କାରଣ। ସୂର୍ଯ୍ୟ ପୃଥିବୀର ଶକ୍ତିର ମୁଖ୍ୟ ଉତ୍ସ। ସମୟ ସମୟରେ ସୂର୍ଯ୍ୟର ବିକିରଣ ଶକ୍ତି ଓ ସୂର୍ଯ୍ୟକଳଙ୍କ ବା ସନ୍ସ୍ପଟ୍ର ସଂଖ୍ୟାରେ ପରିବର୍ତ୍ତନ ଘଟେ। ଏହା ପୃଥିବୀକୁ ମିଳୁଥିବା ଶକ୍ତିର ପରିମାଣକୁ ସାମାନ୍ୟ ଭାବରେ ପ୍ରଭାବିତ କରିବା ସହ ଜଳବାୟୁକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ବୈଜ୍ଞାନିକମାନଙ୍କ ମତ ଅନୁସାରେ ଗତ ଶତାବ୍ଦୀରେ ଦେଖାଯାଇଥିବା ତୀବ୍ର ବୈଶ୍ୱିକ ଉଷ୍ମତାର ପ୍ରମୁଖ କାରଣ ସୂର୍ଯ୍ୟର ପରିବର୍ତ୍ତନ ନୁହେଁ, ବରଂ ମାନବ ସୃଷ୍ଟ ଗ୍ରୀନ୍ହାଉସ୍ ଗ୍ୟାସ୍ର ପ୍ରଭାବ। ପୃଥିବୀର କକ୍ଷପଥ ଓ ଅକ୍ଷରେ ପରିବର୍ତ୍ତନ ମଧ୍ୟ ପୃଥିବୀର ଜଳବାୟୁକୁ ପ୍ରଭାବିତ କରିଥାଏ। ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ସମୟରେ ତାହାର କକ୍ଷପଥ, ଘୂର୍ଣ୍ଣନ କୋଣ ଏବଂ ଘୂର୍ଣ୍ଣନରେ ଦୀର୍ଘ ସମୟ ଧରି ଧୀରେ ଧୀରେ ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନକୁ ମିଲାନକୋଭିଚ୍ ଚକ୍ର ବା ମିଲାନକୋଭିଚ୍ ସାଇକେଲ କୁହାଯାଏ। ଏହାର ପ୍ରଭାବ ଲକ୍ଷ ଲକ୍ଷ ବର୍ଷ ଧରି ଧୀରେ ଧୀରେ ଦେଖାଯାଏ ଏବଂ ହିମଯୁଗ ଓ ଉଷ୍ମଯୁଗ ଆସିବାରେ ଏହାର ଭୂମିକା ରହିଥାଏ। କିନ୍ତୁ ବର୍ତ୍ତମାନର ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏହି କାରଣରୁ ଘଟୁନାହିଁ। ସମୁଦ୍ର ସ୍ରୋତରେ ପରିବର୍ତ୍ତନ ମଧ୍ୟ ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ପ୍ରାକୃତିକ କାରଣ। ପୃଥିବୀର ସମୁଦ୍ର ସ୍ରୋତ ପୃଥିବୀର ବିଭିନ୍ନ ସ୍ଥାନକୁ ଉତ୍ତାପ ବଣ୍ଟନ କରେ। କୌଣସି କାରଣରୁ ସମୁଦ୍ର ସ୍ରୋତର ଦିଗ କିମ୍ବା ବେଗ ବଦଳିଗଲେ ଜଳବାୟୁ ପ୍ରଭାବିତ ହୁଏ। ଉଦାହରଣ ସ୍ୱରୂପ ଏଲ୍ ଲିନୋ ଓ ଲା ଲିନା ଘଟଣା ବିଶ୍ୱର ବର୍ଷା ଓ ତାପମାତ୍ରାକୁ ପ୍ରଭାବିତ କରେ। ଭାରତରେ ଏଲ୍ ନିନୋ ସମୟରେ ବର୍ଷା କମିଯିବାର ସମ୍ଭାବନା ଥାଏ, ଯାହାକି କୃଷି କାର୍ଯ୍ୟକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏବେ ଆସନ୍ତୁ ଜାଣିବା ଜଳବାୟୁ ପରିବର୍ତ୍ତନର ବୈଶ୍ୱିକ ପ୍ରଭାବଗୁଡ଼ିକ ବିଷୟରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଗୋଟିଏ ଦେଶ କିମ୍ବା ଅଞ୍ଚଳରେ ସୀମିତ ନୁହେଁ, ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବୈଶ୍ୱିକ ଉଷ୍ମତା ବୃଦ୍ଧି ହେଉଛି ଜଳବାୟୁ ପରିବର୍ତ୍ତନର ଏକ କୁପ୍ରଭାବ, ଯାହାଦ୍ୱାରା ପୃଥିବୀର ହାରାହାରି ତାପମାତ୍ରା କ୍ରମାଗତ ଭାବରେ ବଢ଼ୁଛି। ଅନେକ ଦେଶରେ ପୂର୍ବ ତୁଳନାରେ ଅଧିକ ଗରମ ପଡ଼ୁଛି, ଗ୍ରୀଷ୍ମ ଋତୁ ଅଧିକ ଲମ୍ବା ଓ ତୀବ୍ର ହେଉଛି। ଏହା ମାନବ ସ୍ୱାସ୍ଥ୍ୟ

0: କୃଷି ଏବଂ ଜଳସମ୍ପଦ ଉପରେ ଗୁରୁତର ପ୍ରଭାବ ପକାଉଛି। ହିମାଳୟ, ଆର୍କଟିକ୍ ଓ ଆଣ୍ଟାର୍କଟିକାର ବରଫ ଦ୍ରୁତ ହାରରେ ତରଳୁଛି, ଏହାଫଳରେ ସମୁଦ୍ର ପତ୍ତନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ବଢ଼ିଯାଇଛି। ଲବଣାକ୍ତ ଜଳ ଚାଷ ଜମିକୁ ପ୍ରବେଶ କରୁଛି, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି, ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକ ସମୁଦ୍ର ଗର୍ଭରେ ମିଶିଯିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱରେ ଅତ୍ୟଧିକ ବର୍ଷା, ଭୟଙ୍କର ବନ୍ୟା, ଦୀର୍ଘ ମରୁଡ଼ି, ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ ଭଳି ଚରମ ପାଣିପାଗୀୟ ଘଟଣା ବୃଦ୍ଧି ହେଉଛି ଏବଂ ଏହି ବିପର୍ଯ୍ୟୟରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହେଉଛି। ଅନେକ ପଶୁପକ୍ଷୀ ଓ ଉଦ୍ଭିଦ ନିର୍ଦ୍ଦିଷ୍ଟ ଜଳବାୟୁ ଉପରେ ନିର୍ଭର କରୁଥିବା ବେଳେ ତାପମାତ୍ରା ଓ ବର୍ଷାରେ ପରିବର୍ତ୍ତନ ହେବାରୁ ସେମାନଙ୍କର ବାସସ୍ଥାନ ନଷ୍ଟ ହେଉଛି ଏବଂ ଆଞ୍ଚଳିକ ଜୈବ ବିବିଧତା ନଷ୍ଟ ହେଉଛି। ଅନେକ ପ୍ରଜାତି ବିଲୁପ୍ତ ହେବାର ସ୍ଥିତିରେ ପହଞ୍ଚି ସାରିଛି। ପ୍ରବାଳ ପ୍ରାଚୀର ବା କୋରାଲ ରିପ୍ସ ନଷ୍ଟ ହେବା, ଧ୍ରୁବୀୟ ଭାଲୁଙ୍କ ବାସସ୍ଥାନ କମିବା ଏବଂ ବିଭିନ୍ନ ପକ୍ଷୀଙ୍କ ପରିବ୍ରଜନ ପଥ ବଦଳିବା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନିୟମିତ ବର୍ଷା, ଦୀର୍ଘ ମରୁଡ଼ି ଏବଂ ଅତ୍ୟଧିକ ଗରମ ଯୋଗୁଁ କୃଷି ଉତ୍ପାଦନ କମିଯାଉଛି। ଏହା ଭବିଷ୍ୟତରେ ଖାଦ୍ୟ ଅଭାବ ଓ ଦର ବୃଦ୍ଧିର କାରଣ ମଧ୍ୟ ହୋଇପାରେ। ମାନବ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ମଧ୍ୟ ଅଣଦେଖା କରିହେବ ନାହିଁ। ଜଳବାୟୁ ପରିବର୍ତ୍ତନ ଫଳରେ ହିଟ୍ ଷ୍ଟ୍ରୋକ୍, ଶ୍ୱାସରୋଗ, ଚର୍ମରୋଗ, କ୍ୟାନ୍ସର, ଡେଙ୍ଗୁ, ମ୍ୟାଲେରିଆ ଓ ଜଳବାହିତ ରୋଗର ପ୍ରକୋପ ବଢ଼ୁଛି। ପ୍ରାକୃତିକ କାରଣ ଜଳବାୟୁକୁ କିଛି ପରିମାଣରେ ପ୍ରଭାବିତ କଲେ ମଧ୍ୟ ଆଜିର ଦ୍ରୁତ ଜଳବାୟୁ ପରିବର୍ତ୍ତନର ମୂଳ କାରଣ ମାନବ କାର୍ଯ୍ୟକଳାପ। ଏହାର ପ୍ରଭାବ କେବଳ ପରିବେଶରେ ସୀମିତ ନ ରହି କୃଷି, ସ୍ୱାସ୍ଥ୍ୟ, ଅର୍ଥନୀତି, ଜୈବ ବିବିଧତା ଓ ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି। ଏହି କାରଣରୁ ଜଳବାୟୁ ପରିବର୍ତ୍ତନର କାରଣ, ପ୍ରଭାବ, ଏହାର ସମାଧାନ ସମ୍ପର୍କରେ ପ୍ରତ୍ୟେକ ନାଗରିକଙ୍କର ସଠିକ୍ ଜ୍ଞାନ ଓ ସଚେତନତା ରହିବା ଆବଶ୍ୟକ। ପରିବେଶର ସୁରକ୍ଷା ହେଉଛି ଆମର ନୈତିକ କର୍ତ୍ତବ୍ୟ ଏବଂ ଆଗାମୀ ପିଢ଼ି ପ୍ରତି ଆମର ଦାୟିତ୍ୱ। ତେଣୁ ଶ୍ରୋତାବନ୍ଧୁ, ବିଶ୍ୱର ସମସ୍ତ ଦେଶ ଏବଂ ଆମ ସମସ୍ତଙ୍କୁ ମିଳିତ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଆଜି ଆମକୁ ଶପଥ ନେବାକୁ ପଡ଼ିବ ଯେ ଆମେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବା, ଜଳ, ବାୟୁ, ମାଟି ଓ ଆମ ପରିବେଶର ସଦୁପଯୋଗ କରିବା, ସଚେତନତା ସୃଷ୍ଟି କରିବା, ତାହେଲେ ଆମେ ଆମର ଆଗାମୀ ଭବିଷ୍ୟତ ପିଢ଼ିକୁ ଏକ ସୁନ୍ଦର ଓ ସୁସ୍ଥ ଜୀବନ ଦେଇପାରିବା।
1: ଶୁଣିଲେ ଓଡ଼ିଆରେ ଆଲୋଚନା ଜଳବାୟୁ ପରିବର୍ତ୍ତନର କାରଣ। ଆଲୋଚକ ଥିଲେ ସ୍ୱାଗତ କୁମାର ହୋତା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ପଲ୍ଲୀ ଗୀତ। ଆଜି କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି କୃତିବାସ ନାୟକଙ୍କ ରଚନାରୁ କୁନ୍ତି ବେହେରା। କଣ୍ଠରେ ଏହି ପଲ୍ଲୀ ଗୀତ।

ଏହି ଗୀତଟି ସହିତ ଶେଷ ହେଲା ପଲ୍ଲୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସାରଙ୍ଗୀ ବାଦନ। ପରିବେଷଣ କରୁଛନ୍ତି ଉସ୍ତାଦ ସାବ୍ରି ଖାନ୍।

0: ହରିନାମ ନେବାକୁ ବେଶ ସମୟ ତ ମିଳୁଛି, ଏମିତିକା ମଣିଷ ପୁଣି ଦୁନିଆରେ ଥାନ୍ତି? ତିନି ଦିନରେ ଥରେ ହେଲେ ଘରେ ଚୁଲି ଜଳୁନି, ୟାଙ୍କର କଣ ପୁଣି ଚିତା ଚୈତନ କାଟି ହରି ଭଜନ ଚାଲିଛି? ହଇହେ, ଭଜନ ସରିବା ପରେ ଭୋଜନ କରିବ କେମିତି?
1: ସୁମତି, ହରିନାମ ଭଜନଠୁ ବଳି ଆଉ କି ଭୋଜନ ଅଛି? ମୁଁ ତ ହରିନାମ ସୁଧା ପିଉଛି, ମୋର ବା କ୍ଷୁଧା ହବ କାହିଁକି?
0: ସୁଧା ପିଆ ଚାଲିଛି ନାଇଁ କି ହ, ଦିନ ପରେ ଆସି ପହରେ ପାଞ୍ଚ ଘଡ଼ି ହେଲାଣି, ଏତେବେଳେ ଯାଇ ହରିନାମ ପିଇ ବସିଲେ ଗାଁକୁ ଭିକ ମାଗିଯିବ କେତେବେଳେ? ପେଟରେ ଓଦାକନା ଦେଇ ନାମ ଜପିଲେ ସେ ନାମରେ କି ଫଳ ହ? ଆହେ, କଥାରେ ପରା ଅଛି, ଆତ୍ମା କୁଶଳେ ସର୍ବସିଦ୍ଧି।
1: ସୁମତି, ହରିନାମ ସୁଧାର ସ୍ୱାଦୁ ଯିଏ ଉପଭୋଗ କରିଛି ସେ କ୍ଷୁଧାକୁ ଖାତିର କରେ ନା।
0: ହେଲେ ମୋ ପିଲା ଆଉ କ୍ଷୁଧାରେ ଜଣେ ଶୋଇପାରିବେନି।
1: ସୁମତି, ହରିନାମ ବିନା ମୋ ଜୀବନ ତୁଚ୍ଛ, ମତେ ଏମିତି ଏକ ଉପାୟ କୁହ ଯେପରି ହରିନାମ ନବାକୁ ମତେ ଫୁରସତ ମିଳିବ।
0: ଗୋଟିଏ କଥା କହିବି, କରିବ।

0: ନାଥ, ତୁମ ବାଲ୍ୟ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ଆମର ଦୁଃଖ ଜଣେଇଲେ।
1: ସେ ପରା ଦ୍ୱାରିକାପତି, ମୋ ପରି ଜଣେ ଦିନହୀନ କାଙ୍ଗାଳକୁ ସେ କ'ଣ ଚିହ୍ନିବେ? ସଖୀ, ସତରେ କ'ଣ ତାଙ୍କର ସେ କାଳର କଥା ମନେ ଥିବ? ସେଇ ଗୋରୁ ଜଗା, ବଣଭୋଜି, ବାଲିଘର, ସେତେବେଳର ଏଇ ପଢ଼ା ସାଙ୍ଗକୁ ସେ କ'ଣ ମନେ ରଖିଥିବେ? ସୁମତୀ,

0: ବିପଦରେ ପଡିଛୁ ଯେତେବେଳେ ବନ୍ଧୁଙ୍କ ସାହାଯ୍ୟ ନେବାନି ତ ଆଉ କାହାର ସାହାରା ନେବା? ଚିହ୍ନିଲେ ଭଲ, ନହେଲେ ନିଜ କର୍ମକୁ ଆଦିରେ ଆସିଯିବ।
1: ଦେଖାଯାଉ କଣ ଅଛି ଭାଗ୍ୟରେ, କିଛି ସାହାଯ୍ୟ ନ ମାଗିଲେ ବି ମୋ ବାଲ୍ୟ ସଖାକୁ ତ ଆଖି ପୁରେଇ ଦେଖିପାରିବି। ହଉ ତେବେ ମୁଁ ବାହାରୁଛି।
0: ହଇହେ ଯିବ ଯେ, ବନ୍ଧୁଙ୍କ ଘରକୁ ଗଲେ କେହି କଣ ଖାଲି ହାତରେ ଯାଏ? ଟିକେ ରୁହ, ମୁଁ ଗଣ୍ଡେ ଖୁଦ ଭାଜି ଦେଉଛି, ତାକୁ ନେଇକି ଯିବ।
1: ସୁମତୀ, ଖୁଦ ଭଜା ନେଇ ଦ୍ୱାରିକା ରାଜସଭାକୁ ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି?
0: ଲାଜ କଣ, ଖୁଦ କାଞ୍ଜି ଟିକେ ବାଢି ଦେଲେ ତ କୃଷ୍ଣଙ୍କୁ ତମେ ଆଗ ଖୁଆଉଥିଲ, ଏବେ ପୁଣି ପଛଉଛ କାହିଁକି?
1: ହଉ ହେଲା, ଦିଅ ସେଇ ଖୁଦ ମଳୁଖ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।
0: ହଉ, ତମ ସଖାଙ୍କୁ ବହୁତ କରି କହିଦେବ।

ସଖା, ଏତେ ଦରିଦ୍ର ହୋଇ ସୁମତି ଠାରୁ ଏତେ ଅପମାନ ସହ୍ୟ କରି ସୁଦ୍ଧା ମୋତେ ତିଳେ ମାତ୍ର ଭୁଲି ନାହିଁ। ତୁମରି କଷ୍ଟରେ ଏ ହୃଦୟ ଅସହ୍ୟ ହେଲାଣି ସଖା, ଆଉ ବିଳମ୍ବ ନୁହେଁ, ନିଶ୍ଚୟ ତୁମର ସେ ଦୁର୍ଦ୍ଦଶା ମେଣ୍ଟିଯିବ।

0: ଗୋସେଇଁ, ଏଥର ନାମ ପାଗକୁ ଆସିଗଲା। ମୁଁ ତୁମଠାରୁ ମୋ ମୂଲ ନେବି ନାହିଁ ଗୋସେଇଁ। ଏଇ ତ ବର୍ଷା ପବନ ବି ଛାଡ଼ିଗଲା, ଆଉ ଘାଟ ବି ପାଖଇ ଆସିଲେଣି।
1: ସତରେ?
0: ହଁ ଗୋସେଇଁ, ଏହି ଘାଟ ହେଇଗଲା ଗୋସେଇଁ।
1: ଭଗବାନ ତୋର ମଙ୍ଗଳ କରନ୍ତୁ ବାବା, କୋଟି ପରମାୟୁ ଦିଅନ୍ତୁ।

କେତେ ଦୂର ଆଉ ପ୍ରଭୁ, ନଈର ଭରା ଜଳ ଆଉ ବାତ୍ୟାରୁ ତ ରକ୍ଷା କଲ, ଏବେ ଏ ଘଞ୍ଚ ଜଙ୍ଗଲରେ ମୁଁ ଏକା, ପଥ ସରୁ ନାହିଁ। ହିଂସ୍ର ଜନ୍ତୁଙ୍କ ଚିତ୍କାରରେ ହୃଦୟ ଥରି ଉଠୁଛି, ଏବେ ଏ ଘଞ୍ଚ ଜଙ୍ଗଲରେ ପଥ ଦେଖାଅ ବନମାଳୀ।

0: ରାଜନ୍ୟ ବର୍ଗ, ପ୍ରଜାମାନଙ୍କର ସର୍ବକୁଶଳ ତ?
1: ସର୍ବକୁଶଳ ପ୍ରଭୁ।
0: ଆଉ ରାଜ୍ୟର ଖବର କ'ଣ ମହାମନ୍ତ୍ରୀ ସାତ୍ୟକି?
1: ଆପଣଙ୍କ କହିବା ପ୍ରକାରେ ପ୍ରତ୍ୟେକ ପରିବାରଙ୍କୁ ଗୋଟିଏ ଗୋଟିଏ ଗାଈ ଦାନ କରାଯାଇଛି ମହାଭାଗ।
2: ସଖା ମୋ ରତ୍ନ ସିଂହାସନ ଉପରେ ବିଜେ କରିଛନ୍ତି। କି ସୁନ୍ଦର ସେ ମୋହନ ମୂର୍ତ୍ତି! ତାଙ୍କ ଚାରିପଟେ ଘେରି ବସିଛନ୍ତି ପାତ୍ର ମନ୍ତ୍ରୀଗଣ। କି ସୁନ୍ଦର ରାଜସଭାର କକ୍ଷ! ଏମିତି ସୁନ୍ଦର ପରିବେଶକୁ ଏ ଦିନହୀନ କାଙ୍ଗାଳ ବେଶରେ ଯିବାକୁ ମନ ବଳୁନି। ନା, ଆଉ ଭିତରକୁ ଯିବିନି। ଯିବା ପରେ ଯଦି ସେଠି କେହି ନ ଚିହ୍ନି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ିଦେବେ ତ ବଡ଼ ଲଜ୍ଜା ହେବ। ବରଂ ଫେରିଯିବା ଠିକ୍ ହେବ। ମୋ ସଖାଙ୍କ ଦର୍ଶନ ତ ମୋତେ ମିଳିଯାଇଛି, ଯାଉଛି, ଘରକୁ ଫେରିଯିବି।
0: ସାତ୍ୟକି, କେହି ଜଣେ ଭିତରକୁ ଆସୁ ଆସୁ ଦ୍ୱାର ଦେଶରୁ ଫେରିଗଲେ କାହିଁକି ଦେଖ ତ?
1: ଯଥାଜ୍ଞା। ଗୋସେଇ, ତମକୁ ମଣିମାଙ୍କ ଆଜ୍ଞା ହେଇଛି।
2: ସୁମତି, ତମ ଲାଗି ଏବେ ରାଜସଭା ମଧ୍ୟରେ ଅପମାନିତ ହେବାକୁ ହବ। ତୁମ ହାତ ଧରୁଛି ବାବୁ, ମୋତେ ଛାଡ଼ିଦିଅ, ଆଉ କେବେ ଏପରି କାମ କରିବିନି।
1: ଏଇ ତ ମହାରାଜା ବିଜେ ହେଲେଣି।
0: ଆରେ, ଏ କ'ଣ ଭାଇ ସୁଦାମା, ମୋ ପ୍ରାଣର ସଖା ସୁଦାମା, ମୋତେ ଦେଖି ଫେରି ଯାଉଥିଲ ସଖା? ସତରେ କ'ଣ ମୁଁ ତୁମର ମନେ ପଡ଼ୁଥିଲି?

0: ଆପଣଙ୍କ ଏନେ ଛାମୁଙ୍କ ଦର୍ଶନ ପାଇଁ
1: ଛି ସଖା, ଏ କଣ କହୁଛ? ମୁଁ କଣ ସେଇ ପୂର୍ବର ସଖା ପଦବାଚ୍ୟ ନୁହେଁ? ମୋତେ କଣ ଏକାବେଳକେ ଭୁଲିଗଲ ସଖା? ଆଉ ତମ ପରି ସଖୀ ମୋତେ ଭୁଲି ଯାଇନାହାନ୍ତି ତ?
2: ତୁମ ପରି ସଖୀ ମୋତେ ଭୁଲିଛନ୍ତି ଟିନା ସତ, ସେ କଥା କୁହ ତୁରିତେ ସଂଶୟ ଯାଉ ମନର। ତୁମ ପରି ସଖୀ ମୋତେ ଭୁଲିଛନ୍ତି ଟିନା ସତ, ସେ କଥା କୁହ ତୁରିତେ।

0: ସେଇ ସୁମତିର କଥାରେ ପରା ମୁଁ ଛାମୁଙ୍କ ନା ନାଇଁ ତୁମ ପାଖକୁ ଆସିଛି।
1: ଆଜି ମୋର କି ଭାଗ୍ୟ, ତମ ପରି ସଖାଙ୍କ କମଳ ମୁଖର ଦର୍ଶନ ପଦରଜ ପ୍ରାପ୍ତ ହେଲି। ସାତ୍ୟ କି, ଶୀଘ୍ର ଅନ୍ତପୁରକୁ ଖବର ଦିଅ, ସୁନାଝରିରେ ପାଣି ଆଣି ସଖାଙ୍କ ଚର୍ଚ୍ଚା କରନ୍ତୁ। ଚାଲ ସଖା, ଭିତରକୁ ଚାଲ।

0: ପ୍ରିୟେ, ହେ ଆଙ୍କରି କଥା କହୁଥିଲି, ଶୀଘ୍ର ସଖାଙ୍କର ଚରଣ ଧୌତ କର।
1: ହେଉନାଥ,
2: ଏ କଣ ଦ୍ୱାରିକାର ଫାଟରାଣୀ ଏ କାଙ୍ଗାଳର ପଦ ଧୌତ କରିବେ? ଗୋଡ଼ରେ ମଳି ଜମି ଫାଟ ପଡ଼ିଛି, ମତେ ଏବେ ମହାପାପ ଲାଗିବ। ନା ନା, ଏହା ହେଇପାରେ ନା।
0: ସଖା, ହେ ରୁକ୍ମିଣୀ କଣ ତୁମର ସଖୀ ନୁହନ୍ତି? ଆଚ୍ଛା ସଖା, ତୁମ ହାତରେ ମୋ ପାଇଁ ସଖୀ କିଛି ପଠେଇ ନାହାନ୍ତି?
2: କଣ କରିବି, ଦ୍ୱାରିକାର ରାଜରାଜେଶ୍ୱରଙ୍କୁ ସୁମତି ଦେଇଥିବା ମୁଠାଏ ଖୁଦ ଦେବି। ପ୍ରଭୁ, ମୁଁ କାଙ୍ଗାଳ, କଣ ପାଇବି ଯେ ଆଣିବି?
0: ତା ତ ସତ, ତେବେ ତାଙ୍କ ସ୍ନେହ ତ ମୋ ପାଇଁ ଅମାପ। ସେ ଯଦି ମୋ ପାଇଁ କିଛି ପାଇଲେ ନାହିଁ, ତେବେ ଖୁଦ ମଳୁଖ ଦୁଇଟା ଭାଜି ପଠେଇଦେଲେ ନାହିଁ? ମୁଁ କେତେ ଥର ତାଙ୍କ ହାତ ବଛା ଖୁଦ ଖାଇଛି ସଖା। ଆଚ୍ଛା ସଖା, କିଛି କହୁନ ଯେ, ଆରେ ଏ ଲୁଗାରେ କଣ ବାଞ୍ଚ ଦେଖି ଦେଖି। ଆରେ ବା, ମୁଁ ଜାଣେ ସଖୀ କିଛି ନହେଲେ ବି ତାଙ୍କ ସଖା ପାଇଁ ଖୁଦ ବଜା ନିଶ୍ଚୟ ପଠେଇଥିବେ। ବା ବଢ଼ିଆ ହେଇଛି, ପଛ କଥା ସବୁ ମନେ ପକେଇ ଦେଉଛି। ବୁଝିଲ ପ୍ରିୟେ, ସଖୀଙ୍କ ହାତ ବଜା ଖୁଦର ଅଲଗା ସଦୁ ଅଛି।
1: ଥାଉ ନାଥ, ଏ କଣ କରୁଛନ୍ତି, ଏକା ସବୁ ଖୁଦ ବଜା ଖାଇଯିବେ ନା କଣ? ଦିଅନ୍ତୁ, ଏଥର ସେ ବଳକା ଖୁଦ ବଜା ସବୁ ମୋର, ମୋ ଭାଗ ମତେ ଦେଲେ।
0: ନିଅ ନିଅ ରୁକ୍ମିଣୀ, ମୋ ସଖୀଙ୍କ ହାତର ସୁଆଦିଆ ଖୁଦ ବଜା ତୁମେ ବି ଖାଅ। ନିଅ, କେମିତି ଲାଗୁଛି?
1: ବାଃ, ବହୁତ ସ୍ୱାଦ, ସତରେ ଅତି ମଧୁର।

0: ସ୍ତ୍ରୀଏ ସଖା ସୁଦାମା ମୋ ନିକଟକୁ ଆସିବାର କାରଣ ଜାଣିଲ?
1: ତାଙ୍କର ତ ସେମିତି କିଛି ଅଭିପ୍ରାୟ ଥିବା ପରି ମୋର ମନେ ହେଉନି।
0: ନା ସଖି, ମୋର ଯାହା ଅନୁମାନ, ସେ ବିପଦରେ ପଡ଼ି ମୋ ନିକଟକୁ ଆସିଛନ୍ତି। ପ୍ରିୟେ, ତୁମେ ସଚରାଚର ପାଳନ କର୍ତ୍ତୀ, ସ୍ୱୟଂ ଅନ୍ନପୂର୍ଣ୍ଣା।
1: ମୋତେ କିଛି କହୁଛନ୍ତି ନା ତ?
0: ହଁ ପ୍ରିୟେ, ତମେ କିଛିଦିନ ସଖାଙ୍କ ଗୃହରେ ବାସ କଲେ ସଖାଙ୍କର ସମସ୍ତ ଦୁଃଖ ମୋଚନ ହୋଇଯାଆନ୍ତା। ନା ପ୍ରିୟେ, ସଖାଙ୍କ ଯିବା ପରେ। ଏଇ ତ ସଖା ବୋଧେ ଏଠିକୁ ଆସୁଛନ୍ତି। ଆସ ଆସ ସଖା, ଆସ
2: ସଖା। ତୁମକୁ ଦେଖିବାକୁ ଆସି ବହୁ ସୁଖରେ ଅନେକ ଦିନ ରହିଗଲିଣି, ହେଲେ ତେଣେ ତୁମର ସଖି ମୋ ଲାଗି ଚିନ୍ତିତ ଥିବେ, ଏଣୁ ଏଥର ମୋତେ ବିଦାୟ ଦିଅନ୍ତୁ।
0: ନିଶ୍ଚୟ ସଖା, ତେବେ ଆଉ କିଛି ଦିନ ରହିଯାଅ ସଖା।
2: ନା ସଖା, ମୋତେ ଆଉ ବଳାଓନି, ମୋତେ ଏଥର ବିଦାୟ ଦିଅ।
0: ଯାହା ତୁମର ଇଚ୍ଛା, ସଖିଙ୍କୁ କହିଦେବ ତାଙ୍କ ଖୁଦ ଭଜା ଖାଇ ଧନ୍ୟ ହେଲି।
2: ହଉ ବନ୍ଧୁ, କହିଦେବି। କେମିତି କହିବି, ତୁମ ସଖି ମୋତେ ଏଠିକି କିଛି ଧନ ପାଇଁ ପଠେଇଛନ୍ତି, ତା ଛଡ଼ା ଏମିତିକା ପରିସ୍ଥିତିରେ କେମିତି ମାଗିବି? ନା, ଆଉ ମାଗିବିନି। ସଖା, ମୁଁ ତେବେ ଆସୁଛି।
3: ନାରାୟଣ ନାରାୟଣ ନାରାୟଣ।
0: ଏଇ ତ ଦେବର୍ଷୀ, ଆସନ୍ତୁ ଆସନ୍ତୁ ଦେବର୍ଷୀ। ସଖା ମୋର ଫେରି ଯାଉଥିବା ବେଳେ ଆପଣ ଆସିଛନ୍ତି।
2: ମା, ତେବେ ମୁଁ ବିଦାୟ ନେଉଛି। ସଖା, ବିଦାୟ ଚାହୁଁଛି।

0: ବେଳେ ବେଳେ ଏମିତି ଦର୍ଶନ ଦେଉଥିବ ବନ୍ଧୁ?
1: ସଖୀଙ୍କୁ କହିବେ ତାଙ୍କ ସଖା ପାଇଁ ଖୁଦବଜା ପଠେଇଦେଲେ, କିନ୍ତୁ ମୋ ପାଇଁ ପଠେଇଲେନି। ତଥାପି ସେଇ ଖୁଦବଜା ଖାଇ କୃତାର୍ଥ ହେଲି।
0: ସଖା, ଏଇ ନିଅ, ଏ ମାଳାଟିକୁ ସଖୀଙ୍କୁ ଦେଇଦେବ, ମୋ ପରିଚୟ ସ୍ୱରୂପ।
1: ଏଇ ମାଳା ସାମାନ୍ୟ ନୁହେଁ, ଏଇ କୌସ୍ତବ ମାଳାକୁ ଯାହା ମାଗିବ ତାହା ଦେବ। ହଁ, ସଖୀଙ୍କୁ ବହୁତ କରି କହିଦେବ।
2: ଚାଲିଲି ସଖା, ସଦାକାଳେ ଯେପରି ତୁମରି ପାଦପଦ୍ମରେ ସ୍ଥାନ ପାଇବି, ଏଇ ମୋର କାମନା। ବିଦାୟ ବନ୍ଧୁ, ବିଦାୟ ସଖୀ।
3: ନାରାୟଣ ନାରାୟଣ ପ୍ରଭୁ, ମୁନି ଋଷିମାନେ ନିରାହାରରେ ଆପଣଙ୍କ ନାମ ଜପି ଆପଣଙ୍କ ପାଦପଦ୍ମରେ ସ୍ଥାନ ପାଇପାରୁନାହାନ୍ତି। ଇଏ ତ ସାମାନ୍ୟ ଗରିବ ବ୍ରାହ୍ମଣ, ୟାକୁ ଆପଣ ଆପଣଙ୍କ ଶ୍ରୀଅଙ୍ଗମାଳା ପ୍ରଦାନ କଲେ? ନାରାୟଣ ନାରାୟଣ, କି ଆଶ୍ଚର୍ଯ୍ୟ ଘଟଣା ଏ ଆଖି ଦେଖିଲା।
0: ଦେବର୍ଷି, ସଖାଙ୍କର ମୋ ନାମ ଛଡ଼ା ଆଉ କେଉଁଥିରେ ବି କାମନା ନାହିଁ। ସେ ମୋତେ ତାଙ୍କ ଭକ୍ତିରେ କିଣି ନେଇଛନ୍ତି। ଯଦି ଏହାର ପ୍ରମାଣ ଚାହୁଁ, ତେବେ ସଖାଙ୍କ ଅନୁଗାମୀ ହୁଅ।
3: ମୁଁ ତେବେ ବିଦାୟ ନେଉଛି ପ୍ରଭୁ। ନାରାୟଣ ନାରାୟଣ ନାରାୟଣ।
0: ପ୍ରିୟେ, ଏଥର ପ୍ରସ୍ତୁତ ହୋଇଯାଅ।
1: ଯଥା ଆଜ୍ଞା ପ୍ରଭୁ।

0: କଣ ହେଲା?
1: କଣ ହେବ? କେତେ ଦିନ ଆମେ ମା ପିଲା ପେଟରେ ଓଦା କରା ଦେଇ ବସିଥିବୁ କହିଲ?
0: କଣ ଆଉ କରିବି କୁହ ମାଳତୀ, ତମେ ତ ଦେଖୁଛ ମୋ ଅବସ୍ଥା, ଠିକ ଭାବେ ଠିଆ ହେଇପାରୁନି, ହାତରେ ବାଡ଼ି ଖଣ୍ଡିକ ନଥିଲେ କୋଉଠିକି ଯାଇ ହେଉନି, ଏମିତିକା ଅବସ୍ଥାରେ କଣ ଯେ କରିବି।

0: ଜୀବିନି
1: ମରିଗଲି ବୁଢାଟା ମରିଯିବ ଯେ ଥାଉ ଥାଉ ଭଉଣୀ ଏତେ ମାରନ
0: ତୁଟା କିଏ କିରେ ମୋ ଘର କଥାରେ ହାତ ଦେଉଛୁ
1: ବୁଢାଟା ମରିଯିବ ଏତେ ମାରନା ଭଉଣୀ
0: ମତେ କଣ ମାରିବାକୁ ସୁଖ ଲାଗୁଛି ଗୋସେଇ ହେଲେ ତାକୁ ପଚାର ମୋ ହାତ ଧରି ବେଦିରେ ବାହାହେଲା ବେଳକୁ ତ ବେଶ ମରଦ ପଣିଆ ଦେଖାଉଥିଲା ଆଉ ଏବେ ପେଟ ପାଇଁ ଖଣ୍ଡେ ଯୋଗାଡ କରିବାକୁ ପଛଉଛି କାହିଁକି ମ ମୋ ପାଞ୍ଚ ବର୍ଷର ଛୁଆ ତିନି ଦିନ ହେଲା କିଛି ଖାଇନି ଗୋସେଇ ତିନି ପ୍ରାଣୀଙ୍କ ପାଇଁ ଏଇ ମରଦ ଖାଦ୍ୟ ଖଣ୍ଡେ ଯୋଗେଇ ପାରୁନି ଏସବୁ ଦେଖି କଣ ମୁଁ ତୁନି ରହିପାରିବି ଗୋସେଇ
1: ସତ କଥା ପେଟ ଲାଗି ସିନା ମୁଁ ଦ୍ୱାରିକା ଯାଇଥିଲି ଆରେ ହଁ ସଖା ଦେଇଥିବା ମାଳାଟିର ଅଦ୍ଭୁତ ଶକ୍ତି ଅଛି ପରା ସେଇ ମାଳାଟି ଏଇ ଅନାହାରୀ ପରିବାରକୁ ଦେଇଦେବି ସେମାନଙ୍କର କଷ୍ଟ ଅଚିରେ ଦୂର ହେଇଯିବ ମୁଁ ତ ସବଳ ଅଛି ଭିକ୍ଷା କରି ମୋ ପରିବାରକୁ ମୁଁ ଚଳେଇ ପାରିବି ଏଇ ନିଅ ବାବା ଏ ମାଳାଟି ରଖ ଏହାଦ୍ୱାରା ତୁମର ସବୁ ଦୁଃଖ ଦୂର ହବ
0: ଆପଣ କିଏ ଗୋସେଇ ମୁଁ ପାପିଷ୍ଟି ନ ଚିହ୍ନି କେତେ କଥା କହିଗଲି ମୋ ଦୋଷ କ୍ଷମା କରନ୍ତୁ ଗୋସେଇ
1: ଉଠ ଭଉଣୀ ମୁଁ ଦେବତା ନୁହେଁ ତୁମ ପରି ଦିନହୀନ ମଣିଷଟିଏ ଯାଅ ଯାଅ ଭଉଣୀ ସ୍ୱାମୀକୁ ଧରି ଖୁସିରେ ରହ
2: ନାରାୟଣ ନାରାୟଣ ଧନ୍ୟ ସୁଦାମା ତୁମ ନିକଟରେ ମୁଁ ପରାଜିତ ତୁମକୁ ସଂସାରର କୌଣସି ମାୟା ମୋହ ବାନ୍ଧି ରଖିପାରିବନି ତୁମେ ହିଁ ପ୍ରଭୁଙ୍କର ପ୍ରକୃତ ଭକ୍ତ ନା

ବାପା ମରିବା ପୂର୍ବରୁ କେବଳ ଏଇ ଆଶା ରହିଗଲା ତମର ଦର୍ଶନ ପାଇପାରିବି। ହେ କୃଷ୍ଣ, ହେ ହରି, ସ୍ୱାମୀ ମୋର ସୁଖରେ ବାସ କରନ୍ତୁ। ଏଥର ବିଦାୟ ନେଲି ପ୍ରଭୁ। ଇଏ କଣ କି ଆଶ୍ଚର୍ଯ୍ୟ! ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ କାହିଁ ଟୋପାଏ ପାଣି ତ ନାହିଁ। ଏଇଟା ପୋଖରୀ ଆମ ରୋଗ ତୃଷ୍ଣା, ଏ ଫଟା କପାଳକୁ ସବୁ କଣ ବିଡ଼ମ୍ବନା।

0: ମାଉସୀ, ଏ ମାଉସୀ, କଣ ହେଲା ମାଉସୀ? ଏଠି ଏ ଅସମୟରେ ଏକୁଟିଆ ଠିଆ ହୋଇ କଣ ଭାବୁଛୁ?
1: ହବା କଥା ନୁହରି ପୁଅ।
0: କଣ କଣ ହବା କଥା ନୁହଁ ମାଉସୀ?
1: ଏଇ ଏଇ ପୋଖରୀ ଏପରି ତ କେବେ କାହିଁ ଦେଖିନଥିଲି କି ଏମିତି ହେବ ଶୁଣିନଥିଲି।
0: ମାଉସୀ, କଣ ଦେଖିନଥିଲୁ ଶୁଣିନଥିଲୁ?
1: ପାଣି ନେବାକୁ ଆସିଥିଲି, ପୋଖରୀର ସବୁ ପାଣି ହଠାତ୍ ଶୁଖିଗଲା, ହବା କଥା ନୁହଁ।
0: ହେଇଗଲା ତ, ସଖାଙ୍କ ଅନୁପସ୍ଥିତିରେ ସଖି ଏଇ ପୋଖରୀକୁ ଆତ୍ମହତ୍ୟା କରିବାକୁ ଆସିଥିଲେ। ହଉ ଛାଡ଼ ମାଉସୀ, ଯାହା ହବାର ହେଲା ଭଲ ହେଲା।
1: ସବୁ ସେଇ ସଖାଙ୍କର କରୁଣାରେ ପୁଅ। ଆରେ ପୁଅ, ଏତେ ସବୁ ଭାର ବହି ତୁ କୁଆଡେ ଯାଉଥିଲୁ?
0: ଆରେ ଯା, ସେଇ କଥା ପଚାରିବାକୁ ଯାଇ ତୁମର ଏଇ ହବା କଥା ନାଇଁ ଭିତରେ ହଜି ଯାଇଥିଲେ ମାଉସୀ। ମାଉସୀ, ସୁଦାମ ଗୋସାଇଁଙ୍କ ଘରଟା କେଉଁଠି?
1: ହରି ବାପୁ, ସେ କହନ୍ତି।
0: ମାଉସୀ, ତୁ କଣ ତାଙ୍କ?
1: ହଁ ରେ ପୁଅ। ଆଚ୍ଛା କହିଲୁ, ସେ କେତେ ଦୂରରେ ଅଛନ୍ତି?
0: ଗୋସେଇଁ ଏ ଜିନିଷ ସବୁ ପଠେଇଛନ୍ତି। ଚାଲିଲ ଚାଲିଲ ମାଉସୀ, ଏ ଜିନିଷ ତକ ଥୋଇଦିଅ, ମୋର ତାଣେ ଫେରେ କେତେ କାମ।
1: ହଉ ଚାଲ ଚାଲ। ପୁଅ, ତୁ ଘର କେଉଁଠି?
0: ମୋ ନାଁ କହ୍ନେଇ, ଜାତିରେ ଗୋପାଳ, ଘର ବୃନ୍ଦାବନ।
1: ତୁ ତାଙ୍କୁ କିପରି ଚିହ୍ନିଲୁ କିରେ ପୁଅ?
0: ମାଉସୀ, ଖୁବ୍ ପିଲାଦିନରୁ ତାଙ୍କ ସହିତ ମୋର ପରିଚୟ ଅଛି। ହଁ, ଏଇ ମାଉସୀ ରହିଲା, ତାଲିକା ଦେଖି ଜିନିଷ ଦେଖିନବ।
1: ବାପୁ, ତୁ ମୂଲ ପାଇଛୁ ନା?
0: ହଁ ମାଉସୀ, ତେବେ ମୁଁ ଯାଉଛି ମାଉସୀ, ତେଣେ ଉଚ୍ଚୁର ହେଇଯିବ।

0: ନାଥ, ଏସବୁ ଆପଣଙ୍କର ପରା?
1: କଣ କହିଲ? ମୋର ଅସମ୍ଭବ, ଏହା ଅସମ୍ଭବ।
0: ଏସବୁ ଆପଣଙ୍କ ସଖାଙ୍କ ଦାନ। ଦିନେ ସନ୍ଧ୍ୟା ସମୟରେ ନିରାଶରେ ପ୍ରାଣ ବିସର୍ଜନ ନିମନ୍ତେ ପୋଖରୀ ତୁଠରେ ଥିବା ସମୟରେ ଘନ ଚିକଣ ଶ୍ୟାମଳକାୟ ଏକ ଭାରୁଆ ଯୁବକ ନାନା ପ୍ରକାର ସରଞ୍ଜାମ ଆପଣ ପଠେଇଛନ୍ତି କହି ଦେଇଗଲେ। ତହିଁ ପୂର୍ବରୁ ଏକ ସନ୍ନ୍ୟାସିନୀ ଆସି ରାତିକୁ ରହି ଯାହା ଦେଇଗଲେ ନା, ତାହା ଖାଇଲେ କି ବୋଇଲେ ବି ସରିବ ନାହିଁ।
1: ହଁ, ବୁଝିଲି। କପଟି ସଖାଙ୍କର ଏଇସବୁ କାଣ୍ଡ। ସୁମତୀ, ତୁମେ ସେମାନଙ୍କର ଚରଣ ବନ୍ଦନା କରିପାରିଲ ନାହିଁ।
0: ନାଥ, ମୁଁ ତାଙ୍କୁ ଚିହ୍ନି ପାରିଲିନି, ସେ ଭାଗ୍ୟ ମୋ ଅଧୀନରେ ନାହିଁ।
1: ସୁମତୀ, ତୁମେ ବଡ଼ ଭାଗ୍ୟବତୀ, ମୁଁ ଏତେ ପଥଶ୍ରମ କରି ଯାଇ ତାଙ୍କ ଦର୍ଶନ ଲାଭ କଲି, ଅଥଚ ତମେ ବିନା କଷ୍ଟରେ ତାଙ୍କୁ ଦର୍ଶନ କଲ। ତମେ ସାମାନ୍ୟ ରମଣୀ ନୁହଁ ସୁମତୀ, ଜାଣ ତୁମେ ସଖାଙ୍କ ପାଇଁ ଖୁଦ ଭଜା ପଠେଇଥିଲ, ଅଥଚ ସଖୀଙ୍କ ପାଇଁ କିଛି ଦେଇନଥିଲ ବୋଲି ତାଙ୍କର କି ଅଭିମାନ? ତଥାପି ସଖାଙ୍କ ଖୁଦ ଭଜାରୁ କିଛି ଖାଇ ସେ କି ତୃପ୍ତ ହେଲେ ତାହା ମୁଁ ବର୍ଣ୍ଣନା କରିପାରିବିନି।
0: ଆଚ୍ଛା, ତୁମେ ବ୍ୟସ୍ତ ହୁଅନି, ତାଙ୍କର ପ୍ରକୃତ ଚର୍ଚ୍ଚା କରି ନ ପାରିବାର ଭୁଲ ପାଇଁ ମୁଁ ତାଙ୍କଠାରୁ କ୍ଷମା ମାଗିନେବି।
1: କ୍ଷମା ମାଗିବ କଣ, ଦ୍ୱାରିକାକୁ ଯାଇ?
0: ନା ନା, ଏଇଠି ମାଗିନେବି।
1: କଣ ହେଲା? ଏଇଠି କାହାନ୍ତି? କୋଉଠି ଅଛନ୍ତି ମୋ ସଖା?
2: ଆମେ ଏଇଠି ସଖା।
1: ସଖା,
2: ଆସ ସଖା, ଆସ, ଏବେ ତ ମନସ୍କାମନା ପୂର୍ଣ୍ଣ ହେଲା।
1: ସଖା, କଣ ହେବ ଏସବୁ? ମୋର ଏସବୁ ଲୋଡ଼ା ନାହିଁ ସଖା, ଆପଣ ଫେରେଇ ନିଅନ୍ତୁ, ମୁଁ ଏମିତିକା ଦ୍ୱନ୍ଦ୍ୱରେ ପଡ଼ିପାରିବିନି।
2: ସଖା, ଭୟ କରନି, ଏ ସମ୍ପତ୍ତି ଦିନ ଦରିଦ୍ରଙ୍କ ପାଇଁ, ତୁମେ ତ ଏ ସବୁର ଭଣ୍ଡାର ରକ୍ଷକ। ଆସ ସଖା, ତୁମକୁ ସେଇ ଭଣ୍ଡାର ରକ୍ଷକ ଆସନରେ ବସେଇ ମୁଁ ନିଜକୁ ଧନ୍ୟ ମନେ କରେ।
3: ସଖୀ ସୁମତୀ, ଏବେ ଏ ସମ୍ପତ୍ତି ଉପଭୋଗ କର।
1: ମୁଁ ଧନ୍ୟ ହେଲି ପ୍ରଭୁ, ମୋ ପରି ଅନେକ ଦିନହୀନ ମଣିଷ ଧନ୍ୟ ଧନ୍ୟ ହେଲେ। ତେବେ ପ୍ରଭୁ, ମୋ ପାଇଁ ଏତିକି ଆଜ୍ଞା ହେଉ, ଯେପରି ଚିରକାଳ ମୋ ପାଇଁ ଆପଣଙ୍କ ପ୍ରସାଦ ପଦର ଆଶୀର୍ବାଦ ରହିବ।
2: ତଥାସ୍ତୁ।
1: ସୁମତୀ, ଯାଅ, ଗ୍ରାମବାସୀଙ୍କୁ ଖବର ଦିଅ, ପ୍ରଭୁଙ୍କ ହାତରୁ ସେମାନେ ଦାନ ଗ୍ରହଣ କରିବେ। ପ୍ରଭୁ, ଦାନର ଶୁଭାରମ୍ଭ ଆପଣଙ୍କ ହାତରୁ ହେଉ।
2: ସଖା, ସେଇଆ ହିଁ ହେଉ।

ଶୁଣିଲେ ଗୀତିନାଟ୍ୟ ସୁଦାମା ଦାରିଦ୍ର୍ୟ ଭଞ୍ଜନ। ମୂଳ ରଚନା କରିଥିଲେ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର କରିଥିଲେ ପ୍ରେମଚାନ୍ଦ ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଉଦୟଶଙ୍କର ଜାନି, ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। ନାଟ୍ୟାଂଶେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ସୁଦାମା, ସୁରେଶ ବଳବନ୍ତ ରାୟ, କୃଷ୍ଣ, ଅକ୍ଷୟ କୁମାର ତ୍ରିପାଠୀ, ସାତ୍ୟକୀ, ମନୋଜ କୁମାର ଶର୍ମା, ନାରଦ, ବିନୋଦ ଚନ୍ଦ୍ର କରସୁଥା ପଟ୍ଟନାୟକ, ମଧୁ, ଋଷିକେଶ, ରାଜଗୁରୁ, ସୁମତି, ରଞ୍ଜିତା ସାମଲ, ରୁକ୍ମଣୀ, ଗୀତା ପଟ୍ଟନାୟକ, ମାଳତୀ, ରଶ୍ମି ପଣ୍ଡା। ସଙ୍ଗୀତାଂଶେ ଥିଲେ ସୁଦାମା ଗଗନବିହାରୀ ସ୍ୱାଇଁ, କୃଷ୍ଣ ଗୋପାଳକୃଷ୍ଣ ବେହେରା, ସୁମତି ବିଦ୍ୟୁତ୍ପ୍ରଭା ପଟ୍ଟନାୟକ, ରୁକ୍ମଣୀ ଏବଂ ମାଳତୀ ବୀଣାପାଣି ପୁରୋହିତ। ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତବ୍ଲା ଜ୍ୟୋଥମ ମହାନ୍ତି, ଗିଟାର ପ୍ରଦୀପ କୁମାର ନାଗ, ବେହେଲା କୈଳାସଚନ୍ଦ୍ର ପାତ୍ର, ସୀତାର ପ୍ରଫୁଲ୍ଲ କୁମାର ରାଉତରାୟ, ଗିନି ଲକ୍ଷ୍ମୀଧର ସାହୁ, ମାର୍କସ ସୁକଦେବ ସ୍ୱାଇଁ, କ୍ଲାରିଓନେଟ୍ ପିଭି ରାଓ, ଢୋଲକ ହରିଶ୍ଚନ୍ଦ୍ର ନାୟକ। ତେବେ ଶେଷ ହେଲା ଗୀତିନାଟ୍ୟ ସୁଦାମା ଦାରିଦ୍ର୍ୟ ଭଞ୍ଜନ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କୁଦରତ କଥା ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତରେ ସଜେଇଛନ୍ତି ଆର୍ଟି ପରମାନ୍।

ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ମୁଁ କତର୍କା ସିକନ୍ଦର। ଏହି କଥାଚିତ୍ରରୁ ଶୁଣିବା କଣ୍ଠଶିଳ୍ପୀ କିଶୋର କୁମାରଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ମେରେ ଜୀବନ ସାଥୀ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ କିଶୋର କୁମାର ଗୀତ ରଚନା କରିଛନ୍ତି ମଜରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆର୍ ଡି ବର୍ମନ। ତେବେ ଶ୍ରୋତାବନ୍ଧୁ ଶୁଣିବା ମେରେ ଜୀବନ ସାଥୀ କଥାଚିତ୍ରରୁ ଏହି ଗୀତଟିଏ।

ଖୁଦ୍ କଥାଚିତ୍ରରୁ ଶୁଣିବା ଗୀତଟିଏ। ଏ ଗୀତକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ରାଜପୁତ।

ବର୍ତ୍ତମାନ ଶୁଣିବା ଗାଇଡ୍ କଥାଚିତ୍ରରୁ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ପରମାନ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ତିସ୍ରି କସମ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା କରିଛନ୍ତି ହସରତ ଜୟପୁରୀ, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

ମାତ୍ର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9:30ରେ ପ୍ରଚାର କରିବୁ ବନମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ରାମ ସୀସାଙ୍କ ସହିତ ସାକ୍ଷାତକାର ଶୁଣିବେ। ଆକାଶବାଣୀ ଲାଇଭ୍ ପ୍ରଚାର କରିବୁ ଦିନ 11:00। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ଦିନ 12:30। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନରେ ମହିଳାଙ୍କର ଭୂମିକା। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେବା। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ 5:00। ଏଥିରେ ଏଲନିନୋ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ କହିବେ ମୋନାଲିସା ମହାରଣା। ପରେ ବିଜ୍ଞାନ ବିଚିତ୍ରା ସାକ୍ଷାତକାର ସାମାଜିକ ବନୀକରଣ ଆବଶ୍ୟକତା ସମ୍ପର୍କରେ। କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଜାଣିବେ ବନ ମହୋତ୍ସବ ପାଳନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ନିରୁପମା ସାହାଙ୍କ ସହିତ ଏକ ସାକ୍ଷାତକାର। 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିବେ 10:30। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ